ଆକାଶବାଣୀ କଟକ ଆଜି ଗୁରୁବାର 1948 ଶତାବ୍ଦ ଜ୍ୟେଷ୍ଠ 21 ଦିନ 2026 ମସିହା ଜୁନ୍ 11 ତାରିଖ ସମୟ ବର୍ତ୍ତମାନ ସକାଳ 5:58 ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

ବିଜୟ କୁମାର ଜେନା ଗାଇଛନ୍ତି ପରବର୍ତ୍ତୀ ଭକ୍ତି ଗୀତ ବନମାଳୀଙ୍କ ରଚନାରୁ ଇଚ୍ଛାମୟ ଶ୍ରୀହରି ତୁମ ଶ୍ରୀଛାମୁରେ ଅଛି ଅନୁସରୀ।

ପରବର୍ତ୍ତୀ ଭକ୍ତିଗୀତ ଶିବକୁମାର ରଥଙ୍କ ରଚନା ଗାଇଛନ୍ତି ଆଲୋକ କୁମାର କୁଣ୍ଡୁ। ଆକାଶକୁ ଛୁଇଁ ପତାକା ତୁମର କାଳେ କାଳେ ଉଡ଼ୁଥାଉ, ଆଶା ଭରସାର ହୋଇ ଅବତାର ବସିଥାଉ ମହାବାହୁ।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ମଞ୍ଜୁଶ୍ରୀ ମିଶ୍ର ଗାଇଛନ୍ତି ଏଥର ସଫିକ ଅହମ୍ମଦ ସିଦ୍ଦିକିଙ୍କ ରଚନା। ପ୍ରଭୁ ଚକା ନୟନ ତୁଚ୍ଛ ମୋର ଜୀବନ, ଅରପିଲି ତୁମ ପାଦେ ଲୁହ ଭରା ପରାଣ।

କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତ ମୁକୁନ୍ଦ ଦାସଙ୍କ ରଚନା, ସମବେତ କଣ୍ଠରେ ଗାଇଛନ୍ତି କଳା ବିକାଶ କେନ୍ଦ୍ରର ଶିଳ୍ପୀମାନେ। ମନ କର ପ୍ରଭୁ ସ୍ତବ ଗାନ ପୂଜା, ସେ ମହାମହିମ ସର୍ବଶକ୍ତିମାନ ଗୌରବ ବିଶିଷ୍ଟ ରାଜା।

0: ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ। ଶୁଣନ୍ତୁ, ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ବୀରେନ୍ଦ୍ର କୁମାର ପଣ୍ଡା।

ଆଜି ସମାଜରେ ଅନେକ ସ୍ଥାନରେ ଧର୍ମର ପ୍ରଚାର ପ୍ରସାର ଅନେକ ମାତ୍ରାରେ ବଢ଼ି ଚାଲିଛି। ପ୍ରତି ଗ୍ରାମରେ, ସହରରେ, ନଗରରେ ଆଜି ଧର୍ମର ଆଲୋଚନା, ପାରାୟଣ, ଯଜ୍ଞ, ପ୍ରବଚନ ହେଉଥିବାର ପରିଲକ୍ଷିତ ହେଉଛି। ବହୁ ଆଡମ୍ବରପୂର୍ଣ୍ଣ ସାଜସଜ୍ଜା, ସୁଦୃଶ୍ୟ ତୋରଣ, ମାଇକ୍ ମାଧ୍ୟମରେ ଧର୍ମବାଣୀ ଶ୍ରବଣ ଏ ଅନେକ ମାତ୍ରାରେ ବୃଦ୍ଧି ପାଇଛି। ଗ୍ରାମ ନଗର ସର୍ବତ୍ର ଦେବଦେବୀମାନଙ୍କ ସୁନ୍ଦର ମନ୍ଦିର ନିର୍ମାଣ କରି ଲୋକଙ୍କର ଈଶ୍ୱର ଦର୍ଶନ ପାଇଁ ସୁବିଧା କରାଯାଉଛି। ପ୍ରତି ପୂଜାସ୍ଥଳରେ ଲୋକଙ୍କ ଭିଡ଼, ଦାନଦକ୍ଷିଣାର ସମ୍ଭାର, ବହୁ ଦୂରଧାଡ଼ି ଲଗାଇ ପ୍ରଭୁ ଦର୍ଶନର ଚିତ୍ର ଦେଖିଲେ ଜଣାପଡ଼ୁଛି ଧର୍ମ ବୃଦ୍ଧି ହୋଇଛି ବୋଲି। ଯଦି ସ୍ଥିର ଚିତ୍ତରେ ଏକାନ୍ତ ଅବସ୍ଥାରେ ଚିନ୍ତନ କରିବା, ଏସବୁ ଦ୍ୱାରା କ'ଣ ଧର୍ମଭାବ ବୃଦ୍ଧି ହୋଇଛି? ଲୋକମାନଙ୍କର ନୈତିକ ଚରିତ୍ର ପରିବର୍ତ୍ତନ ହୋଇଛି? ସମାଜରୁ ଅପରାଧ,

ପାପାଚାର, ଅନ୍ୟାୟ, ଅନୀତି, ଭ୍ରଷ୍ଟାଚାର, ଦୁରାଚାର କ'ଣ କମିଯାଇଛି? ନା ଲୋକେ ଧର୍ମ ନାମରେ, ଧର୍ମପିତ ପ୍ରତିଷ୍ଠା ନାମରେ ଅର୍ଥ ହାରଣ, ସ୍ୱକୀୟ ପ୍ରତିଷ୍ଠା ପ୍ରକାଶନ, ସରଳ ଲୋକଙ୍କୁ ଧର୍ମ ଭୟରେ ଧନାହରଣ, ଜୀବନଚର୍ଯ୍ୟା ପରିବର୍ତ୍ତନରେ ଉପଦେଶ ନ ଦେଇ କେବଳ ପ୍ରଦର୍ଶନରେ ସୀମିତ ରହିଯାଉଛି? ବିଜ୍ଞ ଲୋକଟିଏ ଏସବୁ ଦିଗରେ ଅଗ୍ରଗତି କରିଛି ନା ଅଧୋଗତି କରିଛି? ଏ ସମସ୍ତ ପ୍ରୟାସ ଆମକୁ ଜୀବନ ଗଠନର ସୂତ୍ର ଦେବାରେ ଯେପରି ବିଫଳ ହୋଇଛନ୍ତି, ସମାନ୍ତରାଳ ଭାବରେ ଧାର୍ମିକତା ଓ ଅପରାଧ ପ୍ରବଣ ରୂପକ ଦୁଇଟି ଦିଗ କିପରି ଚାଲିପାରିବ? ଧାର୍ମିକତା ବୃଦ୍ଧି ହେଲେ ପାପାଚାର ସ୍ୱତଃ ଦୂରେଇ ଯାଏ, ପ୍ରକାଶ ଓ ଅନ୍ଧକାର ଏକା ସାଙ୍ଗରେ ରହିବା ସମ୍ଭବ ନୁହେଁ। ଏଥିରୁ ଅନୁମାନ କରାଯାଉଛି ଆଜିକାଲି ଧର୍ମ ନାମରେ ଯାହା କିଛି ପ୍ରଦର୍ଶନ ଦୃଷ୍ଟିଗୋଚର ହେଉଛି ତାହା ଆମକୁ ଯଥାର୍ଥ ଧର୍ମର ନିର୍ଣ୍ଣୟାତ୍ମକ ମାର୍ଗ ସନ୍ଦର୍ଶନରେ ଅସମର୍ଥ ହେଉଛି। ତେବେ ଆମେ ବୁଝିବା ଧାର୍ମିକତାର ଅର୍ଥ ବାହ୍ୟ ଆଡ଼ମ୍ବର, ପ୍ରଦର୍ଶନ ନା ତା'ର ଅନ୍ୟ କିଛି ସଂଜ୍ଞା ରହିଛି। ଶାସ୍ତ୍ରକାରମାନେ ଆମକୁ ଧର୍ମର କୌଣସି ବାହ୍ୟ ଚିହ୍ନ ନାହିଁ ବୋଲି ବାରମ୍ବାର କହିଛନ୍ତି। ଚିତା, ତିଳକ, ବସ୍ତ୍ର, ମନ୍ଦିର, ଗୁରୁଦ୍ୱାର, ମସ୍ଜିଦ୍, ଗିରିଜା ଧର୍ମ ନୁହେଁ, ବରଂ ନୀତି, ଆଦର୍ଶ, ଦୟା, କ୍ଷମା ଆଦି ଗୁଣକୁ ଧର୍ମ କୁହାଯାଉଥିଲା। ଏଣୁ ଧର୍ମ ଅନୁସାରେ ଆଚରଣକୁ ହିଁ ଧାର୍ମିକତା କୁହାଯାଏ। ପୂଜାସ୍ଥଳର ସଂଖ୍ୟା ବଢ଼ିଗଲେ ସେଠାକୁ ଯାଉଥିବା ଲୋକମାନଙ୍କର ଭିଡ଼ ଦେଖିଲେ, ସେହି ସ୍ଥାନରେ ସୁନ୍ଦର ଆକର୍ଷଣୀୟ ଚାକଚକ୍ୟ ଭରା ସାଜସଜ୍ଜା ଦେଖିଲେ, ହୁଣ୍ଡି ବା ଦାନପତ୍ରରେ ପ୍ରତିଦିନ ବଢ଼ୁ ଚାଲୁଥିବା ଦାନ ଦକ୍ଷିଣାର ଆଧିକ୍ୟ ଦେଖିଲେ କ'ଣ ଧର୍ମ ବୃଦ୍ଧି ହେଉଛି ବୋଲି ଜାଣିବା? ଏସବୁ କାର୍ଯ୍ୟ ଧର୍ମ ନାମରେ ପ୍ରଦର୍ଶନ ମାତ୍ର। ଏମାନଙ୍କୁ ଧାର୍ମିକ କିମ୍ବା ଆସ୍ତିକ କହିବା ପୂର୍ବରୁ ଅନେକ ଥର ଚିନ୍ତା କରିବାକୁ ପଡ଼େ, କାରଣ ଏମାନଙ୍କ ଦ୍ୱାରା ଧର୍ମ ନାମରେ ପଣ୍ଡା ପୂଜାରୀମାନେ ଶ୍ରଦ୍ଧାଳୁମାନଙ୍କୁ ବିବିଧ ଉପାୟରେ ଧାର୍ମିକ ଭୟ ଦେଖାଇ ଶୋଷଣ କଷଣ ଦିଅନ୍ତି। ସେମାନଙ୍କ ସ୍ୱାର୍ଥ ପୂରଣ ନ ହେଲେ ହରତାଳ, ଅନଶନ, ଗୁଣ୍ଡାମି କରନ୍ତି, ଦାନ ଦକ୍ଷିଣା ପାଇଁ ଝଗଡ଼ା ଲାଗନ୍ତି, ନିଜେ ଦରିଦ୍ର ହୋଇ ଭିକ୍ଷାବୃତ୍ତି କରି ଅନ୍ୟକୁ ଧନଧାନ୍ୟରେ ସମୃଦ୍ଧ ହେବାକୁ ଆଶୀର୍ବାଦ ମନ୍ତ୍ର ମାଧ୍ୟମରେ ଦିଅନ୍ତି। ଏପରି ଅନେକ କିଛି ଶୁଣିବାକୁ ବା ଦେଖିବାକୁ ମିଳେ। ଯଦି ତାହା ଦେବତାର ସ୍ଥଳ, ତେବେ ସେଠାରେ ଥିବା ତଥାକଥିତ ସେବାୟତମାନଙ୍କ ଦେବତ୍ୱ କାହିଁ? ବରଂ ଲୋକଙ୍କୁ ଭୟଭୀତ କରାଇ ପୂଜା, ଅଭିଷେକ, ବ୍ରତାଦି ମାଧ୍ୟମରେ ଶୋଷଣ କରି, ନହେଲେ ଗ୍ରହର ଭୟ ଦେଖାଇ, ନହେଲେ ଅଶାନ୍ତି ହେବାର ଆଶଙ୍କା ଦେଖାଇ ଏମାନେ ଆସୁରିକ ପ୍ରବୃତ୍ତିରେ ମାତି ଯାଆନ୍ତି। ଧର୍ମ ନାମରେ ଏସବୁ ଦେଖି ଲୋକେ ଆସ୍ତିକ ହେବା ଅପେକ୍ଷା ନାସ୍ତିକ ହେବାକୁ ଅଧିକ ଇଚ୍ଛା କରନ୍ତି। କିନ୍ତୁ ବନ୍ଧୁ, ଧର୍ମର ଯଥାର୍ଥ ଅର୍ଥ ବୁଝି ନ ପାରି ନଖ କାଟିବା କଷ୍ଟରେ ହାତ କାଟିଦେବା, ନ୍ୟାୟ ଆପଣାର କରି ପ୍ରକୃତ ଧର୍ମକୁ ବୁଝିବା ପାଇଁ ଯତ୍ନ କରିବା ଆବଶ୍ୟକ। ଧର୍ମ ପାଇଁ ଆମକୁ ଧୃତି, କ୍ଷମା, ଦମ, ଅସ୍ତେୟ, ଶୌଚ, ଇନ୍ଦ୍ରିୟ ନିଗ୍ରହ, ଧୀ, ବିଦ୍ୟା, ସତ୍ୟ, ଅକ୍ରୋଧ, ମନୁଙ୍କ ମତରେ ଏହି ଦଶଟି ଲକ୍ଷଣକୁ ଧର୍ମ କୁହାଯାଏ। ଉତ୍ତମ ମାନବିକତା, ଜୀବନରେ ଯେଉଁ ବ୍ୟବହାର ମୋତେ ଭଲ ଲାଗୁଛି ତାହା ଅନ୍ୟ ପ୍ରତି ବ୍ୟବହାର କରିବା, ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା, ଅନ୍ୟକୁ କଷ୍ଟ ନ ଦେବା, ଆମେ ଅନ୍ୟକୁ ସୁଖ ଦେଲେ ସୁଖ ପାଇବା, ଅନ୍ୟକୁ ଦୁଃଖ ଦେଲେ ଦୁଃଖ ମିଳିବ, ଏ ଭାବନା ରଖିଲେ ଆମେ ଅନ୍ୟକୁ ସୁଖ ଦେବା, ଅନ୍ୟ ପ୍ରତି ଭଲ ବ୍ୟବହାର କରିବା, ନିଜେ ଧାର୍ମିକ ହେବା ଓ ଅନ୍ୟକୁ ଧର୍ମର ମାର୍ଗକୁ ବୁଝାଇବା ପାଇଁ ସଜ୍ଜିତ ହୋଇପାରିବା।

ଅନୁଚିନ୍ତା ଉପସ୍ଥାପନ କରିଥିଲେ ବୀରେନ୍ଦ୍ର କୁମାର ପଣ୍ଡା। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 63ତମ ଭାଗ।

ଜିହ୍ୱା ବା ରସନା ହେଲା ରସନେନ୍ଦ୍ରିୟ ଏବଂ ତାର ଅଧିଷ୍ଠାତା ହେଲେ ବରୁଣ ଦେବତା। ସେହି ବିରାଟ ପୁରୁଷଙ୍କର କଥା କହିବାକୁ ଇଚ୍ଛା ହେବାରୁ ମୁଖରୁ ବାକ୍ୟ ଓ ତାର ଅଧିଷ୍ଠାତା ଅଗ୍ନିଙ୍କର ଜନ୍ମ ହେଲା। ସେହି ବିରାଟ ପୁରୁଷ ଜଳସାଇ ଥିଲାବେଳେ ତାଙ୍କର ଶ୍ୱାସ ପ୍ରଶ୍ୱାସ ରୁଦ୍ଧ ହେବାରୁ ଦୁଇ ନାସାରନ୍ଧ୍ର ଉତ୍ପନ୍ନ ହେଲା, ତଦ୍ୱାରା ଗନ୍ଧ ଶୁଙ୍ଘିବା

ନାକ ଓ ତାର ଦେବତା ପବନଙ୍କର ଉତ୍ପତ୍ତି ହେଲା। ତାଙ୍କର ଦୃଷ୍ଟି ପାଇଁ ଚକ୍ଷୁ ଓ ତାର ଦେବତା ଆଦିତ୍ୟ ଜାତ ହେଲେ। ସନ୍ତାନ ଉତ୍ପତ୍ତିର ରକ୍ଷକ ହେଲେ ପ୍ରଜାପତି। ସେହି ପୁରୁଷ ନିଜର ମାୟା କଥା ଚିନ୍ତା କରିବାରୁ ହୃଦୟ ମନ ସଂକଳ୍ପ ଅଭିଳାଷ ଏବଂ ମନର ଦେବତା ଚନ୍ଦ୍ର ଜାତ ହେଲେ। ହୃଦୟକୁ ଆବୃତ କରିବାକୁ ପିଠିରେ ଅସ୍ଥି ସୃଜିଲା।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 63ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। କଣ୍ଠଦାନ କରିଥିଲେ ସେବାରାଣୀ ମହାପାତ୍ର, ମଧୁରିତା ମହାନ୍ତି, ଲକ୍ଷ୍ମୀକାନ୍ତ ପାଲିତ ଏବଂ ସୁଭାଷ ଦାସ।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍

0: ଧନ 209, ସିଆର୍ ଧନ 221, ସିଆର୍ ଧନ 212, ସିଆର୍ ଧନ 214, ସିଆର୍ ଧନ 807, ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧନ 307, 310, 311, 312, 314, 315, ସିଆର୍ ଧନ 316, 317, 319, ସିଆର୍ ଧନ 321, ସିଆର୍ ଧନ 324, 326, 327, ସିଆର୍ ଧନ 329, ସିଆର୍ ଧନ 331, 332, 337, ସିଆର୍ ଧନ 804, ସିଆର୍ ଧନ 805, ସିଆର୍ ଧନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧନ 800, ସିଆର୍ ଧନ 801, 802, 803, ସିଆର୍ ଧନ 408, 409, 410, 411, 412, ସିଆର୍ ଧନ 413, 414, 416, ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧନ 405, ସିଆର୍ ଧନ 403, ସିଆର୍ ଧନ 412, ସିଆର୍ ଧନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧନ 701, ସିଆର୍ ଧନ 702, ସିଆର୍ ଧନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍, 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସ୍ତରୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣା ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ମୟୂରଭଞ୍ଜ, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ପ୍ରବଳ ବର୍ଷା ଏବଂ ଏଥିସହିତ ଘଣ୍ଟା ପ୍ରତି 50-60 କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଆକାଶବାଣୀ କଟକ ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚିକା ନିଧି ଝା। अथ वार्ताः। प्रधानमन्त्री नरेन्द्र मोदी अद्य नवदेहल्याः राष्ट्रपति भवनस्य सांस्कृतिक केन्द्रे नीति आयोगस्य 11 शासि परिषदो उपवेशने अध्यक्षतां विधास्यति। विकसित भारताय प्रधानमन्त्रिणः टीम इंडिया इति संकल्पानुगुणम् अस्य वर्षस्य मुख्य विषयो विकसित भारतम् @2047 इत्यस्य कृते समावेशी मानव विकासः इन्क्लूसिव ह्यूमन डेवलपमेंट फॉर विकसित भारत @2047 इति अस्ति। विषयोयम् आयु क्षेत्र लिंग सामाजिक आर्थिक पृष्ठभूमिकायाः भेदं विनैव प्रत्येकं भारतीयस्य कल्याणाय विकासाय च केन्द्रीकृतो वर्तते। उपवेशनेऽस्मिन् अस्य लक्ष्यस्य प्राप्तये दृष्टिं समेत्य देशस्य प्रत्येकं नागरिकं प्रति अस्य सुदृढमापनयोग्यपरिणामेषु परिवर्तनस्य विषये गभीरं मन्थनं भविष्यति।

ସ୍ୱୟଂ ସିଦ୍ଧା ଦିନ ଗୋଟାଏ 20 ମିନିଟ୍ରେ ଏଥିରେ ଶୁଣିବେ ମମତା ସାହୁଙ୍କ ସହିତ ସାକ୍ଷାତକାର। ଓଡ଼ିଆ କଥାଚିତ୍ର ଗୀତ ଦିନ 2:45ରେ, ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଅପରାହ୍ନ 3ଟାରେ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4ଟାରେ। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55ରେ, ଓଡ଼ିଆ କଥାଚିତ୍ର ଗୀତ ଅପରାହ୍ନ 5ଟାରେ। ଯୁବବାଣୀରେ ବିବିଧା ଅପରାହ୍ନ 5:30ରେ, ଏଥିରେ ଶୁଣିବେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ସ୍ଥାନର ଅଧିକାର କରିଥିବା ଶ୍ରୀ ବୁବୁନ ସାହୁଙ୍କ ସହିତ ସାକ୍ଷାତକାର। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 45ତମ ଭାଗ ସନ୍ଧ୍ୟା 6:10ରେ, ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର ସନ୍ଧ୍ୟା 6:30ରେ। ଓଡ଼ିଆ କଥାଚିତ୍ର ଗୀତ ରାତି 7:02ରେ। ଜିଲ୍ଲା ହଲଚଲରେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ଶୁଣିବେ ରାତି 7:25ରେ। କୃଷି ସଂସାରରେ ରାତି 7:30ରେ, ଏଥିରେ ରହିଛି ବିଷୟ କୃଷିଜୀବୀ ମହିଳାଙ୍କ ଦ୍ୱାରା ଡାଲି ଜାତୀୟ ବିହନ ଉତ୍ପାଦନ, ଆଲୋଚନା କରିଛନ୍ତି ଲକ୍ଷ୍ମୀପ୍ରିୟା ସାହୁ। ହିନ୍ଦୀ କଥାଚିତ୍ର ଗୀତ ରାତି 8:02ରେ। ଖେଳ ଦୁନିଆ ରାତି 8:30ରେ। କଣ୍ଟ୍ରିୱାଇଡ୍ ଅର୍ ଇନ୍ସାଇଡ୍ ଶ୍ରୀଲେଖରେ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30ରେ। ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:00ରେ, ଏବଂ ସୁଗମ ସଂଗୀତ ଶୁଣିବେ ରାତି 10:35ରେ। ଏଥିଲା ଆମର ଆଜିର କାର୍ଯ୍ୟକ୍ରମର ସୂଚନା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ନୀତି ଆୟୋଗର 11ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହେବ। 2047 ମସିହା ସୁଦ୍ଧା ବିକଶିତ ଭାରତ ପାଇଁ ସମାବେଶୀ ମାନବ ବିକାଶ ଶୀର୍ଷକରେ ହେବାକୁ ଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ବୈଠକରେ ମୌଳିକ ମାନବ ପୁଞ୍ଜି, ଭବିଷ୍ୟତ ପ୍ରସ୍ତୁତି ଦକ୍ଷତା, ନିଯୁକ୍ତି ଓ ଉଦ୍ୟୋଗ ଆଦି ବିଷୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଯୁବପିଢ଼ି କୃଷିକୁ କେବଳ ଏକ ପାରମ୍ପରିକ ବୃତ୍ତି ନ ଭାବି ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର ଏକ ଗତିଶୀଳ କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆହ୍ୱାନ ଦେଇଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଇଟି ପରିସରରେ ଆୟୋଜିତ ଓଡ଼ିଶା ଖାଦ୍ୟ ଓ ଜୈବ ପ୍ରଯୁକ୍ତିବିଦ୍ୟା ସମ୍ମିଳନୀ 2026କୁ ଉଦ୍ଘାଟନ କରି ଡକ୍ଟର କମ୍ଭମ୍ପାଟି କହିଛନ୍ତି, କୃଷିର ଭବିଷ୍ୟତ ଉଦ୍ଭାବକ, ଉଦ୍ୟୋଗୀ ଏବଂ ସମସ୍ୟା ସମାଧାନକାରୀଙ୍କ ଦ୍ୱାରା ସମ୍ଭବ ହୋଇପାରିବ। କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଅନ୍ୟାନ୍ୟ ପଦାଧିକାରୀ

0: ଅଧିକାରୀମାନେ ଉପସ୍ଥିତ ଥିଲେ। ଚଳିତ ମାସ 1920 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତକୁ ନେଇ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ବୈଠକରେ ଭିଭିଆଇପିଙ୍କ ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆସନ୍ତା 21 ତାରିଖରୁ ତ୍ରିଦିବସୀୟ ସମାଧାନ ସମାରୋହ ଏକ ବିଶେଷ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିପାଇଁ ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କଠାରେ ବିଚାରାଧୀନ ଥିବା ବିଭିନ୍ନ ମାମଲାର ଫଏସଲା ଏହା ମାଧ୍ୟମରେ କରାଯିବ। ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇ ଆୟୋଜିତ ସମୀକ୍ଷା ବୈଠକରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି। ବୈଠକରୁ ଜଣାପଡ଼ିଛି ସ୍ନାନ ପୂର୍ଣ୍ଣିମା ସମୟରେ ପୁରୀ ଶ୍ରୀମନ୍ଦିର ପରିସରରେ 72 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯିବ। ଏହାସହ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ 2 ଶବ୍ଦ ଓ 1 ଲୋଗୋକୁ ପେଟେଣ୍ଟ ମିଳିଛି। ଆନନ୍ଦ ବଜାର ଓ ପତିତ ପାବନ ଶବ୍ଦ ଏବଂ ଶ୍ରୀମନ୍ଦିର ପ୍ରଶାସନର ନୀଳଚକ୍ର ଲୋଗୋକୁ ପେଟେଣ୍ଟ ମିଳିଥିବା ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଶ୍ରୀ ପାଢ଼ୀ କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ମନ୍ଦିର ସହ ଜଡ଼ିତ ବିଭିନ୍ନ ଶବ୍ଦ ଚିହ୍ନ ଏବଂ ଲୋଗୋ ଚିହ୍ନ ପଞ୍ଜୀକରଣ ପାଇଁ ଆବେଦନ ଦାଖଲ କରାଯାଇଛି। ଆଧ୍ୟାତ୍ମିକ ସାଂସ୍କୃତିକ ଏବଂ ସାଂଗଠନିକ ପରିଚୟକୁ ସୁରକ୍ଷା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟରେ ଥିବା ମହାବିଦ୍ୟାଳୟଗୁଡ଼ିକରେ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ଜୁନ୍ 16 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ଏଥିପାଇଁ ଆବେଦନ କରିପାରିବେ। ଜୁନ୍ 22 ଅପରାହ୍ନ 2 ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଶିକ୍ଷାବର୍ଷ 2026-27 ସ୍ନାତକ ପାଠ୍ୟକ୍ରମକୁ ଆସନ୍ତା ଜୁଲାଇ 10 ସୁଦ୍ଧା ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ 94.37% ଭୋଟରଙ୍କ ନିକଟରେ ଗଣନା ଫର୍ମ ପହଞ୍ଚପାରିଛି। ମୋଟ 3,15,18,412 ଜଣ ଭୋଟରଙ୍କୁ ଫର୍ମ ବଣ୍ଟନ କରାଯାଇଛି। ତନ୍ମଧ୍ୟରୁ 39,83,446 ଜଣ ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇଛି। ଏହି ସଂଶୋଧନ ପ୍ରକ୍ରିୟାରେ ଫର୍ମ ବଣ୍ଟନ ଓ ଦାଖଲର ଶେଷ ତାରିଖ ଜୁନ୍ 28 ରହିଛି। କନ୍ଧମାଳ ଜିଲ୍ଲା ପୁଲିସ୍ ପକ୍ଷରୁ ଆମ ପୁଲିସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟ୍ରାଫିକ୍ ସମସ୍ୟା ହ୍ରାସ ଦିଗରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପୁଲିସ୍ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଆସନ୍ତା 3 ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ରାଜ୍ୟର ତାପମାତ୍ରା ହ୍ରାସ ପାଇଛି। ଆସନ୍ତା କିଛିଦିନ ମଧ୍ୟରେ ତାପମାତ୍ରା ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି। ଗତକାଲି 4 ସ୍ଥାନର ତାପମାତ୍ରା 40 ଉପରେ ରହିଥିବାବେଳେ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 41°C ରେକର୍ଡ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ 12 ଭିନ୍ନ ଭିନ୍ନ କ୍ରୀଡ଼ା ବିଭାଗ ପାଇଁ 25 ଜଣ ପ୍ରଶିକ୍ଷକଙ୍କୁ ପ୍ରାଥମିକ ଭାବେ ମନୋନୀତ କରାଯାଇଛି। ଏଥିରେ 9 ମହିଳା ପ୍ରଶିକ୍ଷକଙ୍କୁ ସାମିଲ କରାଯାଇଛି। ପୂର୍ବରୁ ରାଜ୍ୟରେ 2016 ପ୍ରଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହୋଇଥିଲା। ରାଜ୍ୟରେ ସିଏମ୍ ଟ୍ରଫିର ଦ୍ୱିତୀୟ ସଂସ୍କରଣ ଗତକାଲି ଉଦ୍ଯାପିତ ହୋଇଯାଇଛି। ଏଥିରେ ଫୁଟବଲ, ଖୋଖୋ, କବାଡ଼ି ଏବଂ ଭଲିବଲ୍ର ବିଭିନ୍ନ ବର୍ଗରେ ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତାରେ 30,000 ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ। ଫୁଟବଲ ବାଳକ ବର୍ଗରେ ବରଗଡ଼, ବାଳିକା ବର୍ଗରେ ଭୁବନେଶ୍ୱର, ଖୋଖୋ ବାଳକ ବର୍ଗରେ ପୁରୀ, ବାଳିକା ବର୍ଗରେ ଖୋର୍ଦ୍ଧା, କବାଡ଼ି ବାଳକ ବର୍ଗରେ ବାଲେଶ୍ୱର, ବାଳିକା ବର୍ଗରେ ପୁରୀ ଏବଂ ଭଲିବଲ୍ର ବାଳକ ବର୍ଗରେ କଟକ ଏବଂ ବାଳିକା ବର୍ଗରେ ଖୋର୍ଦ୍ଧା ଚାମ୍ପିୟନ୍ ହୋଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ଅଂଶୁଘାତର ଆୟୁର୍ବେଦୀୟ ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ଲଲାଟ ଚନ୍ଦ୍ର ଦାସ।
2: ସାଧାରଣତଃ ସୂର୍ଯ୍ୟତାପ ଯୋଗୁଁ ବାହାରର ପରିବେଶ ଉତ୍ତପ୍ତ ହେବା ଦ୍ୱାରା ଶରୀରରେ ଉତ୍ତାପର ମାତ୍ରା ବୃଦ୍ଧି ପାଇଥାଏ ଏବଂ ଆମର ଖରାଦିନେ ଜଳବାୟୁର ଆର୍ଦ୍ରତା ବଢ଼ିବା ସହିତ ଶରୀରର ତାପମାତ୍ରା ମଧ୍ୟ ବଢ଼ିଥାଏ, ଫଳରେ ଅଂଶୁଘାତ ହେବାର ସମ୍ଭାବନା ବହୁତ ମାତ୍ରାରେ ଦେଖାଯାଏ। ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା ଗୋଡ଼ ହାତ ବାକୁଳା ମାରିବା, ଦେହ ହାତ ଝୋଲା ମାରିଯିବା, ଚମ ଶୁଖିଲା ସେତା ପଡ଼ିଯିବା, ମୁଣ୍ଡ ବୁଲେଇ ବାନ୍ତି ହେବା, ନାଡ଼ିର ଗତି ଦୁର୍ବଳ ଓ ଦ୍ରୁତ ହେବା, ମୁଣ୍ଡ ଭାରି ଭାରି ବା ଓଜନିଆ ଲାଗିବା, ଦେହରୁ ଗମ୍ ଗମ୍ ଝାଳ ବାହାରିବା, ଆଖି ପିତୁଳା ମେଲା ହୋଇଯିବା ଏବଂ ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା ଅଧିକ ଗରମରେ ମଣିଷଟି ପ୍ରାଣ ହରାଇଥାଏ ଏବଂ କ୍ଲାନ୍ତି ଅନୁଭବ କରିଥାଏ, ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେବା, ଶରୀରର ତାପମାତ୍ରା ସାଧାରଣତଃ 106 ଡିଗ୍ରୀ ଫାରେନହାଇଟ୍ରୁ କମ୍

ହେଇଯାଏ। ଏହି ସମୟରେ ଉପଯୁକ୍ତ ଚିକିତ୍ସା ନକଲେ ରୋଗୀ ଚେତାଶୂନ୍ୟ ହୋଇପାରେ। ଅଚେତ ହୋଇଗଲା ପରେ ଆହୁରି ଅନେକ ଲକ୍ଷଣ ମଧ୍ୟ ଦେଖାଯାଇଥାଏ, ଯେପରି ହାତ ଗୋଡ଼ ନାଠି ହୋଇଯିବା ବା ଟାଣ ହୋଇଯିବା, ବୃହତ ଯନ୍ତ୍ର ସଠିକ ଭାବେ କାମ ନ କରିବାରୁ ରକ୍ତଚାପ କମିଯାଏ, ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହେବାରୁ ନିଶ୍ୱାସ ପ୍ରଶ୍ୱାସ ଠିକ୍ ଭାବରେ ହୋଇପାରେ ନାହିଁ, କିଡ୍ନିର କାମ କମିଯିବାରୁ ପରିସ୍ରା ମଧ୍ୟ କମ୍ ହୁଏ, ରୋଗୀ ଦେହର ମାଂସପେଶୀ ଅବସ ବା ଶିଥିଳ ହୋଇଯାଏ, ରୋଗୀ କୋମା ଅବସ୍ଥାକୁ ଚାଲିଯାଏ। ଏବଂ ଆହୁରି ଅନ୍ୟ କେତେକ ରୋଗ ଅଛି ଯେଉଁଥିରେ ଏହି ଅଂଶୁଘାତର ଲକ୍ଷଣ ଭଳିଆ କେତେଗୁଡ଼ିଏ ଜିନିଷ ଦେଖାଯାଇପାରେ, ଯେମିତି ଆମର ମେନିଞ୍ଜାଇଟିସ୍, ସେପ୍ଟିସେମିଆ, ମ୍ୟାଲେରିଆ କିମ୍ବା କୌଣସି ଔଷଧର ରିଆକ୍ସନ୍ ଯୋଗୁଁ ମଧ୍ୟ ଏମିତିକା ଲକ୍ଷଣ ଦେଖାଯାଇଥାଏ। ଏହା ଦୁଇ ପ୍ରକାରର, ପ୍ରଥମଟି ହେଲା କ୍ଲାସିକ୍, ଯାହା ବୃଦ୍ଧ ବା ଦୁର୍ବଳ ଲୋକଙ୍କଠାରେ ଦେଖାଯାଏ। ଦୀର୍ଘ ସମୟ ଧରି ଗରମରେ କାମ କଲେ ଏହି ଅଂଶୁଘାତ ହୋଇଥାଏ। ଡିହାଇଡ୍ରେସନ୍, ଡାଇବେଟିସ୍ ବା ହାଇପର୍ ଥାଇରଏଡ୍, ପାର୍କିନ୍ସନ୍ ଭଳି ସ୍ନାୟୁ ରୋଗ ଯୋଗୁଁ

0: ପ୍ରଥମଟି ହେଲା କ୍ଲାସିକ, ଯାହା ବୃଦ୍ଧ ବା ଦୁର୍ବଳ ଲୋକଙ୍କଠାରେ ଦେଖାଯାଏ। ଦୀର୍ଘ ସମୟ ଧରି ଗରମରେ କାମ କଲେ ଏହି ଅଂଶୁଘାତ ହୋଇଥାଏ। ଡିହାଇଡ୍ରେସନ, ଡାଇବେଟିସ୍ ବା ହାଇପରଥାଇରଏଡ୍, ପାର୍କିନସନ୍ ଭଳି ସ୍ନାୟୁ ରୋଗ ଯୋଗୁଁ ମଧ୍ୟ ହିଟ୍ଷ୍ଟ୍ରୋକ୍ ହେବାର ସମ୍ଭାବନା ବେଶୀ। ଖରାଦିନେ ପ୍ରଚୁର ପରିମାଣରେ ପାଣି, ସର୍ବତ ଆଦି ପିଅନ୍ତୁ। ଅତି ବେଶୀ କୋଲ୍ଡ ଡ୍ରିଙ୍କ ପିଇବା ଉଚିତ ନୁହେଁ, କାରଣ ସେଥିରେ ଥିବା ବେଶୀ ଶର୍କରା ବା ଚିନି ଜାତୀୟ ଅଂଶ ଦେହରୁ ପାଣିର ପରିମାଣ କମ୍ କରିଦିଏ। ଆଉ ଅତ୍ୟଧିକ ଶାରୀରିକ ପରିଶ୍ରମ କରିବା ପୂର୍ବରୁ ଏବଂ ମଝିରେ ମଝିରେ ପାଣି ଟିକେ ଟିକେ ପିଇବା ଉଚିତ। ପଙ୍ଖା, ଏସି କିମ୍ବା ଖୋଲା ବାତାବରଣରେ ରହିବାକୁ ଚେଷ୍ଟା କରନ୍ତୁ। ପତଳା, ଢିଲା ଓ ହାଲୁକା ରଙ୍ଗର ସୂତା ଲୁଗା ପିନ୍ଧନ୍ତୁ। ଦିନରେ 2-3 ଥର ଗାଧାନ୍ତୁ। ରୋଗୀକୁ କୌଣସି ଥଣ୍ଡା ଜାଗାକୁ ନେଇଯାଆନ୍ତୁ, ଯେପରିକି ଗଛ ତଳକୁ କିମ୍ବା ପଙ୍ଖା ତଳକୁ। ରୋଗୀର ନାକ ଓ ମୁହଁ ପରିଷ୍କାର ରଖନ୍ତୁ, ଯେପରି ତାର ଶ୍ୱାସ ପ୍ରଶ୍ୱାସରେ ଅସୁବିଧା ନ ହୁଏ। ଯେକୌଣସି ଉପାୟରେ ରୋଗୀ ଶରୀରର ତାପମାତ୍ରା କମାଇବାକୁ ଚେଷ୍ଟା କରନ୍ତୁ। ରୋଗୀ ଦେହକୁ ଓଦା କନାରେ ପୋଛି ପବନ ଚଳପ୍ରଚଳ ହୋଇଥିବା ଜାଗାକୁ ନେଇଯାଆନ୍ତୁ। କନାରେ ବରଫ ରଖି ଆଇସ୍ ପ୍ୟାକ୍ କରି ରୋଗୀ ଦେହରେ ଘଷନ୍ତୁ। ଏହାଛଡ଼ା ରୋଗୀକୁ ଘୋଳଦହି, ଲେମ୍ବୁ ସର୍ବତ, ପଇଡ଼ପାଣି ପାନୀୟ ଯଥେଷ୍ଟ ପରିମାଣରେ ଦିଅନ୍ତୁ। ଓଆର୍ଏସ୍ ଗୋଟିଏ ପ୍ୟାକେଟ୍ ନେଇ 1 ଲିଟର ପାଣିରେ ମିଶାଇ କରି ପ୍ରତି ଘଣ୍ଟାରେ ରୋଗୀକୁ ଆବଶ୍ୟକତା ମୁତାବକ ପିଆଇବା ଉଚିତ। ଏହାଛଡ଼ା ଆମର ଖରାଦିନେ ରାଗ, ମସଲା, କୌଣସି ପ୍ରକାର ମାଦକ ଜିନିଷ, ଚାହା, କଫି, ତେଲ ଭାଜି ଜିନିଷ, ଉତ୍ତେଜକ ପଦାର୍ଥ ଖାଆନ୍ତୁ ନାହିଁ। ପଇଡ଼ପାଣି, ଗ୍ଲୁକୋଜ୍ ପାଣି, ଅଙ୍ଗୁର, କମଳା ଇତ୍ୟାଦି ପିଇବା ଉଚିତ। ଅଂଶୁଘାତରେ ମିଶ୍ରି, ଅଳେଇଚ ଗୁଣ୍ଡ, ସାମାନ୍ୟ କର୍ପୁର 300 ମିଲିଗ୍ରାମ ପାଣିରେ ଗୋଳାଇ ସର୍ବତ କରି ପିଇଲେ ଅଂଶୁଘାତ ରୋଗରୁ ଆରାମ ମିଳିଥାଏ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ଖାଦ୍ୟ ଓ ପ୍ରଚୁର ପାଣି ପିଅନ୍ତୁ। ସାଙ୍ଗରେ ଦରକାର ମୁତାବକ ପାଣି ନିଅନ୍ତୁ। ହାଲୁକା ରଙ୍ଗର ସୂତା ପୋଷାକ ପିନ୍ଧନ୍ତୁ। ଖରାବେଳେ କାମ କରନ୍ତୁ ନାହିଁ। ପିଲା, ବୁଢ଼ାବୁଢ଼ୀ, ମୋଟା ଲୋକ, ଗର୍ଭବତୀ ମହିଳା, ରକ୍ତଚାପ, ମଧୁମେହ, ଅପସ୍ମାର ରୋଗୀଙ୍କର ଯତ୍ନ ପାଇଁ ସତର୍କ ରୁହନ୍ତୁ। ରୋଗୀ ଅଚେତ ବା ବେହୋସ ଥିଲେ ପାଣି ପିଆନ୍ତୁ ନାହିଁ। ଅସୁସ୍ଥ ଲାଗିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଅଂଶୁଘାତର ଆୟୁର୍ବେଦ ଚିକିତ୍ସା। ଆଲୋଚନା କରିଥିଲେ ଡାକ୍ତର ଲଲାଟ ଚନ୍ଦ୍ର ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର 11 ପରିଚାଳନା ପରିଷଦ ବୈଠକ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଲତାରନ୍ତ ଆଲୋଚନାରେ ଯୋଗଦେବା ପାଇଁ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। ଭାରତୀୟ ରେଳବାଇ ପକ୍ଷରୁ ରେଳ ଷ୍ଟେସନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ। ବୁଝାମଣା ପୂର୍ବରୁ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଇରାନକୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ କହିଲେ ଆମେରିକା ରାଷ୍ଟ୍ରପତି। ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ନୀତି ଆୟୋଗର 11 ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ବିକଶିତ ଭାରତ ପାଇଁ ଟିମ୍ ଇଣ୍ଡିଆ ସହିତ ସମ୍ପର୍କିତ ବିଷୟବସ୍ତୁ ବିକଶିତ ଭାରତ 2047 ପାଇଁ ସମାବେଶୀ ମାନବ ବିକାଶ ଏହି ବୈଠକର ଶୀର୍ଷକ ରହିଛି। ବୈଠକରେ ନାଗରିକମାନଙ୍କ ଭବିଷ୍ୟତ ପାଇଁ କୌଶଳ ବିକାଶ, ଉତ୍ପାଦକ ରୋଜଗାର, ଉଦ୍ୟମିତା ଏବଂ ବିକେନ୍ଦ୍ରୀକରଣ ସମର୍ଥିତ ବିକାଶ, ସ୍ୱାସ୍ଥ୍ୟ, ପୋଷଣ ଓ ଜନକଲ୍ୟାଣ ସମ୍ପର୍କରେ ବିଚାର ବିମର୍ଶ କରାଯିବ। ଦେଶବ୍ୟାପୀ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା, ଦକ୍ଷତା ବୃଦ୍ଧି କରିବା ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ। ସମାନ ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକ ଏକୀକୃତ ଏବଂ ସହଯୋଗୀ ଆଭିମୁଖ୍ୟକୁ ସୁଦୃଢ଼ କରିବା, ଅନ୍ତର୍ଭୁକ୍ତ ମାନବ ବିକାଶ ଉପରେ ଜାତୀୟ ଦୃଷ୍ଟିକୋଣ ସହିତ ରାଜ୍ୟ ଦୃଷ୍ଟିକୋଣକୁ ସମନ୍ୱିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। ନୀତି ଆୟୋଗର ପରିଚାଳନା ପରିଷଦ ଗତବର୍ଷ ଡିସେମ୍ବର 26-28 ମଧ୍ୟରେ ଅନୁଷ୍ଠିତ ମୁଖ୍ୟ ସଚିବମାନଙ୍କ

ପଞ୍ଚମ ଜାତୀୟ ସମ୍ମିଳନୀର ସୁପାରିଶ ଉପରେ ମଧ୍ୟ ଆଲୋଚନା କରିବ। ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳମାନେ ଯୋଗଦେବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି, ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ଏନ୍ଡିଏ ସମ୍ମିଳନୀରେ 35ଟି ରାଜନୈତିକ ଦଳର 75 ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନବୀନ କହିଛନ୍ତି, ଏନ୍ଡିଏ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ଏକ ଐତିହାସିକ ମାଇଲଖୁଣ୍ଟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏହାକୁ ଦେଶର 140 କୋଟି ଲୋକଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ଶ୍ରୀ ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଆଡ଼କୁ ଅଗ୍ରସର ହେଉଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ ସାରା ଦେଶକୁ ଏକତ୍ର କରିଛି। ଶ୍ରୀ ନବୀନ କହିଛନ୍ତି, ଏନ୍ଡିଏ ବର୍ତ୍ତମାନ 22ରୁ ଅଧିକ ରାଜ୍ୟରେ କ୍ଷମତାରେ ଅଛି, ଯାହା ଭାରତର ପ୍ରାୟ 75% ଭୌଗୋଳିକ କ୍ଷେତ୍ରକୁ ପରିବ୍ୟାପ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍, ଜର୍ମାନ ଫେଡେରାଲ ଚାନ୍ସେଲର ଫ୍ରେଡରିଚ୍ ମର୍ଜ, କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ପ୍ରତି ସେମାନଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ବାର୍ତ୍ତା ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ତାଙ୍କର ଇଟାଲୀୟ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ସେ ଭାରତ ଇଟାଲୀ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଶିଖରକୁ ନେବା ଲାଗି ଅପେକ୍ଷା କରିଛନ୍ତି। ଅନ୍ୟ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ସେ ଭାରତ ଏବଂ ମାଲେସିଆ ମଧ୍ୟରେ ଦୃଢ଼ ଏବଂ ସ୍ଥାୟୀ ବନ୍ଧୁତାକୁ ଗଭୀର ଭାବରେ ମୂଲ୍ୟାୟନ କରନ୍ତି ଏବଂ ଉଭୟ ଦେଶର ଲାଭ ପାଇଁ ସହଭାଗିତାକୁ ଆହୁରି ମଜବୁତ କରିବାକୁ ଅପେକ୍ଷା କରିଛନ୍ତି। ଶ୍ରୀ ମୋଦି ଭାରତ ଜର୍ମାନୀ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବା ଏବଂ ଭାରତ କାନାଡ଼ା ସହଭାଗିତାକୁ ଆହୁରି ଦୃଢ଼ କରିବାକୁ କହିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସୁଫିଆରେ ବୁଲ୍ଗେରିଆର ପ୍ରଧାନମନ୍ତ୍ରୀ ରୁମେନ୍ ରାଦେବଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ବୈଦେଶିକ ମନ୍ତ୍ରୀ ଭାରତର ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଭାରତ ବୁଲ୍ଗେରିଆ ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ନେଇ ଦ୍ୱିପାକ୍ଷିକ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ ବାଣିଜ୍ୟ ଏବଂ ନିବେଶ, ଔଷଧ, ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା, ମହାକାଶ, ପ୍ରତିରକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରିଛନ୍ତି। ଉଭୟ ନେତା ପାରସ୍କରିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଏବଂ ବିଶ୍ୱ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିବା ଜଣାପଡ଼ିଛି। ଏହା ପୂର୍ବରୁ ଡକ୍ଟର ଜୟଶଙ୍କର ସୋଫିଆରେ ଜାତୀୟ ଐତିହାସିକ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ଡକ୍ଟର ଜୟଶଙ୍କର ଆଜି କୁଲତାରନ୍ତା ଆଲୋଚନାରେ 14ତମ ସଂସ୍କରଣରେ ଯୋଗଦେବା ପାଇଁ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ଉପରେ ଆମେରିକା ପକ୍ଷରୁ ଗତକାଲି ଆକ୍ରମଣ କରାଯାଇଛି। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତିକୁ ଶେଷ କରିବା ଲାଗି ଉଭୟ ଦେଶ ମଧ୍ୟରେ ବୁଝାମଣା ଲାଗି ଅଗ୍ରଗତି ଘଟୁଥିବାବେଳେ ଇରାନର ଆକ୍ରମଣାତ୍ମକ ସ୍ଥିତିକୁ ନେଇ ଆମେରିକା ପ୍ରତିଆକ୍ରମଣ କରିଥିବା ଜଣାପଡ଼ିଛି। ବାହାରିନ୍, କୁଏତ ଏବଂ ଜୋର୍ଡାନରେ ଆମେରିକାର ସେନା ଶିବିରଗୁଡ଼ିକ ଉପରେ ଇରାନ ଆକ୍ରମଣ କରିବା ପରେ ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ବୁଝାମଣାକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ ଇରାନ ଯେଉଁ ପଦକ୍ଷେପ ଗ୍ରହଣ କରିଛି ସେଥିଲାଗି ତାକୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ। ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ହରମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିବା ସୂଚନା ଦିଆଯାଇଛି। ଭାରତୀୟ ରେଳବାଇ ରେଳଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବର୍ତ୍ତମାନ ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥାର ମୂଲ୍ୟାଙ୍କନ କରିବା ଏବଂ ଯାତ୍ରୀ ସୁରକ୍ଷା ବୃଦ୍ଧି ଓ ରେଳ ସମ୍ପତ୍ତିର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା। ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଷ୍ଟେସନ କୋଠା, ବୈଦ୍ୟୁତିକ ସ୍ଥାପନ, ଏୟାର କଣ୍ଡିସନିଂ ଏବଂ ବାୟୁ ଚଳାଚଳ ବ୍ୟବସ୍ଥା, ଜରୁରୀକାଳୀନ ପ୍ରସ୍ଥାନ ଏବଂ ଅଗ୍ନି ନିର୍ବାପନ ଉପକରଣ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଭିଭିଭୂମିଗୁଡ଼ିକର ଯାଞ୍ଚ କରାଯିବ। ଯାଞ୍ଚ ପ୍ରକ୍ରିୟା ସମୟରେ ଚିହ୍ନଟ ହେଉଥିବା ଯେକୌଣସି ତ୍ରୁଟିକୁ ତୁରନ୍ତ ସମାଧାନ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଅଗ୍ନି ନିରାପତ୍ତା ଯାଞ୍ଚ ପଦକ୍ଷେପ ରେଳ ଷ୍ଟେସନଗୁଡ଼ିକରେ ସୁରକ୍ଷା ମାନଦଣ୍ଡକୁ ସୁଦୃଢ଼ କରିବା ଏବଂ ଜରୁରୀକାଳୀନ ପ୍ରସ୍ତୁତିକୁ ଉନ୍ନତ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ

0: ଭାରତ ଗତ 12 ବର୍ଷ ମଧ୍ୟରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ନୀତି ଦ୍ୱାରା ପରିଚାଳିତ ହୋଇ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି। ଏହି ସମୟ ମଧ୍ୟରେ ମୋଦି ସରକାର ଗରିବ, ଚାଷୀ, ମହିଳା ଏବଂ ଯୁବକଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ଅନେକଗୁଡ଼ିଏ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗ ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଉପସ୍ଥାପନା କରୁଛି। ଆଜି ଆମେ ଗରିବ କଲ୍ୟାଣ ପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକରେ ଜାଣିବା। ଗତ 12 ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦି ସରକାର ଗରିବଙ୍କ କଲ୍ୟାଣ ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଅନେକ ପ୍ରମୁଖ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗରିବଙ୍କ ପାଇଁ ବାସଗୃହ ହେଉଛି ମୋଦି ସରକାରଙ୍କର ପ୍ରମୁଖ କେନ୍ଦ୍ରବିନ୍ଦୁ। ଗ୍ରାମୀଣର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାର ପାଇଁ ରାଜ୍ୟଗୁଡ଼ିକୁ 4 କୋଟିରୁ ଅଧିକ ଘର ଆବଣ୍ଟନ କରାଯାଇଛି। ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଦେଶବ୍ୟାପୀ 81 କୋଟିରୁ ଅଧିକ ହିତାଧିକାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେଉଛନ୍ତି। ଆକାଶବାଣୀ ସମ୍ଭାଦ ସହିତ କଥାବାର୍ତ୍ତା କରି ଓଡ଼ିଶାର କଳାହାଣ୍ଡିର ଇନ୍ଦ୍ରମଣି ନାୟକ କହିଛନ୍ତି, ଏହି ଯୋଜନା ମାଧ୍ୟମରେ ଗରିବ ଲୋକମାନେ ଉପକୃତ ହେଉଛନ୍ତି। ବିଶ୍ୱର ସର୍ବବୃହତ୍ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦୁର୍ବଳ ପରିବାରକୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରଦାନ କରୁଛି। ଯେତେବେଳେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରଗୁଡ଼ିକ ସୁଲଭ ମୂଲ୍ୟରେ ଜେନେରିକ୍ ଔଷଧ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ 10 କୋଟି 55 ଲକ୍ଷରୁ ଅଧିକ ମହିଳାଙ୍କୁ ମାଗଣା ଏଲ୍ପିଜି ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଛି, ଯାହା ସେମାନଙ୍କୁ ପାରମ୍ପରିକ ରୋଷେଇ ଇନ୍ଧନର ସ୍ୱାସ୍ଥ୍ୟ ବିପଦରୁ ମୁକ୍ତ କରିଛି। ପ୍ରାୟ 25 କୋଟି ଲୋକଙ୍କୁ ଏହି ସମୟ ମଧ୍ୟରେ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି, ଯାହା ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ କଲ୍ୟାଣକାରୀ ଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି। ସଂସ୍କୃତି ମନ୍ତ୍ରଣାଳୟ 2024-25 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍, ଏକାଡେମୀ ରତ୍ନ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ଉସ୍ତାଦ ବିସ୍ମିଲ୍ଲା ଖାଁ ଯୁବ ପୁରସ୍କାର ଘୋଷଣା କରିଛି। ଏକାଡେମୀର ସାଧାରଣ ପରିଷଦ 2024-25 ବର୍ଷ ପାଇଁ ସଙ୍ଗୀତ, ନୃତ୍ୟ, ରଙ୍ଗମଞ୍ଚ, ପାରମ୍ପରିକ ଲୋକଗୀତ, ଆଦିବାସୀ ସଙ୍ଗୀତ, ରଙ୍ଗମଞ୍ଚ ଏବଂ କଣ୍ଢେଇ ନାଚ ସମେତ ବିଭିନ୍ନ କ୍ଷେତ୍ରରୁ 108 ଜଣ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ଚୟନ କରିଛି। ଭାରତୀୟ ପାଣିପାଗ ବିଭାଗ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କେରଳ ଏବଂ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି। ସୂଚନା ଅନୁଯାୟୀ ଓଡ଼ିଶା ସମେତ ଗୋଆ, କୋଙ୍କଣ, ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଗୁଳୁଗୁଳି ଜାରି ରହିବ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର 11ଶ ପରିଚାଳନା ପରିଷଦ ବୈଠକ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଲତାରନ୍ତା ଆଲୋଚନାରେ ଯୋଗଦେବା ପାଇଁ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। ବୁଝାମଣା ପୂର୍ବରୁ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଇରାନ୍କୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ କହିଲେ ଆମେରିକା ରାଷ୍ଟ୍ରପତି। ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ଅନୁମାନ।
1: ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା।

ହଁ ଶ୍ରୋତା ବନ୍ଧୁ, ସମୟ ସବୁବେଳେ ଗତିଶୀଳ, ସେ କାହାକୁ କେବେ ଅପେକ୍ଷା କରେ ନା। ସମୟକୁ ସୁବିନିଯୋଗ କରି ମଣିଷ କାମ କରିଚାଲିଲେ ସମୟ ହିଁ ଆଣେ ସଫଳତା।

0: କୁହାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଦେହ ଯଦି ଅସୁସ୍ଥ ତେବେ ମନ ବି କୌଣସି କାମରେ ଲାଗେ ନା, କିଛି କାମ କରିବାକୁ ମନରେ ଆଗ୍ରହ ହୁଏ ନା। ଶରୀରକୁ ସୁସ୍ଥ ରଖିବା ପାଇଁ ଅଳ୍ପ ବହୁତ ସମସ୍ତେ ଚିନ୍ତା କରିଥାନ୍ତି। ନିୟମିତ ପୁଷ୍ଟିକର ଖାଦ୍ୟ ଖାଇବା, ସମୟ ଜଗି ଚଳିବା, ଶାରୀରିକ ବ୍ୟାୟାମ କରିବା, ବେଶୀ ତେଲ ମସଲାଠାରୁ ଦୂରେଇ ରହିବା, ଏମିତି ଅନେକ କଥା ଆମେ ଶୁଣିବାକୁ ପାଇଥାଉ ଶରୀରର ସୁସ୍ଥତା ବିଷୟରେ କଥା ପଡ଼ିଲେ। ସହର ବଜାରରେ ଆଜିକାଲି ଗାଁ ଗହଳିରେ ମଧ୍ୟ ଅନେକ ଲୋକ ସକାଳେ ପ୍ରାତଃ ଭ୍ରମଣ ବା ମର୍ଣ୍ଣିଂ ୱାକ୍ କରୁଥିବାର ଦେଖିବାକୁ ମିଳୁଛି। ହଁ, ଏସବୁ ଶରୀରକୁ ସୁସ୍ଥ ରଖିବା ପାଇଁ ଗୋଟିଏ ଗୋଟିଏ ମାଧ୍ୟମ। ଏସବୁ ଭିତରେ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ କିଛି ଭିନ୍ନ ଉପାୟ ଆପଣେଇଥାନ୍ତି ନିଜ ଶରୀରକୁ ସୁସ୍ଥ ଆଉ କାର୍ଯ୍ୟକ୍ଷମ ରଖିବା ପାଇଁ। ଏଇ ଯେମିତି ପାକଶାଳା ବଗିଚା ପ୍ରସ୍ତୁତି, ନିଜ ଘର ପାଖ ଖାଲି ଜାଗାରେ ନିଜ ପରିଶ୍ରମରେ ସେମାନେ ପ୍ରସ୍ତୁତ କରନ୍ତି ପାକଶାଳା ବଗିଚା। ସକାଳେ ସନ୍ଧ୍ୟାରେ ସେଇଠି କିଛି ଶାରୀରିକ ପରିଶ୍ରମ କରନ୍ତି, ମାଟି ହଣା, ଘାସ ବଛା, ପାଣି ଦିଆ, ଏଭଳି କାମରେ ସେମାନେ ଲାଗିଥାନ୍ତି। ପ୍ରତିବଦଳରେ ସେମାନେ ସେଥିରୁ ପାଆନ୍ତି ତଟକା ପରିବା, ଯାହା ଶରୀର ପାଇଁ ଖୁବ୍ ଉପକାରୀ। ସେମାନଙ୍କ ମତରେ ପାକଶାଳା ବଗିଚା କରିବା ଦ୍ୱାରା ଶରୀର ସୁସ୍ଥ ରହିବା ନିମନ୍ତେ ଆବଶ୍ୟକ ଶାରୀରିକ ଶ୍ରମ ହୋଇଯିବା ସହ ତଟକା ପରିବା ଆଉ ସଜ ଫୁଲଫଳ ବି ମିଳିଯାଉଛି। ଏହି ପ୍ରସଙ୍ଗରେ ନିଜ ମନର କଥା କହନ୍ତି ପାଲା ଗାୟକ ତଥା ସଂସ୍କୃତି ପ୍ରେମୀ ସୁରେନ୍ଦ୍ରନାଥ ଛୋଟରାୟ।
1: ଜୀବ, ପରମ ଆଉ ପ୍ରକୃତି, ଏ ତିନିଟାକୁ ଧରି ଏ ସୃଷ୍ଟି ଦିଆଯାଇଛି ଆମର ତ୍ରୈତ୍ୟବାଦ ଯାହାକୁ କହନ୍ତି। ଯାହାର ବେଶୀ ଜମି ଅଛି ସେ ଅଲଗା କଥା, ଯାହାର ଅଳ୍ପ ଜମି ଧରନ୍ତୁ 20 meter ଭିତରେ କଣ ଜାଗା ଟିକେ ଅଛି, ଯଦି ଆମେ ଖଣ୍ଡେ ପାକଶାଳା ବଗିଚା କରିପାରିବା ତାହେଲେ ଆମର ପରିବାରର ମଧ୍ୟ ଯତ୍କିଞ୍ଚିତ ଗୁଜୁରାଣ ମେଣ୍ଟନ ହେଇଯିବ ବୋଲି ମୋର ଅନୁଭୂତିରେ ମୁଁ ଜାଣିଛି। ଭଲ ଭାବରେ ଯେକୌଣସି ଗଛ ହଉ ଆମକୁ ଯେତିକି ସେ ଉପାଦାନ ତା ଭିତରୁ ସେ ଯେତିକି ଜିନିଷ ଆମକୁ ଦଉଛି ବହୁତ କରିଛି, ଅମ୍ଳଜାନ ଆମର ଯେତିକି ଦରକାର ସେ ଆମକୁ ଦଉଛି, ତେଣୁ ତା ଭିତରେ ଗଛକୁ ଆମେ ଯତ୍ନ କରିବା କେତେ ଯେ ଉପକାର ଆମ ପାଇଁ ଜୀବଜଗତ ପାଇଁ ତାହା କଳ୍ପନା କରିହବନି। ପାକଶାଳା ବଗିଚା ଟିକେ ଧରନ୍ତୁ, ମା ମାନେ ସବୁ ଅଛନ୍ତି, ଘର ଅଛନ୍ତି, କାମ କରୁଛନ୍ତି, ସବୁ କାମ ହଉଛି, ଗୋଟେ ପାକଶାଳା ବଗିଚା ଯଦି ଆମ ପାଖରେ କରିବା ସେଥିରେ 5 ଗଛ ବାଇଗଣ ଲଗେଇଦବା, 4 ଗଛ ଲଙ୍କା ଲଗେଇଦବା, 4 ଗଛ ଭେଣ୍ଡି ଲଗେଇଦବା, ଯାହାକି ଆମର ସବୁଦିନ ଦୈନନ୍ଦିନ କାର୍ଯ୍ୟରେ ଲାଗୁଛି, ସେଟାକୁ ଆମେ ମଧ୍ୟ ବ୍ୟବହାର କରିପାରିବା। ତାର ଯୋଉ ଚୋପା ପତ୍ର ଏସବୁ ପଡୁଛି ତାକୁ ତା ଖାଲରେ ଯଦି ଆମେ ଯତ୍ନ କରି ରଖିଦବା ଆଗାମୀରେ ସେ ଗୋଟେ ଜୈବିକ ଖତରେ ପରିଣତ ହେଇ ଆମକୁ ମଧ୍ୟ ସେ ସାହାଯ୍ୟ କରିବ ବେଶୀ ସେବା ବତ। ଆମକୁ ଆଉ ରାସାୟନିକ ସାର ଆବଶ୍ୟକ ବି ପଡିବ ନାହିଁ। ପୁରାଣରେ ଯେତେ ଆଳଙ୍କାରିକ ବର୍ଣ୍ଣନା ବିଷୟରେ ହେଇଛି, ଶିବ ଯେ ବିଷ ପିଇଲେ ସମୁଦ୍ର ମନ୍ଥନ ହେଲା, ଅମୃତ ଆମେ ପାଇଲୁ କି ଅମୃତ ଦାନ କଲେ ବିଷ ପିଇଲେ, ଆମର ପ୍ରତ୍ୟେକ ଗଛ ଇଏ ଗୋଟେ ଗୋଟେ ଶିବ। କାହିଁକି ନା ଆପଣ ମାନଙ୍କର ଦେଖନ୍ତୁ ସେ ଅଙ୍ଗାରକାମ୍ଳ ଆମକୁ ନଉଛି, ଅକ୍ସିଜେନ ଆମକୁ ଦଉଛି, ଅମୃତ ଦଉଛି, ବିଷ ନଉଛି, ତେଣୁ ଆମକୁ ବର୍ତ୍ତମାନ ଯଦି ଗୋଟେ ଗଛକୁ ବଞ୍ଚେଇ ପାରିବା, ଗଛରେ ପାଣି ଦବା, ଆପଣ ଦେଖିବେ ଶିବ ପୂଜା ହେଇଗଲା ବୋଲି ଆମେ ଜାଣିବା। କିନ୍ତୁ ଶିବଙ୍କୁ ଯୋଉ କରାହେଇଛି ପୁରାଣ ମାନଙ୍କର ଆଳଙ୍କାରିକ ବର୍ଣ୍ଣନା କେବଳ ଆମ ପାଇଁ କରାହେଇଛି, ଆମେ ଜାଣିବା ପାଇଁ ବେଶୀ ଜାଗା ନଥିଲେ ମଧ୍ୟ ପାକଶାଳା ବଗିଚାଟିଏ କଲେ ଆମର କେତେ ଉପକାରରେ ଆସିବ ତା ଅନୁଭୂତିରେ ଆଣିବେ ଜାଣିବେ। ମୋର ଜୀବନଚର୍ଯ୍ୟା ଭିତରେ ମୁଁ ଦେଖିଛି ରାତି ପାହିଲେ ସକାଳ ହେଲା ମାନେ ମୋର ଯୋଗ ପ୍ରାଣାୟାମ ଇତ୍ୟାଦି କାମ ସାରି ଈଶ୍ୱର ପ୍ରାର୍ଥନା ସାରି ମୁଁ ବର୍ତ୍ତମାନ ସେ ଗଛ ଉପରେ ବେଶୀ ଧ୍ୟାନ ଦିଏ, କୋଉଠି ଗଛରେ ପାଣି ଦବାକୁ ପଡିବ, କୋଉଠି ଗଛଟି ବଢିବାକୁ ପଡିବ, ତାକୁ କେମିତି ଯତ୍ନ ନେବାକୁ ପଡିବ। ଗୋଟିଏ ପୁଅକୁ ଯେମିତି ଆପଣମାନେ ଯତ୍ନ କରୁଛନ୍ତି, ଗୋଟିଏ ପିଲାକୁ ଯତ୍ନ କରୁଛନ୍ତି, ଗୋଟିଏ ଗଛକୁ ଯତ୍ନ କରି ଆପଣ ଦେଖିବେ ପୁଅଟା ଆପଣଙ୍କର ଉନ୍ନତି କରିପାରିପାରେ, ଆପଣଙ୍କୁ ସାହାଯ୍ୟ କରିପାରେ, କିନ୍ତୁ ଗୋଟିଏ ଗଛଟା ଆପଣଙ୍କୁ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ଜଗତର କେତେ ସେ ଉପକାର କରୁଛି ତାକୁ କଳ୍ପନା କରିହବନି ଆଜ୍ଞା।

ଆଜି ଜୁନ୍ ମାସର 11 ତାରିଖ 1897 ମସିହା ଆଜିର ଦିନରେ ଆମ ଦେଶର ଜଣେ ମହାନ କବି, ଲେଖକ ତଥା କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ରାମପ୍ରସାଦ ବିସ୍ମିଲ୍ ଜନ୍ମଗ୍ରହଣ କରିଥିଲେ ଉତ୍ତରପ୍ରଦେଶର ଶାହାଜାହାଁପୁରରେ। ପିଲାଟି ବେଳରୁ ରାମପ୍ରସାଦ ଥିଲେ ଖୁବ୍ ସ୍ୱାଧୀନ ଚେତା। ଅଳ୍ପ ବୟସରୁ ସେ ଆର୍ଯ୍ୟ ସମାଜ ଏବଂ କ୍ରାନ୍ତିକାରୀ ସଂଗଠନ ହିନ୍ଦୁସ୍ତାନ ରିପବ୍ଲିକ୍ ଆସୋସିଏସନ୍ ସହିତ ଯୋଡ଼ି ହୋଇଯାଇଥିଲେ। 1918 ମସିହା ମୈନପୁରୀ ଷଡ଼ଯନ୍ତ୍ର ଓ 1925 ମସିହା କାକୁରୀ ଷଡ଼ଯନ୍ତ୍ର ଅଭିଯୁକ୍ତରେ ଇଂରେଜ ସରକାର ତାଙ୍କୁ ବନ୍ଦୀ କଲେ। 1927 ମସିହା ଡିସେମ୍ବର 12 ତାରିଖରେ ପଣ୍ଡିତ ରାମପ୍ରସାଦ ବିସ୍ମିଲ୍ଙ୍କୁ କ୍ରାନ୍ତିକାରୀ ଅପରାଧରେ ଫାଶୀଖୁଣ୍ଟରେ ଝୁଲାଇ ଦିଆଗଲା। ସେହି ମହାନ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ, କବି ଓ ଲେଖକ ପଣ୍ଡିତ ରାମପ୍ରସାଦ ବିସ୍ମିଲ୍ଙ୍କୁ ତାଙ୍କ ଜନ୍ମଦିନରେ ଆମର ଅଜସ୍ର ଶ୍ରଦ୍ଧାଞ୍ଜଳି। ଶ୍ରୋତାବନ୍ଧୁ, ଆପଣମାନଙ୍କ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ସାମାଜିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ତଥା ସାହିତ୍ୟ ସଭା ସମ୍ପର୍କରେ ସୂଚନା ଆପଣମାନେ ଆମ ପାଖକୁ ପଠାନ୍ତୁ। ଆପଣମାନଙ୍କ ଗାଁର କଥା ମଧ୍ୟ ଲେଖି ପଠାନ୍ତୁ, ସେସବୁ ସ୍ଥାନ ପାଇବ ଆମର ଏହି କାର୍ଯ୍ୟକ୍ରମରେ। ଆମର ଠିକଣା ହେଉଛି ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 7530001।

0: ଶ୍ରୋତା ବନ୍ଧୁ, କେମିତି ଲାଗିଲା ଆଜିର କାର୍ଯ୍ୟକ୍ରମ? ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ କଥିକା। କଥିକାରେ ଶୁଣନ୍ତୁ ଆଲୋଚନା, ଭାରତୀୟ ଦର୍ଶନରେ ବସୁଧୈବ କୁଟୁମ୍ବକମ୍। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ।
2: ମାନବ ଜୀବନର କେତୋଟି ସାଂସାରିକ ବାସ୍ତବ ସମସ୍ୟାକୁ ନେଇ ଭାରତୀୟ ଦର୍ଶନର ଉନ୍ମେଷ, ପ୍ରକାଶ ଓ ବିକାଶ ଘଟିଅଛି। ଭାରତବର୍ଷରେ ବ୍ୟକ୍ତି ଜୀବନ, ସମାଜ, ସଂସାର, ଗୃହ, ଗୃହିଣୀ, ପରିବାର ଆଦିର ସ୍ଥିତି କିପରି ହେବା ଦରକାର ତାହା ବେଦ, ଉପନିଷଦ, ସଂହିତା, ବ୍ରାହ୍ମଣ, ରାମାୟଣ, ମହାଭାରତ, ଶ୍ରୀମଦ୍ ଭଗବତ ଗୀତା, ଶ୍ରୀମଦ୍ ଭାଗବତ ଆଦିରେ ବର୍ଣ୍ଣନା କରାଯାଇଛି। ଶ୍ଳୋକବଦ୍ଧ ଛନ୍ଦରେ ପ୍ରକାଶିତ ମୁନି ଋଷି ସାଧକ ସନ୍ତମାନଙ୍କ ସଦୁକ୍ତିଗୁଡ଼ିକ ଭାରତୀୟ ଦର୍ଶନବାଣୀ ରୂପେ ପରିଚିତ। ଭାରତୀୟ ଦର୍ଶନ ଅଧ୍ୟେତା ଓ ବିଦ୍ୱାନ କେତେଜଣ କହନ୍ତି ଭାରତୀୟ ଦର୍ଶନ ସାହିତ୍ୟର ସମୁଜ୍ୱଳ ରତ୍ନ ସ୍ୱରୂପ ଦେଦୀପ୍ୟମାନ ଶ୍ରୀମଦ୍ ଭଗବତ ଗୀତା। ଭଗବତ ଗୀତାରେ ସମଦର୍ଶୀ, ସ୍ଥିତପ୍ରଜ୍ଞ, ପଣ୍ଡିତ ବ୍ୟକ୍ତିତ୍ୱ ସାଧନା ହେତୁ ବ୍ୟକ୍ତିର ଉପଲବ୍ଧ ଓ ତାଠାରେ ପ୍ରତିଷ୍ଠିତ ହେବା କଥା ସୂଚନା ଦିଆଯାଇଥାଏ। କାମନା ପରିତ୍ୟାଗକାରୀ, ନିସ୍ପୃହ ଅଥବା ଅଭିଳାଷ ନ କରୁଥିବା, ମମତା ଓ ଅହଙ୍କାର ଶୂନ୍ୟ ବ୍ୟକ୍ତି ଜଗତରେ ଶାନ୍ତି ଭୋଗ କରନ୍ତି। ଭାରତୀୟ ଦର୍ଶନରେ ବସୁଧୈବ କୁଟୁମ୍ବକମ୍ କଥା ବିଚାରିବା ବେଳରେ ମହୋପନିଷଦରେ ବର୍ଣ୍ଣିତ ଏହି ଶ୍ଲୋକାବଳୀ ମନକୁ ଆସିବା ସ୍ୱାଭାବିକ। ଉଦାରହ ପେଷଳାଚାର ସପୂର୍ବ ଚାରାନୁଭବ ବୃତ୍ତିମାନ ଅନ୍ତଃ ସଙ୍ଗ ପରିତ୍ୟାଗୀ ବହି ସଂସାର।

ପରବର୍ତ୍ତୀ ଗୀତ ଗାଇଛନ୍ତି ନମ୍ରତା ମହାନ୍ତି, ମନୋଜ ମହାନ୍ତିଙ୍କର ଅନ୍ୟ ଏକ ରଚନା। ମିଛ ନୁହେଁ ମୁହେଁ ସତଟିଏ, ମୋତେ ଯତନେ ସାଇତି ରଖ, ଦୂର ଆଉ ମୁଁ ତ ଲାଗିବିନି ଜମା, ଲାଗିବିନି ଆତି ପାଖ।

0: আচ্ছা দাশবাবু, আপনার ঘরটা 1970 তৈরি হয়েছিল, রাইট? তাহলে এ পর্যন্ত এত স্ট্রং কেমিতি আছে?
1: আরে এটা একদম সিম্পল, এবং সেইথিপাই মু সেতবেলে মোর বিশ্বাস রাখিলি, এবং আজি মধ্য চেটিনাড সিমেন্ট উপরে
2: শক্তি যাহা বর্ষ বর্ষ নুহে বরং পিঢ়ি পাই রহি থাকে। চেটিনাড সিমেন্ট সুপার গ্রেড সিমেন্ট, 64 বর্ষর দৃঢ় মূল দুয়া। চেটিনাড সিমেন্ট, দ্য পারফেক্ট কনক্রিট চয়েস।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଆଚ୍ଛା ଦାଶବାବୁ, ଆପଣଙ୍କ ଘରଟା 1970 ତିଆରି ହୋଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ସଜ ଫୁଲର ଶେଷ ଗୀତଟି ଦ୍ୱୈତ କଣ୍ଠରେ ଗାଇଛନ୍ତି ମହମ୍ମଦ ଆବିଦ ଏବଂ ନମ୍ରତା ମହାନ୍ତି। ମନୋଜ ମହାନ୍ତିଙ୍କର ଅନ୍ୟ ଏକ ରଚନା।

ଆପଣମାନେ ରଜ ପାଇଁ ସଜବାଜର ପ୍ରସ୍ତୁତିରେ ଥିବେ, ମାର୍କେଟ ଯାଇ ଡ୍ରେସ କସ୍ମେଟିକ କେତେ କଣ କିଣିବାର ଯୋଜନା କରିଦେବେଣି। ଖାଲି ରଜ ନୁହେଁ, କୁମାର ପୂର୍ଣ୍ଣିମା, ବଡ ଓଷା, ବାଟ ଓଷା, ଜହ୍ନି ଓଷା, ଏମିତି କେତେ ପର୍ବପର୍ବାଣି ଆମ ସାମାଜିକ ଜୀବନକୁ ସରସ ସୁନ୍ଦର କରିଥାଏ। ସେଇ ରଜ ଫୁଲ ବଉଳ ବେଣୀ ଅନେକ ପ୍ରକାର ଲୋକଗୀତକୁ ଆଜି ଭଳି ସମାଜରେ ଓ ଆମ ହୃଦୟରେ ଯିଏ ବଞ୍ଚାଇ ରଖିଛନ୍ତି ସେଇ ବ୍ୟକ୍ତିତ୍ୱ ଆଜି ଆମ ଗହଣରେ ଅଛନ୍ତି। ସେ ହେଲେ ହେମଲତା ଦଳାଇ, ରାମଚନ୍ଦ୍ରପୁର, ମହଙ୍ଗା, କଟକ।

0: ପରମ୍ପରା ସାମାଜିକ ନୀତି ଆଦର୍ଶକୁ ନେଇ ଜୀବନ କାଟୁଥିବା ହେମଲତା ଦଳେଇ ଆମ ପୁରାଣ ଠାରୁ ଲୋକଗୀତ ସବୁଥିରେ ନିଜର ଦକ୍ଷତା ରଖିଛନ୍ତି। ଚତୁର୍ଥ ଶ୍ରେଣୀ ଯାଏ ପାଠ ପଢ଼ିଥିଲେ ବି ତାଙ୍କର ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଯେ ମମତା ରହିଛି, ଶ୍ରଦ୍ଧା ସ୍ନେହ ଆନ୍ତରିକତା ଓ ଭଲ ପାଇବା ରହିଛି, ତାହା ଯେ କେହି ଶୁଣିଲେ ଜାଣିପାରିବେ। ନିଜର ପିଲାଦିନର କଥା ମନେ ପକେଇ ହେମଲତା ଦଳେଇ ଆମକୁ କୁହନ୍ତି,
1: ସେମିତି ଝିଅ ପିଲା ସ୍କୁଲକୁ ଛାଡୁ ନଥିଲେ, ତଥାପି ଚତୁର୍ଥ ଯାଏଁ ଯାଇଥିଲି। ବଡ ସିଲେଟ ନମ୍ବା ହେଇକି ଗୋଟେ ଥିଲା, ଆଉ ଗୋଟେ ବଡ ଝୁଲା ବ୍ୟାଗ ଥିଲା, ମାଟି ଖଡି। ଦିନେ ଗୋଟେ ସାର ଗୋଟେ ଚାପୁଡା ପକେଇଲେ, ମୋ ମା କହିଲା ଯେ ମୁଁ ଦିନେ ମାରିନି ସାର ମାରିବେ, ନାଇଁ ନାଇଁ ତୁ ସ୍କୁଲ ଯିବା ବନ୍ଦ। ଆସନ ବୁଣା, ସ୍ୱିଟର ବୁଣା, ଆଉ କାନ୍ଦ।

0: ଜଣା ଏଇସବୁ ଶିଖିବାକୁ ଯାଉ, ଛୁଆ ଧରିକି ଯିବି, ଶିଖିବି ଭାଉଜ ମାନଙ୍କ ଗାଁରେ। ବହୁତ ଶସ୍ତା ଥିଲା, ଟଙ୍କାକୁ ଧାନ ଥିଲା ଚାରି ଗୁଣି, 70 ବର୍ଷର କଥା। ନଡ଼ିଆ ଯଦି ଟଙ୍କାଟା କର କିଣିବୁ 5-6 ସେ ଥିଲା ସେର, ସେତେବେଳେ କିଲୋ ନଥିଲା। ସେଇ ସେର ଦିହରେ ଚୁଡା ଯଦି ସେରେ ଆଣିବୁ ତାହେଲେ 6-7 ଏମିତି 2 ପଇସା ଦେଲେ ସେରେ ମୁଡି।
1: 1952 କଟକ ଜିଲ୍ଲା ମାହାଙ୍ଗା ବ୍ଲକ କାଳିଅଣ୍ଟି ଗ୍ରାମରେ ତାଙ୍କର ଜନ୍ମ। ପିତା ହରି ଦଳାଇ, ମାତା ସୁକାନ୍ତି ଦେବୀ। ହେମଲତାଙ୍କ ଜନ୍ମ ବେଳେ ପିତା ମାତା ପରିବାରର ଆତ୍ମୀୟ ସ୍ୱଜନ ବେଶ ଖୁସି ହୋଇଥିଲେ।

0: ଆଗକୁ ରଜ କୁମାରୀ ମାନେ ଦୋଳି ଖେଳି ଖେଳି ରଜ ଗୀତ ଗାଇ ଆନନ୍ଦ ଉଲ୍ଲାସରେ ଦିନ କାଟିବେ। ତେବେ ହେମଲତା ଦଳେଇ ତାଙ୍କର ପିଲାଦିନର ରଜ ଗୀତ ଏଠି ଶୁଣାଇ ଦେଉଛନ୍ତି। ଆସନ୍ତୁ ଆପଣ ଶୁଣିବେ, ମୁଁ ମଧ୍ୟ ଶୁଣୁଛି।
1: ରଜ ପର୍ବ ସବୁଠୁ ଆମର ବେଷ୍ଟ। ଆମେ ରାତିରୁ ଉଠି ଗାଧା ପାଧା କରି ସେ ଅଳତା ଫଳତା ନାଇ ରଜ ହବ ବୋଲି ପିଠା ଘରେ ଘରେ ପିଠା ହେଇଥିବ, ଆଉ ଦୋଳି ବି ଘରେ ଘରେ ନାଗିଥିବ, ଏମିତି ସବୁ। ଆଉ ବନସ୍ତେ ଡାକିଲା ଗଜ।

ଝୁଲଉଥିବେ ରଜ ଦୋଳି ଗୀତ, ନଈ ତଳେ ତଳେ କିଏ ଯାଉଛ ଲୋ ପାଟ ନୁଗା ଫର ଫର, ସେଇ ପାଟ ନୁଗା ବାପା ଦିଅନ୍ତେ ଲୋ ଯାଆନ୍ତି ଧବଳି ସର, ଭାତ ଫୁଟୁଥିଲା ଅକଲ ମକଲ।

0: ଚରଣରେ ଆସିମଣ୍ଡି ହଉ ପରାଗ ଫୁଲ ବହୁଳ ବେଣୀ।
1: ପିଲାଦିନର ରଜଦୋଳି ଗୀତ, କୁମାର ପୂର୍ଣ୍ଣିମା ଗୀତ, କାନ୍ଦଣା ଗୀତ ଏବେ ବି ତାଙ୍କ କଣ୍ଠସ୍ୱରରେ ଜୀବନ୍ତ। କଥାରେ ଅଛି, ଝିଅକୁ ଦେଖିବ ଗୋଡ଼େଇ କରି, ବୋହୂକୁ ଦେଖିବ ଆଡ଼େଇ କରି। ଝିଅଟିଏ ବାହା ହୋଇ ଶାଶୁଘରକୁ ଗଲାବେଳେ ତାର ଗାଁ, ଗୋହିରି, ବିଲପାଟ, ତୋତାମାଳ, ସାଙ୍ଗସାଥି, ସାଇ ପଡ଼ିଶା ସମସ୍ତଙ୍କୁ ସେ ପର କରି ଆସେ। ସେଥିପାଇଁ ତା ଆଖିରେ ଲୁହର ସମୁଦ୍ର।
0: ଦୁଃଖ ଲାଗିଲା, ଶାଶୁଘରେ ଯାଇ କେମିତି ଚଳିବି, କଣ କରିବି, ଶାଶୁଘର ଏସବୁ ମନରେ ଆସିଗଲା। ଗୋଟେ କାନ୍ଦ ନାଗେ, ଦୁଃଖ ନାଗେ। ଆଉ ବନସ୍ତରେ ପାନ ନାସି ସୁ ମାରିଲ ବୋଉ, ଦିନ ଗଣୁ ଥିଲୁ ହେଲା ସୁ ମାରିଲ ବୋଉ, ମାସ ଗଣୁ ଥିଲୁ ଶେଷ ହୋଇଲା ଲୋ ବୋଉ। ମୋ ଲାଗି

ବାଟ ଭାରି କାଟଲ ବୋ କେତେ ଡରି ଡରି ଚାଲିବି ବାଟ ଲୋ ମୁଁ ତ ଶୋଇ ନାହିଁ ଫୁଲର ଭାର ଲୋ କେମିତି ଶୋଇବି।

0: ଏକ ଭିନ୍ନ ରୁଚିର ଗୀତ ଏଥର ହେମଲତାଙ୍କ କଣ୍ଠରୁ ଶୁଣିବା।
1: ଘର କରିଥିଲି ନା ଚାଳିଆ ଲୋ ବାହା ବତାସରେ ଗଲା, ବୋଉ କରିଥିଲି ଛୋଟିଆ ନାକୁରୁ ବିରାଡି ଆମ୍ପୁରି ଦେଲା, ପାଚିଲା ଭଇଁ ଚକୁଳି କେଉଁ ରାଇଜରୁ ଆଣିଲୁ ବୋଉରେ, ସେ ତ ଇଂରାଜୀରେ ଦେଲା ଗାଳି ବେଣା ଚେର ଖସ ଖସ। ଝିଅ ତ ହେଲେଣି ପୁଅଙ୍କ ବେଶ ଲୋ ବାକି ରହିଗଲା ମିଶ, ନଈରେ କୋଚି ଆଘାତ ପୁଅ ବୋହୁ ଗଲେ ସିନେମା ଦେଖିଲୋ, ଶାଶୁ ବୁଢ଼ୀ ରାନ୍ଧେ ଭାତ କପାଳେ ମାରିଣ ହାତ ଉଷା କାଟି ଦେଲା ଶିକା, ବୋଉ କରିଥିଲି ଘର କାମ ପାଇଁ ଚାଲିଗଲା ଆମେରିକା, ଉଷା କାଟି ଦେଲା ଡୋର ବୋଉ ଆଣିଥିଲି ଭାତ ରାନ୍ଧିବାକୁ ଚାଲିଗଲା ବାଙ୍ଗାଲୋର।
2: ଶୁଣିଲେ ତ କି ସୁନ୍ଦର ଭାବରେ ହେମଲତା ରଜ ଗୀତ, କୁମାର ପୂର୍ଣ୍ଣିମା ଗୀତ, କାନ୍ଦଣା ପ୍ରାଞ୍ଜଳ ଭାବରେ ଗାଇଦେଲେ। ବୟସ 70ରୁ ଅଧିକ ହେଲେ ସେ ଏବେ ବି କର୍ମଚଞ୍ଚଳ, ପ୍ରତିଦିନ ପଢ଼ନ୍ତି ପୁରାଣ ଶାସ୍ତ୍ର, ଆନନ୍ଦ ପାଆନ୍ତି ଜୀବନରେ ଏସବୁର ପ୍ରୟୋଗ କରି। ଆମେ ହେମଲତାଙ୍କର ଦୀର୍ଘ ସୁସ୍ଥ ଜୀବନ କାମନା କରୁଛୁ।

ଏଇଠି ଆରମ୍ଭ ହେଉଛି କାବ୍ୟର ଏକୋଇଶ ଛନ୍ଦ। ପୂର୍ବ ଛନ୍ଦରେ ସୀତା ଓ ଶ୍ରୀରାମଙ୍କ ଚିତ୍ରକୁଟ କେଳି ବର୍ଣ୍ଣନା କରିଛନ୍ତି ବୋଲି ଭଞ୍ଜକବି ପ୍ରକାଶ କରିଛନ୍ତି। ସେହି ଚିତ୍ରକୁଟର ଋଷିମାନେ ବିଜ୍ଞାନୀ ହୋଇ ବା ଜ୍ଞାନଶୂନ୍ୟ ଭାବରେ ଶ୍ରୀରାମଙ୍କୁ ବିଷ୍ଣୁ ବୋଲି ଚିହ୍ନି ପାରିଲେ ନାହିଁ। ଯିବା ପଥରେ ଦେଖିଲେ ବିରାଧ ରାକ୍ଷସ ଶୂଳ ଧରି ଆସୁଛି। ଶୂଳରେ ସେ ବରାହ ମୃଗ ପ୍ରଭୃତି ପଶୁକୁ ଗୁନ୍ଥିଛି। ତା ପାଟି ଆଁ କଲାବେଳେ ଗୁମ୍ଫାରେ ସୂର୍ଯ୍ୟକିରଣ ପରି ଦିଶିଲା। ରାକ୍ଷସ ବିରାଧ ଡୋଳା ବୁଲାଇ ତିନି ଜଣଙ୍କୁ ଦେଖିଲା। ତାଙ୍କୁ ଦେଖି ମନରେ ବିଚାର କଲା, ଲାବଣ୍ୟ ସର ବା ଝର ବୋହୁଛି। ତାର ଦୁଇ ତୀରରେ ତମାଳ ଶ୍ୟାମବୃକ୍ଷ ଭଳି ରାମ ଓ ଚମ୍ପା ଭଳି ଲକ୍ଷ୍ମଣ, ଜଳ ପ୍ରବାହରେ ପଦ୍ମରୂପୀ ମୁଖ ରହିଛି ସୀତାଙ୍କର, ନୟନ ଯୁଗଳ ନୀଳକମଳ ସଦୃଶ, କହ୍ଲାର ବା ଶ୍ୱେତ ପଦ୍ମ ଭଳି ନଖପନ୍ତି। ରତି ନ ହୋଇ ଏତେ ସୁନ୍ଦର କେଉଁ ଯୁବତୀ, ଚିନ୍ତା କଲା ବିରାଧ ରାକ୍ଷସ। ଅଗସ୍ତିଙ୍କୁ ସ୍ମରଣ କରି ବେନୀ ପୁରୁଷଙ୍କୁ ପେଟରେ ଜୀର୍ଣ୍ଣ କରିଦେଇ ସୁନ୍ଦରୀ ସହ ବିହାର କରିବି। ରାମ ଲକ୍ଷ୍ମଣ ବାଳ ଧରି ତାକୁ ତଳେ ଲେଉଟାଇ ବଧ କଲେ। ବନ ବା ଜଳରେ ହରି ଓ ହରିଣୀ ବା ଲକ୍ଷ୍ମୀ ସବୁଦିନେ ଶୟନ କରନ୍ତି। ଏଥରକ ସେ ହରି ହରିଣୀ ସୀତାରାମ ରୂପରେ ବନରେ ବା ଅରଣ୍ୟରେ ଶୟନ କଲେ। ମୃଗମାନେ ସୀତାରାମଙ୍କୁ ଦେଖି ଭୟ ଛାଡ଼ିଲେ ଓ କାଠ ଭଳି ଠିଆ ହୋଇଗଲେ। ସୀତାଙ୍କ ବାମପାଦ ଲାଗି ଅଶୋକ ଗଛରେ, ପାନ ଚୁବି ତା ଖଦଡ଼ା ପକାଇବାରେ ବଉଳ ଗଛରେ, ଓ ଚୁମ୍ବନ ଦ୍ୱାରା ଅଁଳା ଗଛରେ ଫୁଲ ଫୁଟିଲା।

ତ୍ରିକାଳ ଫୁଲ ବା ତିନି ଋତୁର ଫୁଲ ଏକସଙ୍ଗେ ଫୁଟିଲା। ଭଅଁର ତିନି ଋତୁର ଫୁଲର ମଧୁପାନରେ ମତୁଆଲା ହେଲା। ବାଞ୍ଛ କଳ୍ପତରୁ ଶ୍ରୀରାମଙ୍କ ବାନ୍ଧବୀ ସୀତାଙ୍କ ଯୋଗୁଁ ବିବିଧ ଋତୁର ଫଳ ଫଳିବା ପଥ ପରିଷ୍କାର ହେଲା। ତ୍ରିକାଳ ଫୁଲର ମଧୁରେ ଭ୍ରମର ମତୁଆଲା। ମଧୁସୂଦନ ଶ୍ରୀରାମ ନାମକୁ ସାର୍ଥକ କରି ପୁଷ୍ପସ୍ୱରୂପା ସୀତାଙ୍କ ସହ ପ୍ରେମ ମଧୁପାନରେ ବିନୋଦିତ ହୋଇ କାଳ କାଟିଲେ। ଅନୁଜ ଲକ୍ଷ୍ମଣ ଯୋଗୀ ଭାବେ ଅନଶନ କରି ଅନିତ୍ରା ରହି ପତିତ ନିଶାଚରଙ୍କୁ ଉଦ୍ଧାର କରି ପତିତ ପାବନ ନାମକୁ ସାର୍ଥକ କଲେ।

0: ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶିକ ବିଳାସର 51ତମ ଭାଗ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ଅଖିଳ କୁମାର ଲେଙ୍କା। କଣ୍ଠଦାନ କରିଥିଲେ ଭିକାରୀ ଚରଣ ବଡ଼, ସଙ୍ଗୀତା ଗୋସାଇଁ, ରାମହରି ଦାସ ଏବଂ ମମତା ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
3: କଣ କହୁନୁ,
2: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
3: ଆଉ ଇଲେକ୍ଟ୍ରି ବିଲ୍,
2: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
4: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି ହସିଲା।
5: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍ବିଆଇ କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଶ୍ରୋତାବନ୍ଧୁ, କିଛି ଅନ୍ତରଙ୍ଗ କଥା ଆଉ କିଛି ସଙ୍ଗୀତର ମଧୁ ମୂର୍ଚ୍ଛନାକୁ ନେଇ ଆସନ୍ତୁ ଆରମ୍ଭ କରିବା ଆଜିର ସକାଳ ମୂର୍ଚ୍ଛନା ଗୀତ ଗୀତିକା। ଶ୍ରୋତାବନ୍ଧୁ, ଜୀବନଧାରଣ ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହ ମଣିଷର ମୌଳିକ ଆବଶ୍ୟକତା ହୋଇପାରେ, କିନ୍ତୁ ଜୀବନକୁ ରସାୟନିତ, ତରଙ୍ଗାୟିତ ଏବଂ ଆନନ୍ଦମୟ କରିବା ପାଇଁ ମଣିଷ ଭିତରେ ଭାବର ଆଦାନ ପ୍ରଦାନର ମାଧ୍ୟମ ରୂପେ ଆମର ଭାଷା, ସାହିତ୍ୟ, ସଙ୍ଗୀତ, ନାଟକ ଆଉ ନୃତ୍ୟ ପରି କଳା କାରିଗରୀ ସୃଷ୍ଟି ହୋଇଛି।

ଯାହା ମାଧ୍ୟମରେ ସେ ନିଜର ଭାଷା ଓ ଭାବକୁ ଅନ୍ୟମାନଙ୍କ ପାଖରେ ବିଭିନ୍ନ ମାଧ୍ୟମରେ ପହଞ୍ଚାଇ ପାରୁଛି ଏବଂ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। କ୍ରମଶଃ ଏହାର ପ୍ରଚାର ପ୍ରସାର ହୋଇ ଏକ ଜାତିକୁ ପରିଚୟ ଆଉ ଗୌରବ ଆଣିଦେଇଛି। ସାମଗ୍ରିକ ଭାବେ ଏହା ହେଉଛି ଗୋଟିଏ ଜାତିର କଳା ସଂସ୍କୃତି। ଏହି କଳା ସଂସ୍କୃତି ଏକ ଜାତିର ଆତ୍ମା ବା ଜୀବନ। ଆମ ଦେଶର କଳା ସଂସ୍କୃତି ଐତିହ୍ୟ ଆଜି ସାରା ବିଶ୍ୱରେ ଏକ ଗୌରବମୟ ଆସନ ଅଳଙ୍କୃତ କରିଛି। ଏହି ଗୌରବକୁ ଅକ୍ଷୁର୍ଣ୍ଣ ରଖିବାକୁ ଏବଂ ଏହାର ସଂରକ୍ଷଣ କରିବାକୁ ଏବଂ ଆହୁରି ଗୌରବୋଜ୍ଜଳ କରିବା ପାଇଁ ଭାରତ ସରକାରଙ୍କ ଏକ ସୁନ୍ଦର ପ୍ରୟାସ କଳା ସଂସ୍କୃତି ବିକାଶ ଯୋଜନାର ପ୍ରଚଳନ।

ଶ୍ରୋତାବନ୍ଧୁ, ଆମ ଦେଶ ଭାରତ କେବଳ ଏକ ଭୌଗୋଳିକ ସୀମାରେଖା ନୁହେଁ, ଏହା ହେଉଛି ଅନେକ ଜାତି, ଅନେକ ଭାଷା, ଅନେକ କଳା, ଅନେକ ସଂସ୍କୃତିର ଏକ ସୁନ୍ଦର ସମନ୍ୱୟ। ହିମାଳୟଠାରୁ କୁମାରିକାର ସମୁଦ୍ରତଟ ପର୍ଯ୍ୟନ୍ତ, ରାଜସ୍ଥାନର ମରୁଭୂମିଠାରୁ ଉତ୍ତର ପୂର୍ବ ଭାରତର ସବୁଜ ଉପତ୍ୟକା ପର୍ଯ୍ୟନ୍ତ ପ୍ରତ୍ୟେକ ଅଞ୍ଚଳ ନିଜସ୍ୱ କଳା ଆଉ ସଂସ୍କୃତିରେ ସମୃଦ୍ଧ। ତେଣୁ ତ ଭାରତର ସାଂସ୍କୃତିକ ବିବିଧତା ବିଶ୍ୱର ଅନନ୍ୟ। ଏହି ବୈଶିଷ୍ଟ୍ୟକୁ ବିଶ୍ୱରେ ପ୍ରତିପାଦିତ କରିବା ପଛରେ ରହିଛି ଏ ମାଟିରେ ଜନ୍ମିତ କଳାର ଯୋଗ ଜନ୍ମା ବିନ୍ଧାଣୀମାନଙ୍କର ସାଧନା, ସଂଘର୍ଷ ଆଉ ତ୍ୟାଗ। କଳା ସଂସ୍କୃତି ବିକାଶ ଯୋଜନା ଏପରି ଏକ ଯୁଗାନ୍ତକାରୀ ଯୋଜନା ଯାହାଦ୍ୱାରା ଦେଶର ଅନନ୍ୟ ସମୃଦ୍ଧ କଳା ସଂସ୍କୃତିର ସଂରକ୍ଷଣ, ପ୍ରଗତି, ପ୍ରସାର ପ୍ରସାର ଏବଂ ପ୍ରାଚୀନ ଲୁପ୍ତ ପ୍ରାୟ କଳା ସଂସ୍କୃତିର ପୁନରୁଦ୍ଧାର ସାଙ୍ଗକୁ କଳାର ବିନ୍ଧାଣୀମାନଙ୍କୁ ଶୈକ୍ଷିକ, ସାମାଜିକ, ଅର୍ଥନୈତିକ ପ୍ରୋତ୍ସାହନ ଦେବାରେ ସହାୟକ ହୋଇଛି।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା, ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଶ୍ରୋତାବନ୍ଧୁ, ଓଡ଼ିଶାର ପାଲା, ଦାସକାଠିଆ, ଘୋଡ଼ାନାଚ, ଛଉ ନୃତ୍ୟ, ସମ୍ବଲପୁରୀ ଲୋକଗୀତ, ପଞ୍ଜାବର ଭାଙ୍ଗଡ଼ା, ଆସାମର ବିହୁ, ଗୁଜରାଟର ଗର୍ବା, ମହାରାଷ୍ଟ୍ର ଲାଭଣୀ ଏବଂ ରାଜସ୍ଥାନର କାଲବେଲିଆ ଭଳି ଲୋକକଳାଗୁଡ଼ିକ ଭାରତର ସାଂସ୍କୃତିକ ଜୀବନଶକ୍ତିର ପ୍ରତୀକ। ଏଗୁଡ଼ିକ ଗ୍ରାମୀଣ ଜୀବନ, ଲୋକବିଶ୍ୱାସ ଓ ସାମାଜିକ ପରମ୍ପରାର ଜୀବନ୍ତ ଦଲିଲ।
3: ରାମ ସଙ୍ଗେ ଲଇ ଖଣ, ଆରେ ଗଲେ ମୃଗ ମାରିରେ

ଶ୍ରୋତାବନ୍ଧୁ, ଆମ ଦେଶର ଲୋକକଳା ଏବଂ ହସ୍ତଶିଳ୍ପ ମଧ୍ୟ ସମାନ ଭାବରେ ଗୌରବମୟ। ଓଡ଼ିଶାର ପଟ୍ଟଚିତ୍ର, ତାଳପତ୍ର, ଚିତ୍ରକଳା, ମଧୁବନୀ ଚିତ୍ରକଳା, ୱାର୍ଲି କଳା, ଫଡ଼ଚିତ୍ର, ଚେରିଆଲ ସ୍କ୍ରୋଲ ପ୍ରିଣ୍ଟିଂ ଏବଂ କାଶ୍ମୀରର ହସ୍ତଶିଳ୍ପ ଭାରତୀୟ ସୃଜନଶୀଳତାର ଉଜ୍ଜଳ ନିଦର୍ଶନ। ଏହି କଳା ରୂପଗୁଡ଼ିକ କେବଳ ଦେଶ ମଧ୍ୟରେ ନୁହେଁ, ବରଂ ବିଶ୍ୱ ବଜାରରେ ମଧ୍ୟ ଭାରତର ପରିଚୟକୁ ସୁଦୃଢ଼ କରିଛି। ଏହି କଳା ସଂସ୍କୃତି ବିକାଶ ଯୋଜନା ମାଧ୍ୟମରେ ଗୁରୁ ଶିଷ୍ୟ ପରମ୍ପରାକୁ ମଧ୍ୟ ସୁଦୃଢ଼ କରାଯାଉଛି। ବରିଷ୍ଠ କଳାକାରମାନେ ନିଜର ଅନୁଭବ ଏବଂ କଳାକୌଶଳକୁ ଯୁବପିଢ଼ିଙ୍କ ସହିତ ବାଣ୍ଟି ପାରୁଛନ୍ତି। ଏହାଦ୍ୱାରା କେବଳ କଳାର ସଂରକ୍ଷଣ ହେଉନାହିଁ, ବରଂ ନୂତନ କଳାକାରଙ୍କ ସୃଷ୍ଟି ମଧ୍ୟ ହେଉଛି, ଯେଉଁମାନେ ଭବିଷ୍ୟତରେ ଭାରତୀୟ ସଂସ୍କୃତିର ବାହକ ହେବେ।

0: ଶ୍ରୋତା ବନ୍ଧୁ, ଭାରତର ସାହିତ୍ୟିକ ପରମ୍ପରା ହଜାର ହଜାର ବର୍ଷର ପୁରାତନ। ବେଦ ଉପନିଷଦ, ରାମାୟଣ, ମହାଭାରତରୁ ଆରମ୍ଭ କରି ଆଧୁନିକ କବିତା, ଉପନ୍ୟାସ, ଗଳ୍ପ ପର୍ଯ୍ୟନ୍ତ ଭାରତୀୟ ସାହିତ୍ୟ ଜ୍ଞାନ, ଦର୍ଶନ ଏବଂ ମାନବିକ ମୂଲ୍ୟବୋଧର ଏକ ଅମୂଲ୍ୟ ଭଣ୍ଡାର। ଓଡ଼ିଆ ସାହିତ୍ୟରେ ସାରଳା ଦାସ, ଉପେନ୍ଦ୍ର ଭଞ୍ଜ, ଫକୀରମୋହନ ସେନାପତି, ଗଙ୍ଗାଧର ମେହେର ଏବଂ ଗୋପବନ୍ଧୁ ଦାସଙ୍କ ଭଳି ସାହିତ୍ୟିକମାନେ ଆମ ଭାଷା ଏବଂ ସଂସ୍କୃତିକୁ ସମୃଦ୍ଧ କରିଛନ୍ତି। କଳା ସଂସ୍କୃତି ବିକାଶ ଯୋଜନା ଏହି ସାହିତ୍ୟିକ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପାଇଁ ବିଭିନ୍ନ ଗବେଷଣା, ପ୍ରକାଶନ ଏବଂ ସାହିତ୍ୟିକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେଉଛି।
1: मैं और मेरी तन्हाई अक्सर ये बातें करते हैं, तुम होती तो कैसा होता, तुम ये कहती, तुम वो कहती, तुम इस बात पे हैरान होती, तुम उस बात पे कितनी हंसती, तुम होती तो ऐसा होता, तुम होती तो वैसा होता। मैं और मेरी तन्हाई अक्सर ये बातें करते हैं।

ଶ୍ରୋତାବନ୍ଧୁ, ସାହିତ୍ୟ ପରି ନାଟକ ହେଉଛି ମଧ୍ୟ ଆମ ସମାଜର ଦର୍ପଣ, ପ୍ରାଚୀନ ସଂସ୍କୃତ ନାଟକରୁ ଆରମ୍ଭ କରି ଆଧୁନିକ ରଙ୍ଗମଞ୍ଚ ପର୍ଯ୍ୟନ୍ତ ଭାରତୀୟ ନାଟ୍ୟକଳା ଦର୍ଶକଙ୍କୁ ମନୋରଞ୍ଜନ ସହିତ ଶିକ୍ଷା ଏବଂ ସାମାଜିକ ସଚେତନତାର ବାର୍ତ୍ତା ଦେଇଆସିଛି। ଭରତମୁନିଙ୍କ ନାଟ୍ୟଶାସ୍ତ୍ର ବିଶ୍ୱର ପ୍ରାଚୀନତମ ନାଟ୍ୟଗ୍ରନ୍ଥମାନଙ୍କ ମଧ୍ୟରୁ ଅନ୍ୟତମ। ଓଡ଼ିଶାରେ ପ୍ରହ୍ଲାଦ ନାଟକ, ରାମଲୀଳା, ଦଣ୍ଡନାଟ, ଲୋକନାଟ୍ୟ ପରମ୍ପରା ଆଜି ମଧ୍ୟ ଲୋକଜୀବନ ସହିତ ନିବିଡ଼ ଭାବରେ ଜଡ଼ିତ। କଳା ସଂସ୍କୃତି ବିକାଶ ଯୋଜନା ଏହି ନାଟ୍ୟ ପରମ୍ପରାର ପୁନର୍ଜୀବନ ଏବଂ ନାଟ୍ୟ ଦଳମାନଙ୍କର ବିକାଶ ପାଇଁ ବିଭିନ୍ନ ସହାୟତା ବିଭିନ୍ନ ସମୟରେ ପ୍ରଦାନ କରୁଛି।

0: ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଏଠି ଶେଷ କରୁଛୁ ଆଜିର ଗୀତ ଗୀତିକା। ଉପସ୍ଥାପନାରେ ଥିଲେ ମୁଁ ଆପଣଙ୍କର କରୁଣାକର। ଆକାଶବାଣୀ କଟକ। ଶୁଣନ୍ତୁ ନାଟକ ଭୁଲି ହୁଏ ନା। ମୂଳ ମଞ୍ଚ ନାଟକ ରଚନା ଯଦୁନାଥ ଦାସ ମହାପାତ୍ର, ବେତାର ରୂପାନ୍ତର ସୂର୍ଯ୍ୟମଣି ଖୁଣ୍ଟିଆ, ପ୍ରଯୋଜନା ଗଗନ କୁମାର ଦାସ। ଶୁଣନ୍ତୁ ନାଟକ ଭୁଲି ହୁଏ ନା।

0: ଅଳି ଯିବ। ଆଠ ବର୍ଷର ପିଲାଟା ମୋର ଗୋଟାଏ ବୋଲି ଅମାନ ତାକୁ ବଞ୍ଚେଇ ଦିଅନ୍ତୁ ହଜୁର ବଞ୍ଚେଇ ଦିଅନ୍ତୁ।
1: ଚୁପଚାପ ବାହାର ଯାଇଠୁ ଗେଟ୍ ଆଉଟ ଆଇ ସେ ଗେଟ୍ ଆଉଟ।
0: ଠିକ ଅଛି ହଜୁର ଠିକ ଅଛି, ତମ କଥା କେବଳ ହାଲ୍ଲା ତାଲା ବୁଝିବ। ଯାଇ ଦେଖେ ଗଛ ମୂଳେ ଛୁଆଟାକୁ ଶୋଇ ଦେଇ ଆସିଥିଲି, ବଞ୍ଚିଛି କି ନାହିଁ। ବେଟି ବେଟି ଅମିନା ଆଖି ଖୋଲ, ବେଟି ଆଖି ଖୋଲ ଅମିନା। ଦୁନିଆରେ ନାହିଁ, ମତେ ଛାଡ଼ି ସେ ଆଖି ବୁଝି ଦେଇଛି। ଆଲ୍ଲା ଆଲ୍ଲା ୟେ ଖୁଦା ୟେ ତୁମେ କ୍ୟା କିଆ। ମୋ ଅମିନା ବେଟିକୁ ମତେ ଫେରେଇ ଦେ, ଆଲ୍ଲା ମୋ ବେଟିକୁ ମତେ ଫେରେଇ ଦେ ଏ ଅମିନା। ଆଲ୍ଲା

0: ହଇ ଶୁଣୁଛ ମଲା, ଏଠି ପଲଟନଟା ପରି ଛିଡ଼ା ହେଇଛ, ମୁଁ ଡାକିଲେ କଣ କାନକୁ ଶୁଭୁନି କି?
1: କାନ ଆଉ ଅଛି ଯେ ଶୁଭିବ, ତମର ବମ୍ ଆବାଜ ସବୁବେଳେ କାନରେ ବାଜି ବାଜି କାନଟା ପୁରା ଅତଡ଼ା ହେଇଗଲାଣି। ମୁଁ ଠିକ କରିଛନ୍ତି ବାବୁ, ଏଥର ପଲଟନ ସାଜି ୱାର ଫ୍ରଣ୍ଟକୁ ଚାଲିଯିବି।
0: ମିଣିପକୁ ଦେଖ କୋଉଠିକି ଚାଲିଯିବ,
1: ନେଫା ଫ୍ରଣ୍ଟକୁ, ମାନେ ଯୁଦ୍ଧକୁ ଯୁଦ୍ଧକୁ।
0: ମିଣିପକୁ ଦେଖ ଏମିତି ଗୁଡ଼େ କଣ ବକୁ ତମ
1: ବକିବି ଆଉ କଣ ନିତ୍ୟାବୁ, ବକିବା ମୋର ସରିଗଲା, ଯିବା କଥା ମୁଁ ଫାଇନାଲ କରିଦେଇଛି। ହଁ କୁହ ସେ କୁଳାଙ୍ଗାଟା କୁଆଡେ ଗଲା?
0: ମିଣିପକୁ ଦେଖ ପୁଅଟା ମୋର କେତେବେଳୁ ଏଣୁ ତେଣୁ ଗଣ୍ଡେ କଣ ଖାଇଦେଇ ବାହାରି ଯାଇଛି ଯେ ଏତେବେଳେ ଯାଏ ଫେରି ନାହିଁ। ହେଇଟି ପୁଅଟା କୁଆଡେ ଗଲା ଟିକେ ଦେଖିବ,
1: ପୁଅ ତ ଜନ୍ମ କରିଛ ଗୋଟାଏ ଭସ୍ମାସୁର, କୋଉଠି ଲଫଙ୍ଗା ଟୁକାଙ୍କ ସାଙ୍ଗରେ ତିନି ପତିଆ ତାସ ଖେଳିଲେ ବସି ଯାଇଥିବ ଆଉ କଣ? ହେଇ ତମ ଯୋଗ୍ୟ କୁଳ ନନ୍ଦନ ଆସିଗଲେ ବାପ ନିତ୍ୟାନନ୍ଦ, ସନ୍ଧ୍ୟା ପର୍ଯ୍ୟନ୍ତ କୋଉ ଖଟିରେ ଥିଲ ବାପ?
2: ଦେଖୁଛୁ ଦେଖୁଛୁ ବୋଉ, ବାପା କେମିତି ହାଣିଲା ଭଳିଆ ଦିହ ଲଗା କଥା ଗୁଡା କହୁଛନ୍ତି, ବାର ବାର ଯଦି ଏମିତି କହିବେ ନା ବୋଲ ମୁଁ ସତ କହୁଛି ତମମାନଙ୍କୁ ଛାଡି ଫରେନ ଚାଲିଯିବି।
0: ଦେଖିଲ ଦେଖିଲ ତମରି ଜାଳରେ ପୁଅ ମୋର କହୁଛି ଫିରିଙ୍ଗି ଚାଲିଯିବ, ସ୍କୁଲରୁ ଆସି ପହଞ୍ଚୁ ପହଞ୍ଚୁ ଲଗେଇ ଦେଲ ଗୋଟେ କଟର କଟର, ଧନ୍ୟ ଧନ୍ୟ ତମ ବାପ ପଣିଆ। ମିଳିପକୁ ଦେଖ
2: ମୁଁ କଣ ଖାଲି ଏମିତି ସେମିତି ହେଇଛି, ସାର ପରା ଆଜି ପଢ଼ଉଥିଲେ ଲାଇକ ଫାଦର ଲାଇକ ସନ୍, ବାପା ମ
1: କଣ ହେଲା କଣ ହେଲା?
2: ମୁଁ କଣ ତମ କଥା ଜାଣିନି କି, କେତେ ଲାଞ୍ଚ କେତେ ଘୁଷ ନେଇ ଟଙ୍କା କମାଉଛ?
1: ଚୁପ ଚୁପ କୁଳାଙ୍ଗାର, କାନ୍ଥ ପାଖରେ ବି କାନ ଅଛି, ଏଇନେ ଚାରିଆଡ଼େ ଖାଲି ଭିଜିଲାନ୍ସ ବୁଲୁଛି, ଯଦି ଆମ ପଛରେ ଲାଗିଯିବ ନା?
2: ଠିକ ଅଛି ମୁହଁ ବନ୍ଦ କଲି, ହେଲେ କାଲି ଶନିବାର ଉପର ଓଳି ଓଡ଼ିଆ ସିନେମା ମୃଗ ନୟନୀ।
1: ଚୁପ କର, ଖାଲି ତୁ ମୋ ପୁଅ ବୋଲି ମୁଁ ତତେ କିଛି କହିପାରୁନି, ନହେଲେ ତୁ ଯାହା ହେଲୁଣି ନା? ହଇରେ ମୋ କୋର୍ଟ ପକେଟରେ ଚିଠି ଖଣ୍ଡେ ରଖିଦେଇ ପାଞ୍ଚ ଟଙ୍କା ହରଣ ଚାଲ, ଦେଖୁଛି ତୁ ଦିନେ ଡାକୁ ପାଲଟିଯିବୁ।
0: ମୁଣିପୁକୁ ଦେଖ ହଇଏ, ଇଏ ତମ ନିଜ ପୁଅ ନା ମାଗି ଆଣିଲା ପୁଅ ବା, ଯାହା ମନକୁ ଆସୁଛି ତାକୁ ବକି ଦେଇ ଯାଉଛ?
1: ଖାଲି ବକୁଛି, ଗୁଣମଣି କୁଳ ନନ୍ଦନ ତା ବାପକୁ ଯୋଉ ଚିଠି ଲେଖିଛି ପଢୁଛି ଶୁଣ, ପୂଜ୍ୟପାଦ ପିତୃଦେବ।
0: ହଇଏ ପିତୃଦେବ କିଏ?
1: ଆ ମୁଁ ଶୁଣ କଣ ଲେଖିଛି, ହଠାତ୍ ପିଆଜି ଦୋକାନୀ ବୁଢ଼ାଟା ରାସ୍ତାରେ ମତେ ବେଜିତ କରିବାରୁ ଅଗତ୍ୟା ଅନ୍ୟ ଉପାୟ ନ ପାଇ ଆପଣଙ୍କ ପକେଟରୁ ମାତ୍ର ପାଞ୍ଚ ଟଙ୍କା ଗ୍ରହଣ କରି ଏ ରସିଦ ଲେଖିଦେଲି କି ଏହା ଦରକାର ବେଳେ କର୍ମରେ ଆସିବ, ଇତି ତୁମର
2: ଅଧମ ନିତ୍ୟାନନ୍ଦ। ତା ତଳକୁ ଏଇଆ ନା ବାପା?
1: ଶୁଣ ତମ ମା ପୁଅଙ୍କ ଜାଳାରେ ମୁଁ ଆଉ ଏଠି ରହିପାରିବିନି।
2: ହଁ ମନେ ପଡ଼ିଗଲା ବାପା, ଏଇ ଆପଣଙ୍କର ଗୋଟେ ଚିଠି ଅଛି, ଏଇ ନିଅନ୍ତୁ।
1: ଆରେ ଇଏ ତ ଦିନେଶଙ୍କ ଚିଠି।
0: ହ୍ୟାଲୋ କି ଚିଠି କଣ ଲେଖିଛନ୍ତି?
1: ଶୁଣ ଶୁଣ ହଁ ଭଲକି ଶୁଣ, ଧରଣୀ ଜାଣିବ ତମ ଚିଠି ମୁଁ ପାଇଛି, ତମେ ବେଧଡ଼କ ଚାକିରି ଛାଡ଼ିଦିଅ, ମୋ ଔଷଧ ତିଆରି କାରଖାନାର ଦ୍ୱାର ତମ ପାଇଁ ପୁରା ଉନ୍ମୁକ୍ତ, ଦାସ କେମିକାଲ ଇନ୍ଷ୍ଟିଚ୍ୟୁଟରେ ତମକୁ ମୁଁ ଆସିଷ୍ଟାଣ୍ଟ ମ୍ୟାନେଜର ରୂପେ ନିଯୁକ୍ତି ଦେଲି, ଦରମା ମାସିକ 300 ଟଙ୍କା, ପତ୍ର ପାଇବା ମାତ୍ରେ ଆସି

କାମରେ ଯୋଗ ଦିଅ, ତମର ଭଲମନ୍ଦ ମୁଁ ବୁଝିବି, ଇତି ତମର ଦିନେଶ ଦାସ। ବୁଝିଲ ନିତ୍ୟାବୁ, ଶୀଘ୍ର ଶୀଘ୍ର ବେଡିଂ ବିସ୍ତର ବାନ୍ଧ, ଆଜି ଚାକିରିରୁ ଇସ୍ତଫା ଦେଲି ଜାଣ, କାଲି ସକାଳୁ ଯାତ୍ରା ଆରମ୍ଭ ହବ, ଦିନେଶ ବାବୁଙ୍କ ଐଶ୍ୱର୍ଯ୍ୟ ନଗରୀକୁ ଯାତ୍ରା।

0: ପ୍ରିୟଙ୍କୁ ନେଇ ଆମେ ଦୁଇ ବନ୍ଧୁ ଭବିଷ୍ୟତ କଳ୍ପନାରେ ବିଫୋର ହୋଇ ଉଠୁଥିଲୁ।
1: ଆପଣ କ'ଣ ମୋ ପାଇଁ କମ୍ କରିଛନ୍ତି ସାର୍? ବାପ ବୋଉଙ୍କୁ ହରେଇ ଆପଣଙ୍କ ସାହାଯ୍ୟ ନ ପାଇଥିଲେ ମୋର ଯେ କ'ଣ ହେଇଥାନ୍ତା। ହୁଏତ ମୁଁ ଆଜି ରାସ୍ତା କଡ଼ର ଖୋ ଦୋକାନରେ
0: ଥାଉ ଥାଉ ଥାଉ ଅମର ଥାଉ। ବିନା ସ୍ୱାର୍ଥରେ ମୁଁ କିଛି କରିନଥିଲି, ଯାହା ପାଇଁ କରିଥିଲି ସେ ମୋତେ ଏକୁଟିଆ କରି ଚାଲିଗଲା। ମାଟା ମୋର ଆଉ କ'ଣ
1: ସାର? ଆପଣ ଏତେ ଅଧୈର୍ଯ୍ୟ ହୁଅନ୍ତୁନି ସାର୍।
0: କିନ୍ତୁ ତମେ କ'ଣ ଶୁଣିପାରୁନ ଆମର ତାର ସେ ସ୍ୱରର ମୂର୍ଚ୍ଛନା? ଏବେ ବି ଘରର ଚାରିଦିଗରେ ଛଙ୍କାର ତୋଳୁଛି ମୋ ମାଆର ସ୍ୱର। ଶୁଣ ଶୁଣ, ଆମର ମୋ ଅରୁମାର ଗୀତ ଶୁଭୁଛି। ଶୁଣ ଏ ଶୁଣ, ମୋ ଅରୁମାର ଗୀତ ଶୁଭୁଛି।
2: ବେଟି ଅମିନା।
3: ବାପୁ।
2: ଆରେ ବେଟି, ତୁ ଏମିତି ମୁହଁ ଶୁକେଇଛୁ କାହିଁକି? କଣ ହେଇଛି ବେଟି?
3: ନାଇଁ ମୋ ବାପୁ, ମୋର କିଛି ହେଇନି। ମୁଁ କହିଛି ନା ସେ କଥା ତମେ କେବେ ବି ଭାବିବନି ବୋଲି।
2: ଆରେ ବେଟି, ତୋର ଛଡା ମୋର ଆଉ କିଏ ଅଛି କହ? ଆଉ କାହା କଥା ଭାବିବି? ତୁ ତ ମୋର ଜାନ ମାନ ସବୁ କିଛି। ହଁ, ଆରେ ଖାନା ବନାଇଛୁ ବେଟି?
3: ନାଇଁ ବାପୁ, ଯାହା ଚାଉଳ ଆଣିଥିଲ ସବୁ ସରିଯାଇଛି।
2: ଆଚ୍ଛା ଆଚ୍ଛା, ମୁଁ ବି ଯାଉଛି ଦୋକାନରୁ ଚାଉଳ ନେଇକି ଆସିବି।
3: ବାପୁ ବାପୁ ବାପୁ, ବାହାରେ କଣ ପାଟି କୁଣ୍ଡ ଶୁଭୁଛି? କଣ ଗଣ୍ଡଗୋଳ ହେଇଛି କି?
2: ତୁ ଭିତରେ ଥା ବେଟି, ମୁଁ ଦେଖେ କିଏ କାହିଁ ପାଟି କରୁଛି। ଦେଖ
3: ବାପୁ, କିଏ ସେମାନେ?
2: ହଁ, ସେମାନେ ଆସିଥିଲେ
3: ସେଇ ବସ୍ତିବାଲା ନା ତମକୁ ଅପମାନ ଦେବା ପାଇଁ ନା?
2: ଅମିନା,
3: ବସ୍ତିବାଲା ଏ ଥରକୁ ଥର ଆସି ତମକୁ ଏମିତି ଅପମାନ କରୁଥିବେ ବାପୁ? ଆଉ
2: ବେଟି, ମୁଁ ସେସବୁକୁ ଆଖି ବୁଝି ଦେଇଛି। ମୋ ଦେହର ଖୁନ ଥଣ୍ଡା ହେଇଯାଇନି ବେଟି। ବୁଢା ହେଲେ ବି ମୋ ହାତ ଦୁଇଟାରେ ଏବେ ବି ରହିଛି ଯବାନର ତାକତ। ମୁଁ ଚାହିଁଲେ ସାରା ବସ୍ତିଟାକୁ ଥଣ୍ଡା ବନାଇଦେବି।
3: ଆମକୁ ତ ସେମାନେ ବସ୍ତିରେ ନିଆଁ ପାଣି ସବୁ ବାସନ କରୁଛନ୍ତି। ମୁଁ କଣ କିଛି ବୁଝିପାରୁନି ବାପୁ, ମତେ ନେଇ ସବୁ ଗୋଳମାଳ। ତାଠୁ ବରଂ
2: ବସ୍ତି ବାଳ ବେକୁଫ, ମୁଁ ସେମାନଙ୍କୁ ହାତ ଡରେଇନି ବେଟି।
3: ସେମାନେ ଏକଜୁଟ ହେଲେ କେତେବେଳେ ଯେ କଣ କରି ବସିବେ ବାପୁ? ବାପୁ, ତମ ଉପରେ ଯଦି ଦାଉସା ଦେବେ ତାଠୁ ବରଂ ମୁଁ ଏଠୁ ଚାଲି ଯାଉଛି ବାପୁ।
2: କଣ କହିଲୁ, ଚାଲିଯିବୁ? କୋଉଠି ଚାଲିଯିବୁ? କୋଉଠି ଚାଲିଯିବୁ?
3: ଯୋଉ ଆଡକୁ ମୋ ଦୁଇ ଆଖି ଯୁଆଡେ ନେଇଯିବ।
2: ବାର ବର୍ଷ କଣ ପୁଲିସ ଆଖିରେ ଧୂଳି ଦେଇ କେତେ ଗାଁ କେତେ ସହର ବୁଲି ବୁଲି ତତେ ବଢେଇ ଆଣିଛି। ତୁ କହୁଛୁ କଣ ନା ସେ ବସ୍ତି ବାଲା ଫେରେ କହୁଛନ୍ତି କଣ ନା ସେ ଲଫଙ୍ଗା ଇଦ୍ରିସ ସାଙ୍ଗରେ ଅମିନାର ଶାଦୀ କରେଇ ଦେବେ। ଇଦ୍ରିସ ସହିତ ପୁଣି ଅମିନାର ଶାଦୀ? ପାଗଲ ତୁ, ଡାଣ୍ଡା ବେଟି ଡାଣ୍ଡା। ଗୋଟା ଗୋଟା କରି ସମସ୍ତଙ୍କୁ ମୁଁ ଖୁନ୍ କରିଦେବି, ସାରା ବସ୍ତିଟାକୁ ସାଫ କରିଦେବି। ଏଇଟା ମୋର ଶେଷ କଥା। ବସ୍ତି ସାଫ ହେଇଯାଉ ତାହେଲେ ଇଏ ସମ୍ଜରେ ସାଫ ହେଇଯାଉ।
3: ବାପୁ ବାପୁ, ବସ୍ତିବାଲା ଯାହା କହୁଛନ୍ତି ତମେ ମାନି ଯାଉ ନା କାହିଁକି?
2: ମାନିଯିବି? ହଁ, ସେଲଫଙ୍ଗା ଇଦ୍ରିସ ସାଙ୍ଗରେ ତୋ ସାଥୀକୁ ମୁଁ ମାନିଯିବି? ହେ, ମୋର ଏତେ ଦିନର ମେହନତ ତେବେ କଣ ମାଟିରେ ଭେସିଯିବ? ତୋ ନିଜର ଜାତି ଛାଡ଼ି ତୁ ମୁସଲମାନ ଘରେ ଶାଦୀ କରିବ? ନା ବେଟି, ନା ନା, ଇ ସମ୍ସେର ଚିନ୍ତା ଥିବା ଯାଏ କଥା କବି ବି କରାଇଦେବନି। ତତେ ମୁସଲମାନ ଘରେ ଶାଦୀ କରିବା ପାଇଁ ଏତେ ଜିତ କାହିଁକି? ମୁଁ କିଛି ବୁଝିପାରୁନି। ଆରେ, ମୋ ଘରେ ତୁ ରହିବାକୁ ସେମାନେ କାହିଁକି ଏତେ ନାପସନ୍ଦ କରୁଛନ୍ତି? ଏ ଦେଶ ପରା ହଉଛି ଜଗନ୍ନାଥର ଦେଶ। ତୁ ପରା ମା ସେ ଜଗନ୍ନାଥକୁ ପୂଜା କରୁଛୁ, ମତେ କହ ଏ ଜଗନ୍ନାଥ କାହାର?
3: ବାପୁ,
2: ଆରେ ସେ କଣ ଖାଲି ହିନ୍ଦୁର? ନାଇଁ ରେ ବେଟି, ଜଗନ୍ନାଥ ସବୁ ମଣିଷର। ଆରେ ବେଟି, ଆମରି ଜାତିର ସାଲବେଗ ପରା ଜଗନ୍ନାଥଙ୍କର ଭକ୍ତ ହେଇପାରିଥିଲା, ବଡ଼ ଦାଣ୍ଡରେ ପୂଜା ପାଇଲା।
3: ବାପୁ।

0: ବା ଏ ଝିଅଟା ତ ଚମତ୍କାର ନାଚୁଛି। ଏଇ ତ ଲୋକେ ଖୁସି ହେଇ ତା ଉପରକୁ ପଇସା ବିକୁଛନ୍ତି। ପଇସାର ଲୋଭ ଦେଖି ଏହାକୁ ତ ସହଜରେ ଫସେଇ ହବ। ଚମତ୍କାର ଆଜ୍ଞା, ଥରେ ଚେଷ୍ଟା କରି ଦେଖେ। ଏ ଝିଅ କେଳେ ଆସିଲୁ?
1: ମତେ ଡାକୁଛ?
0: ହଁ, ମୋ କଥା ଟିକେ ଶୁଣିବୁ। ଭାରି ମୂଲ୍ୟବାନ କଥା। ତୁ ମୋ କଥାରେ ରାଜି ହେଲେ ପଇସାରେ ପୋତି ହେଇଯିବୁ। ଯିବୁ ମୋ ସାଥିରେ?
1: କୋଉଠିକି?
0: ମୋ ଘରକୁ, ସେଇଠି ସବୁ କହିବି। ଚାଲ ଚାଲ ମୋ ସାଥିରେ।
1: ହଉ ଚାଲ।

0: ଭେରି ଭେରି ନାଇସ୍ ଆଇଡିଆ ଆମର ସୁକିନ୍ଦା ବ୍ଲକରୁ ଆସି କଟକ ସହରରେ ପୋଷ୍ଟିଂ ହବା ପରେ ଏମିତି ନ୍ୟୁ ଆଇଡିଆରେ କାମ ହବା ଉଚିତ ନା ଇଣ୍ଡିଆ ଗଭର୍ଣ୍ଣମେଣ୍ଟର ଫୋର୍ଥ ପ୍ଲାନର ସକ୍ସେସଟା ଆପଣଙ୍କ ଉପରେ ନିଷ୍ଠାପର କର୍ମତତ୍ପର ନିରାମିଷାସୀ ବିଡିଓଙ୍କ ଉପରେ ନିର୍ଭର କରେ ନା
1: ତମେ ସବୁ ସହରରେ ରହିଛ ନିତ୍ୟାନନ୍ଦ ବ୍ଲକ ଗୁଡାକ ବିଷୟରେ ତମର ଆଇଡିଆ ବି ନିହାତି ପୁଅର ଯାହା ଶୁଣିଛ ସେଗୁଡାକ ସବୁ ଫେରି ଟେଲ୍
0: ଫେରି ମାନେ ଅପସରା ଆମର ଆପଣଙ୍କ ବ୍ଲକରେ ମାରଣ ଯେତେବେଳେ ଅପସରା ମାନେ ଝିଲିମିଲି ଝିଲିମିଲି ଶାଢ଼ୀ ପିନ୍ଧି
1: ଅଜବ ତୁମର କଳ୍ପନା ବ୍ଲକର ଚାକିରିଟା ସ୍ୱର୍ଗର ଚାକିରି ନୁହେଁ କି ବ୍ଲକରେ ଅପସରା ମାନେ ନଥାନ୍ତି ପୁରୁଷ ଆଉ ସ୍ତ୍ରୀ ବ୍ଲକ ମାଧ୍ୟମରେ ସମାନ ତାଳ ଦେଇ ପ୍ରଗତି ପଥରେ ଆଗେଇ ଚାଲିଛନ୍ତି ଆଉ ନିପଟ ମଫସଲରେ ବି ଗଢ଼ି ଉଠିଛି ମହିଳା ସମିତି ମାତୃମଙ୍ଗଳ କେନ୍ଦ୍ର ଆଉ ବାଳିକା ସ୍କୁଲ ବି ଖୁବ୍ ଆଗେଇ ଚାଲିଛି
0: ଅନ୍ଧାର ଘୋର ଅନ୍ଧାର କାହାରି ଅବସ୍ଥା ବଦଳୁନି ସବୁ ତ ପଥରୁ ଯାଇ ଅପଥରେ ଘାଣ୍ଟି ଚକଟି ହଉଛନ୍ତି ଆଉ ଛାଡ଼ନ୍ତୁ ସେ ସବୁ ବିଗ୍ ବିଗ୍ କଥାରୁ କଣ ମିଳିବ ଯେ ସଫା ସଫା କୁହନ୍ତୁ ସିନେମା ଯିବେ କି ନାହିଁ
1: ଆଚ୍ଛା ନିତ୍ୟାନନ୍ଦ ଏମିତି ବେକାର ରହି ସବୁବେଳେ ସିନେମା ଦେଖିବାଠୁ କିଛି ଗୋଟେ କାମ କରୁନ
0: କାମ ମାନେ ସର୍ଭିସ ଆରେ ବାପ ଥିବା ପୁଅ ହେଇ ମୁଁ ସର୍ଭିସ କରିବି ନିଶକୁ ମୋଡ଼ି ଘରେ ବସି ଖାଇବି ସିନେମା ମାଧ୍ୟମରେ ଦେଶର ଉନ୍ନତି କରିବା ପାଇଁ ମୁଁ ଗୋଟେ ନୂଆ ପ୍ଲାନ୍ କରିଛି ଖାଲି ଆପଣ ମୋ ସାଥିରେ ଟିକେ ହାତ ମିଳେଇ ଦେଲେ ନା
1: ହଉ ଠିକ୍ ଅଛି ବର୍ତ୍ତମାନ ମୁଁ ତୁମ ପ୍ଲାନ୍ ସହିତ ହାତ ମିଳେଇଲି ଆଚ୍ଛା ମତେ କଣ କରିବାକୁ ହବ କହିଲ
0: କିଛି ନାହିଁ ମା ଏଇ ଖାଲି ପ୍ରାଥମିକ ଖର୍ଚ୍ଚ ପାଇଁ ଟଙ୍କା ପାଞ୍ଚଟା ଦିଅନ୍ତୁ
1: ପାଞ୍ଚ ଟଙ୍କା
0: ହଁ ମାତ୍ର ପାଞ୍ଚ ଟଙ୍କା 5 rupees ଓନ୍ଲି
1: ହଉ ନିଅ ନିଅ ଏଇ ଟଙ୍କା ନେଇ ସିନେମା ଶିଳ୍ପର ଉନ୍ନତି କର ଆଚ୍ଛା ସେଇଟା କଣ ଲେଖୁଛ
0: ରସିଦ ଇଣ୍ଡୋ ଓଡ଼ିଶା ପିକ୍ଚର୍ସ ରସିଦ ବିନା ରସିଦରେ ମୁଁ କାହାରିଠୁ ପଇସାଟା ବି ନିଏ ନାହିଁ ଏଇ ଧରନ୍ତୁ ମେନି ମେନି ଥ୍ୟାଙ୍କ୍ସ ବାଏ ମୁଁ ଆସୁଛି
1: ପାଗଳ
2: ନା ନା ଧରଣୀ ଏସବୁ ବ୍ୟବସାୟ ଏବେ ବନ୍ଦ କର ସରକାରଙ୍କର ଭିଜିଲାନ୍ସ ଡିପାର୍ଟମେଣ୍ଟ କେମିତି ତତ୍ପର ହେଇ ଉଠୁଛି ଦେଖୁନ
3: ସବୁ ଚାଲିବ ଆଜ୍ଞା ଦୁର୍ନୀତି ଆଉ ଭିଜିଲାନ୍ସ ସମାନ୍ତରାଳ ଭାବରେ ଗତି କରିବେ କେହି କାହାରି ଟେର୍ ପାଇବେନି ଆଜ୍ଞା
2: ନାଇଁ ନାଇଁ ନାଇଁ କଥାଟାକୁ ଏମିତି ହାଲୁକା ଭାବରେ ନିଅନି ମୁଁ ଦୁର୍ନୀତି କରିବାକୁ ଚାହେଁ ନା
3: ଆଜ୍ଞା ଦୁର୍ନୀତି ନ କଲେ ଆମେ ଚଳିବା କେମିତି କହିବେ
2: କାହିଁକି ଯୋଉ ଦେଶରେ ଲାଞ୍ଚ ମିଛ ଦୁର୍ନୀତି ପ୍ରିୟାପ୍ରୀତି ନାହିଁ ସେ ଦେଶ ଲୋକ କଣ ଚଳୁନାହାନ୍ତି ଆମେରିକା ଇଂଲଣ୍ଡ କଥା ଛାଡ଼ ଜାପାନ ସ୍ୱିଜରଲ୍ୟାଣ୍ଡ ଭଳି ଛୋଟ ଛୋଟ ଦେଶର ଲୋକ ବି ଖୁବ୍ ସଚଟ ଆଉ ନିଷ୍ଠାପର ଦୁର୍ନୀତି ବୃକ୍ଷର ଶାଖା ଖୁବ୍ ସୁଦୂର ପ୍ରସାରୀ ଦେଶରେ ଥରେ ଦୁର୍ନୀତି ବ୍ୟାପିଲେ ସହଜରେ ଯାଏନା ତା ଛଡ଼ା ମୋର ଆଉ ଏ ଧନ ଦୌଲତ ହବ କ'ଣ

0: ଅନ୍ୟକୁ ଠକେଇବାର ଫଳ ମୁଁ ତ ହାତେ ହାତେ ପାଇସାରିଛି। ସେଇ ହଜିଲା ଦିନ ସ୍ମୃତି ମୁଁ ତମକୁ କେତେ ଥର କହିଥିବି।
1: ଆଜ୍ଞା, ଖାସ ସେଇଥିପାଇଁ ମୁଁ କଣ କହୁଥିଲି କି ସାର୍, ଆପଣ ଯଦି ଆଉଥରେ ବିବାହ
0: ହ୍ୱାଟ କଣ କହିଲେ ଧରଣୀ, ମୁଁ ଆଉଥରେ ବିବାହ କରିବି? ତାହା କଣ କେବେ ସମ୍ଭବ? ଟୁ ମ୍ୟାରି ୱାନ୍ସ ଇଜ୍ ଏ ଡ୍ୟୁଟି, ଟ୍ୱାଇସ୍ ଏ ଫଲି, ଥ୍ରାଇସ୍ ଏ ମ୍ୟାଡନେସ୍। ଆରତୀର ଶେଷ ସନ୍ତକଟିକୁ ମୁଁ ରଖିପାରିଲିନି, ସେଇଥିପାଇଁ
1: ମୁଁ କିନ୍ତୁ ଦୃଢ଼ ଭାବେ କହିବି ସାର୍, ଅରୁଦେଇ ନିଶ୍ଚୟ ଫେରିବେ।
0: କଣ କହିଲ, ଫେରିବ? ତମେ ତମେ ସତ କହୁଛ ଧରଣୀ, ମାମୁର ଫେରିବ?
1: ନିରାଖାର ଜ୍ୟୋତିଷ ପରା କହିଛି ସାର୍।
0: ଜ୍ୟୋତିଷ କହିଛି?
1: ହଁ, ସେ ଆହୁରି କହିଛି ଗୋଟାଏ ପୂଜାର ବନ୍ଦୋବସ୍ତ କଲେ ଅରୁଦେଇ ଶୀଘ୍ର ଫେରି ଆସିବେ।
0: ତାହେଲେ ତାହେଲେ ଜ୍ୟୋତିଷଙ୍କୁ ଡକାଇ ଶୀଘ୍ର ପୂଜାର ବନ୍ଦୋବସ୍ତ କର ଧରଣୀ, ଯେତେ ଟଙ୍କା ଖର୍ଚ୍ଚ ହବ ପଛେ। ମୋ ଝିଅ ଫେରି ଆସୁ। ହଁ ହଁ ଧରଣୀ, ମୋ ଝିଅ ଫେରି ଆସୁ।
1: ସାର୍, ମୁଁ ପୂଜାର ବନ୍ଦୋବସ୍ତ କରୁଛି।
0: ହଁ, ଶୀଘ୍ର କର, ଶୀଘ୍ର କର।
1: ଅଲିଆ ମା, ଅଲିଆ
2: କଣ ହେଲେ ମୋ ସାର୍?
1: ଶୁଣ, ମୁଁ ଯେମିତି କହିଛି ଅବିକଳ ସେମିତି ଅଭିନୟ କରିବୁ, ନହେଲେ ଏ ଧରଣୀର ସବୁ ପ୍ଲାନ ଫସର ଫାଟିଯିବ। ଏବେ ଆଉଥରେ ରିହର୍ସଲ କରିନେ। ମନେକର ତୁ ହେଲୁ ଦିନେଶଙ୍କର ହଜିଲା ଝିଅ ଅରୁଣା, ଆଉ ମୁଁ ହେଲି ଦିନେଶ। ତୁ ତୋ ବାପାଙ୍କ ସହିତ କଥାବାର୍ତ୍ତା କରୁଛୁ, ମାନେ ଦିନେଶଙ୍କ ସହିତ, ବୁଝିଲୁ ତ? ଏଥର ଆରମ୍ଭ କର।
2: ବାପା ବାପା
1: ଏ ବାପା, କିଏ ତୁ?
2: ମତେ ତମେ ଚିହ୍ନି ପାରୁନ ବାପା, ମୁଁ ପରା
1: ଲାହାର ସାହୁଙ୍କ ନାତୁଣୀ। କିଏ ତୁ?
2: ତମ ଝିଅ ବାପା।
1: ଚୁପ କର, ମୋ ଝିଅ ତ ମେଳାରେ ହଜିଯାଇଛି, ତୁ ମୋ ଝିଅ ହେଲୁ କେମିତି?
2: ମୁଁ ପରା ସେଇ ତମ ଝିଅ।
1: ମିଛ କଥା, ତୋ ବାପାଙ୍କ ନାଁ କଣ କହିଲୁ?
2: ଦିନେଶ ଚନ୍ଦ୍ର ଦାସ।
1: ଆଉ ତୋ ନାଁ?
2: ଅରୁଣା।
1: ନା ନା, ତୁ କାହିଁକି ମୋ ଅରୁ ହବୁ? ମୋ ଅରୁଣା ତ ତୋଠୁ କେତେ ସାନ।
2: ବାପା,
1: ଏତେ ଦିନ ତୁ ଥିଲୁ କୋଉଠି?
2: ବାବାଜୀଙ୍କ ମେଳାରେ। କେତେଆଡେ ମୁଁ ବୁଲିଲି, କାଶୀ, ବୃନ୍ଦାବନ, ଗୟା, ହରଦ୍ୱାର।
1: ତାପରେ
2: ନାଚୁଥିଲି।
1: ଓହୋ, ସବୁ ତ ପୋଡି ଖାଇଦେଲୁ ଆଉ।
2: ଇଏ କଣ ମଉସା, ଏଇଟା ପରା ରିହର୍ସାଲ। ହାତ ଧରୁଛ
1: କଣ? ହେଲା କଣ ହେଲା ତୋର, କଣ ହେଲା?
2: ମୁଁ ମନା କରୁଛି, ହାତରେ ଚିତା ଗୋଟେଇବିନି, ଏବେ ମୋ ହାତ ପାଚି ଯାଇ ଭାରି କଷ୍ଟ ହଉଛି ମଉସା।
1: ହାତରେ ନା ନ କୁଟେଇଲେ ଦିନେ ସବୁ ତତେ ତାଙ୍କ ଝିଅ ବୋଲି କଣ ସ୍ୱୀକାର କରିବେ? ହଉ, ଏବେ ତାପରେ ଡାଇଲଗ କହ।
2: ତାପରେ କଣଟି ମନେ ପଡୁନି।
1: ମନେ ଟିକେ ପକା, ମନେ ପକା ମା।
2: କଣ ମଉସା? ହଁ ମନେ ପଡିଲା, ଶୁଣ, ବୋଉ କଥା ଭାରି ମନେ ପଡୁଥିଲା ବାପା।
1: ଓହୋ, ଆରେ ଏ କଥା ପୁରା କାନ୍ଦି କାନ୍ଦି କହିବାକୁ କହିଥିଲି।
2: ଓହୋ ହୋ, ବାପା ବେଶିଆ ଘରେ ଅଛି ନା?
1: ଅଛି ରେ ମା, ବହୁତ ବୁଢା ହେଇଗଲାଣି, ଏବେ ଜାଣୁଛି ତୁ ମୋରି ଝିଅ ରେ ମା, ତୁ ମୋରି ଝିଅ। ଡାକ ଡାକ ମା, ଆଉ ଥରେ ବାପା ବୋଲି ଡାକ।
2: ବାପା?
1: ଆରେ ବାପା ବୋଲି ଡାକି ମୋ ଛାତି ଉପରେ ଲୋଟି ପୋଡ଼ିବାକୁ କହିଥିଲି ନା?
2: ଏ ହଁ ହଁ,
1: ଆ ମା, ମୋ କୋଳକୁ ଆ।
2: ବାପା
3: ଆଚ୍ଛା, କଥା ଯାଇକି ଏଠି ମିଣିପକୁ ଦେଖ, ଭିତରେ ଭିତରେ ଖୁବ ଆଗେଇ ଗଲେଣି ବଦମାସ ଟୋକି।
1: ଆହା, ସବୁର କର ଚମ୍ପାବତୀ, ସବୁର କର, କଥାର ମଞ୍ଜିଟା ଆଗ ଶୁଣ।
3: କଣ ଶୁଣିବି? ମତେ ଆଗେ କୁହ, ଏ ଟୋକି କିଏ? ଇଏ ତମ ଝିଅ କେମିତି ହେଲା? ୟା ମା କୋଉଠି ଅଛି? ବେଗି କୁହ।
1: ସର୍ବନାଶ, ମୋର ଦୁର୍ଭାଗ୍ୟ ଚମ୍ପାବତୀ, ଅସଲ କଥାଟା ମୋଟେ ତମେ ବୁଝୁନା, ଏ ଝିଅ ମୋ ଝିଅ ନୁହେଁ।
3: ତେବେ ତମକୁ ବାପା ବୋଲି କାହିଁକି ଡାକୁଥିଲା?
1: ସେଇ ତ ଗହନ କଥା, ଆସ ଆସ ନିରଳାକୁ ଆସ, ସବୁ ବୁଝେଇ ଦେବି। ଆସ ଆସ, ତୁ ଯା ଅଲିଆ, ତୁ ତୋ ଡାଇଲଗ ମୁଖସ୍ଥ କର ମା। ତମେ ଆସ, ତମେ ଭିତରକୁ ଆସିଲ।
4: ଡାର୍ଲିଙ୍ଗ।
2: କିଏ?
4: ମୁଁ ତମର ନିତ୍ୟାନନ୍ଦ ଡଣ୍ଡନାଡନ।
2: ଆପଣ ବର୍ତ୍ତମାନ ଚାଲି ଯାଆନ୍ତୁ, ମୋ ମନ ଭଲ ନାହିଁ।
4: ମୁଁ ତମର ସେଇ ଭଲ ନଥିବା ମନକୁ ପୁରା ଭଲ କରିଦେବି ଡାର୍ଲିଙ୍ଗ।
2: ଆରେ
4: ଆସ, ଆସୁ ନା,
2: ଛାଡ଼ି ଦିଅନ୍ତୁ ମତେ, ମୋ ହାତ ଛାଡ଼ନ୍ତୁ ନିତ୍ୟାନନ୍ଦ ବାବୁ।
3: ଆରେ ନିତ୍ୟା, ଝିଅଟାକୁ ଏମିତି ଟଣାଟରେ କରୁଛୁ କାହିଁକି? ଚାଲେ ଲୋ ମା, ଚାଲେ, କେତେ ପରିଶ୍ରମ କଲୁଣି,

0: ଟିକେ ଖାଇଦେବୁ ଟି ଚାଲେ।
1: ନ ଜାଣି ନ ଶୁଣି ମୁଁ ପୋଡ଼ା ମୁହିଟା କେତେ କଥା ତତେ କହିଗଲି ଲୋ ମା। ହଉ ଓ କଣ ଟିକେ ଜଳଖିଆ ଖାଇଦେବୁ ଲୋ ମା ଚାଲେ।
2: ତମର କେତେ ଦୟା ମାତାଶ୍ରୀ, ଚାଲ ମୁଁ ବି ଟିକେ ଜଳଖିଆ ଖାଇବି।

0: ତମେ ଛୋଟ ନୁହେଁ। ଆଚ୍ଛା ଅମିନା, ତମେ ସବୁବେଳେ ନିଜକୁ ଏତେ ଛୋଟ କାହିଁକି ମନେ କରୁଛ? ସବୁ ମଣିଷ ତ ସମାନ, ଆଉ ବଡ଼ ସାନର ପ୍ରଭେଦ ତ ମଣିଷ ତିଆରି।
1: ମୋ ବାବା ବି ସବୁବେଳେ ଏଇଆ କହନ୍ତି।
0: ତାହେଲେ ଆମେ ଦୁହେଁ ଏକାଠି ହେବାରେ ଅସୁବିଧା କୋଉଠି
1: ବାବୁ?
0: ହଁ ଅମିନା, ଏମିତି ଜହ୍ନରାତିରେ ମୋ ଛାତିରେ ମୁହଁ ଗୁଞ୍ଜି ତମେ କହନ୍ତ ତମର ବାରବୁଲା ଜୀବନର କାହାଣୀ।
1: ବାବୁ,
0: ଆକାଶର ଛୋଟ ପକ୍ଷୀଟି ଭଳି ଓଢ଼ଣାରେ ତମର ଜାଗି ଉଠନ୍ତା କମ୍ପନ, ଆଉ ବାହୁ ଦୁଇଟିରେ ମୋ କଣ୍ଠକୁ ଚାପି ଧରି କୁହନ୍ତ କେତେ ଅସରନ୍ତି ଗପ।
1: ବାବୁ,
0: ଅମିନା,
1: ବାବୁ,
0: ଅମିନା, ଅମିନା, ଅମିନା,
1: ବାବୁ,
2: ଅମିନା,
1: ବାପୁ,
2: ବାପୁ, କିଏ କହ ବାପୁ, ବେସରମ ଲଡ଼କି, ଆରେ ଇଏ ତୁ କଣ କଲୁ
1: ବାପୁ?
2: ତମେ ବି କେଡ଼େ ନିଷ୍ଠୁର ମଣିଷ, ଏ ଫକୀର ଲଡ଼କିକୁ ତମେ ଜହ୍ନକୁ ଠେଲି ଦେଲ କାହିଁକି ବାବୁ?
0: ମୋର ଦୋଷ ହେଇଛି ଶମଶେର ମଉସା, ମତେ କ୍ଷମା କରିଦିଅ।
2: କ୍ଷମା? ଆରେ ଶମଶେର ଗୋଟେ ଗୁଣ୍ଡା ବଦମାସ ପାଜି ସୈତାନ
0: ମଉସା,
2: ଜୀବନରେ ବହୁତ ଖୁଡ଼ କରିଛି, କ୍ଷମା କରିସେ ଛାଡ଼ିନି।
0: ମଉସା, ମୁଁ ସେଥିପାଇଁ ପ୍ରାୟଶ୍ଚିତ କରିବାକୁ ପ୍ରସ୍ତୁତ ଅଛି।
2: ପ୍ରାୟଶ୍ଚିତ କରିବ? ପ୍ରାୟଶ୍ଚିତ କରିବ ତମେ? ତମେ ଅମିନାକୁ ସାଦି କରିପାରିବ?
0: ସାଦି?
2: ହଁ, ସାଦି, ସାଦି। ସେ ହିମ୍ମତ ଯଦି ନାହିଁ ତେବେ ଏତେ ବଡ ଆଗେଇଲ କାହିଁକି? ଜବାବ ଦିଅ, ଜବାବ। ଅମିନାକୁ ସାଦି କରି ତମେ ସମାଜକୁ ଚଳେଇ ପାରିବ? ସମାଜ
0: ମତେ ଟିକେ ଭାବିବାକୁ ସମୟ ଦିଅ ମଉସା।
2: ଆରେ ମହବତ କରିବା ଆଗରୁ ତମର ଭାବିବା ଉଚିତ ଥିଲା। ତା ଯାହାର ଫଇସଲା ତମକୁ ଆଜି ଏଇନେ କରିବାକୁ ହବ।
0: ବେସ୍, ମୁଁ ତମକୁ କଥା ଦଉଛି ମଉସା, ମୁଁ ଅମିନାକୁ ବିବାହ କରିବି।
2: ତମେ ତମେ ଅମିନାକୁ ସାଦି କରିବ? ସାବାସ, ସାବାସ ଅମର ବାବୁ। ଆରେ ବେଟି ଅମିନା, ତୁ ଜିତିଗଲୁ ରେ ବେଟି, ତୁ ଜିତିଗଲୁ। ବାବୁ ଅମିନାକୁ ସାଦି କରିବ, ଜିତିଗଲୁ ଅମିନା ବେଟି, ଜିତିଗଲୁ।
3: ଘରଣୀ, ଅମର ଏଯାଏ ଆସିଲା ନାହିଁ ଯେ, କେଡ଼େ ଦାୟିତ୍ୱହୀନ ପିଲା କୁହ ତ ଦେଖି। ଯିଏ ଅସଲ ଆସାମୀ ସିଏ ଯଦି ନ ଆସେ ଏସବୁ ଆରେଞ୍ଜମେଣ୍ଟ କରିବାର କିଛି ମାନେ ହୁଏ ନା।
4: ଆପଣ ସିନା ଅମର ଅମର ହଉଛନ୍ତି ସାର୍, ହେଲେ ଅମର ବାବୁଟି ଏଡ଼େ ସହଜ ଲୋକ ନୁହେଁ।
3: ନାଇଁ ନାଇଁ ଧରଣୀ, ନାଇଁ, ତମେ ଅମରକୁ ଆଜି ଯାଏ ଚିହ୍ନି ପାରିଲ ନାହିଁ, ସିଏ ସେଭଳିଆ ପିଲା ନୁହେଁ। ଆରେ ଅମର ପରା ମୋର ନିଜର ପିଲା।
1: ବାପା,
3: ହଁ କହ ମା।
1: ଯେତେ ଅସୁବିଧା ଥିଲେ ବି ଅମର ବାବୁଙ୍କର ପ୍ରଥମେ ଏଠିକି ଆସିବା କଣ ଉଚିତ ନଥିଲା?
3: ଉଚିତ ଯେ ମା, ହେଲେ ସରକାରୀ ଚାକିରି କଲେ ନିଜର ସ୍ୱାଧୀନତା ଚାଲିଯାଏ। ଧରଣୀ, ତମେ ମୋ କାର ନେଇ ଗଲ, ଅମରକୁ ସାଙ୍ଗରେ ଧରି ଆସିବ, ଯାଅ।
4: ହେଇ ତ ସାର୍, ଅମର ବାବୁ ଆସିଲେଣି।
0: ମୋର ସାମାନ୍ୟ ଡେରି ହେଇଗଲା ସାର୍, କ୍ଷମା କରିବେ, ଟୁର୍ରେ ଚାଲି ଯାଇଥିଲି।
4: ଆଜି ଟୁର୍ରେ ନ ଯାଇଥିଲେ କଣ ଚଳିନଥାନ୍ତା?
3: ସତରେ ଅମର, ଆଜି ଅରୁଣାର ଜନ୍ମଦିନରେ
0: କଣ କରିଥାନ୍ତି ସାର୍? ଗୋଟିଏ ଗାଁରେ କଲେରା ଏପିଡେମିକ, 17 ଜଣ ମଲେଣି, ହେଲ୍ଥ ଅଫିସରଙ୍କ ସାଙ୍ଗରେ ସେ ଗାଁକୁ ଯିବାକୁ ପଡ଼ିଲା।
3: ଅଲରାଇଟ୍ ଅଲରାଇଟ୍, ମା ଅରୁଣା, ତୁ ଅମରର ଚର୍ଚ୍ଚା କର। ଆସ ଧରଣୀ, ସେ ପାଖରେ କାଙ୍ଗାଳ ଭୋଜନ ଆରମ୍ଭ ହେଲାଣି, ଦେଖିବା ସେଠି କେମିତି ଚାଲିଛି।
4: ଚାଲୁନ ଚାଲୁନ ଚାଲୁ।
1: ଆରେ ବସିବ ନା, ଏମିତି ଠିଆ ଠିଆ ଚାଲିଯିବ।
0: ମତେ ଯଦି ବିଦାୟ ଦେଇପାରନ୍ତ ତେବେ ଖୁବ୍ ଭଲ ହୁଅନ୍ତା।
1: ବିଦାୟ? ସମ୍ବର୍ଦ୍ଧନା ପୂର୍ବରୁ ବିଦାୟ? କଣ ହେଇଛି ତମର ଅମର ବାବୁ?
0: ନାଇଁ ହେ କିଛି ହେଇନି।
1: ବସ, ଉପହାରଟା କଣ ମତେ ନ ଦେଇ ଫେରେଇ ନବ ନା କଣ? ମୋ
0: ସରି ସରି, ହଁ ଉପହାର ଦବା କଥାଟା ଏକଦମ ଭୁଲି ଯାଇଛି, ନିଅ ସାଦରେ ଗ୍ରହଣ କର।
1: ଏ ଉପହାର ମୋ ପାଇଁ ବଡ କଥା ନୁହେଁ ଅମର ବାବୁ, ବହୁ ଆଶା ବହୁ କଳ୍ପନା ନେଇ ରାତି ପରେ ରାତି ନ ଶୋଇ କଟେଇ ଦେଇଛି। ତମର ଟିକେ ହସ, ଟିକେ କଥା ମୋ ପ୍ରାଣରେ ଫୁଟେଇ ଦେଇଛି ଅସମାରି ଫୁଲ। ଆଜି ମୋର ମନ ପ୍ରାଣ ଦେହ ସବୁକିଛି ଚାହେଁ ତମରି ସାନ୍ନିଧ୍ୟ।
0: ସଞ୍ଜତ ହୁଅ ଅରୁଣା, ମନେ ରଖ ଆମର ଏପର୍ଯ୍ୟନ୍ତ ବିବାହ ହେଇନି।
1: ଅମର ବାବୁ,
3: ଆଜି ମୁଁ ତମକୁ କ୍ଷମା ଦେଇପାରିବିନି। ଏକ ତ ମୋର ଜନ୍ମଦିନରେ ତମେ ଡେରିରେ ଆସିଲ, ପୁଣି ମୋ ମା ମନରେ ତମେ ଦୁଃଖ ଦେଇଛ। ଛାଡ଼, ତମେ ବୋଧେ ଜାଣ ନା ଅମର, ଅରୁ ଆଉ ତମକୁ ନେଇ ମୋର ଯୋଉ କଳ୍ପନା, ଏକା ମୋର କାହିଁକି, ତମ ବାପାଙ୍କର ମଧ୍ୟ ସେ ଏକା କଳ୍ପନା ଥିଲା।
0: ସାର୍,
3: ତମର କିଛି କଥା ମୁଁ ଶୁଣିବି ନାହିଁ ଆଜି। ମୁଁ ଠିକ ଆସନ୍ତା ଲଗ୍ନରେ ଅର୍ଥାତ୍ ଚଳିତ ମାସ 15 ତାରିଖରେ ଅରୁ ସହିତ ତମର ବିବାହ ସାରିଦେଇ ମୁଁ ଦାୟିତ୍ୱ ମୁକ୍ତ ହେବି।
0: ସାର୍,

0: କଣ ହେଇଛି ଆଗ କହିଲୁ?
1: ବୁଝିଲୁ ବୋଉ, ଓକିଲ ଯିବ ଅରୁଣ ନା ମତେ ବାବାକୁ ସଫା ସଫା ମନା କରିଦେଲା। ମୁଁ ତାକୁ ବାବାକୁ ଚି ଧରିବାରୁ ମତେ କୁକୁର ଲଗାଇ ଗୋଡ଼େଇ ଦେଲା।
0: ସେ ଟୋକିରେ ହେଡ଼େ ବହପ ବାର ବୁଲି ଛତରୀ ମୋ ପୁଅକୁ ପୁଣି କୁକୁର ଲଗାଇ ଧରିଦେବ? ତା ତଣ୍ଟି ଭିତରେ ହାତ ପୁରେଇ ତା କଲିଜାଟାକୁ ମୁଁ ଚୋବେଇ ଚୋବେଇ ଖାଇଯିବିନି?
1: ବାପାଙ୍କର ଇଏ କି ଅକଲ କହିଲୁ ବୋ, ମତେ ଯେ ଆମେ ଥରକୁ ଥର ଶିଶୁ ବାଲ କାହିଁକି କରୁଛନ୍ତି କହିଲୁ?
0: ଫେରନ୍ତୁ ସିଏ, ଫେରନ୍ତୁ ସିଏ କଲିକତାରୁ। ଆଜି ତାଙ୍କର ଦିନ କି ମୋର ଦିନେ, ଗୋଟେ ଛତ୍ରଠୁ ମୋ ପୁଅ ପୁଣି ଅପମାନ ପାଇବ?
1: ମତେ ବି ଖାଲି କାନ୍ଦ ମାରୁଛୁ ବୋ, ମୋ ମାଇଣ୍ଡ ଟା ବଡ ଗୁରୁତର ହେଇଯାଇଛି। ଟଙ୍କା ପାଞ୍ଚଟା ଦିଅନ୍ତୁନି? ହଁ, ଟିକେ ସିନେମା ଦେଖି ଆସିଲେ ନା ମନଟା ହାଲୁକା ହେଇଯାନ୍ତା।
0: ସିନେମା ଯିବୁ ବାପା? ଟଙ୍କା ଯା ଧନ।
1: ମୋ ବୋଉଟା ଭାରି ଭଲ, ମୁଁ ଚାଲିଲି ବୋ।
0: ହଁ
1: ଚାଲିଲି।
0: ମୋ ପୁଅକୁ ସେ ଟୋକି ସାଙ୍ଗରେ ବାହା କରି ନ ଆଣିବା ଯାଏ ତମେ ଘର ଭିତରେ ପଶିପାରିବନି।
2: ଗୁଣନିଧି ପୁତ୍ରମଣି ଗଲେ କୁଆଡେ?
0: ତା ମନ ଭଲ କରିବାକୁ ସିନେମା ଯାଇଛି।
2: ବୁଝିଲ ଚମ୍ପାବତୀ, ଖାସ ଏଇଥିପାଇଁ ସେ ଟୋକି ଏ କୁଳାଙ୍ଗାରକୁ ନାତ ମାରୁଛି। କୋଉ ଝିଅ ଏଭଳି ଗୁଣବନ୍ତକୁ ବାହାବ କହିଲ?
0: କାହିଁକି ବାହାବ? ପୋଖରୀରୁ ଦଳ ସଫା କରିବ ତମେ, ଆଉ ମାଛ ଖାଇବ ଅନ୍ୟ ଜଣେ, ଏଇଥିପାଇଁ ତା ପଛରେ ଏତେ ଟଙ୍କା ଶ୍ରାଦ୍ଧ କରୁଥିଲ?
2: ସେଇ ଅମରଟା ପରା ମୋ ଚକ୍ରାନ୍ତକୁ ପଣ୍ଡ କରିବାକୁ ବସିଛି। ତମେ ବ୍ୟସ୍ତ ହୁଅ ନା, ମୁଁ ସେଥିପାଇଁ ପ୍ଲାନ କରିଛି। ଏଇ ତ ବିଶିଆ ବୁଢା କଣ ଏଣିକି ଏଣିକି ଧପାଲିଛି।
3: କଥା କଣ କି ଧରଣୀ ବାବୁ, କେତେ ଦିନ ହେଲା ତମର କଣ ଦେଖା ନଥିଲା?
2: ଟିକେ ବାହାରକୁ ଯାଇଥିଲି, ଆଉ ସବୁ ଖବର କଣ?
3: ସବୁ ଭଲ ଆଜ୍ଞା। ଏ ଅରୁଦେଇ ସାଙ୍ଗରେ ଅମର ଅଙ୍କର ବାହାଘର ହବ, ଜିନିଷ ପତ୍ର ତ କିଣାକିଣି ଚାଲିଛି, ଆଉ ପୁରା ଦିନ ଦିଟା ପରେ।
2: ଏତେ ଶୀଘ୍ର
3: ମଲା? ତମେ ନଥିଲା ବେଳେ ପୁରା ବାବୁ ଜ୍ୟୋତିଷ ଟୋକି ଲଗ୍ନ ଧରିଛନ୍ତି। ମତେ କଣ ଆଉ କଥା କହିବାକୁ ଭୟ ଅଛି? ମୁଁ ଯାଉଛି ବାବୁ, ମୁଁ ଯାଉଛି।
2: କଣ୍ଟାକୁ କେମିତି କଣ୍ଟାରେ ବାହାର କରିବାକୁ ହୁଏ ତା ଏ ଧରଣୀକି ବେଶ ମାଲୁମ। ନା ରହେଗା ବାଁସ, ନା ବଜେଗି ବାଁସରେ।
4: ଏ ବୁଢା କୋଉଠି ଦେଖିଛି? ଆରେ ଏ ତ ସେଇ ଦିନେଶ ବାବୁଙ୍କର ବୁଢା ଚାକର ବିଶିଆ। ଓ ବୁଢା ବାବୁ, ଓ ବୁଢା ବାବୁ,
3: କଣ ହେଲା?
4: ଆରେ ବୁଢା ବାବୁ, କାହାର ବାହାଘର ହଉଛି ନା କଣ ଶାଦୀ ବିହା? ଆମ ଗରିବ ଗୁରୁବାଙ୍କୁ ଖାଇବାକୁ ମିଳିବ ତ?
3: ସହର ଯାକ ତ ଖାଇବେ, ତମେ କାହିଁକି ବାଦ ଯିବ? ଏ ଦିନେଶ ବାବୁ ଓକିଲକୁ ଜାଣିଛ ତ? ତାଙ୍କରି ଝିଅ ଅରୁଣଦେଇଙ୍କର ବାହାଘର।
4: ତମର ଅରୁଦେଇ ପୁରା ହଜି ଯାଇଥିଲେ ବୁଢା ବାବୁ?
3: କେବେଠୁ ପୁରା ଫେରି ଆସିଲେଣି। ଅମର ବାବୁ ବିଦ୍ୟଙ୍କ ସହିତ ବାହାଘର ହବ। ହଁ ମୁଁ ଯାଉଛି, ସେଦିନ ଆସିବୁ, ଭଲ କରି କ୍ଷୀରି ପିରି ପେଟେ ତତେ ଖାଇବାକୁ ଦେବି, ଆସିବୁ?
4: ହଁ ହଁ ଯିବି ବୁଢା ବାବୁ, ଜରୁର ଯିବି। ହେଲା ତେରି ମର୍ଜି।

0: ଅମରବାବୁ ଅମରବାବୁ ମତେ ମାରି ପକେଇଲା ଅମରବାବୁ ମତେ ମାରି ପକେଇଲା
1: କିଏ କିଏ
0: ଏଇ ଏଇ ଗୁଣ୍ଡା ବଦମାସ ତମକୁ ମାରିବାକୁ ଆସିଥିଲା ତମ ଶୋଇବାଗରେ ପଶିଥିଲା ଭାଗ୍ୟକୁ ମୁଁ ପହଞ୍ଚିଗଲି ବୋଲି ସିନା ଏଇ ଦେଖ ଦେଖ ତା ହାତରେ ଛୁରୀ ଦେଖୁନ
1: ଆରେ ଶମଶେର ମଉସା ତମେ
2: ଆରେ ତମେ ରୁହ ଅମର ବାବୁ ମୁଁ ଏଇଟାକୁ ଖତମ କରିସାରି
1: ଶମଶେର
2: ଅମର ବାବୁ ଏ ଲୋକଟା ବଡ ଶୈତାନ ଅଛି ଦୋଷ କରି ସାଙ୍ଗେ ସାଙ୍ଗେ ମୋରି ମୁଣ୍ଡର ଆଠା ବୋଳି ଦେବାକୁ ବସିଛି
0: ପ୍ରକୃତରେ ଶୈତାନ କିଏ ସେ କଥା ଜାଣିବାକୁ ବାକି ନାହିଁ ଆରେ ଭାଗ୍ୟକୁ ଦିନେଶ ବାବୁ ଗୋଟେ ଜରୁରୀ ଖବର ଦେଇ ମତେ ଏଠିକି ପଠେଇଥିଲେ ତା ନ ହେଇଥିଲେ
2: ଖୁନ୍ କରିବାକୁ କିଏ ଆସିଥିଲା ବା ତୁ ନା
1: ମୁଁ ଏବେ ବେଶ ବୁଝିପାରିଛି ଶମଶେର ମୁଁ ତୁମକୁ ଦେବତା ବୋଲି ଭାବୁଥିଲି ହେଲେ ତମେ ମତେ ଜଘନ୍ୟ ହୋଇପାରିବ ବୋଲି

0: କଳ୍ପନା ବି କରିନଥିଲି।
1: ଅମର ବାବୁ
2: ଏତେ ରାତିରେ ତାଙ୍କ ଶୋଇବା ଘରକୁ କାହିଁକି ଆସିଥିଲ ଶୁଣେ?
1: ତୁ ନିଜେ କାହିଁକି ଆସିଥିଲୁ ଆଗେ ଜବାବ ଦେ।
0: ତାର ଜବାବ ମୁଁ ଦଉଛି। ଦିନେଶ ବାବୁଙ୍କର କର୍ମଚାରୀ ହିସାବରେ ଧରଣୀ ବାବୁ ଏଠିକି ଆସନ୍ତି, ଆଉ ତାଙ୍କ ପାଇଁ ଦିନ ରାତିର ବିଚାର ବି ନାହିଁ, ହେଲେ ତୁମେ ଏତେ ରାତିରେ ପୁଣି ହାତରେ ଛୁରୀ।
1: ଅମର ବାବୁ ତମେ ବି ଏ ଲୋକଟା କଥାରେ ଭଳିଗଲ?
2: ଏ ଗୁଣ୍ଡାଟା ସାଙ୍ଗରେ ଯୁକ୍ତି କରି ଲାଭ ନାହିଁ ଆଜ୍ଞା, ୟାକୁ ସାଙ୍ଗେ ସାଙ୍ଗେ ପୁଲିସରେ ଦିଅନ୍ତୁ, ମୁଁ ଯାଉଛି ଆଜ୍ଞା ଖବର ଦିଏ।
0: ନା ଥାଉ ଧରଣୀ ବାବୁ, ଶମଶେର ତମେ ଏଠୁ ଚାଲିଯାଅ, ଆଉ ଦିନେ ଏମିତି ଦୁଃସାହସ କରିବନି।
1: ହାୟ ଅଲ୍ଲାହ, ଅଜବ ତେରା ଫୈସଲା, ଅଜବ।

0: ବେଶିଆ
1: ବାବୁ,
0: ଆରେ ଧରଣୀ ଆଜି ଆସିଲା ନାହିଁ?
1: ଆଜ୍ଞା, ତିନି ଥର ଯାଇ ତାଙ୍କ ଘରେ ଖୋଜି ଆସିଲେଣି, ତାଙ୍କ କଥା କେହି କିଛି କହିପାରୁନାହାନ୍ତି। କାଲି ରାତିରୁ ସେ କୋଉଠିକି ଯାଇଛନ୍ତି ଯେ ଏ ଯାଇ ଫେରି ନାହାନ୍ତି।
0: ହ୍ୱାଟ୍, କଣ କହୁଛ ତମେ? ଏଇ ତ ବର ଆସିଗଲାଣି, ତମେ ଟିକେ ଅପେକ୍ଷା କର, ମୁଁ ବାଟ ବରଣ କରିବାକୁ ଯାଉଛି। ଆସ ଆସ ଅମର, ଆଜି ଏ ବର ବେଶରେ ତମକୁ ଦେଖି ମୋର ଆନନ୍ଦର ସୀମା ନାହିଁ। ତମର ବାବା ସ୍ୱର୍ଗତ ସାହି ନିଶ୍ଚୟ ତମକୁ ଆଶୀର୍ବାଦ କରିବେ, ଆଉ ଅରୁଣର ମା ସିଏ ବି କେତେ ଖୁସି ହବ। ଆଉ ତମେ ଏଣିକି ମତେ ସାର୍ ବୋଲି ଡାକିପାରିବନି, ଡାକିବ ବାବା।
2: କଣ ମତେ ଚିହ୍ନି ପାରୁ ନା ଓକିଲ ବାବୁ?
0: ତୁ ଶମଶେର ନା?
2: ଚିହ୍ନିଲ ତାହେଲେ?
0: ହେଲେ ତୁ ଏଠି କାହିଁକି?
2: ଡରନି ଓକିଲ ବାବୁ, ଆଜି ଏ ଶମଶେର କିଛି ନବାକୁ ଆସିନି, ଆସିଛି ଦବାକୁ, କେବଳ ଫେରେଇ ଦବାକୁ ତମର ଅମାନତ।
0: ଶମଶେର
2: ଦେଖ ଦେଖ ଓକିଲ ବାବୁ, ମୋ ସାଥିରେ କିଏ ଅଛି ଦେଖ। ସେଦିନ ମେଳାରୁ ତମର ଯୋଉ ଝିଅକୁ ଉଠେଇ ନେଇଥିଲି, ସେଇ ଝିଅ କି ନୁହେଁ? ଛିଡ଼ିଲ ଛିଡ଼ୁ,
0: ସେଇ ମୁହଁ, ସେଇ ଆଖି, ସେଇ ନାକ, ଅରୁଣା, ମୋ ମା ଅରୁ, ଅରୁ, ଅରୁ।
2: ତାକୁ ଯେମିତି ଗୋଟାଏ ଫୁଲ ପରି ତୋଳି ନେଇଯାଇଥିଲି, ଠିକ ସେମିତି ନିଷ୍ପା ପବିତ୍ର ଫୁଲଟାକୁ ଫେରେଇ ଦେଇଯାଉଛି। ହାଲାଙ୍କ କସମ ଓକିଲ ବାବୁ, ତାର ଜାତି ଧର୍ମ ରୀତିନୀତି କୋଉଥିରେ ବି ମୁଁ ଆ ଜାଣିନି।
0: ଶମଶେର
3: ହଁ ବାପା, ସେ ଅତି ମହତ, ମୁଁ ତମ ପାଖରେ ଥିଲେ ଯେମିତି ଥାନ୍ତି, ସେ ମତେ ସେମିତି ରଖିଥିଲେ ବାପା। ସେଠି ତ ମୁଁ ନୀତି ଜଗନ୍ନାଥଙ୍କୁ ପୂଜା କରୁଥିଲି।
0: ଶମଶେର ତୁମେ ତେବେ କଣ?
2: ହଁ ଓକିଲ ବାବୁ, ମୋ ଝିଅ ପ୍ରତି ତମେ ଦିନେ ନିର୍ଦ୍ଦୟ ବନିଥିଲ, ଖାସ ବଦଲା ନବା ପାଇଁ ଏମିତି କରିଥିଲି ହଜୁର। ହେଲେ ମୁଁ ନିଜେ ବଦଳି ଗଲି, ମୋ କାମ ଏବେ ଖତମ ହେଇଛି, ତମର ବେଟି ଏବେ ତମର। ହେଲେ ସେ ନିମ ଖାରାମ ଧରଣୀ ବାବୁ କାହିଁ ସେ ତମର ସର୍ବନାଶ କରିବାକୁ ବସିଥିଲା? ବିଡିଓ ସାର୍, ସେଦିନ ରାତିରେ ତମକୁ ଖୁନ କରିବାକୁ କିଏ ଯାଇଥିଲା ଏବେ ଜାଣିପାରିଲ ତ? ଜାଣିପାରିଲ ତମେ?
4: ମୁଁ ଏବେ ପ୍ରକୃତ ଘଟଣା ବୁଝିପାରିଛି ଶମଶେର ମଉସା, ମତେ କ୍ଷମା କରିଦବ
3: ବାବୁ।
0: ମତେ କୁହ ବୋଲି ଲାଗୁଛି ଏସବୁ ଘଟଣା, ତୁମେ ତେବେ?
3: ମୁଁ ପ୍ରକୃତରେ ଅରୁଣା ନୁହେଁ, ଅହଲ୍ୟା।
0: ଅହଲ୍ୟା?
3: ହଁ ବାବୁ, ମୁଁ ଗୋଟେ ନାଚ ବୋଲି ରାସ୍ତା କଡ଼ରେ ନାଚ ଦେଖି ପେଟ ପୋଷେ। ଏପର୍ଯ୍ୟନ୍ତ ଯାହା ସବୁ କରିଥିଲି ସବୁ କେବଳ ସେଇ ଧରଣୀ ବାବୁ ମତେ ଟଙ୍କାର ଲୋଭ ଦେଖି କରୁଥିଲେ।
0: ଧରଣୀ, ୟୁ ଆର୍ ରିଏଲି ମୋଷ୍ଟ ଡେଞ୍ଜରସ୍, ବାଘଠୁ ତୁମେ ଭୟଙ୍କର।
3: ମତେ ବି ଯିବାକୁ ଦିଅନ୍ତୁ ବାବୁ।
0: ଯିବୁ କୁଆଡେ? ଯିବୁ ମା
3: କୁଆଡେ, ଆଉ ପାଦରେ ଘୁଙ୍ଗୁର ବାନ୍ଧି ପୁଣି ରାସ୍ତାକୁ ଓହ୍ଲେଇଯିବି, ନାଚିବି, ପେଟ ବସିବି।
5: ବାବା ବାବା, ଏ କିଏ ବାବା?
0: ସେ ଗୋଟେ ପ୍ରହଳିକା ମା, ତୁ ଅନେକ କିଛି ବୁଝିସାରିବୁଣି, ତଥାପି ତୋର ଅଭାବ ବେଳେ ଏଇ ଝିଅଟି ଭିତରେ ମୁଁ ପାଇଥିଲି ତତେ। ସିଏ ଆଉ ରାସ୍ତାକୁ ଯିବ ନାହିଁ, ଆଜିଠୁ ସିଏ ବି ତୋର ଗୋଟିଏ ଛୋଟ ଭଉଣୀ ହେଇ ଏଇ ଘରେ ରହିବ।
3: ବାବା
0: ଅହଲ୍ୟା,
3: ଅପା, ମିଛଠାରେ ମୁଁ କନିଆ ବେଶରେ ସଜେଇ ହେଇଥିଲି ସିନା, ନିଅ ମୋ ମୁଣ୍ଡରୁ ଉତ୍ତରି ତମ ମୁଣ୍ଡରେ ଢାଙ୍କି ଦଉଛି।
5: ଅହଲ୍ୟା

0: ହଁ ଅପା, ତମ ଅଧିକାରରୁ ତମକୁ କେହି ବଞ୍ଚିତ କରିପାରିବେନି।
1: ଆରେ ଆଜିଠୁ ମୋର ଦୁଇଟି ଝିଅ ସୌଭାଗ୍ୟ, ମୋର ମହା ସୌଭାଗ୍ୟ।
0: ହଁ ବିନୟ ବାବୁ, ମାନେ ବିଡିଓ ସାହେବ, ଆଉ ସେଠି ସେମିତି ଜବରା ଖୁଣ୍ଟ ଭଳି ଛିଡ଼ା ହେଇଛ କାହିଁକି? ଆରେ ଆସ, ତମର ଅସଲି ଅରୁଣାକୁ ଗ୍ରହଣ
1: କର। ବାଜା ବଜାମାନଙ୍କୁ କହ ରେ, ଖୁବ ମନ ଫୁଲାଣିଆ ବାଜା ବଜାନ୍ତୁ। କହ କହ।

ଶୁଣୁଥିଲେ ନାଟକ ଭୁଲି ହୁଏ ନା। ମୂଳ ମଞ୍ଚ ନାଟକ ରଚନା ଥିଲା ଯଦୁନାଥ ଦାସ ମହାପାତ୍ରଙ୍କର। ବେତାର ରୂପାନ୍ତର କରିଥିଲେ ସୂର୍ଯ୍ୟମଣି ଖୁଣ୍ଟିଆ। ପ୍ରଯୋଜନା କରିଥିଲେ ଗଗନ କୁମାର ଦାସ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଦିନେଶ ଦିନେଶ ଚନ୍ଦ୍ର ରାଉତ, ଶମଶେର ସତ୍ୟବ୍ରତ ତ୍ରିପାଠୀ, ଅମର ବ୍ରଜମୋହନ ସାହୁ, ଧରଣୀ ଶୈଳେଶ୍ୱର ନନ୍ଦ, ନିତ୍ୟାନନ୍ଦ ଅମଲ ବାନାର୍ଜୀ, ବିଶିଆ ଭଗବାନ ମହାନ୍ତି, ଅହଲ୍ୟା ସୁମିତ୍ରା ମହାପାତ୍ର, ଅମିନା ଆରତୀ ସାହୁ ଏବଂ ଚମ୍ପା ଲକ୍ଷ୍ମୀରାଣୀ କର୍ମକାର।

ଶୁଣନ୍ତୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା। ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10ଟାରୁ 11ଟା ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ରହିଛି ବିଷୟ ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303146 ଏବଂ 06712303149 ଏହି ଦୁଇଟି ଟେଲିଫୋନ୍ ନମ୍ଘର ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଆଉଥରେ କହି ରଖୁଛୁ, ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10ଟାରୁ 11ଟା ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303146

1414 ଏବଂ 06712303149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

ଅଭୁଲା ଗୀତ ଦିନ 11:10 ଏଥିରେ ଆଧୁନିକ ଗୀତ ଗାଇଛନ୍ତି ଇତିଶ୍ରୀ ଦାସ ଏବଂ ସମିତା ଗରାପଡ଼ୁ। କ୍ଷମା କରିବେ, କଣ୍ଠଦାନ କରିଛନ୍ତି ଇତିଶ୍ରୀ ଦାସ ଏବଂ ଲକ୍ଷ୍ମୀକାନ୍ତ ପାଲିତ। ଦଣ୍ଡନାଚ ଗୀତ ଦିନ 11:30 ପରିବେଷଣ କରିଛନ୍ତି ଅଦ୍ୱୈତ ସେଠୀ ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12:00।

ମୁଣ୍ଡାରୀ ଗୀତ ଦିନ ଗୋଟାଏ ଦଶ ମିନିଟ୍ରେ ପରିବେଷଣ କରିଛନ୍ତି କାଳୀଚରଣ ସିଂ ଏବଂ ସାଥୀ। ନାରୀ ମହଲରେ ସ୍ୱୟଂ ସିଦ୍ଧା ଦିନ ଗୋଟାଏ 20 ମିନିଟ୍ରେ ଏଥିରେ ଶୁଣିବେ ମମତା ସାହୁଙ୍କ ସହିତ ସାକ୍ଷାତକାର। ଓଡ଼ିଆ କଥାଚିତ୍ର ଗୀତ ଦିନ 2:45 ମିନିଟ୍ରେ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଅପରାହ୍ନ 3ଟାରେ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4ଟାରେ। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55 ମିନିଟ୍ରେ।

ଓଡ଼ିଆ କଥା ଚିତ୍ର ଗୀତ ଅପରାହ୍ନ ପାଞ୍ଚଟାରେ ଯୁବବାଣୀରେ ବିବିଧା ଅପରାହ୍ନ ପାଞ୍ଚଟା ତିରିଶ ମିନିଟ୍ରେ ଏଥିରେ ଶୁଣିବେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶ୍ରୀ ବୋବୁନ୍ ସାହୁଙ୍କ ସହିତ ସାକ୍ଷାତକାର।

ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 45ତମ ଭାଗ ସନ୍ଧ୍ୟା 6:10 ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର ସନ୍ଧ୍ୟା 6:30 ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ରାତି 7:02 ଜିଲ୍ଲା ହାଲଚାଲରେ ଆଜି ରହିଛି ନବରଙ୍ଗପୁର ଜିଲ୍ଲା ହାଲଚାଲ ରାତି 7:25 କୃଷି ସଂସ୍ଥାର ରାତି 7:30 ଏଥିରେ ରହିଛି ଆଲୋଚନାର ବିଷୟ କୃଷିଜୀବୀ ମହିଳାଙ୍କ ଦ୍ୱାରା ଡାଲିଜାତୀୟ ବିହନ ଉତ୍ପାଦନ ଆଲୋଚନା କରିଛନ୍ତି ଲକ୍ଷ୍ମୀପ୍ରିୟା ସାହୁ।

0: କଣ୍ଟ୍ରୋଲ ଆଇଡିଓର ଇନ୍ସାଇଟ୍ସ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30। ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଏବଂ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:00। ସୁଗମ ସଂଗୀତ ରାତି 10:35। ଶୁଣିଲେ ଆମର ଆଜିର କାର୍ଯ୍ୟକ୍ରମର ସୂଚନା। ଏଥର ଶୁଣନ୍ତୁ ପାଣିପାଗ। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହିତ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଦିନର ତାପମାତ୍ରା ସର୍ବୋଚ୍ଚ 39 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ 28 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲା ଗୀତ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ
5: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍ବିଆଇ କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
7: କଷ୍ଟମର କେୟାର।
0: ଅଭୁଲା ଗୀତର ପ୍ରଥମ ଗୀତ ଗାଇଛନ୍ତି ଇତିଶ୍ରୀ ଦାସ, ମୀନାକ୍ଷୀ ଦେବୀଙ୍କ ରଚନା।

0: ಇತಿ ಶ್ರೀದಾಸ್ ಎಬು ಲಕ್ಷ್ಮೀಕಾಂತ ಪಲ್ಲಿತಿಂಕ ಕಂಠರೆ ಶುಣಿಲೆ ಕೆತಟಿ ಆಧುನಿಕ ಗೀತ ಇಟಿ ಸಲಹಾ ಕಾರ್ಯಕ್ರಮ ಅಭುಲಾ ಗೀತ ಆಕಾಶವಾಣಿ ಕಟಕ್.
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ. ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ. ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍.
0: ଶ୍ରୀନାଥ ଦଣ୍ଡନାଚ ଗୀତ ପରିବେଷଣ କରୁଛନ୍ତି ଅଦ୍ୱୈତ ସେଠି ଏବଂ ସାଥୀ.
4: ବନ୍ଦେ ମାତରମ୍.

ଗୋଟେ ମେମ୍ବର ବାବୁ, ଓ ତ କିଳା, ମୋର ଗୋଟେ କେଲୁଣୀଟେ ଦେଖିଥିଲ ବାବୁ, ତୋର ସେ କେଲୁଣୀଟି ସେ ଉପର ସାଇଆଡେ ଯାଇଛି, ଯା ତୁ ସିଆଡେ ଖୋଜିବୁ, ତାପରେ ତ କେଲୁଣୀ ଆସିଲେ ମୁଁ ନିଶ୍ଚିତ କହିଦେବି।

0: ବର୍ତ୍ତମାନ ମୋର ଗୋଟେ କେଳାଟି ଆସିଥିଲା ଦେଖିଥିଲ କି?
1: ସେ ଉପର ସାଇଡ୍ ଯାଇଛି।
0: ତାହେଲେ ଠିକ ଅଛି, ମୁଁ ଯାଉଛି ଠିକ ତାକୁ ଡାକିଲେ ତମେ ହିଁ ତମ କେଳୁଣୀକି ପାଇଯିବ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ବଳପୁରରୁ ବିଷ୍ଣୁରାଜ ପରିବାର ଲେଖିଛନ୍ତି। ଆପଣମାନେ ଲେଖିଛନ୍ତି, ଜୁନା ମ୍ୟାମ୍ ନମସ୍କାର। ନମସ୍କାର ଆଜ୍ଞା, ଆପଣ ଲେଖିଛନ୍ତି ଆଜି ଆପଣଙ୍କ ଜନ୍ମଦିନର ଶୁଭେଚ୍ଛା। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଆପଣ କେମିତି ଖବର ପାଇଲେ ମୁଁ ଜାଣିନି, କିନ୍ତୁ ବହୁତ ଧନ୍ୟବାଦ। ଜନ୍ମଦିନ ପାଇଁ ଗୀତଟିଏ ଦେବେ, ଫର୍ଜ ଫିଲ୍ମର ଗୀତ। ଆଚ୍ଛା ଆଚ୍ଛା, ଫର୍ଜ ଫିଲ୍ମର ଗୀତ ହାପି ବାର୍ଥଡେ ଟୁ ୟୁ। ଆଜ୍ଞା, ବହୁତ ଧନ୍ୟବାଦ ଆଜ୍ଞା ଆପଣ ମୋତେ ଶୁଭେଚ୍ଛା ଜଣାଇଥିବାରୁ। ତେବେ ଆପଣଙ୍କର ମୋ ପାଇଁ ଡେଡିକେଟ୍ କରିଛନ୍ତି, ଠିକ୍ ଅଛି, ମହମ୍ମଦ ରଫିଙ୍କ କଣ୍ଠରେ ଏ ସୁନ୍ଦର ଗୀତଟି ଆପଣମାନେ ଶୁଣନ୍ତୁ, ମୁଁ ମଧ୍ୟ ଶୁଣୁଛି।

ଆଉ ଗୋଟିଏ ସମସ୍ୟା ଆସିଛି କେନ୍ଦ୍ରାପଡ଼ା କରୁଆ ଟିକନପୁରରୁ ଲେଖିଛନ୍ତି ମଞ୍ଜୁ ନାନୀ ମୃତ୍ୟୁଞ୍ଜୟ ଆପଣ ଶୁଣିବାକୁ ଚାହିଁଛନ୍ତି ମା ମୋତେ ଶକ୍ତି ଦେ କଥାଚିତ୍ରର ଗୋଟିଏ ଗୀତଟିଏ କ୍ଷମା କରିବେ ଶ୍ରୋତା ବନ୍ଧୁ ମା ମୋତେ ଶକ୍ତି ଦେ କଥାଚିତ୍ର କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ ପରବର୍ତ୍ତୀ ଏସଏମଏସଟି ଆସିଛି ଭୂୟାଁ ୱାସ ଗୁଆମାଳ ଭଦ୍ରକରୁ ଲେଖିଛନ୍ତି ପଦ୍ମିନୀ ରାୟ ରାଜେନ୍ଦ୍ର ରାୟ ସୌମ୍ୟରଞ୍ଜନ ରାୟ ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ମାନିନୀ କଥାଚିତ୍ରର ଗୋଟିଏ ଗୀତ ଆଜ୍ଞା ହଁ ଏହି ଗୀତଟି ଆମ ପାଖରେ ଅଛି ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ମହମ୍ମଦ ଅଜିଜ୍ ତେବେ ଶ୍ରୋତା ବନ୍ଧୁ ଆପଣଙ୍କ ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର

ଆଉ ଗୋଟେ ଏସ୍ଏମ୍ଏସ୍ ଆସିଛି ଡେଲାଙ୍ଗରୁ, ଲେଖିଛନ୍ତି ସୋନାଲିକା ଏବଂ ମିତାଲି। ଆପଣମାନେ ତାର୍ସନ କଥାଚିତ୍ରର ଗୋଟିଏ ଗୀତ ଶୁଣିବାକୁ ଚାହିଁଛନ୍ତି, ପଲକ ମୁଚଲଙ୍କ କଣ୍ଠରେ ସାଥ ମେରେ। ତାର୍ସନ କଥାଚିତ୍ରର ଅନେକ ଗୁଡ଼ିଏ ଗୀତ ଅଛି, ହେଲେ ଏଇ ଗୀତଟି ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛୁ ଶ୍ରୋତା ବନ୍ଧୁ। ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି କବାଟବନ୍ଧ ଯାଜପୁରରୁ, ଲେଖିଛନ୍ତି ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ। ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ମାଟିର ମଣିଷ କଥାଚିତ୍ରର ଗୀତଟି। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

ଉଠେଇଲା କଳା ମେଘ ଭୋଦେଇ ଉଠାଣ କାଳି ଗାଈ ଚରିଗଲା ତିଆରି କଧାନ ବସିବା ସଙ୍ଗାତ ତାଲା ତୋହର ମୋର ବସିବା ସଙ୍ଗାତ ଚାଲ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଦେଓକାଳୀ ସଂକତରାଜ କଟକରୁ। ଲେଖିଛନ୍ତି ସୁନୀଲକାନ୍ତ ମହାନ୍ତି, ସିଲୁ ଏବଂ ଆକୃତି। ଆପଣମାନେ ପସନ୍ଦ କରିଛନ୍ତି ପୂଜା ଚନ୍ଦନ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଅନୁରାଧା ପଡ଼ବାଲ। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ଆଉ ଗୋଟିଏ ସମସ୍ୟା ଆସିଛି ଜୁନାଗଡ଼ି ଗଡ଼ବିଷ୍ଣୁପୁର ଏରାସମା ଜଗତସିଂହପୁରରୁ ଲେଖିଛନ୍ତି ଭୂମିକା ଅଙ୍କିତା ଦେବିକା ପ୍ରୀତିବନ୍ୟା ପ୍ରମାଣିକ ସଞ୍ଜୟ ପ୍ରମାଣିକ ଏବଂ ସ୍ଥିତି ପ୍ରଜ୍ଞା ପ୍ରିୟଙ୍କା ମଧ୍ୟ ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ରମେୟା ବସ୍ତାବୟା କଥାଚିତ୍ରର ଗୋଟିଏ ଗୀତ ରମେୟା ବସ୍ତାବୟା କଥାଚିତ୍ରର କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ ସେଥିପାଇଁ କ୍ଷମା ଚାହୁଁଛୁ ଶ୍ରୋତା ବନ୍ଧୁ ଆଗାମୀ ଦିନରେ ଯେତେବେଳେ ଆପଣ ଅନୁରୋଧ କରିବେ ଆଉ କେଉଁ ଗୀତ ଗୋଟେ ଏସ୍ଏମ୍ଏସ୍ କରିବେ ନିଶ୍ଚିତ ଭାବରେ ଆମେ ଶୁଣାଇବୁ ତେବେ ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ବାଙ୍କିରୁ ଲେଖିଛନ୍ତି ଟୁକୁ ଏବଂ ଲିଜା ଆପଣ ଶୁଣିବାକୁ ଚାହୁଁଛନ୍ତି ସିନ୍ଦୁରବିନ୍ଦୁ କଥାଚିତ୍ରର ଗୋଟିଏ ଗୀତ ଗୀତଟିକୁ ଗାଇଛନ୍ତି ପ୍ରଫୁଲ୍ଲକର

ଆଉଗୋଟିଏ ଏସଏମଏସ ଆସି ଆମ ପାଖରେ ପହଞ୍ଚିଛି। ଟିକର ଟାଙ୍ଗି କଟକରୁ ଲେଖିଛନ୍ତି ମମତା ସାହୁ, ପ୍ରୀତିସ୍ମିତା ସାହୁ। ଆପଣମାନେ ଲେଖିଛନ୍ତି ହମ ଆପକେ ହି କୌନ କଥାଚିତ୍ରର ଗୋଟିଏ ଗୀତ ମେରେ ରଙ୍ଗ ମେ ରଙ୍ଗନେ ବୋଲି। ଏଠି କହି ରଖିବି ଶ୍ରୋତା ବନ୍ଧୁ, ଏଠି ହମ ଆପକେ ହି କୌନ କଥାଚିତ୍ରର ନୁହେଁ, ମେନେ ପ୍ୟାର କିଆ କଥାଚିତ୍ରର ଏ ଗୀତଟି। ତେବେ ଯାହା ବି ହେଉ, ଆପଣଙ୍କର ଗୀତଟି ପସନ୍ଦର ଗୀତ ନିଶ୍ଚିତ ଭାବରେ ମୁଁ ଶୁଣେଇବି। ମେନେ ପ୍ୟାର କିଆ କଥାଚିତ୍ରର ଗୀତଟିକୁ ଗାଇଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି କରିଛନ୍ତି ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର, ସୁଦାମ ଭାଇ ବିଲହାଟ କଟକରୁ। ଆପଣ ଶୁଣିବାକୁ ଚାହୁଁଛନ୍ତି ଦୈବ ଦୌଡ଼ି କଥାଚିତ୍ରର ଗୋଟିଏ ଗୀତ, ସମୟର ଚକାଚକ ଘରି ଘରିକା। ଦୈବ ଦୌଡ଼ି କଥାଚିତ୍ରର କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ ଶ୍ରୋତାବନ୍ଧୁ, ସେଥିପାଇଁ କ୍ଷମା ଚାହୁଁଛି। ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ବହୁଗ୍ରାମ କଟକରୁ, ଲେଖିଛନ୍ତି ସସ୍ମିତା ଦାସ, ମାମୁନି ଏବଂ ପୂଜା, ବିଜୟ କୁମାର ଦାସ ମଧ୍ୟ ଅଛନ୍ତି। ଆପଣ ଆମର ନିୟମିତ ଶ୍ରୋତା, ବହୁତ ଭଲ ଲାଗେ ଆପଣ ଯେତେବେଳେ ଆମର କାର୍ଯ୍ୟକ୍ରମ ଶୁଣି ଆମକୁ ଏସ୍ଏମ୍ଏସ୍ କରନ୍ତି। ଆପଣ ଶୁଣିବାକୁ ଚାହିଁଛନ୍ତି ଯାହାକୁ ରଖିବା ଅନନ୍ତ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ, ଗୀତଟିକୁ ଗାଇଛନ୍ତି ମୁନି।

କ୍ଷମା ଚାହୁଁଛି, ଏଇଠି ଆପଣଙ୍କର ପସନ୍ଦର ଗୀତ ଯାହାକୁ ରଖିବେ ଅନନ୍ତ କଥାଚିତ୍ରର ଯେଉଁ ଗୀତଟି ଆପଣ ପସନ୍ଦ କରିଥିଲେ ଶ୍ରୋତା ବନ୍ଧୁ, ସେଠି ମୁଁ ଭୁଲରେ ବଜେଇ ଦେଇଛି, ଏବେ ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୀତଟିକୁ ଗାଇଛନ୍ତି ମୁନି।

ଦୁର୍ଗାପ୍ରସାଦ ତଳାଇ ପରେଶ୍ୱର ସାହି ଜୋବ୍ରା କଲେଜ ସ୍କୋୟାର କଟକରୁ ଲେଖିଛନ୍ତି। ଆପଣ ଲେଖିଛନ୍ତି, ଶୁଭ ମଧ୍ୟାହ୍ନ ମ୍ୟାମ୍, ବହୁତ ବହୁତ ଅଭିନନ୍ଦନ ଆପଣଙ୍କୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଆଜ୍ଞା। ଆପଣ ଗୋଟେ ଗୀତ ଶୁଣିବାକୁ ଚାହିଁଛନ୍ତି, ସାୱନ ଆୟା ବାଦଲ ଛାଏ, ସାଜେଣ୍ଟ କା ଘର କଥାଚିତ୍ରର ଗୋଟିଏ ଗୀତ। ସେ ଗୀତଟି, ସେ କଥାଚିତ୍ରର କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛି। ପରବର୍ତ୍ତୀ ସମୟରେ ଆପଣ ଯେତେବେଳେ ଅନ୍ୟ କୌଣସି ଗୀତ ରିକ୍ୱେଷ୍ଟ କରିବେ, ଯଦି ଆମ ପାଖରେ ଥିବ, ଆମେ ନିଶ୍ଚିତ ଭାବରେ ବଜାଇବୁ। ତେବେ ସାଜନ କଥାଚିତ୍ରର ଗୋଟିଏ ଗୀତ ମୁଁ ଶୁଣାଉଛି, ଆଶା କରୁଛି ଆପଣଙ୍କୁ ଭଲ ଲାଗିବ। ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ।

ଦେବୀ ଭବାନୀ ଦେବୀ ବାଣୀ ପ୍ରସାଦ ଝିଅ ସୃଷ୍ଟି ଏବଂ ସୃଷ୍ଟି ଶୁଭଲକ୍ଷ୍ମୀ ପୁଅ ଆର୍ଯ୍ୟନ ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ହମ୍ ଦିଲ୍ ଦେ ଚୁକେ ସନମ୍ କଥାଚିତ୍ରର ଗୋଟିଏ ଗୀତଟିକୁ ଗାଇଛନ୍ତି କେକେ ଓ ଡୋମିନିକ।

ଆଉ ଗୋଟିଏ ଏସଏମଏସ ଆସିଛି, ଲେଖିଛନ୍ତି ମାମିନା ଡଲି ସବିତା ବସନ୍ତ କୁମାର ମହାପାତ୍ର ଯଶବନ୍ତପୁର ଜଗତସିଂହପୁରରୁ। ଆପଣମାନେ ଏ ନୁହେଁ କାହାଣୀ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଇଚ୍ଛା କରିଛନ୍ତି, ଗୀତଟିଏ ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛି। ପରବର୍ତ୍ତୀ ଏବଂ ଶେଷ ଏସଏମଏସଟି ଆସିଛି ମହମ୍ମଦପୁର ବିଲାହାଟ କଟକରୁ, ଲେଖିଛନ୍ତି ରଞ୍ଜନ କୁମାର ଗିଲ, କୈଳାସ ଚନ୍ଦ୍ର ଗିଲ, ଭାରତଚନ୍ଦ୍ର ପାତ୍ର, ମଙ୍ଗୁଳି କୁଣ୍ଡୁ, ବାଉରୀବନ୍ଧ ପାତ୍ର। ଆପଣ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଅର୍ଜୁନ କଥାଚିତ୍ରର ଗୋଟିଏ ଗୀତ, ଗୀତଟିକୁ ଗାଇଛନ୍ତି ତପୁ ମିଶ୍ର ଏବଂ କୁମାର ବାବି। ତେବେ ଶ୍ରୋତା ବନ୍ଧୁ, ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

0: ଆଜି କାର୍ଯ୍ୟକ୍ରମରେ ସମସ୍ତ ଏସ୍ଏମ୍ଏସ୍ ଗୁଡ଼ିକ ସ୍ଥାନ ଦେଇଥିବାରୁ ମୋତେ ନିଜକୁ ବହୁତ ଖୁସି ଲାଗୁଛି। ଆଜି ସମସ୍ତ ଏସ୍ଏମ୍ଏସ୍ ଗୁଡ଼ିକ ମୁଁ କାର୍ଯ୍ୟକ୍ରମରେ ଶୁଣେଇଛି। ତେବେ ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମରେ ତ ସମୟ ହୋଇଯାଇଛି, ମଞ୍ଜୁଳା ମଧ୍ୟାହ୍ନ କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ ଗୋଟାଏ। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं लवलीन निगम। प्रधानमंत्री नरेंद्र मोदी नई दिल्ली में राष्ट्रपति भवन में नीति आयोग के 11वीं शासी परिषद के बैठक की अध्यक्षता

0: অজনা লিঙ্ক ক্লিক করন্তু নাই। সাইবার ক্রাইম হেল্পলাইন 1930 মনে রাখন্তু। এসবিআই সচেতন রুহন্তু সুরক্ষিত রুহন্তু।
1: আচ্ছা দাস বাবু, আপনার ঘরটা
2: 1970
3: ମୁଣ୍ଡାରେ ଓଡ଼ିଶାର ଗୋଟିଏ ଆଦିବାସୀ ସମ୍ପ୍ରଦାୟ। ବର୍ଷର ବିଭିନ୍ନ ସମୟରେ ଏମାନେ ବିଭିନ୍ନ ଉତ୍ସବ ପାଳନ କରନ୍ତି। ଗାଈ ବନ୍ଦାଣ ସେମାନଙ୍କର ଗୋଟିଏ ପ୍ରଧାନ ଉତ୍ସବ। ଏହି ଉତ୍ସବଟି କାର୍ତ୍ତିକ ମାସରେ ପାଳନ କରାଯାଏ। ଉତ୍ସବ ପାଳନ ପୂର୍ବରୁ ଆଦିବାସୀ ପଲ୍ଲୀର ଲୋକମାନେ ଏକତ୍ରିତ ହୋଇ ଉତ୍ସବର କାର୍ଯ୍ୟକ୍ରମ ସ୍ଥିର କରନ୍ତି। ଏଥିରେ ଆଦିବାସୀ ବସ୍ତିର ପିଲାମାନଙ୍କଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଯୋଗ ଦିଅନ୍ତି। ଏହି ଉତ୍ସବକୁ କେନ୍ଦ୍ର କରି ସେମାନଙ୍କର ଗୋଟିଏ ଗୀତ।

କରମା ପୂଜା ମୁଣ୍ଡାରୀମାନଙ୍କର ଗୋଟିଏ ଜଣାଶୁଣା ପୂଜା। କରମା ପୂଜାରେ ସେମାନେ କରମ ଗଛର ଡାଳ ପୂଜନ୍ତି। ଆମର ବେଲ ତୁଳସୀ ଗଛ ପରି କରମ ଗଛ ସେମାନଙ୍କ ପାଇଁ ଅତି ପବିତ୍ର ଗଛ। ଆପଦ ବିପଦରେ ଏମାନେ କରମକୁ ଡାକି ପୂଜା କରନ୍ତି। କରମ ପୂଜାର ପୂର୍ବଦିନ ସେମାନେ ଗଛ ମୂଳରେ ପୂଜା ଦେଇ ଦୁଇଟି ଡାଳ ଆଣି ପୂଜାର ବିଧାନ କରନ୍ତି। ଏଥିରେ ମୁଣ୍ଡାରୀ ଝିଅମାନେ ନାଚଗୀତ କରନ୍ତି। ଯେଉଁ ଝିଅଟି ଲାଜରେ ନାଚେନି ଅନ୍ୟ ଝିଅମାନେ ତାକୁ ଉତ୍ସବର ଆଗକୁ ଧରିଆଣି ଅନ୍ୟମାନଙ୍କ ପରି ନାଚିବାରେ ତାକୁ ଅଭ୍ୟସ୍ତ କରିନିଅନ୍ତି ଏବଂ ସମସ୍ତେ ମନ ଆନନ୍ଦରେ ନାଚଗୀତ କରନ୍ତି। ସେମାନଙ୍କ କରମା ପୂଜାରେ ଗୋଟିଏ ଗୀତ।

0: ମୁଣ୍ଡାରୀମାନେ ରାମାୟଣର କେତେକ କଥାକୁ ନିଜର ସଂସ୍କୃତି ସହିତ ମିଶାଇ ଦେଇଛନ୍ତି। ରାମାୟଣର ରାମ ଲକ୍ଷ୍ମଣ ସୀତାଙ୍କୁ କେନ୍ଦ୍ର
1: ଶୁଣୁଥିଲେ କାଳିଚରଣ ସିଂ ଏବଂ ସାଥୀଙ୍କ କଣ୍ଠରେ ମୁଣ୍ଡାରୀ ଗୀତ ଆକାଶବାଣୀ କଟକ।
2: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
3: କଣ କହୁନୁ,
2: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
3: ଆଉ ଇଲେକ୍ଟ୍ରି ବିଲ୍,
2: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 ରୁ 28 ଜୁନ୍ 2026

0: 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆରମ୍ଭ କରୁଛୁ ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀ ମହଲ।

0: ମହିଳାମାନଙ୍କର ଉନ୍ନତି ପ୍ରଗତି ନିମନ୍ତେ ସେମାନଙ୍କୁ ସାମାଜିକ ଅର୍ଥନୈତିକ ଓ ରାଜନୀତି କ୍ଷେତ୍ରରେ ସଶକ୍ତ ହେବାର ଆବଶ୍ୟକତା ରହିଛି। ଦେଶର ସାମଗ୍ରିକ ବିକାଶ ନିମନ୍ତେ ମହିଳାମାନଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦେବାର ପ୍ରୟୋଜନ ମଧ୍ୟ ରହିଛି। ତଦ୍ୱାରା ସମାଜରେ ମହିଳାମାନେ ସୁରକ୍ଷିତ ରହିବା ସଙ୍ଗେ ସଙ୍ଗେ ଆତ୍ମନିର୍ଭରଶୀଳ ହୋଇପାରିବେ ଆଉ ସମାଜର ପ୍ରଗତିରେ ଆଗେଇ ଯିବେ। ସେଥିପାଇଁ ମହିଳାମାନେ ଘରର ଚାରିକାନ୍ଥ ମଧ୍ୟରେ ନ ରହି ଆତ୍ମନିର୍ଭରଶୀଳ ହେବା ନିମନ୍ତେ ନିଜର ଚେଷ୍ଟା ଜାରି ରଖିଛନ୍ତି। ଆଜି ସେମିତି ଜଣେ ମହିଳାଙ୍କର କଥା କହିବୁ ଯିଏକି ପିଲାଟି ଦିନରୁ ବାପାଙ୍କର କଡ଼ା ଅନୁଶାସନ ମଧ୍ୟରେ ବଢ଼ି ଆଜି ଜଣେ ସମାଜ ବିଜ୍ଞାନର ପ୍ରାଧ୍ୟାପିକା। ନିଶା ରହିଛି ଲେଖାଲେଖିରେ। ତାଙ୍କର ଅନେକଗୁଡ଼ିଏ କ୍ଷୁଦ୍ର ଗଳ୍ପ, କବିତା, ପ୍ରବନ୍ଧ ବିଭିନ୍ନ ପତ୍ରିକାରେ ପ୍ରକାଶିତ ହୋଇଛି। ଆସନ୍ତୁ ତାଙ୍କୁ ଭେଟିବା ଆମ କାର୍ଯ୍ୟକ୍ରମରେ। ସେ ହେଲେ ଡକ୍ଟର ମମତା ସାହୁ। ଆଜ୍ଞା ନମସ୍କାର।
1: ନମସ୍କାର
0: ମ୍ୟାଡାମ, ଆପଣ କେମିତି ଅଛନ୍ତି?
1: ମୁଁ ତ ପ୍ରଥମ ଥର ରେଡିଓ ପ୍ରୋଗ୍ରାମରେ ଆସିଛି, ତେଣୁ ମୋତେ ଭାରି ଖୁସି ଲାଗୁଛି। ତା ସହିତ ମୋର ବହୁତ ଅନୁସନ୍ଧିତ୍ସା ବି ବଢ଼ିଯାଇଛି, ମୁଁ ବେଶ ଭଲ ଅଛି।
0: ଆପଣ ପ୍ରଥମତଃ ଜଣେ ସମାଜ ବିଜ୍ଞାନର ପ୍ରାଧ୍ୟାପିକା, ତା ସହିତ ଲେଖାଲେଖି ମଧ୍ୟ କରନ୍ତି, ଆପଣ ଏଇ ଯୋଉ ସମାଜ ବିଜ୍ଞାନକୁ କାହିଁକି ବାଛିଲେ ଆଉ ଏଥିରେ ଅଧ୍ୟାପନା କଲେ?
1: ଛୋଟବେଳୁ ମୋର ବାପା ଶିକ୍ଷକ ଥିଲେ ଏବଂ ଗଣିତ ଶିକ୍ଷକ ଥିଲେ।
0: ଆଚ୍ଛା।
1: ମୁଁ ବିଜ୍ଞାନ ପଢ଼ିବାକୁ ନିଜେ ନିଜକୁ ଅନୁପଯୁକ୍ତ ବୋଲି ଭାବିଲି ବାପାଙ୍କ ପ୍ରତି ଡର ଥିବା ଯୋଗୁଁ। ତାପରେ ମୁଁ ଏଇ କଳାକୁ ମୋ ଜୀବନର ଧ୍ୟେୟ କଲି ଏବଂ ସେତେବେଳର ମୋର ଅଧ୍ୟାପକ ଥିଲେ, ସେ ମୋର ସୋସିଓଲୋଜି ବା ସମାଜ ବିଜ୍ଞାନର ମାର୍କ ଦେଖିକି ମୋତେ ଉତ୍ସୁକତା ପ୍ରଦାନ କରିଥିଲେ ଯେ ତୁ ଏଥିରେ କ୍ୟାରିୟର କର, ତତେ ଭଲ ଫଳ ମିଳିବ। ତା ସହିତ ସମାଜ ବିଜ୍ଞାନର ପ୍ରତ୍ୟେକଟି ବିଷୟ ମୁଁ ଯାହା ବି ପଢ଼ିଛି, ଯାହା ବି ବହିରୁ ମୋ ଜ୍ଞାତସାରରେ ଯାହା ମୁଁ ଉପଲବ୍ଧି କରିଛି,
0: ମାନେ ପିଲାବେଳରୁ
1: ମୋତେ ଭାରି ଖୁସି ଲାଗୁଥିଲା। ପାଠର ଚାପ ହିସାବରେ ତାକୁ ନ ଧରିକି ମୁଁ ଜାଣିବାର ଉତ୍ସୁକତା ସହିତ ମୁଁ ତାକୁ ପଢ଼ୁଥିଲି, ତେଣୁ ସେଇଟା ମୋର ଜୀବନରେ ବ୍ରତ ହେଇଗଲା ଏବଂ ସେଇ ବ୍ରତରେ ମୁଁ ଆଜି ବ୍ରତୀ ସମାଜ ବିଜ୍ଞାନର ଅଧ୍ୟାପିକା।
0: ବାପା କେବେ କହିନାହାନ୍ତି ନା ସାଇନ୍ସ ପଢ଼ ବୋଲି?
1: ବାପାଙ୍କର ଭିତରେ ଗୋଟେ ଇଚ୍ଛା ଥିଲା ଯେ ମୋ ଝିଅ ସାଇନ୍ସ ପଢୁ, କାରଣ ମୁଁ ବଡ଼ ଥିଲି, ଚାରି ଭାଇ ଭଉଣୀ ଆମେ। ଆଉ ବାପା, ଆମ ଗାଁ ହଉଛି ବହୁତ ପୁରୁଣା ଗାଁ, ପୁରୁଣା, ଯୋଉଠି ଯାତାୟାତର ସୁବିଧା ନଥିଲା, ତଥାପି ବାପା ମୋତେ ସବୁବେଳେ ଗଭର୍ଣ୍ଣମେଣ୍ଟ କଲେଜରେ ପଢ଼େଇଥିଲେ। ପାଖରେ ପ୍ରାଇଭେଟ କଲେଜ ଥାଇକି ବି ମୋତେ ଗଭର୍ଣ୍ଣମେଣ୍ଟ କଲେଜରେ ପଢ଼େଇଥିଲେ ଏବଂ ସେ କୌଣସି ନା କୌଣସି ଦିଗରୁ ଚାହୁଁଥିଲେ ମୋ ଝିଅ ଡାକ୍ତର ହଉ, ତେଣୁ ସେ ବିଜ୍ଞାନ ପଢ଼େଇବାକୁ ତାଙ୍କର ଇଚ୍ଛା ଥିଲା। କିନ୍ତୁ ବାପା ଯେହେତୁ ନିଜେ ଗଣିତ ଶିକ୍ଷକ, ଆଉ ଗଣିତ ପ୍ରତି ମୋର ଟିକେ ଭୟ ଥିଲା, ସେଥିପାଇଁ ମୁଁ ମୂଳରୁ ବିଜ୍ଞାନକୁ ଡରୁଥିଲି।
0: ତାଙ୍କ ଅନୁଶାସନ କେମିତି ଥିଲା?
1: ବାପା ବହୁତ କଠୋରପନ୍ଥୀ ଥିଲେ, ସେ ଜଣେ ଶିକ୍ଷା ଶୃଙ୍ଖଳିତ ଶିକ୍ଷକ ଥିଲେ, ତେଣୁ ସବୁ କାମ ସମୟ ଅନୁଯାୟୀ ହଉ, ସମସ୍ତେ ଯୋଉ ବିଶେଷଣରେ ବିଭୂଷିତ ହେବାକୁ ଚାହୁଁଛନ୍ତି ସେଇଟା ଜୀବନର ଧ୍ୟେୟ ହେଉ, ସେଇଆ ଚାହୁଁଥିଲେ, ତେଣୁ ସେଇ ଆଦର୍ଶରେ ଆମମାନଙ୍କୁ ଗଢ଼ିଥିଲେ। କିନ୍ତୁ ଯେହେତୁ ଆମର ସେତେବେଳେ ବୁଝିବାର ବୟସ ହେଇନଥିଲା, ତେଣୁ ଆମେ ତାଙ୍କୁ ରାଗି ବା

0: ଟିକେ କଡ଼ା ଶାସନର ଲୋକ ବୋଲି ଭାବୁଥିଲୁ, ସବୁବେଳେ ଡରିକି ରହୁଥିଲୁ। ବାପା ଆଉ ନାହାନ୍ତି, ତାଙ୍କ ଅବର୍ତ୍ତମାନରେ ମୁଁ ଏତିକି କହିପାରିବି, ମୋ ବାପା ତାଙ୍କ ସମାଜ ପ୍ରତି ଯେତିକି ଧ୍ୟେୟ, କାରଣ ଗୋବିନ୍ଦ ସାର୍ କହିଲେ ସେହି ଅଞ୍ଚଳର ସମସ୍ତ ମେଧାବୀ ଛାତ୍ରମାନେ ହାତ ଆପେ ଆପେ ତାଙ୍କର ଯୋଡ଼ି ହୋଇଯାଉଥିଲା। ମୁଁ ଏବେ ଉପଲବ୍ଧି କରୁଛି ମୋ ବାପା ମୋ ପାଇଁ ମହାନ ଥିଲେ, ଜଣେ ଶିକ୍ଷକ ହିସାବରେ, ଜଣେ ପିତା ହିସାବରେ। ହୁଏତ ସିଏ ନଥିଲେ ମୁଁ ଏତିକି ଦିଗ ଯାଇପାରିନଥାନ୍ତି।
1: ଆଚ୍ଛା, ଆପଣ ତାପରେ ସମାଜ ବିଜ୍ଞାନକୁ ବାଛିଲେ ଆଉ ଏଥିରେ ପାଠ ପଢ଼ିଲେ, କେତେ ବର୍ଷ ହେଲା ଆପଣ ଅଧ୍ୟାପନା କଲେଣି?
0: ମୁଁ ଆଜିକୁ ମିଶେଇଲେ 28 ବର୍ଷ ହେଲା ଅଧ୍ୟାପନା କରୁଛି ସମାଜ ବିଜ୍ଞାନରେ। ସମାଜ ବିଜ୍ଞାନ ନେଇଥିଲି ମୁଁ ଭିନ୍ନ ଉଦ୍ଦେଶ୍ୟରେ, ଭାରତର ପ୍ରଶାସନିକ ସେବା ବା ଓଡ଼ିଶାର ପ୍ରଶାସନିକ ସେବା କରିବି ବୋଲି ମୁଁ ସମାଜ ବିଜ୍ଞାନକୁ ମୋର ଅନର୍ସ ବା ସମ୍ମାନ ଡିଗ୍ରୀ ହିସାବରେ ବାଛିଥିଲି। କିନ୍ତୁ ବିଧିର ବିଧାନ ହୁଏତ ଅଲଗା, ତାକୁ ନେଇକି ମୁଁ ଏବେ ଅଧ୍ୟାପନାରେ ବ୍ରତୀ ହେଲି। ମାନେ ମୋ ଭିତରେ ଯେଉଁ ଲୋକାୟିତ ଗୋଟେ ଭାବଧାରା ରହିଯାଇଥିଲା ଯେ ମୁଁ ପ୍ରଶାସନିକ ସେବାରେ ଜଏନ୍ କରିବି, ସେଇଥିପାଇଁ ମୁଁ ନିଜେ ବି ସମାଜ ବିଜ୍ଞାନରେ ଏବେ 2 ପେପର ଲେଖିଛି। ଗୋଟେ ପେପର ମୋର ଚାଲିଛି ଏବେ ଅଣ୍ଡର ପ୍ରୋସେସରେ, ଆଉ ଗୋଟେ ପେପର ଭାରତୀୟ ଜନଜାତି ମୁଁ ନିଜେ ମୋର ଅନର୍ସ ପେପରରେ ପଢାଏ, ଯେଉଁଟା 4th ସେମିଷ୍ଟରରେ ଗୋଟେ ପେପର ହିସାବରେ ଅଛି।
1: ତେବେ ଏ ଯୋଉ ସମାଜର ଉନ୍ନତିରେ ଶିକ୍ଷାର ଭୂମିକା କ'ଣ ରହିଛି ଆପଣ ଭାବୁଛନ୍ତି?
0: ଶିକ୍ଷା କହିଲେ ଯେକୌଣସି ସମାଜର ମୌଳିକତାକୁ ପ୍ରତିପାଦିତ କରୁଥିବା ଆଉ ତାର ଆକଳନ କରିପାରୁଥିବା ଗୋଟେ ମାଧ୍ୟମ, ଏବଂ ଶିକ୍ଷା କହିଲେ କୌଣସି ସମାଜର ଏକ ହୀରକ ପ୍ରତିଛବିର ପ୍ରତିଫଳନ କରୁଥିବା ଗୋଟେ ଧାରା, ଯେଉଁ ଧାରାକୁ ସଂସ୍କୃତି ବହନ କରି ଚାଲିଥାଏ। ଆପଣ ଯଦି ଦେଖିବେ ସମାଜ ରେ ଶିକ୍ଷା ନାହିଁ, ସେ ସମାଜ ଅସଚେତନତାର ସମାଜ। ତେଣୁ ମୁଁ କହିବି ଯେଉଁଠି ସମାଜ ଅଛି ସେଠି ସଂସ୍କୃତି ରହିବା ଉଚିତ, ଏବଂ ସେହି ସଂସ୍କୃତିର ବାହକ ହେଉଛି ଶିକ୍ଷା। ଆମର ପ୍ରତ୍ୟେକଟି ରକ୍ତବିନ୍ଦୁରେ ଯଦି ସଂସ୍କୃତି ନଦୀର ଫଲ୍ଗୁ ହିସାବରେ ଧାବିତ ହେଉଛି, ଶିକ୍ଷା ମଧ୍ୟ ଆମର ଅସ୍ଥି ମଜାଗତ ହେବା ଉଚିତ।
1: ଆପଣ ତ ଶିକ୍ଷା କଥା କହିଲେ, ତେବେ ନାରୀ ଶିକ୍ଷାର ଆବଶ୍ୟକତା କେତେ ରହିଛି ଆମ ସମାଜରେ?
0: ଶିକ୍ଷା ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ ବା ଦରକାର, ସେ ନାରୀ ହେଉ ବା ପୁରୁଷ ହେଉ। ଯଦି ଆମେ ନାରୀ କଥା ବିଶେଷ ଭାବରେ ଆଲୋଚନା କରିବା, ନାରୀ ପାଇଁ ଶିକ୍ଷା ପ୍ରଯୁଜ୍ୟ କି ନୁହେଁ, ମୋର ଉତ୍ତର ଆସିବ ନିହାତି ଏହା ଆବଶ୍ୟକ। କାହିଁକି ନା ଜଣେ ନାରୀ ଯଦି ଶିକ୍ଷିତ ହୁଏ, ସେ ତା ନିଜକୁ କେବଳ ଜ୍ଞାନୀ କରେନି, ତାର ସମାଜ, ତାର ବ୍ୟକ୍ତିଗତ ଜୀବନ, ତାର ଗୋଷ୍ଠୀଗତ ଜୀବନ, ତାର ପାରିବାରିକ ଜୀବନ ଏବଂ ତାର ସମଗ୍ର ଦେଶକୁ ସେ ଫୁଲ ଫୁଟେଇ ଦେଇପାରେ ଶିକ୍ଷା ମାଧ୍ୟମରେ।
1: ତେବେ ମହିଳା ସଶକ୍ତିକରଣ କିପରି ସମାଜକୁ ପ୍ରଭାବିତ କରେ?
0: ଦେଖନ୍ତୁ, ମହିଳା ସଶକ୍ତିକରଣ ହେଉଛି ମୋର PhD ବିଷୟ, ଏବଂ ମୁଁ ସେଟା କେଉଁଝର ଜିଲ୍ଲାର 4 ବ୍ଲକକୁ ନେଇକି ମୁଁ ଷ୍ଟଡି କରିଥିଲି ସେତେବେଳେ। ସଶକ୍ତିକରଣ ମାନେ 4 ଏଙ୍ଗଲରୁ ଆମେ ଦେଖିବା ବା 4 କୋଣରୁ ଆମେ ଦେଖିବା, ଗୋଟେ ହେଉଛି ଶିକ୍ଷା ନାରୀ ପାଖରେ ଯେଉଁଟା ରହିବା ଉଚିତ, ଗୋଟେ ହେଲା ଆର୍ଥିକ ସ୍ୱାବଲମ୍ବନଶୀଳତା, ଆଉ ଗୋଟେ ତାର ଡିସିସନ୍ ମେକିଂ ବା ନିର୍ଦ୍ଦିଷ୍ଟତା ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରିବାର ଶୈଳୀକୁ ବୁଝାଏ। ଏହା ନାରୀ ପାଖରେ ନିହାତି ରହିବା ଦରକାର, କାରଣ ନାରୀ ହେଉଛି ଗୃହକର୍ତ୍ତୀ।
1: ତେବେ ଗଣତନ୍ତ୍ରର ସଫଳତା ପାଇଁ ନାଗରିକମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ କ'ଣ ହେବା ଦରକାର?
0: ଆମେ ତ ସମସ୍ତେ ସ୍ୱାଧୀନ ଭାରତର ନାଗରିକ, ଆଉ ଜନ୍ମରୁ ଦେଖୁଛୁ ଗଣତନ୍ତ୍ର। ନାଗରିକର ପ୍ରଧାନ କର୍ତ୍ତବ୍ୟ ହେଲା ତା ନିଜକୁ ସମୁଚିତ ଉପାୟରେ ସେ ସୁଶୃଙ୍ଖଳିତ କରିବା। ଯଦି ଜଣେ ନାଗରିକ ବୁଝିବ ଯେ ତାର କ'ଣ କରିବା ଉଚିତ କ'ଣ ନ କରିବା ଉଚିତ, ସେ ଗଣତନ୍ତ୍ରକୁ ସୁଦୃଢ଼ କରିଦେବ, କାରଣ ଆମେ ନିଜେ ଆମର ଶାସନକର୍ତ୍ତା ବାଛୁଛୁ। ପ୍ରତ୍ୟେକ ନାଗରିକ ସେୟା ହେବା ଉଚିତ ଯେଉଁଥିରେ ତାଙ୍କର କର୍ତ୍ତବ୍ୟପରାୟଣତା ରହିବ, ଆଉ କର୍ତ୍ତବ୍ୟପରାୟଣତା ରହିକି ଥିବା ନାଗରିକ ନିଶ୍ଚିତ ଭାବରେ ଅଧିକାର ପାଇଁ ସୁବନ୍ଦୋବସ୍ତ କରିପାରିବ। ଏଇଟା ମୋର ଧାରଣା ଯେ ପ୍ରତ୍ୟେକ ନାଗରିକ ଗଣତନ୍ତ୍ରର ଗୋଟେ ସ୍ତମ୍ଭ ହିସାବରେ କାମ କରିବା ଉଚିତ, ଯେଉଁଥିରେ ଦେଶ ଗୌରବାନ୍ୱିତ ହେବ।
1: ଏଥିରେ ମହିଳାମାନେ କେମିତି ସାମିଲ ହେବେ ବା ଏହାକୁ ନେଇ ସେମାନେ କାମ କରିବେ ସେ ବିଷୟ ଟିକେ କୁହନ୍ତୁ।
0: ଦେଖନ୍ତୁ, ଯଦି ଗଣତନ୍ତ୍ରରେ ମହିଳାଙ୍କର ଭୂମିକା, ମୋର ଗୋଟେ ଥିଲା କ୍ଷମତାର ଅର୍ଗଳିରେ ନାରୀ। ମୁଁ ଯେହେତୁ ଜଣେ ସମାଜ ବିଜ୍ଞାନୀ ବା ସମାଜ ବିଜ୍ଞାନର ଅଧ୍ୟାପିକା, ତେଣୁ ମୁଁ ପେପରରେ ଏଇ କଥା ଲେଖିଥିଲି, ଯଦି ନାରୀ କ୍ଷମତାକୁ ନ ଆସିବ, ସେ କ୍ଷମତାର କୈନ୍ଦ୍ରିକତା ଆମେ ବୁଝିପାରିବା ନାହିଁ ବା କ୍ଷମତାର କେନ୍ଦ୍ରକୁ ଆମେ ଯାଇପାରିବା ନାହିଁ। ସବୁବେଳେ ତାର ଜାଗ୍ରତ ଇଚ୍ଛା, ତାର ଗୋଟେ ପରିବାର ହେବ, ତାର ଗୋଟେ ଘର ହେବ, ଗଢ଼ିବା ଶିଖେଇଥିବା ଯୋଗୁଁ ନାରୀ ହେଉଛି ଏ ସମାଜର ଜନନୀ। ତେଣୁ ଯିଏ ଜନନୀ, ସିଏ ଯଦି ଗଣତନ୍ତ୍ରର ଦାୟିତ୍ୱକୁ ଠିକ୍ ଭାବରେ ନ ବୁଝିବ ପ୍ରଥମ କରି, ତାହେଲେ ପୁରୁଷମାନେ ବୁଝିପାରିବେ ନାହିଁ ବୋଲି ମୋର ଆଶା। ତେଣୁ ନାରୀ ପ୍ରଥମେ ବୁଝିବା ଆବଶ୍ୟକ।
1: ତେବେ ଆପଣ

0: ଅନୁଭବ କରୁଥିବେ ଯେ ଯେଭଳି ଭାବରେ ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ହେଉଛି ତାହା ଆମର ସମାଜ ଉପରେ କି ପ୍ରଭାବ ପକାଉଛି?
1: ଏହାର ଉତ୍ତର ଦୁଇ ପ୍ରକାର ହେଇପାରେ। ଆପଣଙ୍କୁ ଜଣେ ସାଧାରଣ ନାଗରିକ ହିସାବରେ ମୁଁ କହିପାରେ, ଜନସଂଖ୍ୟାର ଯେଉଁ ବିସ୍ଫୋରଣ ଘଟୁଛି ତାହା ଆମକୁ ବହୁତ ପ୍ରକାରର କ୍ଷତି ପହଞ୍ଚାଉଛି। ଆପଣ ଦେଖୁଛନ୍ତି ଏବେ ଭୟାନକ ପ୍ରଭାବ କେମିତି ପ୍ରକୃତି ଉପରେ, ସେଇଟା କେବଳ ଏଇ ପପୁଲେସନ ଗ୍ରୋଥ ବା ହାଇକ୍ ଯୋଗୁଁ ବା ଜନସଂଖ୍ୟାର ବିସ୍ଫୋରଣ ଯୋଗୁଁ। ଗାଡ଼ି ଘୋଡ଼ା ଆମେ ନିଜେ ଆମର ନେଚର ବା ପ୍ରକୃତିକୁ ଆମ ନିଜ ପାଇଁ ଏକ୍ସପ୍ଲୋଇଟ୍ କରି ଚାଲିଛୁ। ସେଟା ଯଦି କମ୍ ଜନସଂଖ୍ୟା ଥାନ୍ତା ସେଟା ହୁଏତ ହେଇନଥାନ୍ତା ବା ହେଇପାରିନଥାନ୍ତା। ଆମେ ଜଙ୍ଗଲ କ୍ଷୟ କରୁଛୁ, କଳକାରଖାନା ଗଢୁଛୁ, ଧୂଆଁ ଉଡ଼ଉଛୁ, କଂକ୍ରିଟ ଜଙ୍ଗଲ ସୃଷ୍ଟି କରିଦେଲୁଣି, ଏଗୁଡ଼ା ସବୁ କେବଳ ଜନସଂଖ୍ୟା ବୃଦ୍ଧି ଯୋଗୁଁ।
0: ତେବେ ଆପଣଙ୍କ ଚାକିରିକାଳ ମଧ୍ୟରେ ପିଲାମାନେ ଏହି ସାମାଜିକ ବିଜ୍ଞାନକୁ ଗୋଟିଏ ବିଷୟ ଭାବରେ ଗ୍ରହଣ କରିବାରେ କେତେ ଆଗ୍ରହୀ ଅଛନ୍ତି ଆପଣ ଦେଖୁଛନ୍ତି?
1: ଏଇ କଥା ମୁଁ 5 ବର୍ଷ ତଳର ପ୍ରଚ୍ଛଦକୁ ଯାଇକି କହୁଛି। 5 ବର୍ଷ ତଳେ ଅନ୍ଲାଇନ୍ ଆଡମିସନ୍ ହେଇନଥିଲା, ସେତେବେଳେ ଆମେ ସବୁ କାଉନ୍ସେଲିଂ କରୁଥିଲୁ ଜଣେ ଅଧ୍ୟାପକ ହିସାବରେ, ଯେ ତମେ ସମାଜ ବିଜ୍ଞାନ ନିଅ, ରାଜନୀତି ବିଜ୍ଞାନ ନିଅ, ଅର୍ଥନୀତି ନିଅ, ଯିଏ ଯେଉଁ ବିଭାଗର ଅଧ୍ୟାପନା କରୁଥିଲା ସେଇ ବିଭାଗର ଅନର୍ସ ନେବା ବା ସମ୍ମାନ ନେବା ପିଲାଙ୍କ ପାଇଁ ତା ପାଇଁ ଟିକେ ଗୌରବ ବିଷୟ ଥିଲା ବୋଲି ସେ କାଉନ୍ସେଲିଂ କରୁଥିଲା। ଏବେ ତ ଅନ୍ଲାଇନ୍ର ଆଡମିସନ୍ ହେଉଛି, ପିଲା ସେପଟରୁ ନେଇକି ଆସୁଛନ୍ତି ସମାଜ ବିଜ୍ଞାନ। ତେଣୁ ସମାଜ ବିଜ୍ଞାନକୁ ଛାତ୍ରମାନେ ଆଜି ନିଜର କ୍ୟାରିୟର ହିସାବରେ ବା ଚାକିରି ପାଇଁ ଉଦ୍ଦିଷ୍ଟ ବିଷୟ ହିସାବରେ ନେଇଛନ୍ତି। କାହିଁକି ନା ସମାଜ ବିଜ୍ଞାନକୁ ଛାଡ଼ିଦେଲେ ଆପଣ ସିଭିଲ ସର୍ଭିସ ଦେଇପାରିବେନି, ଯେଉଁଟା ଆମର ଟପ୍ ମୋଷ୍ଟ ଲେବୁଲରେ ଅଛି। ଆଉ ସେକେଣ୍ଡ କଥା, ଯେଉଁଟା ମେଡିକାଲ ସୋସିଓଲୋଜି ଗୋଟେ ଅଛି ଆମର କ୍ଲିନିକାଲ ସୋସିଓଲୋଜି, ମେଡିକାଲ କ୍ଷେତ୍ରରେ ବି ସମାଜ ବିଜ୍ଞାନୀ ଛାତ୍ର ଛାତ୍ରୀମାନେ ବହୁତ ଦକ୍ଷତା ପାରଦର୍ଶିତା ଲାଭ କଲେଣି। ଲେବର ୱେଲଫେୟାର ଅଫିସର ଆପଣ ଜାଣିଛନ୍ତି, ଯଦି ଲ ସହିତ ଆପଣ ସୋସିଓଲୋଜି କରିବେ ତାହେଲେ ସେଠି ବି ବହୁତ ଗୁଡ଼ିଏ ଲାଇନ ଆପଣଙ୍କୁ ମିଳିଯିବ। ଯଦି MSW ବା ମାଷ୍ଟର ଇନ୍ ସୋସିଆଲ ୱାର୍କ, ଯେଉଁଟା NGO କାମ କରିବା ପାଇଁ, ବିଭିନ୍ନ ଭଲ୍ୟୁଣ୍ଟାରି ଅର୍ଗାନାଇଜେସନର କାମ କରିବା ପାଇଁ, ସେଟା ତାଙ୍କୁ ପୃଷ୍ଠପୋଷକତା ଦେବ। ତେଣୁ ମୁଁ ମୋ ଚିନ୍ତାଧାରା ଅନୁଯାୟୀ ଯଦି ଜଣେ ସମାଜ ବିଜ୍ଞାନକୁ ସମ୍ମାନ ହିସାବରେ ନେଇ ବା ବିଷୟ ହିସାବରେ ନେଇ ନିଜକୁ ପରିସ୍ଫୁଟନ କରିପାରିଲା, ନିଜ ପାଇଁ ଦିବକ୍ତ ଖାଦ୍ୟ ଯୋଗାଡ଼ କରିପାରିଲା, ଗୋଟେ ଜୀବିକା ହିସାବରେ ସମାଜରେ ଖ୍ୟାତି ପାଇପାରିଲା, ତେଣୁ ସମାଜ ବିଜ୍ଞାନ ସମସ୍ତଙ୍କ ଦ୍ୱାରା ଆଦୃତ ହେବା ଉଚିତ।
0: ଆଜ୍ଞା, ତେବେ ଆପଣ ଅଧ୍ୟାପନା ସହିତ ଲେଖାଲେଖି ଏହି ଦୁଇଟି କେମିତି ସମ୍ଭବ ହୋଇପାରିଛି?
1: ଦେଖନ୍ତୁ, ମୁଁ ପେଶାରେ ଅଧ୍ୟାପିକା, ଅଧ୍ୟାପନା ମୋର ପେଶା, କିନ୍ତୁ ନିଶାରେ ସାହିତ୍ୟିକା। ମୁଁ ଯାହା ମୋ ନିଜକୁ ଆକଳନ କରିଛି ଯେ ମୁଁ କବି ଚେଷ୍ଟା କରିକି ହେଇନି, ମୁଁ କବି ହେଇକି ଜନ୍ମିଛି। କାରଣ ତୃତୀୟ ଶ୍ରେଣୀରୁ ଯେତେବେଳେ ଆମେ ଖାଲି ବର୍ଣ୍ଣବୋଧ ବି ଏତେ ପଢ଼ି ନଥାଉ ଓଡ଼ିଆ ଭାଷାରେ, ସେତେବେଳରୁ ଗଛର ଫୁଲ ଯଦି ଟିକେ ଶୁଖିକି ମଉଳିଗଲା ଆଉ ସିଏ ତଳେ ପଡ଼ିଗଲା ମୋ ଆଖି ଆଗରେ, ମୋତେ ଟିକେ କଷ୍ଟ ହୁଏ। ଆଉ ଆପଣଙ୍କୁ ମୂଳରୁ କହିଛି ମୋ ବାପା ବହୁତ ରାଗି, ବୋଉ ବହୁତ କାତର ହେଇକି ଥାଏ, ସେଇ କାତରତା ମୋତେ ଲେଖିବାର ପ୍ରଥମ ସୋପାନ ଦେଇଛି। ଆଉ ମୋର ବୁଢ଼ା ବାପା, ସେ ବହୁତ ପାଠ ନ ପଢ଼ିଥିଲେ ବି, ଆନୁଷ୍ଠାନିକ ଶିକ୍ଷାଗତ ଯୋଗ୍ୟତା ନଥିଲେ ବି, ଆମ ଘରେ ସବୁବେଳେ ରାମାୟଣ ମହାଭାରତ ପଢ଼ାଯାଏ, ମୁଁ ସେଇ ଛନ୍ଦରୁ ଜାଣିଛି ଗୀତର ଲାଳିତ୍ୟ, ଆଉ ଗପର ମୌନତା, ଆଉ ଉପନ୍ୟାସର ମହକ।
0: ମାନେ ଆପଣ ତୃତୀୟ ଶ୍ରେଣୀରୁ ଲେଖୁଛନ୍ତି? ଆପଣଙ୍କର ତ ଅନେକ ଗୁଡ଼ିଏ କ୍ଷୁଦ୍ର ଗଳ୍ପ, କବିତା, ପ୍ରବନ୍ଧ ରହିଛି ଯାହାକି ପାଠକ ପାଠିକାଙ୍କ ଦ୍ୱାରା ବେଶ ଆଦୃତ ହୋଇଛି, ତେବେ ସେମାନେ ଯେତେବେଳେ ଆପଣଙ୍କୁ ମତାମତ ଦିଅନ୍ତି କେମିତି ଲାଗେ ଆପଣଙ୍କୁ?
1: ଜଣେ ଲେଖକର ସବୁଠାରୁ ବଡ଼ ସାଉଣ୍ଟିବାର କଥା ହେଲା ପାଠକୀୟ ଆଦୃତତା। ଏବେ ଗୋଟେ ପତ୍ରିକାରେ ମୋର ବାହାରିଥିଲା କବିତାଟି, ସୁଦୂର ନୟାଗଡ଼ର ଜଣେ ବୟସ୍କ ଲୋକ, ତାଙ୍କ ବୟସ ଆନୁମାନିକ 80 ହେଇପାରେ, ମୁଁ ତାଙ୍କର ଫଟୋ ଦେଖିକି ଯାହା ଜାଣିଲି, ସେ କହିଲେ ମାରେ ତୋ କବିତା ମୋତେ ବହୁତ ଛୁଇଁଛି, ଏବଂ ସେ କାନ୍ଦି ପକେଇଲେ। ସେ କହିଲେ ସେଇ କଥାଟି, ମୋର ଯେଉଁ କଥାଟି, ସେଇ କଥାଟି ଯେମିତି ଏଥିରେ ଲିପିବଦ୍ଧ ହେଇଛି। ମୁଁ ଜାଣେନି ସେ କିଏ, ମୁଁ ଖାଲି ଫଟୋ ଦେଖିଛି, ତାଙ୍କର ଯାହା କଥା 2-3 ପଦ ହେଇଛି ତାଙ୍କ ସାଙ୍ଗରେ। ସେଇଦିନ ମୋତେ ଏତେ ଖୁସି ଲାଗିଥିଲା ଯେ ଅନ୍ୟ ଜଣେ ବ୍ୟକ୍ତିର ଚରିତ୍ରକୁ, ତାର ସଂଘାତକୁ, ମାନସିକ ସଂଘାତକୁ ମୁଁ ଯଦି କାଗଜ ଉପରେ ଉତ୍ତାରି ଦେଇପାରେ ଏବଂ ସିଏ ଯଦି ସେଇଟାକୁ ଅନୁଭବି ପାରେ, ତାହେଲେ ତାଠାରୁ ପାଠକୀୟ ଆଦୃତତା ମୋ ପାଇଁ ଆଉ କିଛି ନୁହେଁ। ମୋର 2ଟି କବିତା ସଂକଳନ ଅଛି, ରାତି ପାହିଗଲେ ଆଉ ଲମ୍ବା ରାତି, ଆଉ ତ ଆପଣଙ୍କୁ କହିଛି ସମାଜ ବିଜ୍ଞାନରେ ବି ମୁଁ ବହି ଲେଖିବା ଆରମ୍ଭ କରିଛି, ଏବଂ ଗୋଟେ ବହି ଚାଲିଛି କାମ, ଆଉ ଗୋଟେ ବହି ଅଲରେଡି ମୋର ଶିକ୍ଷା ଅନୁଷ୍ଠାନରେ ସେଟା ସିଣ୍ଡିକେଟ୍ ମେମ୍ବର ମାନଙ୍କ ଦ୍ୱାରା

0: ଜାରି ହେଇଛି, ସ୍ୱୀକୃତି ପ୍ରାପ୍ତ ଲାଭ କରୁଛି। କେତେ ଦିନ ଚାକିରିର ଘନଘଟା ଭିତରେ ମୁଁ ଭୁଲି ଯାଇଥିଲି ଲେଖିବା, ଭୁଲି ଯାଇନଥିଲି। ଏଇ ପତ୍ରିକାକୁ ପଠେଇବା, ପତ୍ରିକାରେ ପ୍ରକାଶନ କରିବା, ଏସବୁ ଝଡ଼ଝଞ୍ଜା ଭିତରୁ ଟିକେ ଓହରି ଯାଇଥିଲି। କିନ୍ତୁ ଏବେ ମୁଁ ପୁରା ମୁକ୍ତାକାଶର ବିହଙ୍ଗ ଭଳି, କାରଣ ମୋର ଚାକିରିର ଚିନ୍ତା ଆଉ ନାହିଁ। ଏବେ ଯାହା କିଛି ସମୟ ମୋର ବାହାରୁଛି ମୁଁ ତାକୁ ମୋର ସାହିତ୍ୟ ସେବାରେ ନିୟୋଜିତ କରୁଛି। ତା ପାଇଁ ବହୁତ ପୁରସ୍କାର ମୋତେ ମିଳିଛି। ହୁଏତ ମୁଁ ବଡ଼ ବଡ଼ ପୁରସ୍କାର ପାଇନାହିଁ, କାରଣ ମୁଁ ଏତେ ଲୋକଲୋଚନକୁ ଆସିନାହିଁ। ସାହିତ୍ୟ ଅନୁଷ୍ଠାନ ମୋତେ ପୁରସ୍କୃତ କରିଛନ୍ତି। ପୁରସ୍କାର ପାଇବାଟା ମୋ ପାଇଁ ବଡ଼ କଥା ନୁହେଁ। ଯଦି ଗୋଟେ ମନଛୁଆଁ ଲେଖା କଲମ ମୁନରୁ ଉତ୍ତରି ଆସିଲା, ସେଇଟା ମୋତେ ବହୁତ ପ୍ରାପ୍ତି ଦିଏ। ସେ ପ୍ରାପ୍ତିର ପ୍ରାଚୁର୍ଯ୍ୟ ମୁଁ କଳନା କରିପାରିବି ନାହିଁ।
1: ଆପଣଙ୍କର ଆଗକୁ ଯୋଜନା କ'ଣ ରହିଛି?
0: ମୋର ଆଗକୁ ଯୋଜନା ରହିଛି ଯେ ଏପର୍ଯ୍ୟନ୍ତ ତ ମୋ ମନରେ ପ୍ରସ୍ଫୁଟିତ ହେଉଥିବା ସବୁ ପ୍ରକାର ସୁକୁମଳ ପୁଷ୍ପମାନଙ୍କୁ ମୁଁ କବିତା ହିସାବରେ ବିଛେଇଛି, ଗପ ହିସାବରେ ବିଛେଇଛି, ଗୋଟେ ଉପନ୍ୟାସ ବି ଲେଖିକି ରଖିଛି। କିନ୍ତୁ ଆଗକୁ ମୋର ଯୋଜନା ଅଛି ଲେଖାଲେଖିରେ ସମସ୍ତ ସମୟ ବିନିଯୋଗ କରିବାକୁ। ମୋର ହାତ, ମୁଣ୍ଡ ଆଉ ଦୃଷ୍ଟିଶକ୍ତି ଯେପର୍ଯ୍ୟନ୍ତ କାମ କରୁଥିବ, ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ସେ ପର୍ଯ୍ୟନ୍ତ ମୋ ହାତରେ କଲମ ଥାଉ, ଆଉ ମୋ ଛାତିର ବ୍ୟଥା, ଅନ୍ତରର କଥା ମୁଁ ଲୋକମାନଙ୍କୁ ବଖାଣି ପାରୁଛି।
1: ଲେଖାଲେଖି ଛଡ଼ା ଆପଣ ସମୟ ପାଇଲେ ଆଉ କ'ଣ କରନ୍ତି?
0: ମୁଁ ତ ଜଣେ କର୍ମଜୀବୀ ମହିଳା, ମୋର କଲେଜ ମୋ ଘରଠାରୁ ଟିକେ ଦୂର ବେଶୀ ଅଛି, ସେ ପାଇଁ ମୋତେ ଯାତାୟାତ ବି ଟିକେ କଷ୍ଟ ପଡ଼େ। ତଥାପି ବି ପ୍ରତ୍ୟେକ ମଣିଷର ଗୋଟେ ଚାହିଦା ଅଛି, ନିଜସ୍ୱ ମନମତାଣିଆ ସମୟଟା ଅଛି ଯାହା ସେ ନିଜ ପାଇଁ ବିତାଏ। ସେଇ କଥା ଯଦି ମୁଁ କହିବି, ମୋତେ ପଢ଼ାପଢ଼ି କରିବାକୁ ଭଲ ଲାଗେ, ଆଉ ଗପ ମୁଁ ବହୁତ ପଢ଼େ, ତା ସହିତ ଟିଭି ଦେଖେ। ମନୋରଞ୍ଜନ ପାଇଁ ମୁଁ ପ୍ରାୟତଃ ପୁରୁଣା କାଳିଆ ଗୀତ ଶୁଣେ।
1: ଆଜି କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବେ?
0: ମୋତେ ବେଶୀ ଭଲ ଲାଗେ ତୃପ୍ତି ଦାସ।
1: ତାହେଲେ ଶୁଣନ୍ତୁ ତୃପ୍ତି ଦାସଙ୍କ କଣ୍ଠରେ ଗୀତଟି।

0: ପରିବାରକୁ ଆପଣ କେତେ ସମୟ ଦିଅନ୍ତି?
1: ପରିବାରକୁ ସମୟ ଦେବାରେ ହୁଏତ ଟିକେ କମ୍ ହେଇଯାଇପାରେ, କାହିଁକି ନା ମୁଁ କର୍ମଜୀବୀ ଏବଂ ଲେଖକ। ଆପଣମାନେ ସମସ୍ତେ ଜାଣିଛନ୍ତି, ଲେଖକ ହଉ ଲେଖିକାଟେ ହଉ ସିଏ ମନ ମର୍ଜିର ମାଲିକ। ଆଉ ମୋର ସ୍ୱାମୀ ଯେହେତୁ ଦୂର ସହରରେ ରହନ୍ତି, ତାଙ୍କର ସବୁବେଳେ ଅଭିଯୋଗ ଯେ ତମେ ମୋ ପାଇଁ ସମୟ ଦେଇନ। ମୁଁ ଚେଷ୍ଟା କରେ ସମୟ ଦେବାକୁ, ହୁଏତ ସେଇ ତାଙ୍କର ଆବଶ୍ୟକତା ମୁତାବକ ମୁଁ ମେଣ୍ଟେଇ ପାରିନାହିଁ, କାରଣ ମୁଁ ଗୋଟେ ଜାଗାରେ ଚାକିରି କରେ, ସିଏ ଗୋଟେ ଜାଗାରେ ଚାକିରି କରନ୍ତି। ତଥାପି
0: ସମୟ ପାଇଲେ ଆପଣ ଯାଆନ୍ତି?
1: ଯାଏ। ଆଉ ମୋ ହିସାବରେ ପ୍ରତ୍ୟେକ କର୍ମଜୀବୀ ମହିଳା ତା ଘରକୁ ବେଶ ବୁଝିଥାଏ, ତେଣୁ ଯାହାକୁ ଯେତିକି ସମୟ ଦେବା କଥା ସେ ନିଶ୍ଚିତ ଭାବରେ ଦିଏ, ଆଉ ମୁଁ ଦେଇଛି।
0: ଯେତେବେଳେ ଆପଣଙ୍କୁ ସମୟ ମିଳେ ଆଉ ସେ ଆସନ୍ତି, କ'ଣ ସବୁ ରୋଷେଇ କରନ୍ତି ଆପଣ?
1: ଅଧ୍ୟାପିକା ଆଉ ଲେଖିକା ବାଦ ମୋର ଆଉ ଗୋଟେ ଭଲ ଗୁଣ ହେଲା, ଈଶ୍ୱର ପ୍ରଦତ୍ତ ହେଇଥାଇପାରେ, ଯେ ମୁଁ ଭଲ ରୋଷେଇ କରେ।
0: ଆଚ୍ଛା।
1: ମୁଁ ରୋଷେଇ ଘରକୁ ପଶିବା ପୂର୍ବରୁ କିଛି ଯୋଜନା କରିନଥାଏ ଯେ ଏୟା ରାନ୍ଧିବି ସେୟା ରାନ୍ଧିବି। ମୁଁ ରୋଷେଇ ଘରକୁ ପଶେ ଆଉ ସେଇ ରୋଷେଇ ଘରର ଯାହା ଅଛି ମୋ ପାଖରେ ଗଚ୍ଛିତ ଥିବା, ଯାହା ପରିବା କୁହନ୍ତୁ ଯାହା ସଉଦା କୁହନ୍ତୁ, ତାକୁ ଦେଖିକି ମୁଁ ଅନୁସନ୍ଧାନ କରେ ଯେ ମୁଁ କ'ଣ କରିବି। ଆଉ ମୁଁ ଏତିକି ଜାଣିଛି, ଗୋଟେ ସ୍ୱାମୀର ମନ ବୁଝିକି ଯଦି ତା ସ୍ତ୍ରୀ ଗଣ୍ଡେ ଖାଇବାକୁ ନଦେଲା ତାହେଲେ ସେ ସ୍ତ୍ରୀ ଜୀବନ ସାର୍ଥକ ନୁହେଁ। ସେଥିପାଇଁ ମୁଁ, ଯେହେତୁ ମୁଁ ବାଲେଶ୍ୱର ଝିଅ, ସମୁଦ୍ରକୂଳରେ ମୋର ଜନ୍ମ, ମୁଁ ମାଛ ଭଲ ରାନ୍ଧିପାରେ।
0: ଆଚ୍ଛା।
1: ତା ସହିତ ଖାସି ମାଂସ ମୁଁ ବହୁତ ଭଲ କରେ ବୋଲି ସେଇ ମୋ ପରିବେଶରେ ଥିବା ଲୋକମାନେ କୁହନ୍ତି, ମୋ ଷ୍ଟାଫ୍ମାନେ କୁହନ୍ତି। ଆଉ ଯଦି ଆଜି ଗୋଟେ ମାଛର ବହୁତ ପୁରୁଣା ଦିନର ସିଏ ପ୍ରସ୍ତୁତି ମୁଁ ଆପଣଙ୍କୁ ଜଣେଇବି, ସିଏ ଆମ ଘର ପାଖରେ ବା ଆମ ଗାଁରେ ତାକୁ ପତା ମାଛ ବୋଲି କୁହାଯାଏ।
0: ଆଚ୍ଛା।
1: ସେ ମାଛର ନାମକରଣ ପତା ମାଛ, ସେଟା ଆମ ଜିଭ ଯେମିତି ସେମିତି ହେଇଥାଏ ସେ ମାଛର ଆକାର, କିଛି କଣ୍ଟା ନାହିଁ। ଛୋଟବେଳୁ ମତେ ଭାରି ଭଲ ଲାଗେ ସେ ମାଛ, ଏବେ ଆଉ ମିଳୁନାହିଁ ବେଶୀ, ମୁଁ ବୋଉ ପାଖରୁ ସେଟା ଶିଖିଛି। ସେ ମାଛର ଏମିତି ଚୋପା ଭଳିଆ ତାକୁ ଛଡ଼ାଇ ଦିଆଯାଏ, ଖାଲି ଟାଣିଦେଲେ ଚୋପାଟା ଛାଡ଼ିଯିବ, ଯେମିତି ଆମ୍ବରୁ ଚୋପା ଛାଡ଼ିଯାଉଛି ସେମିତି ଛାଡ଼ିଯିବ। ଆଉ ଛାଡ଼ିଗଲା ପରେ ତାକୁ ଟିକେ ମସଲା ପିସ୍ ପିସ୍ କରିକି କାଟିଦେବେ, ଟିକେ ମସଲା, ସୋରିଷ, ଜିରା, କଞ୍ଚାଲଙ୍କା, ଆଉ ଯଦି ଧନିଆ ବି ଦେବେ ଭଲ, ଆଉ ଯଦି କିଛି ବାଦାମ ଦେବେ, ଏଇ ଚିନା ବାଦାମ ଦେଇକି ତାକୁ ବାଟିଦେବେ ରସୁଣ ଦେଇକି। ତାପରେ ତାକୁ ଗୋଳେଇ ଦେଇକି ଖାଲି ଧିମା ଆଞ୍ଚରେ କରେଇରେ ଅଳ୍ପ ଟିକେ ତେଲ ପକେଇବେ, ପକେଇକି ତାକୁ ଘୋଡ଼େଇ ଦେବେ। କିମ୍ବା ବୋଇତାଳ ପତ୍ର ସମସ୍ତଙ୍କ ବାଡ଼ିରେ ଥିବ ବା ପୋଇ ପତ୍ର ବି ଥିବ, ସେଇ ପୋଇ ପତ୍ର କି ବୋଇତାଳ ପତ୍ରରେ ସେ ମସଲା ସହ ମାଛକୁ ଗୋଳେଇକି ତା ସହିତ ଟିକେ ଖଟା ଟିକେ ମିଠା,
0: ତାପରେ ତାକୁ ବାନ୍ଧିଦେବା,
1: ବାନ୍ଧିଦେବେ ଏବଂ ନିଆଁରେ ପୋଡ଼ିଦେବେ,
0: ପତ୍ରପୋଡ଼ା
1: ପତ୍ରପୋଡ଼ା। ସେ ମାଛର ସ୍ୱାଦ ଯାହା ଲାଗିବ, ଆପଣ ଫାଇଭ ଷ୍ଟାର ହୋଟେଲର ଇଲିଶି ମାଛ ଛାଡ଼ିକି ତାକୁ ଖାଇବେ।
0: ଆଉ ଆପଣ ପନିପରିବାକୁ ନେଇ କ'ଣ ସବୁ ଖାଦ୍ୟ ପ୍ରସ୍ତୁତ କରନ୍ତି?
1: ପନିପରିବା ତ ହରେକ ପ୍ରକାରର ମୁଁ କରେ। ଆପଣ ବିଶ୍ୱାସ କରିବେ କି ନାହିଁ, ମୁଁ ଟିକେ ବେଶୀ ଚଟୁଣି ଆଉ ଏଇ ଯେଉଁ ବାଟିବସା, ପତ୍ରପୋଡ଼ା ଏଇଗୁଡ଼ା ମୋତେ କରିବାକୁ ଇଚ୍ଛା। ଏବେ ତ ଭଡ଼ା ଘର, ଗ୍ୟାସ୍ରେ ଯାହା ଯେତିକି ପାରୁଛି କରୁଛି, କିନ୍ତୁ ମୋର ଯେଉଁଟା ବେଷ୍ଟ ତରକାରୀ କୁହନ୍ତି ସମସ୍ତେ ପରିବା ହିସାବରେ, କଦଳୀ ଭଣ୍ଡାର ତରକାରୀ।
0: ଆଚ୍ଛା।
1: କଦଳୀ ଭଣ୍ଡା ଛଡ଼ାଇ ଦେଲା ପରେ ତାକୁ ଟିକେ ନଖ ଉଷୁମ ପାଣିରେ ଆପଣ ଧୋଇଦେବେ, ଧୋଇଦେଲା ପରେ ଗ୍ରାଇଣ୍ଡିଙ୍ଗ କରନ୍ତୁ ବା ଶିଳରେ ଛେଚି ଦିଅନ୍ତୁ ଯାହା କରିବେ। କରିସାରିକି ତାକୁ ଟିକେ ଚିପୁଡ଼ି ଦେବେ, ଆଉ ଆଳୁ ସିଝେଇକି ଅଲଗା ରଖିଥିବେ, ଆଳୁକୁ ପିସ୍ ପିସ୍ କରିକି କାଟିଦେବେ। ଇଏ କଦଳୀ ଯେଉଁ ଭଣ୍ଡା ଛେଚା ତାକୁ ଆଣିକି ପିଆଜ, ରସୁଣ, ଅଦା ବଟା ଦେବେ,

0: ବଟା ଦେଇକି ତାକୁ ଟିକେ ଭଲକି କଷିବେ, ଟିକେ ସମୟ ଦେଇକି କଷିବେ, ତେଲ ଟିକେ ଭଲକି ଦେବେ। ତାପରେ ଏ କଦଳୀ ଭଣ୍ଡାର ଛେଚା ଆଉ ସିଝା ଆଳୁ ତାକୁ ସବୁ ପକେଇବେ। ଆଳୁଟା ଯେମିତି ଚୁନ୍ ଚୁନ୍ ହବନି, ଆଳୁଟା ଟିକେ ସିରା ସିରା କରିକି ରଖିଥିବେ ମୋଟା ମୋଟା। ତାପରେ କଷିବେ ତାକୁ, ଅଳ୍ପ ଧୀମା ଆଚରେ ଅଳ୍ପ ସମୟ ଘୋଡ଼େଇ ଦେବେ। ତାପରେ କାଢ଼ିକି ତା ଉପରେ ଗୋଟେ ଘିଅ ଚାମୁଚ ବୁଲେଇ ଦେବେ, ଆଉ ଗରମ ମସଲା, ନିଜେ ପ୍ରସ୍ତୁତ କରିଥିବା ଗରମ ମସଲା ପକେଇଦେବେ, ଚୁନା ଚୁନା ଧନିଆ ପତ୍ର ଟିକେ ବିଞ୍ଚିଦେବେ, ଆଉ ଥରେ ଖାଇକି ଦେଖିବେ ସିଏ ତରକାରୀର ସ୍ୱାଦ କେମିତି ଲାଗେ। ଦେହ ପାଇଁ ଯେମିତି ହିତକର, ମନ ପାଇଁ ସେମିତି ସ୍ୱାଦ କର, ଆଉ ପରଷିବା ପାଇଁ ସେମିତି ସୁନ୍ଦର।
1: ଆଚ୍ଛା, ଆପଣ ଏମିତି ସମୟ ପାଇଲେ ରୋଷେଇ କରିଥାନ୍ତି।
0: ଆଜ୍ଞା,
1: ତେବେ ଯୋଉ ଭଉଣୀମାନେ ଆଜି ଆପଣଙ୍କୁ ଶୁଣୁଛନ୍ତି ସେମାନଙ୍କୁ କଣ କହିବେ?
0: ଯୋଉ ଭଉଣୀମାନେ ମୋତେ ଶୁଣୁଛନ୍ତି, ଅନ୍ତତ ମୁଁ ସେମାନଙ୍କୁ କହିବି, ଜଣେ ଝିଅ ହିସାବରେ, ଜଣେ ନାରୀ ହିସାବରେ, ଜଣେ ମହିଳା ହିସାବରେ, ଆପଣ ଆପଣଙ୍କ ସ୍ୱାଭିମାନକୁ ବଜାୟ ରଖନ୍ତୁ, ଆଉ ତା ସହିତ ଆପଣ ପରିବାରକୁ ସୁରକ୍ଷା ଦେବା ଏବଂ ସନ୍ତାନମାନଙ୍କ ପାଇଁ ସମୟ ଦିଅନ୍ତୁ। ନିଜର ସନ୍ତାନକୁ ସୁନାଗରିକ ହିସାବରେ ଗଢ଼ି ତୋଳିବାର ଦାୟିତ୍ୱ ଆପଣମାନଙ୍କର, ସେ ଦାୟିତ୍ୱ ଆପଣ ମେଣ୍ଟାନ୍ତୁ, ଆଉ ତା ସହିତ ପରିବାରକୁ ରକ୍ଷା କରି ବିଭିନ୍ନ ଝଡ଼ଝଞ୍ଜାରୁ ରକ୍ଷା କରିବାର ସୂତ୍ରଟି ବି ଆପଣଙ୍କ ପାଖରେ ଅଛି। ନାରୀ ହିସାବରେ, ଜଣେ ଜାୟା ବା ଜନନୀ ହିସାବରେ ଆପଣ ସେ କାର୍ଯ୍ୟକୁ ମଧ୍ୟ ତୁଲାନ୍ତୁ।
1: ଯାହା ହେଉ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଅନେକ ଗୁଡ଼ିଏ ମୂଲ୍ୟବାନ ତଥ୍ୟ ଆମର ଭଉଣୀମାନଙ୍କୁ ଦେଲେ, ଆପଣଙ୍କ ବିଷୟରେ ମଧ୍ୟ ଆମର ଭଉଣୀମାନେ ଜାଣିଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଆଜି ସ୍ୱୟଂ ସୀତାରେ ଶୁଣିଲେ ଡକ୍ଟର ମମତା ସାହୁଙ୍କ ସହିତ ସାକ୍ଷାତକାର। ଆପଣମାନେ ତ ଆମର କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ୍ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଏଇଠି ସେସାଲା କାର୍ଯ୍ୟକ୍ରମ ନାରୀ ମହଲ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର ଏକାଦଶତମ ପରିଚାଳନା ପରିଷଦ ବୈଠକ। କୃଷକମାନେ ହେଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା, ପୁଷ୍ଟିସାର ଓ ସମୃଦ୍ଧିର ମୂଳଦୁଆ କହିଲେ ପ୍ରଧାନମନ୍ତ୍ରୀ। ଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ପ୍ରସାରଣକୁ ଅଧିକ ସଶକ୍ତ କରିବା ପାଇଁ ଗ୍ରହଣ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ। କେତେକ ସ୍ୱତନ୍ତ୍ର ବର୍ଗର ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ଛାଡ଼ ହେଲା କେନ୍ଦ୍ରୀୟ ଉତ୍ପାଦ।

ଉତ୍ପାଦ ଶୁଳ୍କ ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ପ୍ରତିଯୋଗିତା। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ଏକାଦଶତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ଉଦ୍ୟୋଗ କ୍ଷେତ୍ରକୁ ପ୍ରୋହାହନ ପ୍ରଦାନ କରିବା, ଦକ୍ଷତା ବୃଦ୍ଧି ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ଆଦି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଉଛି। ଏକ ସମ୍ମିଳିତ କାର୍ଯ୍ୟାନ୍ୱୟନ ରୂପରେଖ ପ୍ରସ୍ତୁତ ନେଇ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହେବାର ଆଶା ରହିଛି। ସ୍ୱଚ୍ଛ ପ୍ରଶାସନ, ଡିଜିଟାଲ୍ ସାର୍ବଜନୀନ ଭିଭିଭୂମି ଏବଂ ସହଭାଗିତା ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରିତା ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ସମ୍ମିଳିତ ଉଦ୍ୟମ ଜାରି ରଖିଛନ୍ତି। 2047 ବିକଶିତ ଭାରତ ପାଇଁ ସମାବେଶୀ ବିକାଶ ପ୍ରସଙ୍ଗରେ ଏହି ବୈଠକ ଅନୁଷ୍ଠିତ ହେଉଛି। ପ୍ରତ୍ୟେକ ଭାରତୀୟଙ୍କ କଲ୍ୟାଣ ଏବଂ ବିକାଶ ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ପରିଚାଳନା ପରିଷଦର ଦୃଷ୍ଟିକୋଣକୁ ସାକାର କରିବା ଏବଂ ନାଗରିକଙ୍କ ପାଇଁ ସୁଫଳକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ବୈଠକରେ ବିଚାର ବିମର୍ଶ ହେବାର ଆଶା କରାଯାଉଛି। ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳ ପ୍ରମୁଖ ବୈଠକରେ ଯୋଗଦେଇ ସମାବେଶୀ ବିକାଶ ଢାଞ୍ଚା ଉପରେ ମତ ବିନିମୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କୃଷକମାନେ ହେଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା, ପୁଷ୍ଟିସାର ଓ ସମୃଦ୍ଧିର ମୂଳଦୁଆ। ସରକାର କୃଷକ କଲ୍ୟାଣ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରସଙ୍ଗଗୁଡ଼ିକ ମଧ୍ୟରେ ସ୍ଥାନିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେତେକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ପିଏମ୍ କିଷାନ ସମ୍ମାନ ନିଧି ଏବଂ ଫସଲ ବୀମା ଯୋଜନା ଭଳି ପଦକ୍ଷେପ ଚାଷୀଙ୍କ ଆୟକୁ ସୁରକ୍ଷା ପ୍ରଦାନ କରିବା ସହିତ କୃଷିକ୍ଷେତ୍ରକୁ ଅଧିକ ସଶକ୍ତ କରୁଛି। ପିଏମ୍ କୁସୁମ ଯୋଜନା ଚାଷୀଙ୍କୁ ସୌରଶକ୍ତି ସୁବିଧା ଆଧାରିତ ଚାଷ କାର୍ଯ୍ୟ ପାଇଁ ସହାୟକ ହେଉଛି। ଏହାଦ୍ୱାରା ଖର୍ଚ୍ଚ ମଧ୍ୟ ହ୍ରାସ ପାଉଛି ବୋଲି ଶ୍ରୀ ମୋଦି କହିଛନ୍ତି। କିଷାନ କ୍ରେଡିଟ୍ କାର୍ଡ ଋଣ ସହାୟତାକୁ ଅଧିକ ସହଜ କରିବା ଫଳରେ କୃଷିଜୀବୀ, ମତ୍ସ୍ୟଜୀବୀ ଏବଂ ପଶୁପାଳକ ଏହାର ସୁଫଳ ପାଇପାରୁଛନ୍ତି। ସରକାରଙ୍କ ବିହନରୁ ବଜାର ପର୍ଯ୍ୟନ୍ତ ପଦକ୍ଷେପ କୃଷକଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। ଶ୍ରୀ ମୋଦି କହିଛନ୍ତି, ଡ୍ରୋନ୍, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ଜୈବିକ ସାର ସହିତ ଜଡ଼ିତ ପଦକ୍ଷେପଗୁଡ଼ିକ ଫସଲ ଉତ୍ପାଦନରେ ବେଶ୍ ସହାୟକ ହୋଇପାରୁଛି। ଚାଷୀଙ୍କୁ ଆଧୁନିକ କୃଷି ସୁବିଧା ପ୍ରଦାନ କରିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି ସଂସ୍କୃତର ଏକ ଉକ୍ତି ଉପରେ ଆଲୋକପାତ କରି କହିଛନ୍ତି, ଜୀବିକା ନିର୍ବାହର ମାଧ୍ୟମ ସହ କୃଷି ସମାଜ ଏବଂ ରାଷ୍ଟ୍ରକୁ ପୁଷ୍ଟିସାର ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କାଶ୍ମୀରଠୁ କଚ୍ଛ ପର୍ଯ୍ୟନ୍ତ ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ପ୍ରସାରଣକୁ ଅଧିକ ସଶକ୍ତ କରିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ବିକଶିତ କରାଯାଉଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ରାଜସ୍ଥାନର ଜୈସଲମେର ଜିଲ୍ଲା ରାମଗଡ଼ ଅନ୍ତର୍ଗତ ଏକ 20 କିଲୋୱାଟ ଏଫ୍ଏମ୍ ଟ୍ରାନ୍ସମିଟରକୁ ଉଦ୍ଘାଟନ କରି ଶ୍ରୀ ବୈଷ୍ଣବ ଏହା କହିଛନ୍ତି। ଜୟପୁର ଆକାଶବାଣୀ କେନ୍ଦ୍ର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ବୈଷ୍ଣବ ଏହି ଟ୍ରାନ୍ସମିଟରକୁ ଉଦ୍ଘାଟନ କରିବା ସହ କହିଛନ୍ତି, ସାମ୍ପ୍ରତିକ ପ୍ରଯୁକ୍ତିବିଦ୍ୟା ଦିଗରେ ରେଡିଓର ପ୍ରାସଙ୍ଗିକତା ବଜାୟ ରଖାଯିବା ଆବଶ୍ୟକ। ଏଥିପାଇଁ ଡିଜିଟାଲ ଫାଷ୍ଟ ଏବଂ ହାଇପର ଲୋକାଲ ପଦ୍ଧତିର ଆବଶ୍ୟକତା ଉପରେ ଶ୍ରୀ ବୈଷ୍ଣବ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ଥାନୀୟ କଳାକାରଙ୍କୁ ପ୍ରସାରଣ ପ୍ଲାଟଫର୍ମ ସହିତ ସାମିଲ କରିବାକୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆହ୍ୱାନ ଦେଇଛନ୍ତି। ଜୟପୁରଠାରେ ପ୍ରତିଷ୍ଠିତ ହେବାକୁ ଥିବା କୃତ୍ରିମ ବୁଦ୍ଧିମତା ଡାଟା ସେଣ୍ଟର ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଉପଯୋଗ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କହିଛନ୍ତି। ରାଜସ୍ଥାନରେ ରେଳ ବିକାଶ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଇତିମଧ୍ୟରେ ଏ କ୍ଷେତ୍ର ପାଇଁ ପାଣ୍ଠି ଯୋଗାଣ ଯଥେଷ୍ଟ ବୃଦ୍ଧି ପାଇଛି। ଦେଶର 450 ଅମୃତ ଭାରତ ଷ୍ଟେସନ ମଧ୍ୟରୁ 2 ସିଟର କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଜୟପୁର ସାଂସଦ ମଞ୍ଜୁ ଶର୍ମା, ପ୍ରସାର ଭାରତୀ ଅଧ୍ୟକ୍ଷ ପ୍ରସୂନ ଯୋଶୀ ଏବଂ ଆକାଶବାଣୀ ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଶ୍ରୀ ବୈଷ୍ଣବ ଏମ୍ଏନ୍ଆଇଟି ଜୟପୁର ଗସ୍ତ କରି କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଏବଂ କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା ଆଧାରିତ ନୂତନ ମେକର ଲ୍ୟାବ୍ ଓ ଆନୁଷଙ୍ଗିକ ବ୍ୟବସ୍ଥାର ଉଦ୍ଘାଟନ କରିଛନ୍ତି।
କେତେକ ବର୍ଗରେ ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ସରକାର ଉତ୍ପାଦ ଶୁଳ୍କ ଛାଡ଼ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ 22, 25, 27 ଏବଂ 30 ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲକୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମୁକ୍ତ କରାଯାଇଛି। ଏଭଳି ପଦକ୍ଷେପ ଦେଶରେ ଇଥାନଲ ମିଶ୍ରଣ ପେଟ୍ରୋଲ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ।

0: ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସହିତ କାର୍ବନ ନିର୍ଗମନ ହ୍ରାସ ଏବଂ ଘରୋଇ କ୍ଷେତ୍ରରେ ଉତ୍ପାଦିତ ଇଥାନଲ୍ର ଚାହିଦା ବୃଦ୍ଧି ପାଇବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ହର୍ମୁଜ୍ ପ୍ରଣାଳୀ ନିକଟରେ ଇରାନ୍ର ସାମରିକ ଭିଭିଭୂମି ଉପରେ ଆମେରିକାର କ୍ରମାଗତ ଆକ୍ରମଣ ପଶ୍ଚିମ ଏସିଆ କ୍ଷେତ୍ରରେ ଉତ୍ତେଜନା ପରିସ୍ଥିତି ଅଧିକ ବୃଦ୍ଧି କରିଛି। ଆତ୍ମରକ୍ଷା ଭାବେ ବର୍ଷ୍ଣନା କରି ଆମେରିକା ସେନା ଏହି ଆକ୍ରମଣ କରୁଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଦକ୍ଷିଣ ଇରାନ୍ରେ ବାୟୁ ପ୍ରତିରକ୍ଷା ରାଡର୍ ଏବଂ ପର୍ଯ୍ୟବେକ୍ଷଣ ଭିଭିଭୂମିକୁ ଲକ୍ଷ୍ୟ କରି ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ସାମୁଦ୍ରିକ ପରିବହନ ନିରୀକ୍ଷଣ ପାଇଁ ବ୍ୟବହୃତ ଅଞ୍ଚଳଗୁଡ଼ିକୁ ମଧ୍ୟ ଆକ୍ରମଣ ପରିସୀମା ଭିତରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି କେନ୍ଦ୍ରୀୟ କମାଣ୍ଡ କହିଛି। ବନ୍ଦର ଆବାସ ଓ କ୍ୱେସମ୍ ଦ୍ୱୀପରେ ବିସ୍ଫୋରଣ ଘଟିଥିବା ଆମେରିକା କେନ୍ଦ୍ରୀୟ କମାଣ୍ଡ କହିଛି। ଏହାର ଜବାବରେ ଇରାନ୍ ପକ୍ଷରୁ ମଧ୍ୟ ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରାଯାଇଛି। ହର୍ମୁଜ୍ ପ୍ରଣାଳୀକୁ ବାଣିଜ୍ୟିକ ପରିବହନ ପାଇଁ ବନ୍ଦ ରଖାଯାଇଥିବା ଇରାନ୍ ସାମରିକ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ସେହି ପଥ ଦେଇ ଗତି କରୁଥିବା ଜାହାଜଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ ହୋଇପାରେ ବୋଲି ଇରାନ୍ ଚେତାବନୀ ଦେଇଛି। ଅନ୍ୟପକ୍ଷରେ ଆମେରିକା ଇରାନ୍ର ଏହି ଚେତାବନୀକୁ ଖଣ୍ଡନ କରି କହିଛି, ହର୍ମୁଜ୍ ପ୍ରଣାଳୀ ଦେଇ ବାଣିଜ୍ୟିକ ପରିବହନ ଜାରି ରହିଛି। ସାମ୍ପ୍ରତିକ ମୁକାବିଲା ପରିସ୍ଥିତି ଏବେ ଇରାନ୍ ସୀମା ବାହାର ଅଞ୍ଚଳକୁ ମଧ୍ୟ ବ୍ୟାପିବାରେ ଲାଗିଛି। ବାହାରିନ୍, କୁଏତ୍ ଏବଂ ଜୋର୍ଡାନ୍ରେ ଥିବା ଆମେରିକୀୟ ଘାଟିଗୁଡ଼ିକ ଉପରେ ଆକ୍ରମଣ କରାଯାଇଥିବା ଇରାନ୍ର ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ଦାବି କରିଛି। ଦେଶରେ ଶ୍ରମ କ୍ଷେତ୍ର ଅନୁପାଳନକୁ ସରଳ କରିବା, ଶ୍ରମିକ କଲ୍ୟାଣକୁ ଅଧିକ ସଶକ୍ତ କରିବା ଏବଂ ଏକ ଆଧୁନିକ ତଥା ସ୍ୱଚ୍ଛ ଶ୍ରମ ଇକୋସିଷ୍ଟମ୍ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଗତକାଲି ଆନ୍ତର୍ଜାତିକ ଶ୍ରମ ସମ୍ମିଳନୀକୁ ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧନ କରି ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି, 29ଟି କେନ୍ଦ୍ରୀୟ ଶ୍ରମ ଆଇନକୁ ଏକୀକୃତ କରି 4ଟି ଶ୍ରମ କୋଡ୍ ପ୍ରସ୍ତୁତ କରାଯାଇଛି, ଫଳରେ ଦେଶରେ ଶ୍ରମ କ୍ଷେତ୍ରରେ ବ୍ୟାପକ ସଂସ୍କାର ହୋଇଛି। ଏହି ଅବସରରେ ରାଷ୍ଟ୍ରମନ୍ତ୍ରୀ କରନ୍ଦଲାଜେ ଜାତୀୟ କ୍ୟାରିୟର ସେବା ପୋର୍ଟାଲ ଏବଂ ଇ ଶ୍ରମ ପୋର୍ଟାଲ ମାଧ୍ୟମରେ ଶ୍ରମ ଓ ନିଯୁକ୍ତି କ୍ଷେତ୍ରରେ ହୋଇଥିବା ଡିଜିଟାଲ ଆଧାରିତ ସାର୍ବଜନୀନ ଭିଭିଭୂମି ବିକାଶ ଉପରେ ଆଲୋକପାତ କରିଛନ୍ତି। ଭାରତୀୟ ରେଳବାଇ ରେଳ ଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବର୍ତ୍ତମାନ ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥାର ମୂଲ୍ୟାଙ୍କନ କରିବା ଏବଂ ଯାତ୍ରୀ ସୁରକ୍ଷା ବୃଦ୍ଧି ଓ ରେଳ ସମ୍ପତ୍ତିର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା। ରେଳ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଷ୍ଟେସନ କୋଠା, ବୈଦ୍ୟୁତିକ ସ୍ଥାପନ, ଏୟାର କଣ୍ଡିସନିଂ ଏବଂ ବାୟୁ ଚଳାଚଳ ବ୍ୟବସ୍ଥା, ଜରୁରୀକାଳୀନ ପ୍ରସ୍ଥାନ ଏବଂ ଅଗ୍ନି ନିର୍ବାପନ ଉପକରଣ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଭିଭିଭୂମିଗୁଡ଼ିକ ଉପରେ ଯାଞ୍ଚ କରାଯିବ। 2026 ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଉଦ୍ଘାଟନୀ ମ୍ୟାଚ୍ରେ ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକା ପରସ୍କରକୁ ଭେଟିବେ। ମେକ୍ସିକୋ ସିଟିର ଐତିହାସିକ ଏଷ୍ଟାଡିଓ ଆଜଟେକାଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ଆମେରିକା, କାନାଡ଼ା ଏବଂ ମେକ୍ସିକୋ ମିଳିତ ଭାବେ ଚଳିତ ବର୍ଷ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। ଜୁଲାଇ 19 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ସବୁଠାରୁ ଅଧିକ 48ଟି ଦେଶ ଅଂଶଗ୍ରହଣ କରୁଛନ୍ତି। ମୋଟ 104ଟି ମ୍ୟାଚ୍ ଖେଳାଯିବ। ସେଥିରେ 72ଟି ଗ୍ରୁପ୍ ପର୍ଯ୍ୟାୟ ଏବଂ 32ଟି ନକ୍ଆଉଟ୍ ପର୍ଯ୍ୟାୟ ମ୍ୟାଚ୍ ଅନ୍ତର୍ଭୁକ୍ତ। ଅଂଶଗ୍ରହଣ କରୁଥିବା ଦେଶଗୁଡ଼ିକୁ 12ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର 11ତମ ପରିଚାଳନା ପରିଷଦ ବୈଠକ। କୃଷକମାନେ ହେଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା, ପୁଷ୍ଟିସାର ଓ ସମୃଦ୍ଧିର ମୂଳଦୁଆ, କହିଲେ ପ୍ରଧାନମନ୍ତ୍ରୀ। ଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ପ୍ରସାରଣକୁ ଅଧିକ ସଶକ୍ତ କରିବା ପାଇଁ ଗ୍ରହଣ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା, କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ। କେତେକ ସ୍ୱତନ୍ତ୍ର ବର୍ଗର ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ ଉପରେ ଛାଡ଼ ହେଲା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ପ୍ରତିଯୋଗିତା।
1: This is Akashvani and I am Valsa Williams with the midday news. The headlines. Prime Minister Narendra Modi stresses collective efforts of centre and states key to realising Vikasit Bharat vision. Chairs 11th Governing Council meeting of Niti Aayog in New Delhi. Information and Broadcasting Minister Ashwini Vaishnav says government making efforts to strengthen Akashvani and Doordarshan coverage across border regions. Inaugurates 20 kilowatt FM transmitter in Rajasthan's Jaisalmer.

12 ଜଣ କଳାକାରଙ୍କୁ ପୁରସ୍କୃତ କରାଯାଇଛି। ଓଡ଼ିଶୀ ନୃତ୍ୟ, ଲୋକନୃତ୍ୟ, ମର୍ଦ୍ଦଳ ବାଦ୍ୟ, ନାଟକ ଓ ପାରମ୍ପରିକ କଳା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଏହି କଳାକାରମାନଙ୍କୁ ଜାତୀୟ ସ୍ତରରେ ସ୍ୱୀକୃତି ପ୍ରଦାନ କରାଯାଇଛି। ଓଡ଼ିଶୀ ନୃତ୍ୟ 2024 ବର୍ଷ ପାଇଁ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ ଓ 2025 ବର୍ଷ ପାଇଁ ଗୁରୁ ଇଲିଆନା ସୀତାରିଷ୍ଟ ପୁରସ୍କୃତ ହୋଇଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ରାଜ୍ୟର ସମସ୍ତ ପ୍ରତିଭାବାନ ଓ ବରେଣ୍ୟ କଳାକାରମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ସଫଳତା ଆଗାମୀ ପିଢ଼ିର କଳାକାରମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ। ଉଚ୍ଚଶିକ୍ଷା ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି 23,58,00,000 ଟଙ୍କା ବ୍ୟୟରେ ଭଦ୍ରକ ନେହେରୁ ଷ୍ଟାଡିୟମ୍ର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରୀ ସୁରଜ କହିଛନ୍ତି, ଜିଲ୍ଲାର 7 ବ୍ଲକରେ କ୍ରୀଡ଼ା ଭିଭିଭୂମିର ବିକାଶ ପାଇଁ ରାଜ୍ୟ ସରକାର 100 କୋଟି ଟଙ୍କା ବିନିଯୋଗ କରିବେ। ରାଜ୍ୟର ସମସ୍ତ ବ୍ଲକରେ କ୍ରୀଡ଼ାର ଅଗ୍ରଗତି ଓ ଉନ୍ନତି ପାଇଁ ସରକାର ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। 2036 ବିକଶିତ ଓଡ଼ିଶା ଗଠନ ସ୍ୱପ୍ନ ପୂରଣ ପାଇଁ ସମସ୍ତଙ୍କୁ ସଂକଳ୍ପ ନେବା ଲାଗି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଜାରି ରହିଛି। ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ମତଦାତାଙ୍କୁ ପରିଗଣନା ଫର୍ମ ପୂରଣ ନେଇ ମାର୍ଗଦର୍ଶନ କରୁଛନ୍ତି। ଗତ 30 ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଚଳିତ ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବ। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସଫଳ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଜିଲ୍ଲାର ଆଦର୍ଶ କୃଷି ବଜାରରେ ଲୋକକଳା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ନବରଙ୍ଗପୁର ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା 852,332 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି 99.3% ଭୋଟରଙ୍କୁ ପରିଗଣନା ଫର୍ମ ବିତରଣ କରିଛନ୍ତି। ଜିଲ୍ଲାରେ ଆଜିଠାରୁ ପରିଗଣନା ଫର୍ମର ଡିଜିଟାଇଜେସନ ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ଜିଲ୍ଲାର ରଜବୋଡ଼ାସମ୍ବର ବ୍ଲକକୁ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ଜୟଶ୍ରୀ ମଲ୍ଲିକ ଗସ୍ତ କରି ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଶ୍ରୀମତୀ ମଲ୍ଲିକ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଗଜପତି ଜିଲ୍ଲାରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ସାପ୍ତାହିକ ଅଭିଯାନ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଶିଶୁ ଶ୍ରମିକ ନିରାକରଣ, ଶିଶୁ ଅଧିକାର ସୁରକ୍ଷା ଓ ପ୍ରତ୍ୟେକ ଶିଶୁଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ନବରଙ୍ଗପୁର ଜିଲ୍ଲାରେ ଖରିଫ୍ ଚାଷକୁ ଦୃଷ୍ଟିରେ ରଖି ସମବାୟ ଋଣ ନେଇଥିବା ଚାଷୀଙ୍କୁ ସାର ବିକ୍ରୟ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀଙ୍କ ନାମ ଓ ଚାଷଜମିର ପରିମାଣ ସମ୍ପର୍କିତ ତଥ୍ୟ ରେଜିଷ୍ଟରରେ ପ୍ରଦର୍ଶନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ କୃଷି ବିଭାଗ ପକ୍ଷରୁ କୁହାଯାଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ନିପୁଣ ବିଦ୍ୟାଳୟ ଅନୁସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସ୍ତରରୁ ଆସିଥିବା ବିଭିନ୍ନ ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଚଳିତ ବର୍ଷର ଯୋଜନା ସମ୍ପର୍କରେ ଅନୁସ୍ଥାପନ ରିପୋର୍ଟ ପ୍ରଦାନ କରାଯାଇଥିଲା। ଶିଶୁ ବାଟିକାରୁ ଆରମ୍ଭ କରି ତୃତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଏଥିରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଗଜପତି ଜିଲ୍ଲାରେ ଗୁମା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେଇ ଚାଷୀମାନଙ୍କୁ ଉନ୍ନତମାନର ମତ୍ସ୍ୟଚାଷ ପଦ୍ଧତି ସମ୍ପର୍କରେ ଅବଗତ କରାଇଥିଲେ। ଶିଶୁଙ୍କ ଜୀବନ, ଶିକ୍ଷା ଓ ବିକାଶରେ ଖେଳର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆଜି ଅନ୍ତର୍ଜାତୀୟ ଖେଳ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଖେଳ ଓ ଶୈଶବକୁ ସୁରକ୍ଷା ଦେବା। ମିଳିତ ଜାତିସଂଘର ସାଧାରଣ ସଭାରେ ଅନ୍ତର୍ଜାତୀୟ ଖେଳ ଦିବସ ପାଳନ ନିଷ୍ପଭି ନିଆଯାଇଥିଲା। 1999 ଜାତିସଂଘ ଶିଶୁ ଅଧିକାର ସମ୍ମେଳନକୁ ପ୍ରଥମେ ଅନୁମୋଦନ ମିଳିଥିଲା। ପାଣିପାଗ ରାଜ୍ୟରେ ଆସନ୍ତା 3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ 3 ଦିନ ମଧ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଗତ 24 ଘଣ୍ଟା ମଧ୍ୟରେ ସମ୍ଭଲପୁର ଜିଲ୍ଲାର ରେଢ଼ାଖୋଲରେ ସର୍ବାଧିକ 29 ମିଲିମିଟର ବର୍ଷା
ରେକର୍ଡ

କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ସ୍ୱଚ୍ଛ ପ୍ରଶାସନ ଓ ସହଭାଗିତା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର ପରିଚାଳନା ପରିଷଦ ବୈଠକ। କୃଷକଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ଗତ 12 ବର୍ଷ ମଧ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଖେଳ ଓ ଶୈଶବକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଖେଳ ଦିବସ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3 ଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ଭାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ରାମ ବଲରାମ କଥାଚିତ୍ରରେ କଣ୍ଠଦାନ କରିଛନ୍ତି ଚିତ୍ତରଞ୍ଜନ ଜେନା ଏବଂ ବାଣୀ ଜୟରାମ।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରାନ୍ତି ଅପରାହ୍ନ। ଏଥିରେ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ତେବେ ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମରେ ମୁଁ ରହିଛି, ମୋ ସହିତ ପୂର୍ବଭଳି ରହିଛି ଗୋଟିଏ ଶବ୍ଦ, ଯେଉଁ ଶବ୍ଦକୁ ବାରମ୍ବାର ବ୍ୟବହାର କରାଯାଇଛି ସବୁ ଗୀତଗୁଡ଼ିକରେ। ତେବେ ଆଉ ଡେରି ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମ ଅସରାନ୍ତି ଅପରାହ୍ନ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। କଥାଚିତ୍ର ଭିଗି ପଲକେ।

କାର୍ଯ୍ୟକ୍ରମ ଶେଷରେ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। କଥାଚିତ୍ର କୁରୁକ୍ଷେତ୍ର।

0: ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ଆକାଶବାଣୀ କଟକ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିରହରିତ। ଏଥିରେ ଶୁଣିବା କେତୋଟି ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତ। ତେବେ ଶ୍ରୋତାବନ୍ଧୁ, ଅନେକଗୁଡ଼ିଏ ଏସ୍ଏମ୍ଏସ୍ ଆସି ଆମ ପାଖରେ ପହଞ୍ଚିସାରିଛି। ଏସ୍ଏମ୍ଏସ୍ ତ ଶୁଣିବା, କିନ୍ତୁ ଏଠି ଟିକେ ନେବା ବ୍ରେକ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ। APK

0: খায়। অজানা লিঙ্ক ক্লিক করন্তু নাই। সাইবার ক্রাইম হেল্পলাইন 1930 মনে রাখন্তু। SBI সচেতন রুহন্তু, সুরক্ষিত রুহন্তু।
1: ଯେଉଁ ଏସଏମଏସ୍ ଗୁଡ଼ିକ ଆସିଛି, ପ୍ରଥମେ ଆସିଛି ରାଜେନ୍ଦ୍ର ନନା ଲେଖିଛନ୍ତି ନୂଆଗାଁରୁ। ମୁଁ ସବୁବେଳେ କହିଛି ରାଜେନ୍ଦ୍ର ନନା ଯେତେବେଳେ ଆପଣ ଲେଖୁଛନ୍ତି ଏସଏମଏସ୍ଟି, ସ୍ପେଲିଂଗୁଡ଼ିକ ମିଷ୍ଟେକ୍ ହୋଇଯାଉଛି, ଯେଉଁଥିପାଇଁ ଆମେ ପଢ଼ିପାରୁନୁ। ତଥାପି ଆଜି ବହୁତ କଷ୍ଟରେ ମୁଁ ପଢ଼ିଛି ନମିତା ଅଗ୍ରୱାଲଙ୍କ କଣ୍ଠରେ ବୋଧେ ଗୋଟେ ଗୀତ ଆପଣ ଶୁଣିବାକୁ ଚାହୁଁଛନ୍ତି।

ସନ୍ତୋଷ ବରାଡ଼ ଲେଖିଛନ୍ତି ଭୁବନେଶ୍ୱରରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ପ୍ରଣବ ପଟ୍ଟନାୟକଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ। ଗୀତ ରଚନା ଜିତେନ୍ଦ୍ର ପଟ୍ଟନାୟକ।

ଲେଖିଛନ୍ତି ପ୍ରିୟଦର୍ଶିନୀ ପଣ୍ଡା, ସବିତା ମିଶ୍ର, ମିଲି ପରି ଏବଂ ଚୁନରୁ। ଆପଣମାନେ ଯଦିଓ ଜାଣିଛନ୍ତି ଚିରହରିତରେ କେବଳ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତ ବାଜେ, ତଥାପି ଆପଣ ସେଥିରେ ଲେଖିଛନ୍ତି ଫିଲ୍ମ ଗୀତ ବଜାଇବା ପାଇଁ। ଆମେ ତ ଫିଲ୍ମ ଗୀତ ଟିକେ ସମୟରେ ଦେଇପାରିବୁନି, ତଥାପି ଗୋଟିଏ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଗୋଟିଏ ଗୀତ ଶୁଣାଉଛି। ଗୀତ ରଚନା ଏବଂ କଣ୍ଠ ଅକ୍ଷୟ ମହାନ୍ତି। ଆଶା କରୁଛି ଆପଣଙ୍କୁ ଗୀତଟି ପସନ୍ଦ ଆସିବ।

ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ଲେଖିଛନ୍ତି ସୁନିତା ପୃଷ୍ଟି। ଆପଣ ଶୁଣିବାକୁ ଚାହୁଁଛନ୍ତି କୁମାର ଭାବିଙ୍କ କଣ୍ଠରେ ଗୋଟିଏ ଗୀତ, ଗୀତ ରଚନା ଓମକାର, ସଙ୍ଗୀତ ଆଲୋକ ଦେବ।

ଆଉ ଗୋଟିଏ ଏସଏମଏସ ଆସିଛି ମହମ୍ମଦପୁର ବିଲାହାଟ କଟକରୁ ଲେଖିଛନ୍ତି ବାପୁଜୀ ପାତ୍ର ବାଉରିବନ୍ଧ ପାତ୍ର ଆପଣ ଶୁଣିବାକୁ ଚାହୁଁଛନ୍ତି ବାବୁଲ ସୁପ୍ରିୟଙ୍କ କଣ୍ଠରେ ଗୋଟିଏ ଗୀତ ରଚନା ଅରୁଣ ମନ୍ତ୍ରୀ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ସେ ଟିନ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ।

0: चेटिनार सीमेंट सुपर ग्रेड सीमेंट 64 वर्षर दृढ़ मूल दुआ चेटिनार सीमेंट द परफेक्ट कंक्रीट चॉइस।
1: ଭୁବନେଶ୍ୱରରୁ ଆସିଛି ଏସଏମଏସଟି ଲେଖିଛନ୍ତି ଦୁଷ୍ମନ୍ତ ସାହୁ ଏବଂ କୁଳମଣି ସାହୁ। ଆପଣମାନେ ପ୍ରାଣ ସଙ୍ଗିନୀରେ ଗୀତଟି ଶୁଣିବାକୁ ଚାହିଁଛନ୍ତି। ଆପଣମାନେ ଲେଖିଛନ୍ତି ବାଳକୃଷ୍ଣ ଦାସଙ୍କ କଣ୍ଠରେ ଗୀତଟି, କିନ୍ତୁ ସେ ଗୀତଟି ଆମ ପାଖରେ ନାହିଁ। ପ୍ରାଣ ସଙ୍ଗିନୀରେ କଲି ଗୀତଟି ଅଞ୍ଜଳି ରାୟଙ୍କ କଣ୍ଠରେ ଅଛି। ବନମାଳିକା ରଚନାରୁ ସଙ୍ଗୀତା ରାଖଲ ଚନ୍ଦ୍ର ମହାନ୍ତି।

ରେହମାନପୁର ତୁଳତି ଯାଜପୁର ରୋଡ୍ରୁ ଲେଖିଛନ୍ତି ହେମନ୍ତ କୁମାର ଦାସ। ଆପଣ ଏ ସମୟରେ ବୋଧେ ଭୁଲରେ ଲେଖିଦେଇଛନ୍ତି କଥାଚିତ୍ରର ଗୀତ ଶୁଣାଇବା ପାଇଁ। ଏ ସମୟ ହେଉଛି ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚାଲିଛି ଚିରହରିତ। ତେବେ ଅକ୍ଷୟ ମହାନ୍ତିଙ୍କ ରଚନାରୁ ଏବଂ କଣ୍ଠରୁ ଗୋଟିଏ ସୁନ୍ଦର ଗୀତ ଶୁଣାଉଛି, ଆଶା କରୁଛି ଆପଣଙ୍କୁ ଭଲ ଲାଗିବ।

ପରବର୍ତ୍ତୀ ସମସ୍ତ ଆସିଛି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ଲେଖିଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି ଆପଣ ଶୁଣିବାକୁ ଚାହିଁଛନ୍ତି ନିବେଦିତାଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତଟିଏ ତେବେ ଶ୍ରୋତାବନ୍ଧୁ ଏଠି କହି ରଖିବି ଯେତେବେଳେ ଆପଣ ଲେଖୁଛନ୍ତି ନିଜର ନାଁ ସ୍ପଷ୍ଟ ଭାବରେ ନିଶ୍ଚିତ ଭାବରେ ଲେଖନ୍ତୁ କାରଣ ଆମକୁ ପଢ଼ିବାକୁ ଅନେକ ସମୟରେ ବହୁତ କଷ୍ଟ ହୁଏ ଯେତେବେଳେ ସ୍ପେଲିଂ ମିଷ୍ଟେକ୍ ହୋଇଯାଏ କିମ୍ବା କଣ୍ଠଶିଳ୍ପୀଙ୍କ ନାଁ ଭୁଲ ଲେଖିଦିଅନ୍ତି ଗୀତ ବେଳେବେଳେ ଭୁଲ ଲେଖିଦିଅନ୍ତି ତେବେ ଯାହା ହେଉ ଆପଣ ଶୁଣିବାକୁ ଚାହିଁଛନ୍ତି ନିବେଦିତାଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ ରଚନା ନିଜାମ ସଙ୍ଗୀତ ପ୍ରେମାନନ୍ଦ

କାର୍ଯ୍ୟକ୍ରମ ଚିରହରିତ୍ରେ ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ। ପରିବେଷଣ କରୁଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଣ୍ଠଶିଳ୍ପୀମାନେ। ଗୀତ ରଚନା ଗୀତା ଖୁଣ୍ଟିଆ।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ ପ୍ରଥମେ ଗାଇଛନ୍ତି ହ୍ୟୁମାନ ସାଗର କଥାଚିତ୍ର ଜବରଦସ୍ତ ପ୍ରେମିକ

0: ବନ୍ଧୁ, ଜୀବନ ଏକ ଚଳଚ୍ଚିତ୍ର ପରି, ଯେଉଁଠି ପ୍ରତିଟି ଦୃଶ୍ୟରେ ନୂଆ ନୂଆ ଆହ୍ୱାନ ଥାଏ। ଏହି ଆହ୍ୱାନକୁ ସାମ୍ନା କରି ଆଗକୁ ବଢିବାର ନାମ ହିଁ ସଂଘର୍ଷ।
1: ହଁ ବନ୍ଧୁ, ସଂଘର୍ଷ ହେଉଛି ଜୀବନର ସେହି କଷଟି ପଥର ଯାହା ମଣିଷକୁ ଖାଣ୍ଟି ସୁନା ପରି ଗଢି ତୋଳେ। ସଫଳତା କେବେ ବି କାହାରିକୁ ସହଜରେ କିମ୍ବା ଭାଗ୍ୟ ବଳରେ ମିଳିନଥାଏ। ଏହା ପଛରେ ଥାଏ ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ, ଲୁହ, ସ୍ୱେଦ ଏବଂ ଅସୀମ ସଂଘର୍ଷର କାହାଣୀ।
0: ମାଟି ତଳୁ ଅଙ୍କୁରିତ ହେଉଥିବା ଏକ କୋମଳ ଗଛଟିଏ ବି ସୂର୍ଯ୍ୟାଲୋକ ପାଇବା ପାଇଁ ଟାଣ ମାଟି ସହିତ ସଂଘର୍ଷ କରେ। ପକ୍ଷୀଟିଏ ଆକାଶରେ ଉଡ଼ିବା ପାଇଁ ପବନ ସହିତ ସଂଘର୍ଷ କରେ। ଠିକ୍ ସେହିପରି ମଣିଷ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତିଟି ପାଦରେ ସଂଘର୍ଷ କରିଥାଏ। ସଂଘର୍ଷ ବିନା ଜୀବନ ନିଷ୍ପ୍ରାଣ ଏବଂ ଅର୍ଥହୀନ ହୋଇଯାଏ।
1: ସଂଘର୍ଷ ମଣିଷକୁ କେବଳ ସଫଳ କରେ ନାହିଁ, ବରଂ ତାକୁ ଭିତରୁ ଶକ୍ତ କରେ। ଧୈର୍ଯ୍ୟର ସହ ଲଢ଼ିବା ଏବଂ ପଡ଼ିଯାଇ ପୁଣି ଉଠି ଠିଆ ହେବା ଦ୍ୱାରା ହିଁ ସଫଳତାର ରାସ୍ତା ଉନ୍ମୁକ୍ତ ହୁଏ।
0: ଅନେକ ସମୟରେ ସଂଘର୍ଷର ରାସ୍ତାରେ ମଣିଷ ନିଜକୁ ଏକା ବୋଲି ଅନୁଭବ କରେ। ଚାରିଆଡ଼େ କେବଳ ଅନ୍ଧାର ଦେଖାଯାଏ। ରାତିର ନିଶବ୍ଦତା ଭିତରେ ନିଜ ସ୍ୱପ୍ନ ଭାଙ୍ଗିବାର ଭୟ ଆଖିରେ ଲୁହ ଆଣିଦିଏ। କିନ୍ତୁ ମନେ ରଖିବାକୁ ହେବ ଯେ ସବୁଠାରୁ କଳା ଅନ୍ଧାର ରାତି ହିଁ ଏକ ସୁନ୍ଦର ସକାଳର ସଙ୍କେତ ଦେଇଥାଏ। ବନ୍ଧୁ, ଯେଉଁମାନେ ସେହି ଅନ୍ଧାରକୁ ଡରି ନଯାଇ ଆଗକୁ ବଢ଼ନ୍ତି ସେମାନେ ହିଁ ଦୁନିଆରେ ଉଦାହରଣ ସାଜନ୍ତି। ଲୁହର ପ୍ରତିଟି ବୁନ୍ଦା ଦିନେ ସଫଳତାର ମୁକୁଟ ସାଜି ମଥାରେ ଚମକି ଉଠେ।
1: ହଁ ବନ୍ଧୁ, ଆଜି ଆମେ ପରିଚିତ ହେବା ସେମିତି ଜଣେ ଅଦମ୍ୟ ବ୍ୟକ୍ତିତ୍ୱଙ୍କ ସହିତ, ଯିଏ ନିଜ ପରିଶ୍ରମ ଓ ଅଧ୍ୟବସାୟ ମାଧ୍ୟମରେ ସଫଳତାର ସିରିପା ପିନ୍ଧିଛନ୍ତି। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସର୍ବକୃଷ୍ଟ ସ୍ଥାନ ହାସଲ କରି ଓଏଏସ୍ ଟପର ହୋଇଛନ୍ତି ଶ୍ରୀଯୁକ୍ତ ଭୁବନ ସାହୁ।
0: ହଁ ବନ୍ଧୁ, ଆଜି ଫୋନ ଯୋଗେ ସେ ଆମ ସହିତ ଯୋଡ଼ି ହୋଇଛନ୍ତି। ତେବେ ତାଙ୍କ ସଫଳତାର ଜୟଯାତ୍ରା ସମ୍ପର୍କରେ ଚାଲନ୍ତୁ ଅଧିକ ଜାଣିବା ତାଙ୍କରି ପାଖରୁ। ତାହେଲେ ଆଉ ଡେରି ନ କରି କଥା ହେବା ଓଏଏସ୍ ରାଙ୍କ ୧ ଶ୍ରୀଯୁକ୍ତ ଭୁବନ ସାହୁଙ୍କ ସହିତ, ଯିଏ ଅନେକଙ୍କ ପାଇଁ ଆଜି ପ୍ରେରଣାର ଉତ୍ସ। ନମସ୍କାର ସାର୍, ଆଜିର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
2: ନମସ୍କାର।
0: ଆଚ୍ଛା, ପ୍ରଥମେ କୁହନ୍ତୁ ଆପଣ କେମିତି ଅଛନ୍ତି?
2: ବହୁତ ଖୁସି ଅଛି, ଆଉ ଭଲ ବି ଅଛି।
0: ନିଶ୍ଚିତ ଭାବରେ ପ୍ରଶାସନିକ ସେବାରେ ଯୋଗ ଦେବା ଗୋଟେ ବହୁତ ବଡ କଥା ସାର୍, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ। ଆଜ୍ଞା, ତେବେ ଅନେକ ଲୋକଙ୍କୁ ପଚାରିଲେ ସେମାନେ କୁହନ୍ତି ଯେ ପ୍ରଶାସନିକ ସେବା ସେମାନେ କେବଳ ପ୍ରତିଷ୍ଠା ପାଇଁ ଜଏନ୍ କରିବାକୁ ଚାହୁଁଛନ୍ତି। ତେବେ ସାର୍, ଆପଣ ଜଣେ ଆଇଆଇଟିଆନ୍, ପୁଣି ଗୋଲ୍ଡ ମେଡାଲିଷ୍ଟ, ଜଣେ ଆଇଆଇଟିଆନ୍ ହୋଇକି ଆଡମିନିଷ୍ଟ୍ରେସନକୁ କାହିଁକି ଆପଣ ଚୟନ କଲେ, କାହିଁକି ବାଛିଲେ ଓଏ ସେବା ପାଇଁ?
3: ଦେଖନ୍ତୁ, ମୁଁ ଆଇଆଇଟି ପାସ୍ ଆଉଟ୍ ହେଲା ପରେ 2018 ମୁଁ ଗୋଟେ ଓଏନ୍ଜିସି ସେଣ୍ଟ୍ରାଲ ପିଏସ୍ରେ କାମ କରିଥିଲି। ସେଟା ବି ୱେଲ୍ ଏଷ୍ଟାବ୍ଲିଶ୍ ପିଏସ୍, ନମ୍ବର ୧ ମହାରତ୍ନ ପିଏସ୍ଓ ଇନ୍ ଇଣ୍ଡିଆ, ଯେହେତୁ ତାର ବ୍ରାଞ୍ଚ ଅନ୍ୟ ଷ୍ଟେଟ୍ରେ ଅଛି ବଟ୍ ଓଡ଼ିଶାରେ ନାହିଁ। ତ ମତେ କୋଭିଡ୍ ପରେ ଟିକେ ମୁଁ ଗୋଟେ ହୋମସିକ୍, ତ ଫ୍ୟାମିଲି ଯୋଉ ଗ୍ୟାପ୍ଟା ଟିକେ ଅଧିକ ଫିଲ୍ ହେଲା, ତ ବାପା ମା ବି ଚାହୁଁଥିଲେ ଟିକେ ପାଖରେ ରହି କାମ କରିବା ପାଇଁ। ସେଥିପାଇଁ ମୁଁ ଆଫ୍ଟର କୋଭିଡ୍ ଡିସାଇଡ୍ କଲି କି ଓଡ଼ିଶା ସିଭିଲ୍ ସର୍ଭିସ୍ ଆପ୍ଲାଏ କରିବା ପାଇଁ, ଆଉ ମତେ ଓଡ଼ିଶାକୁ ଆସିକି ଓଡ଼ିଶା ଲୋକମାନଙ୍କ ପାଇଁ କିଛି କାମ କରି ଘର ପାଖରେ ରହିକି କାମ କରିବା ପାଇଁ ମାନେ ନିଜକୁ ସ୍ଥିର କଲି। ତ ସେଥିପାଇଁ ମୁଁ ଫାର୍ଷ୍ଟ ଆଟେମ୍ପ୍ଟରେ ଟ୍ରାଏ କରିଥିଲି ଲାଷ୍ଟ ଇୟର, ତ 23 ମୋର ପୋଲିସରେ ହେଇଯାଇଥିଲା। ଏବେ ମୁଁ ଅଣ୍ଡର ଟ୍ରେନିଂ ଅଛି ଆଜି ଡିଏସ୍ପି ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀରେ। ଦେନ୍ ସେକେଣ୍ଡରେ ମୁଁ ଯେହେତୁ ବାପାଙ୍କର ଇଚ୍ଛା ଥିଲା ଗୋଟେ ଆଡମିନିଷ୍ଟ୍ରେସନ, ସେଥିପାଇଁ ଆଡମିନିଷ୍ଟ୍ରେସନ ଆକ୍ଚୁଆଲି ଯେମିତି ଲାଷ୍ଟ ମାଇଲ୍ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ପହଞ୍ଚି ପାରିବ, ତ ଆଉଥରେ ଆଟେମ୍ପ୍ଟ ଦେଇଥିଲି, ତ ଏବେ କୃତକାର୍ଯ୍ୟ ହୋଇଛି, ତ ବହୁତ ଖୁସି ଲାଗୁଛି।
0: ନିଶ୍ଚିତ ନିଶ୍ଚିତ ଭାବରେ ସାର୍, ତେବେ ଆଗାମୀ ଦିନରେ ଆପଣ କେଉଁ ଡିପାର୍ଟମେଣ୍ଟ ଜଏନ୍ କରିବାକୁ ଚାହାନ୍ତି?
3: ଦେଖନ୍ତୁ, ଗଭର୍ଣ୍ଣମେଣ୍ଟ ଯାହା ବି ଦେବ କାମ କରିବାକୁ ଇଚ୍ଛା ଅଛି ଯେକୌଣସି ପଦବୀରେ, କିନ୍ତୁ ମୋର ଇଚ୍ଛା ଅଛି ଶିକ୍ଷା ବିଭାଗରେ କାମ କରିବା ପାଇଁ। ଯଦି ସେଥିରେ ମତେ ମିଳେ ଚାନ୍ସ କାମ କରିବା ପାଇଁ ତାହେଲେ ମତେ ବହୁତ ଖୁସି।
0: ଆଚ୍ଛା, ଶିକ୍ଷା ବିଭାଗ କଣ ପାଇଁ?
3: ମୁଁ ଗୋଟେ ରୁରାଲ ବ୍ୟାକଗ୍ରାଉଣ୍ଡରୁ ବିଲଙ୍ଗ କରୁଛି, ତ ମୁଁ ଜାଣିଛି ମାନେ ଶିକ୍ଷାର ମହତ୍ଵ କେତେ, ଆଉ ପିଲାମାନେ ସ୍କୁଲକୁ ଯାଆନ୍ତି ନା, ଅପରଚୁନିଟି ମିଳେନି। ତ ମୁଁ ଚାହୁଁଛି ଯୋଉ ଆମର ଯୋଉ ଟାର୍ଗେଟ ଅଛି ନ୍ୟାସନାଲ ଏଜୁକେସନ ପଲିସି ଅନୁସାରେ ଆମର 100% ଏନ୍ରୋଲମେଣ୍ଟ କରିବା ପାଇଁ, ତ ମୁଁ ଚାହିଁବି କି ସବୁ ପିଲା ସ୍କୁଲକୁ ଆସନ୍ତୁ, ପାଠ ତାପରେ ହେଇଯିବ, ଆଗେ ସ୍କୁଲରେ ଆସିକି ଏନ୍ରୋଲ କରନ୍ତୁ। ତ ସେହି ପଦକ୍ଷେପରେ କାମ କରିବାକୁ ଲକ୍ଷ୍ୟ ଅଛି।
0: ତାହେଲେ ଆଗାମୀ ଦିନରେ ଆମେ ଆପଣଙ୍କ ଠାରୁ ଶିକ୍ଷା ବିଭାଗରେ କିଛି ରିଫର୍ମ ନିଶ୍ଚୟ ଆଶା କରୁଛୁ, ଯଦି ଆପଣ ଜଏନ୍ କରନ୍ତି। ଆଚ୍ଛା, ଆପଣ ସେଲ୍ଫ ଷ୍ଟଡି କରିକି ନିଜର ପରିଶ୍ରମ ଦ୍ୱାରା ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି। ଆପଣ ନିଜେ ନିଜେ ପଢ଼ିଥିଲେ, ତେବେ ନିଜେ ନିଜେ ପଢ଼ିଲେ ବିନା କୌଣସି ପଥ ପ୍ରଦର୍ଶନ ବା ଗାଇଡାନ୍ସରେ କେହି ବି ଦିଗହରା ହୋଇଯାନ୍ତି। ଯେତେବେଳେ ଆପଣଙ୍କର ଏଇ ସିଲାବସ୍ଟା ବି ବହୁତ ଭାଷ୍ଟ ରହିଛି, ସେଥିରେ ପୁଣି ଆଜିକାଲି ପୁରା ମାନେ ଅନ୍ଲିମିଟେଡ୍ ରହୁଛି ରିସୋର୍ସେସ୍, ପ୍ରୋବ୍ଲେମ୍ ଠାରୁ ସଲ୍ୟୁସନ୍ର ପରିମାଣରେ ଅଧିକା, ଏସବୁ ମଧ୍ୟରେ ଆପଣ କେମିତି ନିଜର ଆଙ୍କରକୁ ସମ୍ଭାଳିଲେ, କେମିତି ଥିଲା ଆପଣଙ୍କ ପ୍ରସ୍ତୁତିର ଯାତ୍ରା?
3: ଦେଖନ୍ତୁ, ମୁଁ ତ କୋଚିଂ ଯାଇପାରିବିନି, ବିକଜ୍ ମୋର 10-6 ଜବ୍ ଥିଲା, ତ କୋଚିଂ ତ ମୋ ପକ୍ଷେ ସମ୍ଭବ ନଥିଲା ଆସିକି ପୁଣି କୋଚିଂ କରିବା। ତ ମତେ ହାର୍ଡଲି ପର୍ ଡେ ମ୍ୟାକ୍ସିମମ୍ 3-4 ଆୱାର ମିଳୁଥିଲା ପଢିବା। ତ ଯେହେତୁ ମୁଁ ପୂର୍ବରୁ ମୋର ରେଭେନ୍ସା ପାଠ ପଢିଥିଲି, ଆଇଆଇଟିରେ ପାଠ ପଢିଥିଲି, ସେଠି ବି ଥିଲି ମାନେ ଟପ୍ରେ ଥିଲି, ତ ମୋର ଗାଇଡ୍

0: ନିଜକୁ ମୁଁ ଜାଣିଥିଲି କେମିତି ଡିସିପ୍ଲିନ କରିହବ, ଆଉ ମତେ ଖାଲି ଜାଣିବାର ଥିଲା କଣ ପଢିବାର ଅଛି, ଏଇଟା ସିଲାବସ ଏଇଠୁ ପଢିବାର ଅଛି, ବାକି ଷ୍ଟ୍ରାଟେଜି ମୁଁ ନିଜେ ବନେଇ ଦେଇଥିଲି। ତ ଛୋଟ ଛୋଟ ଷ୍ଟ୍ରାଟେଜି ବନେଇ ଦେଇଥିଲି, ତ ମୋତେ ଗାଇଡାନ୍ସ ର ଅଭାବ ମତେ ଲାଗେ କି ମୁଁ ନିଜେ ସେଲ୍ଫ ମୋଟିଭେଟ ସବୁବେଳେ ଥିଲି। ଯେତେବେଳେ ଟିକେ ମୋଟିଭେସନ ଆଉଟ ଅଫ ଟ୍ରାକ ପଳାଉଥିଲି, ସେତେବେଳେ ମୋ ପାଖରେ ଫ୍ୟାମିଲି ଥିଲେ, ୱାଇଫ ଥିଲେ, ମୋଟିଭେଟ କରୁଥିଲେ କି ମତେ ବ୍ୟାକ୍ ଟୁ ଓଡ଼ିଶା ଯିବାର ଅଛି। ତ ରୁମ୍ ଭିତରେ ଏଣ୍ଟ୍ରି କରି ମାନେ ମୋର ସବୁ ଚିକା ହେଇଥିବ, ମାନେ ଗୋଲ କଣ କରିବା, ତ ମତେ ଆଉଟ ଅଫ ଡେଭିଏଟ ହେବା ତ ବହୁତ ମୁସ୍କିଲ ଥିଲା। ଆଉ ଯଦି ଜଣଙ୍କ କତିରେ ଗୋଟେ ପରଫେକ୍ଟ ଷ୍ଟ୍ରାଟେଜି ଅଛି, ଲିମିଟେଡ ଟାଇମ ଭିତରେ ଷ୍ଟ୍ରାଟେଜି ଅଛି, ତ ମତେ ଲାଗୁନି ସେ ମାନେ କୌଣସି ବି ଏକ୍ସାମ ରେ ହାର ମାନିବ। କଣ ପଢିବାର ଅଛି, ସିଲାବସ ଉଇଥ ଷ୍ଟ୍ରାଟେଜି, ପ୍ରାୟ ଏଭ୍ରି ଏକ୍ସାମ ଇଜ ପସିବଲ ଫର ଏନିୱାନ।
1: ନିଶ୍ଚିନ୍ତ ନିଶ୍ଚିନ୍ତ ସାର, ବହୁତ ଭଲ କଥାଟେ କହିଲେ ଆପଣ। ତେବେ ଆପଣ କହିଲେ ଯେ ଆପଣଙ୍କ ପରିବାରର ବହୁତ ସପୋର୍ଟ ରହୁଥିଲା, ତାହେଲେ
0: ନିଶ୍ଚିତ
1: ବାପା ମା ଆପଣଙ୍କର କଣ କରନ୍ତି ସାର?
0: ବାପା କୃଷକ ଆଉ ମା ଜଣେ ହାଉସ ୱାଇଫ।
1: ଆଚ୍ଛା, ତାହେଲେ ମାନେ ସେମାନେ କିନ୍ତୁ ପାଠପଢା ପାଇଁ କି ଆପଣଙ୍କର କେବେ ହେଲେ ହେଳା କରିନାହାନ୍ତି?
0: କେବେ ବି ହେଳା କରୁନାହାନ୍ତି, ଯେତେବେଳେ ଯାହା ଡିସିସନ ନେଇଛି ନିଜେ ଡିସିସନ ନେଇଛି, ମାନେ କେବେ ବି କିଛି ପ୍ରେସର ଆସିନି, ତ କୌଣସି ଫେକରେ ସେ ଅବହେଳା କରୁନାହାନ୍ତି।
1: ବାପା ମାଙ୍କର ମାନେ ରିଆକ୍ସନ ଟା କଣ ଥିଲା ଯେତେବେଳେ ସେ ଜାଣିଲେ ଯେ ତାଙ୍କ ପୁଅ ଓଏସ ରେ ଟପର ହୋଇଛନ୍ତି, ତାଙ୍କର ରିଆକ୍ସନ କଣ ଥିଲା? ସଫଳତାକୁ ଆପଣଙ୍କର ସେ କେମିତି ଗ୍ରହଣ କରନ୍ତି?
0: ମାନେ ସେ ତ ବହୁତ ଖୁସି ହେଇଥିଲେ, ଆପଣ ଦେଖିଥିବେ କି ମିଡିଆ ଫିଡିଆ କୋଉଠି ଭିଡିଓରେ ଦେଖିଥିଲେ, ମାନେ ବହୁତ ମାନେ କାନ୍ଦି ପକେଇଥିଲେ, ସମସ୍ତେ କାନ୍ଦି ପକେଇଥିଲେ, ମାନେ ଓଏସରେ ଟପର ହବ ଆଉ ଗରିବ ଘରର ଗୋଟେ ଫାର୍ମର ଫ୍ୟାମିଲିରୁ ବିଲଙ୍ଗ କରିବା ରାଙ୍କ ୱାନ୍ ଇଜ୍ ଭେରି ଡିଫିକଲ୍ଟ। ଯୋଉ ଜର୍ନି ଥିଲା, ନୋ ଡାଉଟ ମୁଁ ପରେ ଜବ୍ କରିକି ଏଷ୍ଟାବ୍ଲିଶ ହେଇଥିଲି ଠିକ ଠାକ୍, ବଟ୍ ଯୋଉ ଷ୍ଟାର୍ଟିଂ ଅଫ୍ ଦ କ୍ୟାରିୟର ମୋର ଏମଏସସି ପର୍ଯ୍ୟନ୍ତ ଯୋଉ କ୍ୟାରିୟର ଥିଲା, ମାନେ ଏତେ ଡେଫିସିଏନ୍ସି ଭିତରେ, ତ ଆଜି ଯୋଉ ଖୁସି ଦେଖିକି ବହୁତ ଖୁସି ହେଇଥିଲେ ସମସ୍ତେ।
1: ନିଶ୍ଚିତ ନିଶ୍ଚିତ ଭାବରେ ଆମର ବାପା ମାଙ୍କର ସାଧନା ଦ୍ୱାରା ହିଁ ତାଙ୍କର ସନ୍ତାନ ମାନେ ଆଗକୁ ବଢିଥାନ୍ତି। ତେବେ ଆପଣଙ୍କର ପତ୍ନୀଙ୍କର କଣ ଥିଲା ଭୂମିକା ଆପଣଙ୍କର ଏଇ ଷ୍ଟ୍ରଗଲ ଭିତରେ?
0: ମାନେ ତାଙ୍କର ତ ଯଦି କହିବାକୁ ଗଲେ ମାନେ ଫୁଲ ସପୋର୍ଟ ଦେଇଥିଲେ, ଯେମିତି ଯଦି ମୁଁ 50% ୱେଟେଜ ମୋ ପାଇଁ ଦେବି, 50% ତାଙ୍କ ପାଇଁ ଦେବି, ବିକଜ ୱିଦାଉଟ ହର ମାନେ ପସିବଲ ନଥିଲା। ଗୋଟେ ମ୍ୟାରେଜ ଲାଇଫ ରେ ଆସିକି 3-4 ଘଣ୍ଟା ପଢିବା ଆଉ ଯୋଉ ସାକ୍ରିଫାଇସ, ମାନେ ମୁଁ ଯୋଉ ସାକ୍ରିଫାଇସ, ତାଙ୍କର ସାକ୍ରିଫାଇସ ବହୁତ ବଡ ଅବଦାନ। ଯେତେବେଳେ ବି ମାନେ ଛୋଟ ଛୋଟ ଟାର୍ଗେଟ କରୁଥିଲୁ, ଡିସକସ କରୁଥିଲୁ ଆକ୍ଚୁଆଲି କେମିତି କଣ କରିହବ, ତ ସିଏ କହୁଥିଲେ ହଁ ଏମିତି କରିହବ ଏ ୱେରେ, ମାନେ ଷ୍ଟ୍ରାଟେଜି ବନେଇବା ସେ ବହୁତ ହେଲ୍ପ କରିଥିଲେ। ଆଉ ଯୋଉ ଯଦି କୌଣସି ମାନେ ନଟ ପସିବଲ କି ୱିକଲି ଏତେ ଡିସିପ୍ଲିନ ରହିପାରିବ, ତ ଯେତେବେଳେ ଡେଭିଟ ହେଇଯାଉଥିଲୁ ୱିକଲି ଥରେ କି ସିଏ ମାନେ ତାର ଡିସକସନ କରୁଥିଲୁ, ଏଇଟା ହେଇପାରୁନି, ବ୍ୟାକଲଗ୍ ଏତିକି ରହିଗଲା, ଏଇ କଣ କରିବାକୁ ପଡିବ, ପୁଣି ଏଇଟା କେମିତି ଆଡଜଷ୍ଟ କରିବ ନେକ୍ସଟ ୱିକ୍ରେ, ଆମେ 2 ଜଣ ମାନେ ସବୁବେଳେ ଡିସକସ କରୁ। ତ ସେ ବହୁତ ମୋଟିଭେଟ କରନ୍ତି କି ହଁ ଏଇଭଳିଆ ହେଇପାରିବ ହେଇପାରିବ, ତୁ ଟ୍ରାଏ କର। ଯେତେବେଳେ ମୁଁ ଧର ପଢିପାରେନି, ଆଜି ହଉନି, ଅଫିସରେ ବହୁତ କାମ ରହିଯାଏ, ଆସିକି ମାନେ ସବୁବେଳେ କୁହନ୍ତି ନା ପଢ ହେଇଯିବ, ଆଉ ଯଦି ନ କରିପାରେ ଗୋଲ ଆଚିଭ ତାହେଲେ ବହୁତ ସମୟ ଗାଳି ବି ଶୁଣିବାକୁ ପଡେ, ପଢ ତୁମେ ଆମକୁ ଯିବାକୁ ପଡିବ। ତ ଏସବୁ ଛୋଟ ଛୋଟ କ୍ୟୁମୁଲେଟିଭ ଯୋଉ ଇଫର୍ଟ, ଆଜି ତାର ରେଜଲ୍ଟ ମିଳିଲା। ଆଉ
1: ଯା ହଉ, ବହୁତ ଭଲ ଲାଗିଲା ଆପଣଙ୍କ ଠାରୁ ଶୁଣିକି ଯେ ଆପଣଙ୍କ ଭିତରେ ପାର୍ଟନରସିପଟା ଏତେ ଭଲ ରହିଛି, ସହଯୋଗିତାଟା ଏତେ ବହୁତ ଭଲ ରହିଛି, ଆଗକୁ ଆପଣଙ୍କ ଜୀବନଟା ମଧ୍ୟ ସୁଖମୟ ହଉ ଆମେ ଆଶା କରିବୁ। ତେବେ ଆପଣ ଯେମିତି ପ୍ରିପାରେସନ କରୁଥିଲେ, ସେ ପ୍ରତିଦିନ କେତେ ସମୟ ଆପଣ ଦେଉଥିଲେ ନିଜର ଏଇ ପ୍ରସ୍ତୁତିକୁ?
0: ଦେଖ ଜବ ଥିଲା 10-6, ତ ଆଉ ଆପଣ 6-7 hours ତ ଶୋଇବେ, ତ ମ୍ୟାକ୍ସିମମ ମୁଁ ଟାର୍ଗେଟ କରୁଥିଲି କିନ୍ତୁ 4 ଘଣ୍ଟା ପଢିବା ପାଇଁ ୱିକଲି ଟାର୍ଗେଟ କରୁଥିଲି, 30+ hours, 35 hours ପଢିବା ପାଇଁ ୱିକଲି, କିନ୍ତୁ ସଟରଡେ ସଣ୍ଡେ ଛୁଟି ମିଳିଯାଏ, ତ ସେଇ ୱିକେଣ୍ଡରେ ଟିକେ ଅଧିକ ଷ୍ଟ୍ରେସ କରିଦେଉଥିଲି। ଆଉ ସଣ୍ଡେଟା ଟାର୍ଗେଟ କରୁଥିଲି ଯଦି କିଛି ବ୍ୟାକଲଗ୍ ରହିଯାଉଛି ମୋର ୱିକଲିର, ମୁଁ ସେଟାକୁ କଭର କରିବା ପାଇଁ ଟାର୍ଗେଟ ଥିଲା କି 35 hours ଏରାଉଣ୍ଡ ୱିକଲି ହେଇଯାଉ, ଯେମିତି
1: ମାନେ ହେଇଯାଉଥିଲା ଠିକ ଠାକ୍।
0: ହଁ ହେଇଯାଉଥିଲା, ଯେବେ କିଛି ବ୍ୟାକଲଗ୍ ରହିଯାଏ ଥରେ, କେତେବେଳେ ଅଫିସରେ ଅଧିକ କାମ ରହିଛି ମିଟିଂ ଫିଟିଂରେ, ତ ଆଜିର ଟାର୍ଗେଟ ଫିଲ୍ଅପ୍ ହେଲାନି, ସେଟା ମୁଁ ଆଡଜଷ୍ଟ କରିଯାଉଥିଲି ସଟରଡେ ସଣ୍ଡେ, କିମ୍ବା କିଛି କିଛି ହଲିଡେ ବି ଆସିଯାଏ ଥରେ, ତ ହେଇଯାଉଥିଲା। ମେନ୍ସ ବେଳେ ଟିକେ ଅଧିକ ଷ୍ଟ୍ରେସ କରିଦେଇଥିଲି, ଟିକେ ଆୱାର ବଢେଇଥିଲି, ମେନ୍ସ ଟା ବହୁତ ଡିଫିକଲ୍ଟ ମାନେ କମ୍ପେୟାର ଟୁ ପ୍ରିଲିମ, ତ ମେନ୍ସ ବେଳେ ଛୁଟି ବି ନେଇଥିଲି ସିଏଲ ଫିଲ୍ ଆଡଜଷ୍ଟ କରିକି, ମାନେ ସିଏଲ ଜୁଡିସିଅସଲି ମୁଁ ସିଏଲ ଆଉ ଇଏଲ କୁ ୟୁଜ କରିଥିଲି।
1: ଆଚ୍ଛା ଆଚ୍ଛା, ତେବେ ପଢୁଥିବା ବା ପ୍ରିପେୟାର ହଉଥିବା ଲୋକଙ୍କ ଭିତରେ ଆମେ 2 ପ୍ରକାର ପିଲା ଦେଖୁଛୁ, କେହି କେହି ବାସ୍ ମଗପ କରନ୍ତି ବା ଘୋଷି ଦିଅନ୍ତି, ଆଉ ଖୁବ କମ୍ ଲୋକ ଏମିତି ଥାନ୍ତି ଯେଉଁମାନେ ବୁଝିକି ପଢନ୍ତି। ତେବେ ଏ ସମ୍ବନ୍ଧରେ ଆପଣଙ୍କର ମତ କଣ ରହିବ?
0: ଦେଖନ୍ତୁ ଏକ୍ସାମ ସିଭିଲ ସର୍ଭିସ ସ୍ପେସିଫିକାଲି ଏକ୍ସାମ ଇଜ ନଟ ଫର ଦି ମଗପ, ମାନେ ହେଇପାରିବନି, କାରଣ ଆପଣ ସିଲାବସ ଗୋଟେ ପଢିବେ, ଗୋଟେ କ୍ୱେଶ୍ଚିନ ଏକ୍ସାମ ହେଲେ ଆଉ ଗୋଟେ ପଡିବ, ଆଉ ସେଠି ଆପଣଙ୍କ ଆନାଲିଟିକାଲ ସ୍କିଲ ଯଦି ଥିବ ତାହେଲେ ଲେଖିପାରିବେ। ଆଉ ଗୋଟେ କ୍ୱେଶ୍ଚିନ ଲେଖିବା ପାଇଁ ମ୍ୟାକ୍ସିମମ 6-7 minutes ମିଳିବ, ତ 7 minutes ଭିତରେ ଆପଣଙ୍କୁ ଭାବିବାର ଅଛି, ଭଲ ପଏଣ୍ଟ ଲେଖିବାର ଅଛି, ପୁଣି 4 pages ଲେଖିବାର ଅଛି, ମାନେ ବହୁତ ମୁସ୍କିଲ ଲାଗୁଥିଲା। ଆଉ ଯଦି ଆପଣ ମଗପ କରିବେ, କେତେ ମଗପ କରିପାରିବେ, ତ ମଗପ କରିବା ପାଇଁ ପ୍ରିଲିମ କ୍ଲିୟର କରିଦେବେ, କିନ୍ତୁ ମେନ୍ସ ତ ହେଇପାରିବନି। ମେନ୍ସ ପାଇଁ ଆପଣ ଯୋଉ ଆନାଲିଟିକାଲ ଥିଙ୍କିଂ ଆଉ କିଛି ମାନେ ଓପିନିୟନ ବେସ୍ଡ ନିଜର ଡେଭଲପ କରିବା, ଓପିନିୟନ ଯାହା ବି ପ୍ରାଇମ ମିନିଷ୍ଟର ହଉ, ପ୍ରେସିଡେଣ୍ଟ ହଉ, କିଛି ଷ୍ଟେଟମେଣ୍ଟ ଦେଉଛନ୍ତି, କିଛି ସ୍କିମ୍ ଦେଉଛନ୍ତି, ତ ଆମକୁ ନୁହେଁ କି ସ୍କିମ୍ ଟା କଣ ଆସିଲା ମନେ ରଖିବା, ସେଟା ତ ଯିଏ ମନେ ରଖିଦେବ, ମାନେ 10th class ପିଲା ଆପଣଙ୍କୁ କରିବାର ଯଦି ସ୍କ୍ରିନଟା ଆସିଲା କମେ ଆଉ ଏଇ ସମୟରେ ଆସିଲା କମେ ଆଗରୁ କମେ ଆସୁନଥିଲା ହଁ ଫ୍ୟୁଚର ଇମ୍ପାକ୍ଟ କଣ ଏଇସବୁ ଆନାଲିସିସ୍ ଆମକୁ କରିବାକୁ ପଡିବ ଆଉ ସେଇ ଆନାଲିସିସ୍ କଲେ ହିଁ ସିଭିଲ ସର୍ଭିସ କ୍ଲିୟର

0: ଆଚ୍ଛା, ଆପଣ ତ ଜାଣିଛନ୍ତି ଯେ ଆଜିକାଲି ସମାଜଟା ଗୋଟେ ପ୍ରାୟ ପ୍ରେସର କୁକର ଭଳିଆ ପାଲଟି ଗଲାଣି। ଗୋଟେ ପିଲାଠାରୁ ସମସ୍ତଙ୍କର ଏକ୍ସପେକ୍ଟେସନ ରହୁଛି, ବିଶେଷ କରି ବାପା ମାଙ୍କ ତରଫରୁ ଟିକେ ଅଧିକ ଚାପ ରହୁଛି ଯେ ପିଲାଟି ସବୁବେଳେ କେମିତି 90% କିମ୍ବା ତାଠାରୁ ଅଧିକ ମାର୍କ ସିକ୍ୟୁର କରୁ। ବାପା ମା ଯେଉଁ କ୍ୟାରିୟର ପ୍ରତି ଇଚ୍ଛା ରଖନ୍ତି ପିଲାଟି ସେଇ ବାଟରେ ହିଁ କୃତକାର୍ଯ୍ୟ ହେଉ ବୋଲି ସେମାନେ ବହୁତ ଚାପ ପକେଇଥାନ୍ତି। ତେବେ ଏ ବିଷୟରେ ଆପଣ କ'ଣ କହିବେ?
1: ଦେଖନ୍ତୁ, କ୍ଲାସରେ ଗୋଟେ ଏଭରେଜ୍ ଧର 60 ଜଣ ଷ୍ଟୁଡେଣ୍ଟ, 60 ଜଣ ତ 90% ରଖିପାରିବେନି, ଆଉ 60 ଜଣ ବି ପଛ ଚଢିପାରିବେନି, 60 ଜଣ ଡ୍ରାଇଭିଂ କରିପାରିବେନି। ତ ସମସ୍ତଙ୍କ ସ୍କିଲ ଅଲଗା ଅଲଗା ଅଛି। ତ ଯଦି ବାପା ମା ମାନେ ଆମେ ଚେଷ୍ଟା କରିବା କି ଆମେ ଗୋଟେ ଏଭରେଜ୍ ଷ୍ଟୁଡେଣ୍ଟ ହିଁ ପ୍ରଥମେ ରହିବା, ଏମିତି ନାଇଁ କି ଫେଲ୍ ହେଇଯିବ, ଆଟଲିଷ୍ଟ 60-70% ଏଭରେଜ୍ ଯଦି ରଖିବେ ଆମର ଗୋଟେ ପାରାମିଟର ସେଟ୍ ହେଇଯିବ କି ହଁ ମୋର 70% ଏଭରେଜ୍ କି 60% ରଖୁଛି। ତ ଗୋଟେ କନଫିଡେନ୍ସ ବୁଷ୍ଟ ହବ, ମାର୍କସ ନୁହେଁ କି ଆପଣଙ୍କୁ ଶିଖରରେ ପହଞ୍ଚେଇ ଦେବ, ଗୋଟେ ଗୋଟେ ଥାଏ ନା କନଫିଡେନ୍ସ, କନଫିଡେନ୍ସ ବୁଷ୍ଟ କରିବା ପାଇଁ କିଛି କିଛି ପାରାମିଟର ଥାଏ, ଆପଣଙ୍କୁ ଗୋଟେ ଆଟଲିଷ୍ଟ 70% କି ଭିତରେ ରଖିବାର ଅଛି, ତ ଗୋଟେ ଆଉ ଗୋଟେ ସାଟିସ୍ଫାକ୍ସନ ମିଳିବ। ଆଉ ରହିଲା ଆପଣ ଯୋଉ କହିଲେ କି 90%, ତ ଇଭିନ ବହୁତ ସାରା ପିଲା ଅଛନ୍ତି କ୍ଲାସ 10th ହଉ 12th ହଉ କି 90% ଥିବ, ତାଙ୍କର ୱେ ଅଫ୍ ଷ୍ଟଡି ଗୋଟେ ଅଲଗା ଷ୍ଟାଇଲ୍ରେ ଥିବ, ତ ମଗ୍ ଅଫ୍ ଷ୍ଟାଇଲ୍ରେ, ତ ସେମାନେ ଭଲ ଭଲ ପୋଜିସନରେ ପହଞ୍ଚି ପାରନ୍ତି ନା। ଆପଣ ସିଭିଲ ସର୍ଭିସ କଥା କହୁଛି, ସିଭିଲ ସର୍ଭିସରେ ନୋ ଡାଉଟ ମାନେ ଏକ୍ସଲେଣ୍ଟ ପିଲା ଅଛନ୍ତି, ବଟ୍ ଏଭରେଜ୍ ଷ୍ଟୁଡେଣ୍ଟ ପିଲା ବହୁତ ଅଛନ୍ତି, 90% ପିଲା, ଏଭବ 90% ପିଲା ଏଭରେଜ, ତାଙ୍କର କ୍ୟାରିୟର 80-70-80 ଭିତରେ ଥିବ, କାରଣ ସେମାନେ ଅଧିକ ଟାଇମ୍ ଫ୍ରି ସ୍ପେସ୍ ମାନେ ଥିଙ୍କିଂରେ ଇନଭେଷ୍ଟ କରୁଛନ୍ତି କମ୍ପେୟାର ଟୁ ଏଇ ବୁକିସ୍ ନଲେଜ। ତ ଥିଙ୍କିଂ ପାୱାର ଯାହାର ଅଧିକ ସିଏ ହିଁ କେବଳ ଏକ୍ଜାମ କ୍ଲିୟର କରିପାରିବ। ତ ଗାର୍ଡିଆନ କହିବେ ଏତେ ପ୍ରେସର କରିବା ଦରକାର ନାହିଁ, ଆପଣ ଖାଲି ଚିଲଡ୍ରେନ୍କୁ ଛାଡି ଦିଅନ୍ତୁ, ମାନେ ଆରାମସେ କେବଳ ଗୋଟେ ଡିସିପ୍ଲିନ, କେମିତି ସେ ନିଜେ ସବୁକିଛି କରିପାରିବ, ନିଜେ ଥିଙ୍କିଂ ପାୱାର, ନିଜେ ନିଜେ ଡିସିସନ ନିଜେ ନେଇପାରିବ, ଏ ଉପରେ ଚିନ୍ତା କରନ୍ତୁ, ଆଉ ଏଥିକାଲ ନଲେଜ ବଢ଼ାନ୍ତୁ ଆଉ ଏଇ କମ୍ପେୟାର ଟୁ ଇ ବୁକିସ୍ ନଲେଜ ଛାଡି।
0: ତାହେଲେ ଆପଣ କହୁଛନ୍ତି ଯେ କ୍ରିଟିକାଲ ଥିଙ୍କିଂଟା ବହୁତ ଜରୁରୀ, ନିଶ୍ଚିତ ନଲେଜଟାକୁ କେବଳ ମଗଅପ୍ କରିଦେଲେ ହବନି, କେବଳ ଘୋଷି ଦେଲେ ହବନି, ଆପଣ ସେ ବିଷୟରେ ସବୁ ବିଷୟରେ ଟିକେ ବୁଝିବା, ବୁଝିକି ପଢିବା ହିଁ ଜରୁରୀ।
1: ୱିଜଡମ୍ ବଢିବା ପାଇଁ ଚିନ୍ତା କରିବା
0: ଠିକ କଥା, ତାମାନେ ୱିଜଡମ୍ଟା ନଲେଜକୁ ସବୁବେଳେ ସର୍ପାସ କରେ ଆପଣ କହୁଛନ୍ତି, ଠିକ କଥା। ତେବେ ଅନେକ ଆସ୍ପିରାଣ୍ଟ ଅଛନ୍ତି ସାର୍ ପ୍ରଶାସନିକ ସେବାରେ ଭର୍ତ୍ତି ହେବା ପାଇଁ କି ବହୁତ ପରିଶ୍ରମ କରୁଛନ୍ତି, ବହୁତ ଚେଷ୍ଟା କରୁଛନ୍ତି, ବିଗିନର୍ସ ମଧ୍ୟ ରହୁଛନ୍ତି, ଟାଇମ୍ ମ୍ୟାନେଜମେଣ୍ଟଟା ତାଙ୍କ ପାଇଁ ଗୋଟେ ବହୁତ ବଡ଼ ଚ୍ୟାଲେଞ୍ଜ ପାଲଟୁଛି। ତେବେ ଆପଣ ଟାଇମ୍ ମ୍ୟାନେଜମେଣ୍ଟ କେମିତି କ'ଣ କରୁଥିଲେ ନିଜର, ମାନେ ଜବ୍ ସହିତ ପାଠପଢ଼ାକୁ କେମିତି ସମୟ ଦେଉଥିଲେ?
1: ପ୍ରଥମେ ଯୋଉମାନେ ଜବ୍ ଲାଇଫ୍ ଅଛି ସେମାନଙ୍କୁ କହୁଛି, ତ ସେମାନେ 8 ଘଣ୍ଟା ତ ଜବ୍ ଯିବାକୁ ପଡିବ ଯେମିତି ହେଲେ, ସେମାନଙ୍କ ପାଇଁ ପ୍ରଥମେ ଭାବିବା ଦରକାର ସେମାନେ ଅଲରେଡି ଫିନାନ୍ସିଆଲି ଇଣ୍ଡିପେଣ୍ଡେଣ୍ଟ ଅଛନ୍ତି, ତ ତାଙ୍କ ପାଇଁ ଗୋଟେ ସେପାରେଟ ଫ୍ରଷ୍ଟ୍ରେସନ୍ ଆସିବନି। ତ ଟ୍ରାଏ କରନ୍ତୁ ଆଟଲିଷ୍ଟ ଯୋଉ କହିଲି 30+ hours ୱିକ୍ଲି ପଢିବା ପାଇଁ, କାରଣ ସିଲାବସ୍ ଦେବାଷ୍ଟ ଆପଣ 30+ hours ନ ବାହାର କରିବେ ତାହେଲେ ଇଟ୍ସ ନଟ୍ ପସିବଲ୍ ଟୁ କମ୍ପ୍ଲିଟ୍ ଦ ସିଲାବସ୍ ୱିଦିନ୍ ଟାଇମ୍, ତ ନଟ୍ ପସିବଲ୍। ତ ଆଉ ମାନେ ରିଲାକ୍ସ କରିକି ପଢନ୍ତୁ, ଯେହେତୁ ମୋ କତିରେ ଗୋଟେ ଥିଲା ଟାଇମର 40 minutes ଟାଇମର ଥିଲା, ଯୋଉ ସ୍ୟାଣ୍ଡ ଟାଇମର ଫିକ୍ସ ହେଇକି ବସିଥିଲି 40 minutes, ମୁଁ ଗୋଟେ କିଣିଥିଲି 40 minutes, ଆପଣ ଡିଫରେଣ୍ଟ ଟାଇମର ବସିକି ନେଇପାରିବେ, ମୁଁ ଗୋଟେ 40 minutes ଟାଇମର ନେଇଥିଲି ସେଣ୍ଡ ଟାଇମର, ତ 40 minutes ଟାଇମର ଅନ୍ କରୁଥିଲି, 40 minutes ପଢୁଥିଲି, ତାପରେ ଗୋଟେ 7-8 minutes ଫୁଲ୍ ବ୍ରେକ୍ ନଉଥିଲା, ଦେଖୁନଥିଲି ବହି ବନ୍ଦ କରି ଯାଇକି ସିଧା ବାହାରେ ଗୀତ ଶୁଣୁଥିଲି, କଣ 7 ବୋଲୁଥିଲି ଆସୁଥିଲି, ପୁଣି ସିଧା ଆସିକି ପୁଣି 40 minutes, ସେତେବେଳେ 40 minutes ପଢିଲେ ତ ଆମକୁ ଜଣା ପଡିବନି ଆପଣ 4-5 ଘଣ୍ଟା ପଢିଦେବେ, ଏକାଥରେ ଯଦି 2 ଘଣ୍ଟା ବସିକି ପଢିବେ ତାହେଲେ ଆପଣ ବହୁତ ଟାୟାର୍ଡ ଫିଲ୍ କରିବେ, ମାନେ ଆଗକୁ ଯାଇପାରିବେନି।
0: ଠିକ କଥା କହୁଛନ୍ତି, ବହୁତ ଜଣ ପିଲା ଏମିତି କରନ୍ତି କି ସେମାନେ ଲମ୍ବା ସମୟ ପର୍ଯ୍ୟନ୍ତ ବସିକି ପଢନ୍ତି, ମାନେ 6-7 ଘଣ୍ଟା ଗୋଟେ ଗୋଟେ ଦିନରେ କଣ୍ଟିନ୍ୟୁଅସଲି ବସିଯାନ୍ତି, ଆଉ ନେକ୍ସଟ ଡେ ପରଦିନ
1: ଆକ୍ଚୁଆଲି ଏଇ ଏକ୍ଜାମଟା ଗୋଟେ ମାନେ ମାରାଥନ, ଏଟା ସ୍ପ୍ରିଣ୍ଟ ନୁହେଁ, ଆକ୍ଚୁଆଲି ମାରାଥନ ତ କମ୍ପ୍ଲିଟ କରିବା ନା, ଆମ ସ୍ପ୍ରିଣ୍ଟରେ ଆପଣଙ୍କୁ ଟପ୍ କରିବାର ଅଛି, ମାରାଥନରେ କମ୍ପ୍ଲିଟ କରିବାର ଅଛି, ତେଣୁକରି ଏଇ ଏକ୍ଜାମ ସାଇକେଲଟା କମ୍ପ୍ଲିଟ କରିବାକୁ ହେଲେ ଆପଣ ସ୍ଲୋ ସ୍ଲୋ ସ୍ଲୋ ସ୍ଲୋ ପଢିବାର ଅଛି, ବେଶୀ ସମୟ ନୁହେଁ, ଯାହା କତିରେ ଫୁଲ୍ ଟାଇମ୍ ବି ଅଛି, ମୁଁ କହୁନି କି ସେ 10 ଘଣ୍ଟା ପଢନ୍ତୁ, ଯାହା କତିରେ ଫୁଲ୍ ଟାଇମ୍ ଅଛି ସେ ବି 6-7 ଘଣ୍ଟା ପଢିଲେ ବି ଏନଫ୍, ମାନେ କିନ୍ତୁ ବର୍ଷ ସାରା ପଢିବାର ଅଛି 6-7 ଘଣ୍ଟା।
0: ବହୁତ ଭଲ କଥା କହିଲେ, ବହୁତ ବଢିଆ ସେ ଆପଣ ବୁଝେଇଲେ। ତେବେ ଆଜିକାଲି ସମୟରେ ଡିଷ୍ଟ୍ରାକ୍ସନଟା ବି ବହୁତ ବଡ ଚ୍ୟାଲେଞ୍ଜ ହେଇଗଲାଣି, ମାନେ ଚାରିପଟେ ଆମେ ଦେଖିଲେ ବହୁତ ଡିଷ୍ଟ୍ରାକ୍ସନ, ଆଗରୁ କେବଳ ଟିଭି ରେଡିଓ ଲୋକମାନେ ଦେଖୁଥିଲେ କିମ୍ବା କୌଣସି ଜାଗାକୁ ବୁଲିବାକୁ ଗଲେ ଭାରି ଏମିତି ବହୁତ କମ୍ ହିଁ ଥିଲା ଡିଷ୍ଟ୍ରାକ୍ସନ ଦେଖିବାକୁ ଗଲେ, କିନ୍ତୁ ଆଜି ଆମ ହାତ ପାପୁଲିରେ ସବୁ, ଆମ ଫିଙ୍ଗର ଟିପ୍ସ ଉପରେ ସବୁ ଡିଷ୍ଟ୍ରାକ୍ସନ, ତେବେ ଏଥିରୁ ଷ୍ଟୁଡେଣ୍ଟସ୍ ମାନେ ଦିଶାହୀନ ନ ହେଇ ପଡନ୍ତୁ, ସେଥିପାଇଁ ଆପଣଙ୍କର ଉପଦେଶ କ'ଣ ରହିବ?
1: ଆଜ୍ଞା, ତ କହିବି ଦେଖନ୍ତୁ, ଡିଷ୍ଟ୍ରାକ୍ସନ ମେନ୍ ଡିଷ୍ଟ୍ରାକ୍ସନ ଆପଣ ଲଗେଇଲେ ମୋବାଇଲ, ଆକ୍ଚୁଆଲି ମୋବାଇଲ ଆକ୍ଟିଭିଟି ସିପରି ସ୍ଲୋ, ଆପଣ ସୋସିଆଲ ମିଡିଆରେ ଟିକ୍ କରନ୍ତୁ, ଆପଣ ଟିକେ ୟୁଜ୍ କରିବେ ତ 5 ମିନିଟ୍ରେ ସିଧା ସ୍ଲିପରି ସ୍ଲୋପ୍ ଅଧଘଣ୍ଟେ ପଳେଇବ ଆଉ ଜାଣିପାରିବେ। ତ ଏଇଆ କହିବି କି ବହୁତ ସାରା ଆପ୍ ବି ମିଳୁଛି, ଆପଣ ଅନ୍ କରିଦେବେ, ସୋ ଦ୍ୟାଟ୍ ଆପଣଙ୍କ ଯେତିକି ସୋସିଆଲ ମିଡିଆ ବନ୍ଦ ହେଇଛି ସେତିକି ବନ୍ଦ ଖୋଲିବନି। ତ ମୁଁ ତ ସ୍ପେସିଫିକାଲି ଯେହେତୁ ସୋସିଆଲ ମିଡିଆ ନଥିଲି, ତ ମୋର କୌଣସି ଏକ୍ସେପ୍ଟ ୟୁଟ୍ୟୁବ୍ ଆଉ ଟେଲିଗ୍ରାମ ୟୁଜ୍ କରୁଥିଲି, ଆଉ କୌଣସି ସୋସିଆଲ ମିଡିଆ ସାଇଟ୍ ମୋତେ ନଥିଲା, ମୁଁ ଆଫ୍ଟର କୋଭିଡ୍ ଅନ୍ଇନଷ୍ଟଲ୍ କରିଦେବି।

0: ସେ ତ ମୋ ପାଇଁ ଏଟା ତ ୟୁଜ ନଥିଲା, ଆଉ ମୁଁ ବହୁତ ସମୟ ମୋବାଇଲଟା ସୁଇଚ୍ ଅଫ୍ କରୁଥିଲି, ପଢିଲି ମାନେ ମୋବାଇଲଟା ସୁଇଚ୍ ଅଫ୍ କରିବି, କରିଦିଏ ଜେନେରାଲି କରିଦିଏ, ମାନେ ଇଭିନିଂ ଆୱାର ଆସିକି ରୁମ୍ରେ ବସି ତ ମୋବାଇଲଟା ସୁଇଚ୍ ଅଫ୍ କରିଦିଏ, ତ ମୁଁ ଆଜି ରାତି 10ଟା 11ଟା ପୁଣି ଓପନ୍ କରେ। ତ ଯୋଉମାନେ ଫୁଲ୍ ଟାଇମ୍ ପଢୁଛନ୍ତି ମୋବାଇଲ ତ ଦରକାର ନିଶ୍ଚିତ, କାରଣ ୟୁଟ୍ୟୁବ ଫ୍ୟୁଟ୍ୟୁବ୍ରେ ଆପଣ ସର୍ଚ୍ଚ କରିକି ଜିନିଷ ପଢିପାରିବେ, ତ ସେମାନଙ୍କୁ ବି ଯୋଉ ଯେକୌଣସି ଆପ୍ ମିଳୁଛି ରେଷ୍ଟ୍ରିକ୍ସନ୍ ପାଇଁ ସୋସିଆଲ ମିଡିଆର ୟୁଜ୍ର, ତ ଆପଣ ସେ ଆପ୍ ୟୁଜ୍ କରିପାରିବେ। ବେଟର ହବ ମୋବାଇଲକୁ ଦୂର ରଖି ଆପଣ ଯଦି କୌଣସି ଟ୍ୟାବ୍ କି ଲ୍ୟାପଟପ୍ ୟୁଜ୍ କରିବେ ତାହେଲେ ସେଥିରେ ବି ଆକ୍ସେସ୍ ହେଇପାରିବ, ଯୋଉଟାକି ଅଲଗା ସୋସିଆଲ ମିଡିଆ ସାଇଟ୍ରୁ ଦୂରେଇ ପାରିବେ ମୋବାଇଲ ଠାରୁ।
1: ହଁ, ଆପଣ ବହୁତ ଭଲ ଷ୍ଟ୍ରାଟେଜି ଦେଇଛନ୍ତି। ଆଚ୍ଛା ସାର୍, ବହୁତ ଜଣ ଅଛନ୍ତି ଯେଉଁମାନେ ପ୍ରିଲିମ୍ସ କ୍ଲିୟର କରନ୍ତି, ଦେନ୍ ମେନ୍ସ ବି କ୍ଲିୟର କରନ୍ତି, କିନ୍ତୁ ଫାଇବାରେ ରହିଯାନ୍ତି। ବହୁତ ଲୋକମାନେ କନଫିଡେଣ୍ଟ ହେଇପାରନ୍ତିନି, ସେମାନଙ୍କ ପାଇଁ ଆପଣ କ'ଣ କହିବେ?
0: ତ ଦେଖନ୍ତୁ ଯୋଉ ଲାଷ୍ଟ ଯୋଉ ର୍ୟାଙ୍କ ଆସେ ସେ ମେନ୍ ଆଉ ଇଣ୍ଟରଭ୍ୟୁ କ୍ୟୁମୁଲେଟିଭଲି ଆସେ ମାର୍କ ଡିସାଇଡ୍।
1: ଆଚ୍ଛା,
0: ଆପଣ ଯଦି ମେନ୍ସରେ ବହୁତ ଭଲ ଲେଖିଛନ୍ତି ଆଉ ଭାଇବା ଯଦି ଟିକେ ବି ଖରାପ ହୁଏ ତାହେଲେ ଲିଷ୍ଟ ତ ନା ଆସିଯିବ, ନା ଏଥିରେ କିଛି ସମ୍ବନ୍ଧ। ଯଦି ମେନ୍ସରେ ଆପଣ ମାର୍ଜିନ୍ରେ ଅଛନ୍ତି ଭାଇବାରେ ବି ଭଲ ନ କରିପାରିଲେ ତାହେଲେ ଲିଷ୍ଟରେ ନ ଆସିବାର ଅଧିକ ଚାନ୍ସ ହୁଏ। ତ ଆପଣ କହିବି କଣ, ମେନ୍ସରେ ଯେତେ ଫୋକସ୍ କରିପାରନ୍ତୁ, ଯେତେ ଫୋକସ୍ ମେନ୍ସରେ କରିପାରନ୍ତୁ, ଆଉ ମେନ୍ସ ରେଡି ସବୁବେଳେ ଥାନ୍ତୁ। ଇଭିନ୍ ଆପଣ ଏମିତି ରେଡି ରଖିଥାନ୍ତୁ ଯଦି କାଲି ଜଣକ ଗୋଟେ ପେପର ଲେଖିବା ପାଇଁ ସାଙ୍ଗେ ସାଙ୍ଗେ ଯାଇକି କାଲି ଲେଖିହବ, ଏତିକି ରେଡି ନିଜକୁ କରନ୍ତୁ। ଆଉ ଛୋଟ ଛୋଟ ନୋଟ୍ କଣ, ମାନେ ଆମର ଯୋଉ ସିଭିଲ ସର୍ଭିସରେ ଆକ୍ଚୁଆଲି ଦେଖିବେ 4ଟା ପେପର ଥାଏ ଜେନେରାଲ ଷ୍ଟଡିଜ୍ର, ସେଥିରୁ ଫୋର୍ଥ ପେପର ହେଲା ଏଥିକ୍ସ ଗୋଟେ ପେପର ଥାଏ, ଆଉ ଏସ୍ଏ ଥାଏ ଅପ୍ସନାଲ। ଆପଣ ଯଦି ଏସ୍ଏ ଆଉ ଏଥିକ୍ସ ଆଉ ଅପ୍ସନାଲ, ମାନେ 1000 ମାର୍କ ହଉଛି, 1000 ମାର୍କ ଯଦି ପୁରା ଥ୍ରୁ ଆଉଟ୍ ଦି ଇୟର ପଢିବେ ଆଉ ସେଠି 60% ମାର୍କ ଦେବେ 600 ପାଖାପାଖି, ତାହେଲେ ଆପଣଙ୍କୁ ଲିଷ୍ଟରୁ ଆଉ କେହି ବାହାର କରିପାରିବେନି। ଏଟା ଗୋଟେ ମାନେ ଫଣ୍ଡା ଏଇଟା। ଆଉ ଆମେ ପିଲାମାନେ ଅଧିକ କଣ କରନ୍ତି, ସେ ଯୋଉ ଜେନେରାଲ ଷ୍ଟଡି ଯୋଉ 3ଟା ପେପରକୁ ଅଧିକ ଫୋକସ୍ କରନ୍ତି, ଯୋଉଟାରେ କି ତାର ରେଞ୍ଜ ଅଫ୍ ଡିଷ୍ଟ୍ରିବ୍ୟୁସନ ମାର୍କ ବହୁତ କମ୍ ଥାଏ ଆସ୍ପିରାଣ୍ଟ ମାନଙ୍କ ଭିତରେ, ମାନେ ହାଇଏଷ୍ଟ ଅଛି ତାର 125, ଲୋଏଷ୍ଟ ଥିବ ଯୋଉମାନେ ସିଲେକ୍ଟ ହଉଛନ୍ତି ତାର 110 ଥିବ, ମାନେ 15 ମାର୍କ ରେଞ୍ଜ ଥାଏ। କିନ୍ତୁ ଅପ୍ସନାଲ ଗୋଟେ ସବଜେକ୍ଟ ରେଞ୍ଜ ଯୋଉଠି 50-60 ମାର୍କ ଥିବ, ଟପ୍ ଥିବ 330, ଲୋଏଷ୍ଟ 270-280, ତ ଏଇଟା ଗୋଟେ ହ୍ୟୁଜ୍ ମାର୍କ। ତ ସଜେଷ୍ଟ କରିବି କି ଅପ୍ସନାଲ ଆଉ ଏସ୍ଏ ଏଥିକ୍ସ ଏଇ 4ଟା ପେପରକୁ ଆପଣ ସବୁବେଳେ ଟିପ୍ରେ ଥାନ୍ତି ରେଡି, ଏନି ମୁମେଣ୍ଟରେ ଯେମିତି ଆପଣ ମେନ୍ସ ଲେଖି ପାରିବେ ଏଇଭଳିଆ ରେଡି ରଖିବା ଦରକାର, ତାହେଲେ ଯାଇକି ଆପଣଙ୍କ ମେନ୍ସ ଭଲ ହବ। ଆଉ ଯଦି ଇଣ୍ଟରଭ୍ୟୁ ଟିକେ, କାରଣ ଇଣ୍ଟରଭ୍ୟୁ ପୁରା ଲକ୍ ବେସ୍ଡ, କେହି ଜାଣିନି ସେଠି କଣ କ୍ୱେଶ୍ଚିନ୍ ପଚାରିବେ, ଆପଣ ପ୍ରିପାରେସନ କୁ ଯାଇଥିବେ ଗୋଟେ କିନ୍ତୁ ପଚାରିବେ ଆଉ ଗୋଟେ। ମେନ୍ସ ଯଦି ଆପଣଙ୍କର ଭଲ ହେଇଛି ତ ଲିଷ୍ଟ ତ ନା ଆସିଯିବ।
1: ଆଚ୍ଛା ସାର୍, ଗୋଟେ ଜରୁରୀ କଥା ପଚାରିବି ଯେ ଆମର ବ୍ୟବସ୍ଥାର ବିଭିନ୍ନ ସୋପାନ ଭିତରେ ବେଳେବେଳେ ଅବ୍ୟବସ୍ଥା ବି ଦେଖିବାକୁ ମିଳେ, ଶାସନ ଆଉ ସତ୍ତାର ସିଷ୍ଟମରେ ଯୋଉ ଦୁର୍ନୀତି ହୁଏ ସେ ବିଷୟରେ ଆପଣ କଣ ଭାବନ୍ତି?
0: ଦେଖନ୍ତୁ ଦୁର୍ନୀତି ତ ଇଜ୍ ନଟ୍ ଆସେପ୍ଟେବୁଲ, ଦୁର୍ନୀତି କେବଳ ଟ୍ୟାକ୍ସ ମନିରେ ହିଁ ହଉଛି, ଟ୍ୟାକ୍ସ ମନି ଇଜ୍ ଓନ୍ଲି ବିଲଙ୍ଗ୍ସ ଟୁ ପିପୁଲ, ପବ୍ଲିକ କୁ ନେଇକି ହିଁ ପ୍ରଶାସନ, ୱିଦାଉଟ୍ ପବ୍ଲିକ ରେ ତ ପ୍ରଶାସନ ହେଇପାରିବନି। ତ ମୋଷ୍ଟଲି କୁହନ୍ତି କି ମାନେ ଯେବେ ଯେକୌଣସି ବ୍ୟୁରୋକ୍ରାଟ ହଉ କି ପଲିଟିସିଆନ ହଉ ଦୁର୍ନୀତିର ବସିଭୂତ ହଉଛନ୍ତି। ଆପଣ ଦେଖିବେ ଗଭର୍ନାନ୍ସ ଟା କେବଳ ପ୍ରଶାସନର ନୁହେଁ, ଏଟା ପଲିଟିସିଆନ ମାନଙ୍କର ବି, ପଲିଟିସିଆନ ଆଉ ବ୍ୟୁରୋକ୍ରାଟ ସେଥି ମିଶିଲେ ହିଁ ଗଭର୍ନାନ୍ସ ଟା ହିଁ ମାନେ ସିଙ୍କ ହବ, କାରଣ ପଲିଟିସିଆନ ଲୋକ ପ୍ରତିନିଧି, ସେମାନେ ହେଲେ ଟେମ୍ପୋରାରୀ ଏକ୍ଜିକ୍ୟୁଟିଭ, ଆଉ ଯୋଉ ପ୍ରଶାସନିକ ସେବାରେ ଯୋଉମାନେ ଅଛନ୍ତି ସେମାନେ ହେଲେ ପରମାନେଣ୍ଟ ଏକ୍ଜିକ୍ୟୁଟିଭ। ତ ପରମାନେଣ୍ଟ ଏକ୍ଜିକ୍ୟୁଟିଭ ଆଉ ଟେମ୍ପୋରାରୀ ଏକ୍ଜିକ୍ୟୁଟିଭ ମିଶିଲେ ହିଁ ଲୋକମାନଙ୍କ କତି ୱେଲଫେୟାର ଟା ଲାଷ୍ଟ ମାଇଲ ପର୍ଯ୍ୟନ୍ତ ପହଞ୍ଚିପାରିବ। ଆଉ ଯୋଉ ଦୁର୍ନୀତି ହଉଛି ଉଭୟ ସ୍ତରରେ, ତ ସେଟାକୁ ତ ରୋକିବା ନିହାତି ଦରକାର, ତା ପାଇଁ ଗଭର୍ଣ୍ଣମେଣ୍ଟ ବହୁତ ସାରା ପଦକ୍ଷେପ ନେଇଛି, ସେ ଟେକ୍ନୋଲୋଜି ସ୍ତରରେ ହଉ କି ଟୋଲ ଫ୍ରି ନମ୍ବର ହଉ ଲୋକମାନଙ୍କୁ ସଚେତନ କରିବା ହଉ, ବହୁତ ସାରା ସ୍ତରରେ ପଦକ୍ଷେପ ନିଆରେ ଆସ୍ତେ ଆସ୍ତେ କମୁଛି। ଆପଣ ମିଡିଆ ଚ୍ୟାନେଲ ଦେଖିପାରିବେ କି ଅନ୍ ଆନ୍ ଏଭରେଜ ୱିକଲି ଧରା ପଡୁଛନ୍ତି ଲୋକ, ତ ଲାଗୁଛି କି ଆଗକୁ ଏତେ ସଚେତନ ଲୋକ ହେବେ, ଟେକ୍ନୋଲୋଜି ଇଣ୍ଟିଗ୍ରେସନ ଏତେ ବଢିବ, ତ ଏଇ ଦୁର୍ନୀତି ନିଶ୍ଚୟ କମିବ।
1: ନିଶ୍ଚିତ ଭାବରେ ଆମେ ମଧ୍ୟ ଆଶାବାଦୀ ଯେ ଶାସନ ଓ ସତ୍ତାରେ ଶୁଣିବାକୁ ମିଳୁଥିବା ଦୁର୍ନୀତି ସବୁ କମିଯାଉ ଆଉ ଦେଶର ଭବିଷ୍ୟତ ଉଜ୍ଜଳ ହେଉ। ତେବେ ସାର୍, ପଢାପଢି ଏବଂ ନିଜ କାର୍ଯ୍ୟବ୍ୟସ୍ତତା ଭିତରେ ଆଜି ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି ଯେ ମଣିଷ ଅବସାଦଗ୍ରସ୍ତ ହୋଇପଡୁଛି, ବିଫଳତା ମିଳୁଛି ଯେତେବେଳେ ସେତେବେଳେ ସେ ଅନ୍ଧାର ଭିତରକୁ ଚାଲିଯାଉଛି, ହସିବା ଆଉ ଖୁସି ହେବା ଛାଡି ଦେଉଛି। ତେବେ ଆପଣ ଅବସାଦରୁ ଦୂରେଇ ରହିବା ପାଇଁ କି କ'ଣ କରୁଥିଲେ?
0: ଦେଖନ୍ତୁ ମାନେ ଜର୍ଣ୍ଣି ଇଜ୍ ଭେରି ଡିଫିକଲ୍ଟ, ଆପଣ ବିଫଳତା ଅନ୍ୟ କ୍ଷେତ୍ରରେ ଅଲଗା ଆଉ ଗୋଟେ ସିଭିଲ ସର୍ଭିସ କ୍ଷେତ୍ରରେ ବିଫଳତା ବହୁତ ଡିଫରେଣ୍ଟ, କାରଣ ଏତେ ଅନସର୍ଟନ୍ଟି ଥାଏ ଏକ୍ସାମରେ, ମାନେ ମାନେ ବିଲିଭ କରିପାରିବନି କାହାର ଲିଷ୍ଟ ନା ଆସିବ। ଆଜି ମୁଁ ରାଙ୍କ ୱାନ୍ ହେଇଛି ବୋଲି ଆପଣ ସହିତ ବାଇଟ୍ ଦଉଛି, କିନ୍ତୁ ତା ପୂର୍ବଦିନ ଭାବିନଥିଲି ମୋ ନାଁଟା ଲିଷ୍ଟ ଆସିବ କି ନାହିଁ, ତ ଏଇଟା ବହୁତ ଡିଫିକଲ୍ଟ ଥାଏ। ବିଫଳତା ମାନେ ବିଫଳତା ସ୍ୱାଦ ଅଧିକ ଥାଏ କମ୍ପେୟାର ଟୁ ସଫଳତା ସିଭିଲ ସର୍ଭିସରେ, ତ ଯୋଉମାନେ ବିଫଳତା ହଉଛନ୍ତି ରିପିଟେଡଲି ତ ତାଙ୍କୁ କହିବି କି ଆପଣ ଡାଟେ ରହ ଲଗେଇ ରହ, ମାନେ ହେଇଯିବ, ଆପଣ ଫୋକସ୍ ରଖନ୍ତୁ ଖାଲି, ମାନେ କୋଉଠି ପୂର୍ବ ଆଟେମ୍ପ୍ଟରେ ଭୁଲ ହଉଛି, ନେକ୍ସଟ ଆଟେମ୍ପ୍ଟ ସେଟା ଭାଲ୍ୟୁ ଆଡିସନ କରନ୍ତୁ, ଏ ଆଟେମ୍ପ୍ଟ ହେଲାନି ସେ ଆଟେମ୍ପ୍ଟରେ ଭାଲ୍ୟୁ ଆଡିସନ କରନ୍ତୁ, ତିନିଟା ଚାରିଟା ଆଟେମ୍ପ୍ଟ ତିନିଟା ଆଟଲିଷ୍ଟ ତିନିଟା ଆଟେମ୍ପ୍ଟ

0: ପରେ ବିଫଳତା ପରେ ଆପଣ କୌଣସି ଜାଗାରେ ଗୋଟେ ଫାଇନାନ୍ସିଆଲି ଇଣ୍ଡିପେଣ୍ଡେଣ୍ଟ ହେଇଯାଆନ୍ତୁ, ଗୋଟେ ମାନେ ବୁଷ୍ଟ ମିଳିବ। ଆଉ ଯଦି ଆପଣ 7ଟା 8ଟା ସାଇକେଲଟା, ଗୋଟେ ସାଇକେଲ 1.5 ବର୍ଷ, ଆପଣ ଯଦି 5-6ଟା ଆଟେମ୍ପ ଦେବେ ତ 7-8 ବର୍ଷ ୱେଷ୍ଟ ହେଲା। ଆଇ ଡୋଣ୍ଟ ଥିଙ୍କ ୱର୍ଥ ଇଟ୍। ମାନେ ଅଲଗା ବି ଅଛି, ଏମିତି ନୁହେଁ କି ସିଭିଲ ସର୍ଭିସ ରେ କେବଳ ଆସିକି ଆପଣ ପବ୍ଲିକ ସେବା କରିପାରିବେ, ବହୁତ ସାରା ଅପସନ ଅଛି। ତ ଚାହିଁବେ କି 3ଟା ଆଟେମ୍ପ ପରେ ସମସ୍ତେ ଫିନାନ୍ସିଆଲି ଇଣ୍ଡିପେଣ୍ଡେଣ୍ଟ ହେବା ପାଇଁ, ସୋ ଦାଟ ଅଲଗା ଯୋଉ ଆଟେଣ୍ଡ ଦେବେ ଆପଣ, ଆଉ ଗୋଟେ କନଫିଡେନ୍ସ ବୁଷ୍ଟ ମିଳିବ। ମାନେ ସମସ୍ତେ ଚାହାନ୍ତି ଗୋଟେ ସେଫ୍ଟି ସିକ୍ୟୁର ମନି ପାଇବା ପାଇଁ, ତ ଯଦି ଆପଣ ଫାଇନାନ୍ସିଆଲି କୌଣସି ଇଣ୍ଡିପେଣ୍ଡ ହେଇଯାଉଛନ୍ତି ତ ଅଲଗା ଆଟେମ୍ପରେ ଆପଣ ସେ ଯୋଉ ବୁଷ୍ଟ ମିଳିବ, ଆଉ ଧୀରେ ଧୀରେ ଆଡିସନ କରିକି ଭିଲୁଆଡ କରିକି ନିଶ୍ଚିତ ସଫଳତା ମିଳିବ। ଏମିତି କି ଜଣେ ପୁରା ଫୁଲି କନ୍ସେଣ୍ଟ ଲାଗିଛି ଲାଷ୍ଟ ଆଟେମ୍ପ ପର୍ଯ୍ୟନ୍ତ, ଏମିତି କେହି ନାହାନ୍ତି କି ହବନି କା, ହେଇଯିବ ଯେତେବେଳେ ନା ହେଇଯିବ।
1: ତାହେଲେ ଆପଣ କହୁଛନ୍ତି ଯେ ପ୍ଲାନ ବି ରହିବା ନିଶ୍ଚିନ୍ତ ଭାବରେ ବହୁତ ଜରୁରୀ
0: ୟେସ୍ ୟେସ୍ ନିଶ୍ଚିତ, 3ଟା ଆଟେମ୍ପ ପରେ ତ ପ୍ଲାନ ବି ନିଶ୍ଚିତ ରହିବା ଦରକାର। ସେଟା ପ୍ଲାନ ବି କହିବେନି, ଏଟା ଗୋଟେ ସେଟା ପ୍ଲାନ ଏ ହିଁ, ତାପରେ ପ୍ଲାନ ବି ହବ ସିଭିଲ ସର୍ଭିସ।
1: ଆଜ୍ଞା ଆଜ୍ଞା। ଆଚ୍ଛା ତାହେଲେ ଆପଣ ନିଜ ଫ୍ରି ଟାଇମ୍ ରେ ମାଇଣ୍ଡ ଫ୍ରେଶ କରିବା ପାଇଁ କଣ କରୁଥିଲେ, କଣ କରିବାକୁ ଭଲ ଲାଗେ ଆପଣଙ୍କୁ?
0: ଦେଖନ୍ତୁ, ଯୋଉ ମୁଁ କହୁଥିଲି ଆପଣ ଯୋଉ ବ୍ୟାକଲଗ, ମାନେ ୱିକଲି ତ କିଛି ପୁରା ଫୁଲ ଡେଡିକେଟେଡ ପଡେ ଫ୍ରାଇଡେ ପର୍ଯ୍ୟନ୍ତ, ସଟରଡେ ଯେତିକି ବ୍ୟାକଲଗ ଫାଇସିଲି କରେ, ସନ୍ଡେ କିନ୍ତୁ ଆମେ ଯେତେବେଳେ ଟାଇମ ମିଳୁ ଆଫ୍ଟରନୁନ୍ ରେ ବୁଲିବାକୁ ଯାଉ, ମୁଁ ଯେକୌଣସି ଜାଗା ଗୋଟେ ଯାଇକି ମାଇଣ୍ଡ ଫ୍ରେଶ କରୁ, ସପିଂ କରିବାକୁ ଯାଉ, କିଛି ହୋମ ସପିଂ ହଉ ଯାହା ବି ହଉ ନିଜର, ନହେଲେ କାଫେ ଫାଫେ ବୁଲୁ ଯାଇକି। ସନ୍ଡେ ଆଫ୍ଟରନୁନ୍ ରୁ 9ଟା ପର୍ଯ୍ୟନ୍ତ ମୁଁ ପାଠ ପଢେନି, ମାନେ ବୁଲିବାକୁ ଯାଉ, କିଛି ରୋଷେଇ ଫୋଷେଇ କରୁ, କୁକ୍ କରୁ, କିଛି ବି କରେ।
1: ଆଚ୍ଛା ଆପଣ ରୋଷେଇ ବି କରନ୍ତି?
0: ନିଶ୍ଚୟ ନିଶ୍ଚୟ ମୁଁ ରୋଷେଇ କରେ।
1: ଆଚ୍ଛା ଆଚ୍ଛା, ଆରେ ବହୁତ ଭଲ କଥା। ତାହେଲେ ଆପଣ କଣ ସବୁଠୁ ଭଲ ବନେଇ ପାରନ୍ତି?
0: ମୁଁ ନନଭେଜ ଭଲ ବନାଏ।
1: ମାନେ ଆପଣ ଯାହା ରୋଷେଇ କରନ୍ତି ଆପଣଙ୍କ ଘର ଲୋକ ସମସ୍ତେ ବହୁତ ଭଲ ପାଆନ୍ତି ଖାଇବାକୁ?
0: ହଁ ହଁ, ଯେବେ ନନଭେଜ ଘରେ ହୁଏ ମାନେ ମୁଁ ହିଁ ବନାଏ ମ୍ୟାକ୍ସିମମ ଟାଇମ।
1: ବହୁତ ଭଲ କଥା ଯେ ଆପଣ ମଧ୍ୟ ଘରେ ହେଲ୍ପ କରୁଛନ୍ତି କାମରେ। ତେବେ ଗୋଟିଏ ସଫଳତା ପାଇଁ ଆମକୁ ବେଳେବେଳେ ବହୁତ କିଛି ତ୍ୟାଗ କରିଦେବାକୁ ପଡେ, ଆପଣ ଏଥିସହିତ କେତେ ସହମତ?
0: ଫୁଲି ମାନେ ସହମତ କି ୱିଦାଉଟ ସାକ୍ରିଫାଇସ ରେ ଗୋଟେ ବେଷ୍ଟ ଥିଙ୍ଗ ଆଚିଭ୍ କରିବା ନଟ ପସିବଲ, ଆଉ ଭଗବାନ ଦେବେ ବି ନାହିଁ, ନିଶ୍ଚିତ ଭଗବାନ ଦେବେନି। ଯଦି ସାକ୍ରିଫାଇସ ଆପଣ ବେଷ୍ଟ ଥିଙ୍ଗ କି ସାକ୍ରିଫାଇସ କରୁନାହାନ୍ତି ଆପଣ ଜୀବନ।
1: ଯୋଉ କୁହନ୍ତି କି ଟୁ ସକ୍ସେସ, ସଫଳତାର ଚାବିକାଠି, ସତରେ କଣ ସଫଳତାର କିଛି ଗୋଟେ ଚାବିକାଠି ରହିଛି, କିଛି ନିର୍ଦ୍ଦିଷ୍ଟ ମନ୍ତ୍ର ରହିଛି ଯାହା ସମସ୍ତଙ୍କ ପାଇଁ ଆପ୍ଲିକେବଲ ହେଇପାରିବ?
0: ଦେଖନ୍ତୁ, ସମସ୍ତଙ୍କ ପାଇଁ ଅଲଗା ଅଲଗା ଚାବିକାଠି ଥାଏ, କିନ୍ତୁ ଗୋଟେ ଚାବିକାଠି ସମସ୍ତଙ୍କ ପାଇଁ କମନ ହେଲା କନସିଷ୍ଟେନ୍ସି। ଆପଣ ଯାହା ବି କରୁଛନ୍ତି ରିପିଟେଡଲି କରନ୍ତୁ, ରିପିଟେଡଲି କରନ୍ତୁ, ସେଟା ନିଶ୍ଚୟ ସକ୍ସେସ ମିଳିବ। ମୁଁ ଗୋଟେ ଏକ୍ସାମ୍ପଲ ଦେବି ଆପଣଙ୍କୁ, ଛୋଟ ଗୋଟେ ଷ୍ଟୋରୀଟେ କହିବି କି, ଜଣେ କହିଲେ କି ଗୋଟେ ଟିମ୍ କୁ ଆପଣ ଗୋଟେ ପରଫେକ୍ଟ ମାଠିଆ ବନାନ୍ତୁ, ଆଉ ଜଣକୁ କହିଲେ କି ଗୋଟେ ଟିମ୍ କି ଆପଣ ମାଠିଆ ହିଁ କେବଳ ବନାନ୍ତୁ। ତ 2ଟା ଟିମ୍ କୁ 2ଟା ରୁମ୍ରେ ବନ୍ଦ କରିଦିଆଗଲା, ତ ସେମାନେ ମାଠିଆ ବନିଲେ। ଗୋଟେ ଟିମ୍ ଯିଏ ପରଫେକ୍ସନ ଚକ୍କରରେ ସେ ଗୋଟେ ବି ମାଠିଆ ବନେଇ ପାରିଲେନି, ଆଉ ଯୋଉମାନଙ୍କୁ କହିଲେ କି ଆପଣ କହିଲେ ମାଠିଆ ବନାନ୍ତୁ, ସେମାନେ ଏତେ ଇମ୍ପରଫେକ୍ଟ ମାଠିଆ ବନେଇଲେ ବନେ, ଲାଷ୍ଟ ଯୋଉ ମାଠିଆଟା ବନେଲା ଏତେ ପରଫେକ୍ଟ ହେଇଥିଲା, ଲାଷ୍ଟ ଦେଖିଲେ 100ଟା ପରଫେକ୍ଟ ମାଠିଆ ବନେଇ ଦେଇଥିଲେ। ତ ସେଥିପାଇଁ କହିବି ଆପଣ ଆଜି କୁହନ୍ତୁ, ଆଜି ପଢନ୍ତୁ କି ଲାଗିବ କି କିଛି ହଉନି, ଧୀରେ ଧୀରେ କନସିଷ୍ଟେନ୍ସଲି ପଢନ୍ତୁ, ଲାଷ୍ଟରେ ସେଟା ପରଫେକ୍ଟ ହେଇକି ହିଁ ବାହାରିବ।
1: ବହୁତ ବହୁତ ସୁନ୍ଦର କଥା କହିଲେ ସାର୍। ତେବେ ସାର୍, ଆଜିର ସମୟ ତ ସରିସରି ଆସିଲାଣି, ଆଜିର ଏହି କାର୍ଯ୍ୟକ୍ରମ ଶେଷରେ ଆପଣ ଜଣେ ଯୁବ ଅଫିସର ଭାବରେ ଆମ ଯୁବଗୋଷ୍ଠୀଙ୍କ ପାଇଁ କଣ କହିବାକୁ ଚାହିଁବେ?
0: ଏଥିରେ ଏଇଆ କହିବି କି ମାନେ ଆପଣ ଟାଇମ କୁ ଜୁଡିସିୟସଲି ୟୁଜ କରନ୍ତୁ, ବିକଜ ଏଭ୍ରିଥିଙ୍ଗ ସେକେଣ୍ଡରେ ଆସିବ। ମାନେ ଆଉ ଥରେ, ଆଜି ଆପଣ ପଇସା ନାହିଁ ପଇସା ଆସିବ, ଆଜି ଆପଣ କ୍ୟାରିୟର ନାହିଁ କ୍ୟାରିୟର ଆସିବ, କିନ୍ତୁ ସମୟ ଥରେ ଗଲେ ଆଉ ସମୟ କେବେ ଆସିବନି। ତ ସମୟକୁ ଜୁଡିସିୟସଲି ୟୁଜ କରିବା ପାଇଁ ମୁଁ ସମସ୍ତଙ୍କୁ ସଜେସନ ଦେବି।
1: ବହୁତ ବହୁତ ସୁନ୍ଦର କଥା କହିଲେ ସାର୍, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆଜି ଆପଣ ନିଜର ମୂଲ୍ୟବାନ ସମୟ ଆମକୁ ଦେଲେ, ଆମ ସହିତ ଏତେ ସୁନ୍ଦର ଭାବରେ ସବୁ କଥା ଆଲୋଚନା କଲେ, ଆପଣଙ୍କର ସଫଳତାର ଜୟଯାତ୍ରା ବିଷୟରେ ଆମେ ଏତେ କଥା ସବୁ ଶିଖିବାକୁ ପାଇଲେ। ନିଶ୍ଚିତ ଭାବରେ ଆମର ଶ୍ରୋତାବନ୍ଧୁମାନେ ଆପଣଙ୍କ ପାଖରୁ ବହୁତ କିଛି ଶିଖିବାକୁ ପାଇଥିବେ। ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଏବଂ ଆପଣଙ୍କର ଆଗାମୀ ଜୀବନ ପାଇଁ ଶୁଭକାମନା। ବହୁତ ବହୁତ ଧନ୍ୟବାଦ ସାର୍।
2: ଶ୍ରୋତା ବନ୍ଧୁ, ସନ୍ଧ୍ୟାର କଳିକା ସକାଳକୁ ପାଖୁଡ଼ା ମେଲି ଫୁଲ ହୋଇ ଫୁଟିଯାଏ, ଜଗତ ଦେଖେ ଗତ ରାତ୍ରିର ନିବୁଜ କଳିକା ଅମୃତ ଅଧର ମେଲି ହସୁଛି। ମାତ୍ର ଗୋଟି ଗୋଟି ପାଖୁଡ଼ା ମେଲିବାର ଯେଉଁ କଷ୍ଟ ସାଧନା, ତା କେହି କେବେ ଦେଖିପାରେ ନାହିଁ।
1: ସିଦ୍ଧି ଓ ସୁଖ ସୂର୍ଯ୍ୟାଲୋକ ଭଳି ସମସ୍ତଙ୍କୁ ଦୃଶ୍ୟ ହୁଏ, ମାତ୍ର ସେହି ସୁଖ ପଛରେ ଥିବା ଯନ୍ତ୍ରଣା ଓ ସିଦ୍ଧି ପଛରେ ଥିବା ସାଧନାର ଆଭାସ ମାତ୍ର ହିଁ ଜଗତ ଜାଣେ, ଅସଲ ସ୍ୱରୂପ କେହି ଜାଣେ ନାହିଁ।
2: ଜାଣେ କେବଳ ସେଇ ଯିଏ ନିଜେ ଗୋଟି ଗୋଟି ପାଖୁଡ଼ା ମିଳିବାର କଷ୍ଟ ସାଧନା କରିଛି, ରାତିର ଅନ୍ଧକାରକୁ ଭୋଗି ଗୋଟିଏ ନୂଆ ସକାଳ ଆଡ଼କୁ ପାଦ ବଢ଼ାଇଛି।
1: ତେବେ ଆଶା କରୁଛୁ ବନ୍ଧୁ ଯେ ଭୁବନ ସାହୁଙ୍କ ସହିତ ଆଜି ସମ୍ପାଦିତ ହୋଇଥିବା ଏହି ବାର୍ତ୍ତାଳାପ ଆପଣଙ୍କୁ ଭଲ ଲାଗିଥିବ, ଆପଣ ଅନେକ କିଛି ଶିଖିବାକୁ ପାଇଥିବେ। ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାର ସମୟ ହୋଇଛି।
2: କାର୍ଯ୍ୟକ୍ରମ ସମ୍ପର୍କୀୟ ଆପଣଙ୍କ ସୁଚିନ୍ତିତ ମତାମତ ଆମକୁ ଚିଠି କିମ୍ବା ମେଲ୍ ମାଧ୍ୟମରେ ପଠାଇବାକୁ।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ବିଶ୍ୱସ୍ତରରେ ଅସ୍ଥିରତା ଅନିଶ୍ଚିତତା ଲାଗି ରହିଥିବା ବେଳେ ଭାରତର ଅର୍ଥନୈତିକ ପ୍ରଗତି ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ନୀତି ଆୟୋଗର ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିରର ବରିଷ୍ଠ ଅଧିକାରୀଙ୍କ ସହ ରଥ ନିର୍ମାଣ ଏବଂ ଶ୍ରୀମନ୍ଦିର ମଧ୍ୟରେ ଚାଲିଥିବା ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ। ଖେଳ ଓ ଶୈଶବକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଖେଳ ଦିବସ। ଓଡ଼ିଶାର ସହର ପରିବର୍ତ୍ତନ ମଡେଲ ଅଧ୍ୟୟନ କଲା ରାଜସ୍ଥାନର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ପ୍ରସାରଣକୁ ଅଧିକ ସଶକ୍ତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି। କେତେକ ସ୍ୱତନ୍ତ୍ର ବର୍ଗର ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ଛାଡ଼ ହେଲା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ଫିଫା 2026 ବିଶ୍ୱକପ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 7ଟାରେ।
7: ଯହାଁ ଖବରେ ତୋଡ଼ି ମରୁଡ଼ି ନହିଁ ଜାତି।
8: ବହୁତ ସାରେ ନିଜି ଚ୍ୟାନେଲ ଓ ନିଜି ଚ୍ୟାନେଲ କେ ବୋଲବାଲା ମେ ହମ ସମଝ ରହେ କି ଆକାଶବାଣୀ ଓ ଦୂରଦର୍ଶନ इसकी रिलेवेंसी क्या है?
7: यहाँ होती है सीधी, सटीक और सच्ची खबरें।
8: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही करता है,
7: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ଡାକ୍ତରଙ୍କୁ ପଚାରି ବୁଝିବା ଦିନ 12:30ରେ ଏଥିରେ ଶୁଣିବେ ବୃଦ୍ଧାବସ୍ଥାରେ ଦେଖାଯାଉଥିବା ବିଭିନ୍ନ ସ୍ନାୟୁ ରୋଗ ସମସ୍ୟା ଓ ତା'ର ପ୍ରତିକାର। ଆଲୋଚନା କରିବେ ଡକ୍ଟର ଆଶୁତୋଷ ରଥ। ମୃଦଙ୍ଗ ବାଦ୍ୟ ଦିନ 10:00ରେ ପରିବେଷଣ କରିବେ ପ୍ରାଣନାଥ ଜେନା। ନାରୀ ମହଲ ଦିନ 20:20ରେ ଏଥିରେ ଶୁଣିବେ ଶିଶୁ ସୁରକ୍ଷା ଆଇନ ସମ୍ପର୍କରେ ଆଇନଜୀବୀ ପ୍ରଦୀପ ପଟ୍ଟନାୟକଙ୍କ ସହିତ ଆଲୋଚନା। ଗାନ୍ଧି ଚର୍ଚ୍ଚା ଦିନ 2:45ରେ ଏଥିରେ ଶୁଣିବେ ସ୍ୱାବଲମ୍ଘନ ଓ ଗାନ୍ଧି ଦର୍ଶନ, ଆଲୋଚକ ମିହିର ପ୍ରତାପ ଦାସ। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବ ଅପରାହ୍ନ 5:00 ଏବଂ ରାତି 7:02ରେ। ଯୁବବାଣୀରେ ମହ୍ଲାର ଅପରାହ୍ନ 5:30ରେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 46ତମ ଭାଗ ସନ୍ଧ୍ୟା 6:10ରେ। ଓଡ଼ିଆ ଆଲବମ୍ ଗୀତ ସନ୍ଧ୍ୟା 6:30ରେ। ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ରାତି 17:25ରେ। ପଲ୍ଲୀମଞ୍ଚ ରାତି 17:30ରେ, ଏଥିରେ ଶୁଣିବେ ମୋ ବଗିଚା ସମ୍ପର୍କରେ ଅମ୍ରିତା ଦାସଙ୍କ ସହିତ ଆଲୋଚନା। ହିନ୍ଦୀ ଚଳଚ୍ଚିତ୍ର ଗୀତ ରାତି 8:02ରେ। ଇଂରାଜୀରେ ଆଲୋଚନା ରାତି 8:30ରେ, ଏଥିରେ ଶୁଣିବେ ମ୍ୟାନେଜମେଣ୍ଟ ଇଜ୍ ଏ କି ଟୁ ଡେଭଲପମେଣ୍ଟ, ଆଲୋଚକ ଡକ୍ଟର ମୃତ୍ୟୁଞ୍ଜୟ ଦାସ। ସାମ୍ପ୍ରତିକ ଘଟଣାବଳୀ ଉପରେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:30ରେ। ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:00ରେ। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 45ତମ ଭାଗ।

0: ବିକାଶ ମନ୍ତ୍ର କାର୍ଯ୍ୟକ୍ରମରେ ଆଜି ଆମେ କଥାବାର୍ତ୍ତା ହେବା ଜଣେ ପ୍ରଗତିଶୀଳ ଚାଷୀ ଭାଇଙ୍କ ସହିତ, ଯିଏକି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି, ତା ସହିତ ସରକାରୀ ଯୋଜନାରେ ସାମିଲ ହୋଇ କୁକୁଡ଼ା ଫାର୍ମ ମଧ୍ୟ କରିଛନ୍ତି। ତା ମାଧ୍ୟମରେ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନେକ ଚାଷୀ ଭାଇ ଭଉଣୀମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରିଛନ୍ତି। ତାହେଲେ ଆସନ୍ତୁ ପ୍ରଥମେ ତାଙ୍କର ପରିଚୟଟି ନେଇଯିବା। ଭାଇ ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଦିଅନ୍ତୁ।
1: ମୋ ନାଁ ହଉଛି କେଦାର ଗୌରୀ ଦାସ। ମୋର ହଉଛି ବେପାରାଡା ବ୍ଲକ ଅନ୍ତର୍ଗତ ବିଚଲକଟା ଗ୍ରାମରେ।
0: କେତେ ଚାଷ ଜମି ଅଛି?
1: ଯେହେତୁ ମୋର 4-5 ଏକର ଜମି ଅଛି, ସେଟା ପାଇଁ ଆମେ ପୋଲିଟ୍ରି ଆଉ ଡାଇରୀ ଫାର୍ମ ଉପରେ ଗଲି। କୁକୁଡ଼ା ଚାଷରେ ଟିକେ ଲାଭଜନକ ବୋଲି ସେଥିପ୍ରତି ଇଣ୍ଟରେଷ୍ଟ ହେଲି।
0: ଆଜ୍ଞା।
1: 3 ଏକର ପେଚରେ ମୁଁ ପ୍ରଥମେ ଆଇଡିଆ କରିଥିଲି ଦେଶୀ କୁକୁଡ଼ା କରିବି ବୋଲି। ଚାରିପଟେ ବାଉଁଶ ପ୍ଲାଣ୍ଟେସନ, ସେ ଭିତରେ କୁକୁଡ଼ା ଚରିବ ବୋଲି କରାଯାଇଥିଲା। ଯେତେବେଳେ ଭେଟେନାରୀ ଡିପାର୍ଟମେଣ୍ଟ ସହିତ କଥା ହେଲି, ସେ କହିଲେ ଯେ ନାଇଁ ବ୍ରଏଲର ଫାର୍ମ କରନ୍ତୁ, ତାହେଲେ ଟିକେ 2 ପଇସା ଭଲ ମିଳିବ ବୋଲି କହିଲା। ସେଠି ବର୍ତ୍ତମାନ କୁକୁଡ଼ା ଫାର୍ମ ଚଲେଇ।
0: ଆପଣଙ୍କ ବୟସ କେତେ ଭାଇ?
1: 41 ବର୍ଷ।
0: ଘରେ କିଏ କିଏ ରହନ୍ତି?
1: ମୋ ସ୍ତ୍ରୀ ଆଉ ମୋ 2ଟା ଝିଅ।
0: ପଢାପଢି କଣ କରୁଛନ୍ତି ଭାଇ?
1: ମୁଁ +2 ପାସ୍ କରିଛି।
0: ଚାଷବାସରେ ନିଜକୁ ନିୟୋଜିତ କରିବେ, ଆତ୍ମନିର୍ଭରଶୀଳ ହେବେ ଚାଷରେ ବୋଲି କେମିତି ମନରେ ଧାରଣା ଆସିଲା?
1: ଦେଖନ୍ତୁ ମ୍ୟାଡମ, ଆଜିକାଲି ତ ସରକାରୀ ଚାକିରି ମିଳିବାରେ ଅସୁବିଧା ହେଉଛି। ଯେହେତୁ ମୋର ଅଳ୍ପ ଜମି ଅଛି, ଲାଇଫ ଷ୍ଟକ ଉପରେ ଗଲେ ଠିକ ଥିବ ବୋଲି ଭିତରେ ପଶିଲି।
0: ସରକାରୀ ଯୋଜନାରେ ସାମିଲ ହେଲେ ଅଧିକା ଲାଭ ପାଇବେ, ଏ ସମ୍ପର୍କରେ କାହାଠୁ ଜାଣିଲେ? କେମିତି ପ୍ରଥମେ ଆରମ୍ଭ କଲେ ଭାଇ?
1: ଆମର ବୈପାରଡା ବ୍ଲକ ଅନ୍ତର୍ଗତ ଯିଏ ପ୍ରାଣୀ ନିରୀକ୍ଷକ ଅଛନ୍ତି, ସେ ମୋ ସହିତ ଯୋଗାଯୋଗ କରିଥିଲେ। ଯେହେତୁ ମୋର ଇଣ୍ଟରେଷ୍ଟ ଦେଖିଥିଲେ, କୋରାପୁଟ ଡିଷ୍ଟ୍ରିକ୍ଟକୁ ସର୍ବପ୍ରଥମେ ମୁଁ ଆଣିକି ଚାଷ କରିଥିଲି, ଯୋଉଟାକି ଆମର କଡ଼କନାଥ ବୋଲି କହୁଛନ୍ତି, ଭୁବନେଶ୍ୱର ସିପିଡିଓରୁ ଆଣିଥିଲି ଅଳ୍ପ ମାତ୍ରାରେ। ସେଇଟା ଆରମ୍ଭ କରିଥିଲି, ଦେଶୀ ବ୍ରିଡ୍ର ବି ବହୁତ ଗୁଡାଏ ବ୍ରିଡ୍ ରଖିଥିଲି। ସେ ମତେ କହିଥିଲେ ଯେ ନାଇଁ ତମେ ବ୍ରଏଲର ଫାର୍ମ ଉପରେ ଇଣ୍ଟରେଷ୍ଟ ନିଅ ଆଉ ଆମେ ତମକୁ ହେଲ୍ପ କରୁ।
0: ପୂର୍ବରୁ କିଛି ଏଇ ସମ୍ପର୍କରେ ଧାରଣା ଥିଲା ନା କାହାଠୁ ଦେଖିକି ଶିଖିଲେ?
1: ଅଳ୍ପ କିଛି ଧାରଣା ଥିଲା, କିନ୍ତୁ ବ୍ରଏଲର ବିଷୟରେ ତ ଆମର କିଛି ଧାରଣା ନଥିଲା। ତାର ମେଡିସିନ କେମିତି ଦିଆହବ, ଭ୍ୟାକ୍ସିନେସନ କେମିତି କରାହବ, ଏସବୁ କିଛି ଆଇଡିଆ ନଥିଲା।
0: ଆଜ୍ଞା।
1: ଯେତେବେଳେ ଭିଏସଙ୍କ ସହିତ କଥାବାର୍ତ୍ତା ହେଲି, ସେ ମତେ ପ୍ରପର ଗାଇଡେନ୍ କଲେ ଯେ କେମିତି କଣ କରିବେ। ତାପରେ ନିଜେ ନିଜେ ଶିଖିକି ନିଜେ କଲୁ।
0: ପ୍ରଥମେ କେମିତି ଅନ୍ତର୍ଭୁକ୍ତ ହେଲେ ଆମର ପ୍ରାଣୀଧନ ନିରୀକ୍ଷକ ମାନଙ୍କ ସହିତ ମିଶିକି? କୋଉ କୋଉ କାଗଜପତ୍ର ଆପଣଙ୍କୁ ଦେବାକୁ ପଡିଲା?
1: ସେତେବେଳେ ତ ଏତେ କାଗଜପତ୍ର ଆମର କିଛି ଆବଶ୍ୟକ ପଡିନଥିଲା। ସେ ଖାଲି ଭୋଟର ଆଇଡେଣ୍ଟି କାର୍ଡ ଆଉ ଆଧାର କାର୍ଡ ଆଉ ଜାଗାର ଜେରକ୍ସ।
0: କିଛି କିଛି ଅସୁବିଧା ହେଲା କି ଭାଇ ପ୍ରଥମେ ଯେତେବେଳେ ପ୍ରଥମରୁ ଆରମ୍ଭ କଲେ?
1: ମୁଁ ତ କରିକି ପ୍ରାୟ 30 ବର୍ଷ ହେଇଯିବ। ପ୍ରଥମେ ତ ମୁଁ ନିଜ ଆଡୁ କରିଥିଲି, କଡ଼କନାଥ ରଖିଥିଲି, ଆସିଲ କୁକୁଡ଼ା ରଖିଥିଲି, ଦେଶୀ କୁକୁଡ଼ା ବି ରଖିଥିଲି। ତାପରେ ଭୁବନେଶ୍ୱରରୁ ନେଇକି ଆସିଥିଲି ଆଇସଲ୍ୟାଣ୍ଡ ରେଡ୍ କୁକୁଡ଼ା, ଯୋଉଟାକି ଅଣ୍ଡା ଟିକେ ପ୍ରଚୁର ମାତ୍ରାରେ ଦେବେ, ବାହାରେ ବୁଲାବୁଲି କରିବେ ଆଉ ଅଣ୍ଡା ଦେବେ। କିନ୍ତୁ ଯେତେବେଳେ ସରକାରୀ ଯୋଜନା ଆସିଲା, ସରକାରୀ ଯୋଜନାରେ ମତେ ଅନ୍ତର୍ଭୁକ୍ତ କଲେ ଆମର ବ୍ରଏଲର ଚାଷ ଉପରେ। ବ୍ରଏଲର ଚାଷରେ କଣ, ତାର ଯୋଉ ମେଡିସିନ ଆଉ ଭ୍ୟାକ୍ସିନେସନ ଅଛି, ତାର ଗାଇଡଲାଇନ ଅଛି, ସେଇ ଅନୁସାରେ ନ କଲେ ତମେ ଲସ୍ରେ ପଡିବ। ସେମାନେ ମତେ ଟୋଟାଲ ଗାଇଡ କଲେ ଯେ କେମିତି କରାହବ, ତାର 7 ଦିନରେ ଗୋଟେ ଭ୍ୟାକ୍ସିନ, 14 ଦିନରେ ଗୋଟେ ଭ୍ୟାକ୍ସିନ, ତାପରେ 21 ଦିନରେ ଗୋଟେ ଭ୍ୟାକ୍ସିନ, ତାପରେ ମାର୍କେଟିଂ।
0: ଯେତେବେଳେ ବ୍ରଏଲର ଚାଷ କଲେ, ଏସବୁ ଚିଆଁ ସବୁ କୋଉଠୁ କୋଉଠୁ ଆଣିଲେ, କେତେ ଟଙ୍କା ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିଲା ଭାଇ, ସେମାନଙ୍କର ଯତ୍ନ କିପରି ନେଲେ?
1: ପ୍ରଥମେ ବିଏସ ଆମକୁ ଯୋଗାଯୋଗ କରିଥିଲେ ଜୟପୁରର 2ଟା ଫାର୍ମ, ତାଙ୍କ ସହିତ କଣ୍ଟାକ୍ଟ କଲୁ। ତାଙ୍କେ

0: ଆନ୍ଧ୍ରରୁ ଆଉ ଛତିଶଗଡ଼ରୁ ଚିକିତ୍ସା ଆଣିକି ଦଉଥିଲେ। ତାପରେ କଥା ରହିଲା ଭ୍ୟାକ୍ସିନେସନ ପ୍ରୋଗ୍ରାମ, ଭ୍ୟାକ୍ସିନ ମେଡିସିନ ସବୁ ଆଭେଲେବୁଲ କରାଉଥିଲେ ସେ ଦୁଇଟା, ଯାହା ସହିତ ଆମର ଟ୍ୱେଲ୍ଥରେ ଥିଲୁ ସେମାନେ ଯେମିତି ଫଲୋ କରୁଥିଲେ ଆମେ ସେଇ ହିସାବରେ ଫଲୋ କରୁଥିଲୁ।
1: ତାପରେ କୁକୁଡ଼ା ମାନଙ୍କୁ ବିକ୍ରି କେମିତି କରନ୍ତି, ଆପଣ କେମିତି ଲାଭ ପାଆନ୍ତି ଭାଇ?
0: ଦେଶୀ କୁକୁଡ଼ା ବର୍ଷ ସାରା ଯଦି ବିକ୍ରି କଲେ ମଧ୍ୟ ଲକ୍ଷ ଲକ୍ଷ ବାଡ଼ କଲେ ବି ତାର ବିକ୍ରି ବଢ଼ିବା ପାଇଁ କିଛି ଅସୁବିଧା ନାହିଁ। ହେଲେ ବ୍ରଏଲର କଣ ଟିକେ ଅସୁବିଧା ହଉଛି, ଆନ୍ଧ୍ର ମାର୍କେଟ ଡିସାଇଡ କରୁଛି ଯୋଉ ରେଟ, ପ୍ରତ୍ୟେକ ଦିନ ଗୋଟେ ରେଟ ଚାର୍ଜ ବାହାରିବ। ଆନ୍ଧ୍ର ମାର୍କେଟ ମାନଙ୍କ ଯଦି ଆଜି 100 ଅଛି, ଆମର ଜୟପୁର ମାର୍କେଟ ଦେଖିଲେ 110-115।
1: ବେପାରୀମାନେ ଆସିକି ଆପଣଙ୍କ ପାଖରୁ ନେଇଯାନ୍ତି?
0: ହଁ, ବେପାରୀମାନେ ରେଗୁଲାର ଆସିକି ଆମ ପାଖରୁ ନେଇଯାଆନ୍ତି।
1: ଆପଣଙ୍କୁ ଦେଖିକି ଆଉ କେତେ ଜଣ ମଧ୍ୟ ଏମିତି କୁକୁଡ଼ା ଫାର୍ମ କରିବା, ଆପଣଙ୍କ ଭଳି ଆତ୍ମନିର୍ଭର ହେବା ପାଇଁ ଚେଷ୍ଟା କରୁଛନ୍ତି କି ଭାଇ?
0: ବହୁତ ଲୋକ କରୁଛନ୍ତି ମ୍ୟାଡମ, ଜର୍ସି ବ୍ରିଡ୍ ନେବା ପାଇଁ ବହୁତ ଜଣ ଆସୁଥିଲେ। ଜଣେ ପାପଡ଼ାହାଣ୍ଡି ରହୁଛନ୍ତି ପିଙ୍କୁ ଭାଇ ବୋଲିକି, ସେ ଜଣେ ଟିଚର, କିନ୍ତୁ ମୋଠୁ ଦେଖିକି ତାଙ୍କେ ନିଜେ ଗୋଟେ ବହୁତ ସୁନ୍ଦର ଗୋଟେ ଫାର୍ମ କରିଛନ୍ତି। ସେଠି ଦେଶୀ କୁକୁଡ଼ା ଅସିଲ କୁକୁଡ଼ାର, ସେ ବ୍ରଏଲରୁ ଯାଇନାହାନ୍ତି, ମାତ୍ର ଅସିଲ କୁକୁଡ଼ାର ବହୁତ ଗୁଡ଼ାଏ ଭେରାଇଟି ରଖୁଛନ୍ତି ଆଉ ବହୁତ ସୁନ୍ଦରରେ କରୁଛନ୍ତି।
1: ଆଉ କେତେ ଜଣ ଆପଣଙ୍କର ଫାର୍ମ ହାଉସରେ କାମ କରୁଛନ୍ତି ଭାଇ?
0: ମୋର ଫାର୍ମ ହାଉସରେ 7-8 ଜଣ ଅଛନ୍ତି। ତାଙ୍କୁ ଆମେ ଦରମା ସିଷ୍ଟମ କରିଛୁ, ତାପରେ ତାଙ୍କର ଏକ୍ସଟ୍ରା ଡ୍ୟୁଟି କଲେ ଏକ୍ସଟ୍ରା ପଇସା ବି ଦିଆ ହଉଛି। ରେଗୁଲାର ରହୁଛନ୍ତି, ବାହାରକୁ କାମ ଯାଉଥିଲେ ବାହାରକୁ ନ ଯାଇକି ଆମ ପାଖରେ ରହୁଛନ୍ତି ଗାଁରେ।
1: ବିଭାଗ ତରଫରୁ ଆପଣ କଣ କଣ ସବୁ ସୁବିଧା ପାଇଲେ ଭାଇ, ଯେବେଠୁ ଆପଣ ଅନ୍ତର୍ଭୁକ୍ତ ହେଲେ?
0: ବିଭାଗ ତରଫରୁ ଆମେ ବହୁତ ଲାଭ ପାଇଛୁ ମ୍ୟାଡମ, ଯେତେବେଳେ ଆମେ ଫାର୍ମ ଷ୍ଟାର୍ଟ କଲୁ ମତେ 500 ର ଗୋଟେ ଦେଇଥିଲେ ଆମର ମୁଖ୍ୟମନ୍ତ୍ରୀଙ୍କର ଯୋଜନାରେ, ସେଠୁ ମୁଁ ଷ୍ଟାର୍ଟ କରିଥିଲି। କୃମିନାଶକ ମେଡିସିନ ବି ସାହାଯ୍ୟ କରୁଛନ୍ତି, ପ୍ରତ୍ୟେକ ଜିନିଷ ସାହାଯ୍ୟ କରୁଛନ୍ତି।
1: ଆଉ ସବସିଡି ମଧ୍ୟ କିଛି ପାଇଥିଲେ କି, ଏଇ ସବୁ ଯାହା ଟଙ୍କା ଖର୍ଚ୍ଚ କରନ୍ତି?
0: ମୁଁ ସବସିଡି ପାଇଥିଲି
1: ଆଜ୍ଞା। ବେଳେବେଳେ ତାଲିମର ବ୍ୟବସ୍ଥା ମଧ୍ୟ ଥାଏ କି, କିପରି ଆମେ ଉନ୍ନତ ଧରଣର କୁକୁଡ଼ା ପାଳନ କରିପାରିବା?
0: ଆମକୁ କୋରାପୁଟ 2 ଥର ଆଉ ବୈପାରଡ଼ାରେ ବି ଆମର ତାଲିମ ଦିଆ ହେଇଥିଲା ଆଉ କୁକୁଡ଼ା ପାଳନ କେମିତି କରାହୁଏ, ତାପରେ ନୂଆ ନୂଆ ଡିଜିଜ ବି କେତେ ବାହାରିଲାଣି ତାକୁ ବି କେମିତି କଣ୍ଟ୍ରୋଲ କରାହୁଏ, ସବୁ ଉପରେ ଜ୍ଞାନ ଦେଇଛନ୍ତି।
1: ଆପଣ ଯେମିତି କୁକୁଡ଼ା ପାଳନ ସହିତ ଡେରି ଫାର୍ମ ମଧ୍ୟ କରିଛନ୍ତି କହିଲେ, ତା ସମ୍ପର୍କରେ କିଛି କୁହନ୍ତୁ ଭାଇ, କେମିତି ଆରମ୍ଭ କଲେ?
0: ଡେରି ଫାର୍ମ ତ ମୁଁ ନିଜେ ପ୍ରଥମେ ଆରମ୍ଭ କରିଥିଲି ମ୍ୟାଡମ, ତାପରେ ପ୍ରାଣୀଧନ ଯୋଜନାରେ ମତେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ 1+1 ମୁରା ମଇଁଷି ମିଳିଥିଲା, ଘର ବି ମିଳିଥିଲା, 2 ମଇଁଷି କିଣିକି ଆଣିଥିଲି। ତାପରେ ମୋର ନିଜର ବି ଘରେ ଅଛନ୍ତି ଗାଈ ଗୋରୁ, ସେମିତି କରି ଚାଲିଛି ମ୍ୟାଡମ।
1: ପ୍ରାୟ କେତେ ଗାଈ ଗୋରୁ ଅଛନ୍ତି ମଇଁଷି ସଂଖ୍ୟା ମିଶିକି?
0: 14 ଗାଈ ମଇଁଷି ଅଛନ୍ତି।
1: ସେମାନଙ୍କର ଯତ୍ନ କିପରି ନିଅନ୍ତି ଆଉ କ୍ଷୀର ବିକ୍ରି ବଟା କେମିତି କରନ୍ତି ଭାଇ?
0: କ୍ଷୀର ବିକ୍ରି ତ ଆଜିକାଲି କିଛି ଅସୁବିଧା ନାହିଁ ମ୍ୟାଡମ, ମୋ ପାଖରେ ନିୟର ଗୋଟେ ମାର୍କେଟ ଅଛି କଟା ଛକ, ଯୋଉଠିକି ଆମେ ଦହି କରି ବିକ୍ରି କରୁଛୁ ସେଠି, ଆଉ ଚା ଦୋକାନୀ ମାନେ ନେଇଯାଆନ୍ତି, ବିକ୍ରି ବଟାର ଅସୁବିଧା ନାହିଁ। କିନ୍ତୁ ଆମେ ଯୋଉ ଆଗରେ ଯୋଉ ବୁଲାବୁଲି କରି ଚରେଇକି ଇଏ କଲୁ, ସେଟା ଆଜିକାଲି ସମ୍ଭବ ହୋଇପାରୁନାହିଁ, ତେଣୁ ଆମେ ନେପିୟର ର 2-3 ଭେରାଇଟି ଚାଷ କରୁଛୁ। ଘାସ କୁଣ୍ଡା ତ ଇଏ ସବୁ ତ ଦିଆ ହଉଛି, ନିଜ ବାଡରେ ଯେ ଭଲ ଘାସ ଚାରା ମିଳିଯାଉଛି, ଗାଈ ଗୋରୁ ଭଲରେ ରହୁଛନ୍ତି।
1: କେମିତି ଆପଣ ପ୍ରଥମେ ଜାଣିଲେ ଭାଇ ଏଇ ଘାସ ଚାଷ କରିବେ ବୋଲି?
0: ଘାସ ଚାଷ ଉପରେ ବି ଆମକୁ ଭିଏସ୍କା ଆଡଭାଇସ କରିଥିଲେ, ଯେହେତୁ ଆମର ଚରାବୁଲା କରିବା ପାଇଁ ଟିକେ ଅସୁବିଧା ହେଲା, ଗାଈ ଗୋରୁକୁ ବାହାରକୁ ନେଇକି ଯିବା ପାଇଁ ଚରିବା ଲୋକ ମିଳୁନାହାନ୍ତି, ଜାଗା ବି କମିଲାଣି, ଫରେଷ୍ଟ ବାଲା ବି ଗଛ ଲଗେଇଛନ୍ତି ଫରେଷ୍ଟ ଭିତରେ ପଶିବାକୁ ଦଉନାହାନ୍ତି, ସେମିତି ଅସୁବିଧା ହେଲା। ସେ ଆମକୁ ଆଣିକି ଦେଇଥିଲେ ନେପିୟର ର ଗୋଟେ 2-3 ଭେରାଇଟି, ଯୋଉଟାକି ଲଗେଇଲେ ଆଖୁ ଗଛ ପୁରା ବହୁତ ବଡ ବଡ ହୁଏ, ଯେତିକି ଲାଗିଛି ଆମର 14-15 ଗାଈକୁ ସଫିସିଏଣ୍ଟ ହେଇଯାଉଛି।
1: ପ୍ରାୟ କେତେ ଜାଗାରେ ଏଇ ଘାସ ଚାଷ ଆପଣ କରୁଛନ୍ତି?
0: ହାଫ୍ ଏକର ଯଦି ଚାଷ କରିବେ 14-15 ଗାଈ ଆରାମସେ ଖାଇଯିବେ। ଆଜିକାଲି ବହୁତ ଗୁଡାଏ ଟେକ୍ନୋଲୋଜି ଆସିଗଲାଣି ମ୍ୟାଡମ, ଏବେ ଗୋଟେ କରୁଛନ୍ତି ଟ୍ରେ ମାନଙ୍କରେ ମକାକୁ ପକେଇ ଦଉଛନ୍ତି, ପକେଇକି ସେଠି ପାଣି ଫାଣି ଦେଇକି ସିଏ ଜଷ୍ଟ ଗଜା ହେଇକି ଜଷ୍ଟ 5-6 ହେଲେ ତାକୁ କାଟିକି ଦିଆ ହଉଛି ଘାସ ଗାଈ ମାନଙ୍କୁ। ଆଉ ଯୋଉଟା ନେପିୟର ଆଉ ସୁପର ନେପିୟର 2 ଡେଭଲପମେଣ୍ଟ ଘାସ ବାହାରିଛି, ସେ ଘାସ ଆମକୁ ଗୋଟେ ବୁଦାରୁ ପ୍ରାୟ 60-70 କିଲୋ ଘାସ ଦିଏ। ଯଦି ଜଣଙ୍କର ହାଫ୍ ଏକର ଅଛି, ସେ 4-5 ଗାଈ ଆରାମସେ ରଖିପାରିବ, କିଛି ଅସୁବିଧା ନାହିଁ।
1: ଆଜ୍ଞା, କେବଳ ଯୋଗାଯୋଗ କରିକି ତା ସମ୍ବନ୍ଧରେ ଜ୍ଞାନ ନେଇକିନା ଆରମ୍ଭ କରିବା ହିଁ ଜରୁରୀ। ଯତ୍ନ କିପରି ନିଅନ୍ତି ଭାଇ ଏଇ ଯେତିକି 14 ଗାଈ ଗୋରୁ ମଇଁଷି ସବୁ ଅଛନ୍ତି?
0: ଗୋରୁ ଗାଈକୁ ତ ଭ୍ୟାକ୍ସିନେସନ ଯେମିତି ପ୍ରୋଗ୍ରାମ ହୁଏ ଭ୍ୟାକ୍ସିନେସନ କରନ୍ତି ଭେଟେନାରୀ ବାଲା, ଆଉ ରହିଲା ଡିୱାର୍ମିଂ କଥା ଟିକେ ଦେଖାଯାଏ, ତାଙ୍କୁ ଥଣ୍ଡା ପାଣି କେମିତି ଟିକେ ଦିଆଯିବ ଘଣ୍ଟା ଘଣ୍ଟା, ଫ୍ରେଶ ଘାସ ଟିକେ କେମିତି ପାଇବେ ଏଇ ଖରା ଦିନଟା।
1: ଆଜ୍ଞା,
0: ଆଉ ଦାନାରେ ଯେମିତିକି ଭଲ ଦାନା ଟିକେ ଆଣିକି ଖୁଆଯାଏ, ସେତିକି ଜିନିଷ ଧ୍ୟାନ ଦେବା କଥା।
1: ଆଜିକାଲି ତ ସବୁ ପ୍ରକାର ଆମେ ପଦ୍ଧତି ସବୁ ଇଣ୍ଟରନେଟ ମାଧ୍ୟମରେ ପାଇପାରୁଛୁ, ଆପଣଙ୍କୁ ମଧ୍ୟ ସହାୟକ ହଉଛି କି ଏଇସବୁ ଇଣ୍ଟରନେଟଟା ଜାଣିପାରୁଛନ୍ତି କି?
0: ଇଣ୍ଟରନେଟ ତ ଆମେ ଜାଣିପାରୁଛୁ ମ୍ୟାଡମ, ଯେ ପ୍ରାକ୍ଟିକାଲ ଥିଓରି ଉପରେ ଡିଫରେନ୍ସ ଆସେ, ଥିଓରି ପଢିବାଠୁ ପ୍ରାକ୍ଟିକାଲି ଯଦି ଜଣେ ଗୋଟେ ଜଣେ କରିଛନ୍ତି ତାଙ୍କ ପାଖକୁ ଯିବ, ତାଙ୍କ ପାଖରେ ରହିବ, ତାଙ୍କ ପାଖରୁ 2-4 ଟିକେ ୱାଚ କରିବ, ଦେଖିବ ଅଧିକା ଶିଖିପାରିବ
1: ନିଶ୍ଚିତ ଭାବରେ ଭାଇ। ଆଗକୁ ନୂଆ ଆଶା କଣ ରଖିଛନ୍ତି ଭାଇ? କୋଉ

0: ଯୋଜନା ଅଛି?
1: 1000 ଦେଶୀ କୁକୁଡ଼ାର ଗୋଟେ ଫାର୍ମ କରିବି, ଯାହାକି ମୋର ଗୋଟେ ସ୍ୱପ୍ନ ଅଛି। ମୁଁ ଗୋଟେ ସ୍ପେଶିଆଲି ଗୋଟେ ବମ୍ବର ପ୍ଲାଣ୍ଟେସନ ଗୋଟେ କରିଛି, କୁକୁଡ଼ା ସେଠି ବୁଲାବୁଲି କରିପାରିବେ।
0: ଭଗବାନ କରନ୍ତୁ ଆପଣ ଯାହା ଯାହା ଆଶା ରଖିଛନ୍ତି ଆଗକୁ ପୂରଣ ହଉ, ଆଉ ବିଭାଗ ତରଫରୁ ସବୁ ପ୍ରକାର ସୁବିଧା ପାଇ ଆପଣ ଆତ୍ମନିର୍ଭରଶୀଳ ହୋଇଛନ୍ତି, ଆଉ ବହୁତ ଚାଷୀ ଭାଇଙ୍କୁ ରୋଜଗାରକ୍ଷମ କରିଛନ୍ତି। ନିଶ୍ଚିତ ଭାବରେ ଆପଣ ଜଣେ ଉଦାହରଣ ଆମ ସବୁ ଚାଷୀ ଭାଇ ଭଉଣୀଙ୍କ ପାଇଁ। ଆପଣ ଆମ ଅନୁଷ୍ଠାନ ପାଇଁ ସମୟ ଦେଲେ, ତେଣୁ ଆମ ଅନୁଷ୍ଠାନ ତରଫରୁ ତଥା ଆମର ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଭାଇ। ରହିଲୁ, ନମସ୍କାର।
1: ନମସ୍କାର।

0: ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ବି ପ୍ରତିଭା ପାତ୍ର। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ରାଜ୍ୟ ସମନ୍ୱୟ ଉପରେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ, ରାଜ୍ୟରେ ସମସ୍ତ ନାଗରିକଙ୍କ ସଶକ୍ତିକରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ, ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ, ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ଆକଳନ। ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବାବେଳେ ଭାରତ ବିଶ୍ୱାସ ଏବଂ ଦୃଢ଼ତାର ସହ ବିକାଶର ଗତି ବଜାୟ ରଖିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆଜି ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଆଡ଼କୁ ଦେଶ ଅଗ୍ରସର ହେଉଛି। ଏହି ସମୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉତ୍ତରଦାୟିତ୍ୱ ଅଧିକ ହୋଇଛି। ଶ୍ରୀ ମୋଦି କହିଛନ୍ତି, ବିକଶିତ ଭାରତ ଦୃଷ୍ଟିକୋଣ ଲକ୍ଷ୍ୟ ହାସଲ ପାଇଁ ନୀତି ଆୟୋଗ ଏକ ସମନ୍ୱୟ ମଞ୍ଚର ଭୂମିକା ନିର୍ବାହ କରିବା ସହ ରାଜ୍ୟ ମଧ୍ୟରେ ଜ୍ଞାନ ଆଦାନ ପ୍ରଦାନ ଏବଂ ସମ୍ମିଳିତ ଭାବେ କାର୍ଯ୍ୟ କରିବା ଦିଗରେ ସହାୟକ ହେବ। ଶ୍ରୀ ମୋଦି କହିଛନ୍ତି, ଦେଶର ଯୁବପିଢ଼ିଙ୍କୁ ଉତ୍ତମ ଶିକ୍ଷା, ଚାହିଦା ଆଧାରିତ ଦକ୍ଷତା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବିଷୟକୁ ନିଶ୍ଚିତ ଭାବେ ଅଗ୍ରାଧିକାର ଦିଆଯିବ। ବିକଶିତ ଭାରତ ଯାତ୍ରାରେ ସଶକ୍ତ ଯୁବପିଢ଼ି ହିଁ ପ୍ରେରକ ଶକ୍ତି ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଅନେକଗୁଡ଼ିଏ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିବା ପରେ ଦେଶରେ ବିକାଶ ଏବଂ ରପ୍ତାନୀ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବାକୁ ଯାଉଛି। ଶ୍ରୀ ମୋଦି ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ମହିଳା କୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କୃଷି ଏବଂ ଷ୍ଟାର୍ଟଅପ୍ରୁ ଆରମ୍ଭ କରି ବିଜ୍ଞାନ ଓ ନବସୃଜନ ପର୍ଯ୍ୟନ୍ତ ପ୍ରତ୍ୟେକଟି କ୍ଷେତ୍ରରେ ନାରୀ ଶକ୍ତିର ଅବଦାନକୁ ପ୍ରଶଂସା କରି ରାଜ୍ୟଗୁଡ଼ିକ ମହିଳାମାନଙ୍କୁ ସୁଦୃଢ଼ ଏବଂ ସଶକ୍ତ କରିବା ପାଇଁ ସେମାନଙ୍କ ଲାଗି ଶିକ୍ଷା, ଦକ୍ଷତା, ନିରାପତ୍ତାକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ 2047 ପାଇଁ ସମାବେଶୀ ମାନବ ବିକାଶ ଶୀର୍ଷକରେ ଆଜି ଅନୁଷ୍ଠିତ ବୈଠକରେ ଦେଶର ନାଗରିକଙ୍କ ବିକାଶ ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳମାନେ ଯୋଗ ଦେଇଥିଲେ। ବୈଠକ ପରେ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ନୀତି ଆୟୋଗ ବୈଠକରେ ସୁଶାସନ, ଜନସାଧାରଣଙ୍କ ଭାଗିଦାରୀ ଏବଂ ରାଷ୍ଟ୍ରର ବିକାଶ ସମ୍ପର୍କିତ ବିଭିନ୍ନ ସ୍ତମ୍ଭ ଉପରେ ଆଲୋଚନା କରାଯାଇଛି। ଓଡ଼ିଶା ସମସ୍ତ ନାଗରିକଙ୍କ ସଶକ୍ତିକରଣ, ତୃଣମୂଳ ସ୍ତରରେ ଥିବା ଅନୁଷ୍ଠାନଗୁଡ଼ିକର ଉନ୍ନତିକରଣ ଓ ସାମଗ୍ରିକ ବିକାଶର ଦୃଢ଼ତା ଉପରେ କାର୍ଯ୍ୟ କରୁଛି। ବିକଶିତ ଭାରତ ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଓଡ଼ିଶା ସକ୍ରିୟ ଭାବରେ ଯୋଗଦାନ କରୁଛି ବୋଲି ଶ୍ରୀ ମାଝୀ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଦେଶର ନୀଳ ଅର୍ଥନୀତିର ବିକାଶ ଉପରେ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ ଏବଂ ଓଡ଼ିଶା ଚିଙ୍ଗୁଡ଼ି ମିଶନ ଶୀର୍ଷକ ରାଜ୍ୟସ୍ତରୀୟ ଅଂଶୀଦାର ପରାମର୍ଶ କର୍ମଶାଳାରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଅଧିକ ମାଛଧରା ଓ ରପ୍ତାନୀ ସୁଯୋଗ ସୃଷ୍ଟି କରିବା ସହିତ ଚିଙ୍ଗୁଡ଼ି ମିଶନ ଜରିଆରେ ଏହି ଚାଷରେ ଉତ୍ପାଦନ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହା ଲକ୍ଷ ଲକ୍ଷ ମତ୍ସ୍ୟଜୀବୀଙ୍କ ଜୀବିକାକୁ ସଶକ୍ତ କରିଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି।
1: ଆମେ ଏହି ଦୁଇଟି ମିଶନ ଆଣିବା ଦ୍ୱାରା ଆମର ଯେଉଁ ଲକ୍ଷ୍ୟ ରହିଛି ଯେ

0: ପ୍ରଧାନମନ୍ତ୍ରୀ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ଯେ ଆମେ 2036 ସୁଦ୍ଧା ଓଡ଼ିଶାରେ 25,000 କୋଟି ଟଙ୍କାର ସାମୁଦ୍ରିକ ମାଛ ଆମେ କେମିତି ରପ୍ତାନୀ କରିବା, ତାହା ପାଇଁ ଆଜି ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି ଏବଂ ଏହି 2 ମିଶନ ହେବା ଫଳରେ ଆମେ ଯୋଉ ଆଗରୁ ବ୍ୟାକେଷ୍ଟ ୱାଟର ଆମେ 2 କିଲୋମିଟର ପର୍ଯ୍ୟନ୍ତ ତାକୁ ବ୍ୟବହାର କରୁଥିଲେ, କିନ୍ତୁ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ତାକୁ କ୍ୟାବିନେଟ୍ରେ ମଧ୍ୟ ଅନୁମୋଦନ କରିଛନ୍ତି, ଆମେ 10 କିଲୋମିଟର ପର୍ଯ୍ୟନ୍ତ ବ୍ୟାକେଷ୍ଟ ୱାଟର ବା ଯୋଉ ଖାରି ଜଳ ଆମେ ଚିଙ୍ଗୁଡ଼ି ଚାଷ କରିପାରିବା।
1: କାର୍ଯ୍ୟକ୍ରମରେ ବିଭାଗର ବରିଷ୍ଠ ଅଧିକାରୀ, ବିଶେଷଜ୍ଞ, ଉଦ୍ୟୋଗପତି ଓ ସମସ୍ତ ଅଂଶୀଦାରଙ୍କ ସହ ନୀଳ ଅର୍ଥନୀତିର ବିକାଶ ଉପରେ ଆଲୋଚନା ହୋଇଥିଲା। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ଉପନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉପନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତ ରିଟର୍ଣ୍ଣିଂ ଅଫିସର ସତ୍ୟବ୍ରତ ରାଉତ ଶ୍ରୀ ସାମନ୍ତରାୟ ବିଜୟ ହୋଇଥିବା ନେଇ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସାମନ୍ତରାୟ ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଥିଲା, ତେବେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଭିନ୍ନ ସ୍ଥାନରେ ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ପରାମର୍ଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ନ୍ୟାୟାଳୟରେ ଏ ସମ୍ପର୍କିତ ମାମଲାଗୁଡ଼ିକର ବିଚାର ତ୍ୱରାନ୍ୱିତ କରିବା ଉପରେ ଡକ୍ଟର ପାଢ଼ୀ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ପାଢ଼ୀ ବରିଷ୍ଠ ଅଧିକାରୀଙ୍କ ସହ ରଥ ନିର୍ମାଣ ସମ୍ପର୍କିତ ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ରଥ ନିର୍ମାଣ କାର୍ଯ୍ୟ ତଦାରଖ କରିବା ଅବସରରେ ମୁଖ୍ୟ ପ୍ରଶାସକ ସେଠାରେ କାର୍ଯ୍ୟ କରୁଥିବା କାରିଗରଙ୍କ ସହ ଆଲୋଚନା କରି ସନ୍ତୋଷ ପ୍ରକାଶ କରିଛନ୍ତି। କରତକଳରେ ପହଞ୍ଚିଥିବା ତାଳକାଠ ଶୀଘ୍ର ଚିରଟ କରି ଚାରମାଳ ଗଚ୍ଛିତ ରଖିବାକୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିସରରେ ନିର୍ମାଣାଧୀନ କୋଇଲି ବୈକୁଣ୍ଠ ଫୁଲଗୁନ୍ଥା ଗୃହ କାର୍ଯ୍ୟ ଶୀଘ୍ର ଶେଷ କରିବା ଲାଗି ଡକ୍ଟର ପାଢ଼ୀ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିରର ସମସ୍ତ ନିର୍ମାଣାଧୀନ କାର୍ଯ୍ୟ ମଧ୍ୟ ଚଳିତ ମାସ 20 ତାରିଖ ସୁଦ୍ଧା ଶେଷ କରିବା ଲାଗି ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ଓ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ଲକ୍ଷ୍ୟରେ ସ୍ୱତନ୍ତ୍ର ଯାଞ୍ଚ ଆରମ୍ଭ ହୋଇଛି। ସ୍ଲିପର ବସ୍ଗୁଡ଼ିକରେ ଲାଗିଥିବା ବେଆଇନ ଡ୍ରାଇଭର ପାର୍ଟିସନ ଡୋର ବିରୋଧରେ ଗତ 7 ଦିନ ମଧ୍ୟରେ 3,304 ଗାଡ଼ିର ଯାଞ୍ଚ କରାଯିବା ସହିତ 399 ଇ ଚାଲାଣ ଜାରି କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏହି ସ୍ୱତନ୍ତ୍ର ଚଢ଼ଉ ଆଗାମୀ ଦିନରେ ଜାରି ରହିବ। ବସ୍ ମାଲିକମାନଙ୍କୁ ସଡ଼କ ସୁରକ୍ଷା ନିୟମକୁ ପ୍ରାଧାନ୍ୟ ଦେଇ ଗାଡ଼ି ଚଳାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଏସୀୟ ଉନ୍ନୟନ ବ୍ୟାଙ୍କ ସହଯୋଗରେ ଆୟୋଜିତ ଅନୁଭୂତି ବିନିମୟ କାର୍ଯ୍ୟକ୍ରମରେ ରାଜସ୍ଥାନ ଜୟପୁରର 1-9 ସଦସ୍ୟ ବିଶିଷ୍ଟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରି ରାଜ୍ୟର ସହରାଞ୍ଚଳ ବିକାଶ, ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ଏବଂ ନାଗରିକ କୈନ୍ଦ୍ରିକ ଶାସନ ବ୍ୟବସ୍ଥାର ସଫଳ ମଡେଲଗୁଡ଼ିକ ଅଧ୍ୟୟନ କରିଛନ୍ତି। ପ୍ରତିନିଧି ଦଳ ଭୁବନେଶ୍ୱର ଓ ପୁରୀର ପ୍ରମୁଖ ସହରାଞ୍ଚଳ ଭିଭିଭୂମି ପ୍ରକଳ୍ପ ପରିଦର୍ଶନ ସହ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ବ୍ୟାଙ୍କ ସମୂହ ପକ୍ଷରୁ ଅର୍ଥ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ହିତାଧିକାରୀମାନଙ୍କୁ ସଠିକ୍ ଭାବେ ଋଣ ପ୍ରଦାନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାଥମିକତା କ୍ଷେତ୍ରରେ ମୋଟ 21,669 କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଅଣପ୍ରାଥମିକତା କ୍ଷେତ୍ରରେ 9,816 କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ଭର୍ଚୁଆଲ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ 10 ଦିବସୀୟ ପୋଥି ବିଜ୍ଞାନ କର୍ମଶାଳା ଉଦ୍ଯାପିତ ହୋଇଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ କାର୍ଯ୍ୟକ୍ରମରେ ଯୋଗଦେଇ ସୂଚୀକରଣ ଓ ପୁନଃଲିଖନର ଗୁରୁତ୍ୱ ଏବଂ ଭାଷା ସମୃଦ୍ଧି ଅଭିଯାନ ଉପରେ ଆଲୋଚନା କରିଥିଲେ। କର୍ମଶାଳାରେ ବିଭିନ୍ନ ସ୍ଥାନରୁ ବିଦ୍ୟାର୍ଥୀ, ଗବେଷକ ଓ ଅଧ୍ୟାପକମାନେ ସାମିଲ ହୋଇଥିଲେ। ମାଲକାନଗିରି ଜିଲ୍ଲାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ, ସ୍ୱାସ୍ଥ୍ୟ ଭିଭିଭୂମିର ବିକାଶ ଏବଂ ବିଭିନ୍ନ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ରୋଗୀମାନଙ୍କୁ ଉନ୍ନତମାନର ସେବା ପ୍ରଦାନ, ପରିଷ୍କାର ପରିଚ୍ଛନ୍ନତା ଏବଂ ଗୁଣବତ୍ତା ମାନଦଣ୍ଡର ଅନୁପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ମ୍ୟାଲେରିଆ, କ୍ଷୟରୋଗ, ଅଣସଂକ୍ରାମକ ରୋଗ, ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ମାତୃ ସ୍ୱାସ୍ଥ୍ୟ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସୂଚକର ସମୀକ୍ଷା କରାଯାଇଥିଲା। ଯାଜପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଦାନଗଦୀ ବ୍ଲକର କାରାମଗୋଠ ଏବଂ ରାଇଘାଟି ଗ୍ରାମରେ ଅନ୍ଧବିଶ୍ୱାସ ନିବାରଣ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନ୍ଧବିଶ୍ୱାସ ନିବାରଣ ସମ୍ପର୍କିତ ପାଲା ପରିବେଷଣ କରାଯାଇଥିଲା। ଶିଶୁଙ୍କ ଜୀବନ ଶିକ୍ଷା ଓ ବିକାଶରେ ଖେଳର ଆବଶ୍ୟକ।

0: ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆଜି ଅନ୍ତର୍ଜାତୀୟ ଖେଳ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଖେଳ ଓ ଶୈଶବକୁ ସୁରକ୍ଷା ଦେବା। ମିଳିତ ଜାତିସଂଘର ସାଧାରଣ ସଭାରେ ଅନ୍ତର୍ଜାତୀୟ ଖେଳ ଦିବସ ପାଳନ ନିଷ୍ପଭି ହୋଇଥିଲା। 1999 ମସିହାରେ ଜାତିସଂଘ ଶିଶୁ ଅଧିକାର ସମ୍ମିଳନୀକୁ ପ୍ରଥମେ ଅନୁମୋଦନ ମିଳିଥିଲା। ଏହି ଅନ୍ତର୍ଜାତୀୟ ଚୁକ୍ତିନାମା ପ୍ରତ୍ୟେକ ଶିଶୁଙ୍କ ବିଶ୍ରାମ ଅବକାଶ ଓ ବୟସ ଅନୁଯାୟୀ ଖେଳ ଏବଂ ମନୋରଞ୍ଜନ କାର୍ଯ୍ୟରେ ନିୟୋଜିତ ସାଂସ୍କୃତିକ ଜୀବନ ଓ କଳା କ୍ଷେତ୍ରରେ ମୁକ୍ତ ଭାବରେ ଅଂଶଗ୍ରହଣ କରିବାର ଅଧିକାରକୁ ସୁନିଶ୍ଚିତ କରିଥାଏ। ପାଣିପାଗ ରାଜ୍ୟରେ ଆସନ୍ତା 3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ଆଗାମୀ 2 ଦିନ ପାଇଁ 11ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଇ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ରାଜ୍ୟ ସମନ୍ୱୟ ଉପରେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ, ରାଜ୍ୟରେ ସମସ୍ତ ନାଗରିକଙ୍କ ସଶକ୍ତିକରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ, ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ, ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3 ଦିନ ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ଆକଳନ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ସୁରକ୍ଷିତ କ୍ରୀଡ଼ା କ୍ଷେତ୍ର, ସୁରକ୍ଷିତ ଶୈଶବ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁବାଷ ଚନ୍ଦ୍ର ଶତପଥୀ। ଦୈନନ୍ଦିନ ଜୀବନରେ କ୍ରୀଡ଼ାର ମହତ୍ତ୍ୱକୁ ବୁଝିବା ଏବଂ ଏହାକୁ ଏକ ଅଂଶ ଭାବେ ଗ୍ରହଣ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଆନ୍ତର୍ଜାତିକ କ୍ରୀଡ଼ା ଦିବସ ପାଳନ କରାଯାଉଛି। ମାନବ ସମାଜ ବିକାଶରେ କ୍ରୀଡ଼ାର ମୌଳିକ ଭୂମିକାକୁ ସ୍ୱୀକୃତି ଦେବା ହେଉଛି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 2018 ମସିହାରୁ ପ୍ରଥମେ ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ କ୍ରୀଡ଼ା ଦିବସ ପାଳନ କରିବା ପ୍ରସ୍ତୁତି ଆରମ୍ଭ ହୋଇଥିଲା। 2024 ମସିହାରେ ୟୁନିସେଫ୍, ଲେଗୋ ଫାଉଣ୍ଡେସନ୍ ଏବଂ ରାଇଟ୍ ଟୁ ପ୍ଲେ ଭଳି ପ୍ରତିଷ୍ଠିତ ସଂଗଠନଗୁଡ଼ିକର ପ୍ରସ୍ତାବ ଆଧାରରେ ଜାତିସଂଘର ସାଧାରଣ ସଭାରେ ଜୁନ୍ 11 ତାରିଖକୁ ଆନ୍ତର୍ଜାତିକ କ୍ରୀଡ଼ା ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁରକ୍ଷିତ କ୍ରୀଡ଼ା, ସୁରକ୍ଷିତ ଶୈଶବ। କ୍ରୀଡ଼ା ମାଧ୍ୟମରେ ପିଲାଙ୍କର ମାନସିକ ଏବଂ ଶାରୀରିକ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ଖେଳିବା ନେଇ ଶୈଶବର ଅଧିକାରକୁ ସୁରକ୍ଷିତ ରଖିବା ନେଇ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ଡିଜିଟାଲ୍ ସ୍କ୍ରିନ୍ ବା ମୋବାଇଲ୍ ଦୁନିଆଠାରୁ ପିଲାଙ୍କୁ ଦୂରରେ ରଖି ଖେଳ ପଡ଼ିଆକୁ ଆଣିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। କ୍ରୀଡ଼ା କେବଳ ଏକ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ପରିବେଶକୁ ବୁଝିବାରେ ପିଲାଙ୍କୁ ସହାୟତା ପ୍ରଦାନ କରିଥାଏ। ଜୀବନର ବିଭିନ୍ନ ଦିଗ ପ୍ରତି ସକାରାତ୍ମକ ଚିନ୍ତାଧାରା ବୃଦ୍ଧି କରିବାରେ କ୍ରୀଡ଼ା କ୍ଷେତ୍ର ପିଲାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ଖେଳ ମାଧ୍ୟମରେ ପିଲାଙ୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ, ନେତୃତ୍ୱ ନେବାର ଦକ୍ଷତା ଏବଂ ନିରନ୍ତର ବିକାଶ ସମ୍ଭବ ହୋଇଥାଏ। ସୁସ୍ଥ ଜୀବନଶୈଳୀ ଆପଣାଇବା ସହ ମାନସିକ ଚାପମୁକ୍ତି ମାର୍ଗ ପାଇଁ କ୍ରୀଡ଼ା ପିଲାଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଥାଏ। କ୍ରୀଡ଼ା ମାଧ୍ୟମରେ ସମାବେଶୀ ସାମାଜିକ ବ୍ୟବସ୍ଥା ଅଧିକ ସଶକ୍ତ ହୋଇଥାଏ। ଏକାଠି ଖେଳିବା ଦ୍ୱାରା ସହାନୁଭୂତି, ପାରସ୍ପରିକ ବୁଝାମଣା ଏବଂ ସହନଶୀଳତା ବୃଦ୍ଧି ପାଇଥାଏ। ଏକ ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ସହଯୋଗୀ ସମାଜ ଗଠନ ଦିଗରେ ଏହା ବେଶ୍ ଗୁରୁତ୍ୱ ବହନ କରିଥାଏ। ତେଣୁ ପିଲାମାନଙ୍କୁ କ୍ରୀଡ଼ା ପାଇଁ ପ୍ରୋତ୍ସାହନ ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ। ସରକାର ତୃଣମୂଳ ସ୍ତରରେ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ବିଶ୍ୱସ୍ତରୀୟ ମଞ୍ଚ ପ୍ରଦାନ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। କ୍ରୀଡ଼ା କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଏବଂ ଆତ୍ମନିର୍ଭର ଭାରତ ପଦକ୍ଷେପକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାଇକେଲ ଚାଳନାକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ସଣ୍ଡେ ଅନ୍ ସାଇକେଲ ଅଭିଯାନ ଦେଶବ୍ୟାପୀ କାର୍ଯ୍ୟକାରୀ କରିଛନ୍ତି। ଏଭଳି ପଦକ୍ଷେପ ଦ୍ୱାରା ଦେଶର ଲଘୁ ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। ଯୁବବର୍ଗ ସଶକ୍ତ ହେବା ସହ ଏଥିପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେଉଛି। ବିଭିନ୍ନ ଆର୍ଥିକ ସହଯୋଗ ମାଧ୍ୟମରେ ସରକାର କ୍ରୀଡ଼ା କ୍ଷେତ୍ର ପାଇଁ ପ୍ରୋହାହନମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ବିଶ୍ୱସ୍ତରରେ ମଧ୍ୟ ଆଜିର ଦିବସ ଅନ୍ୟ ପ୍ରକାରେ ଏକ ଗୁରୁତ୍ୱ ବହନ କରୁଛି। ଫିଫା ବିଶ୍ୱକପ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା ମାସ 19 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ପ୍ରଥମ ଥର

0: ତିନୋଟି ଦେଶ ମିଳିତ ଭାବେ ଆୟୋଜନ କରିଛନ୍ତି।
1: ସେହି ଦେଶଗୁଡ଼ିକ ହେଉଛି ଆମେରିକା, କାନାଡ଼ା ଏବଂ ମେକ୍ସିକୋ। ପୂର୍ବରୁ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ 32 ଦଳ ଅଂଶଗ୍ରହଣ କରୁଥିବା ବେଳେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ 48 ଦେଶ ଭାଗ ନେଉଛନ୍ତି। ଏହି ଦଳଗୁଡ଼ିକୁ 12 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍ରେ 4 ଲେଖାଏଁ ଦଳ ରହିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଉଜ୍ବେକିସ୍ତାନ, ଜୋର୍ଡାନ୍, କେପ୍ ଭର୍ଦେ ଏବଂ କୁରାକାଓ ଏହି ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଉଦ୍ଘାଟନୀ ମ୍ୟାଚ୍ ମେକ୍ସିକୋ ସିଟି ଷ୍ଟାଡିୟମ୍ଠାରେ ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ବିଶ୍ୱର ଦୁଇ ମହାନ ଖେଳାଳି ଆର୍ଜେଣ୍ଟିନାର ଲିଓନେଲ୍ ମେସି ଏବଂ ପର୍ତ୍ତୁଗାଲର ଖ୍ରୀଷ୍ଟିଆନୋ ରୋନାଲ୍ଡୋଙ୍କ ଉପରେ ପ୍ରଶଂସକଙ୍କ ଦୃଷ୍ଟି ନିବଦ୍ଧ ରହିଛି। ଫିଫା ବିଶ୍ୱକପ୍ର ଏହି 23ତମ ସଂସ୍କରଣର ମ୍ୟାଚ୍ଗୁଡ଼ିକ 16 ସହରର ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ପ୍ରତି 4 ଥରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତା ସମଗ୍ର ବିଶ୍ୱକୁ ଫୁଟବଲ ପଡ଼ିଆ ଆଡ଼କୁ ଆକର୍ଷିତ କରିଥାଏ। ଶ୍ରେଷ୍ଠ 8 ଦଳ ନକ୍ଆଉଟ୍ର ପ୍ରଥମ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଚଳିତ ବର୍ଷ ମୋଟ 104 ମ୍ୟାଚ୍ ଖେଳାଯିବ। ଜୁଲାଇ 14-15 ସେମିଫାଇନାଲ୍ ଏବଂ 19 ଫାଇନାଲ୍ ମୁକାବିଲା ଅନୁଷ୍ଠିତ ହେବ। ଆନ୍ତର୍ଜାତିକ କ୍ରୀଡ଼ା ଦିବସରେ ଫିଫା ବିଶ୍ୱକପ୍ର ଆରମ୍ଭ ବିଶ୍ୱସ୍ତରରେ କ୍ରୀଡ଼ାର ମହତ୍ୱ ଏବଂ ସମାବେଶୀ ଚିନ୍ତାଧାରାକୁ ପ୍ରତିଫଳନ କରୁଛି। ତେବେ କ୍ରୀଡ଼ା ମାଧ୍ୟମରେ ଶୈଶବର ଅଧିକାରକୁ ସୁରକ୍ଷିତ ରଖିବା ଲାଗି ଆସନ୍ତୁ ସଂକଳ୍ପବଦ୍ଧ ହେବା।
2: ଆଜିର ପ୍ରସଙ୍ଗରେ ଶୁଣିଲେ ସୁରକ୍ଷିତ କ୍ରୀଡ଼ା କ୍ଷେତ୍ର, ସୁରକ୍ଷିତ ଶୈଶବ। ଆଲେଖ୍ୟ ଆଞ୍ଚଳିକ ସମ୍ଭାଦ ବିଭାଗ ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ବର୍ତ୍ତମାନର ସମାଚାର ମୁଖ୍ୟାଂଶ। ବିକଶିତ ଭାରତ ଲକ୍ଷ୍ୟ ହାସଲ ନେଇ କେନ୍ଦ୍ର ଓ ରାଜ୍ୟର ସମନ୍ୱୟ ଉପରେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। G7 ସମିତି ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆସନ୍ତା 14 ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତରେ ଯାଉଛନ୍ତି। ଓମାନ ଉପକୂଳରେ ଜାହାଜ ଆକ୍ରମଣ ଘଟଣାକୁ ଭାରତ ଦୃଢ଼ ନିନ୍ଦା କରିଛି। ଭାରତର ମତ୍ସ୍ୟଚାଷ କ୍ଷେତ୍ର ପ୍ରଗତିର ନୂତନ ରେକର୍ଡ ସୃଷ୍ଟି କରିଛି। 2013-14 ବର୍ଷରେ ମତ୍ସ୍ୟ ଉତ୍ପାଦନ 95.79 ଲକ୍ଷ ଟନ୍ ଥିବାବେଳେ 2024-25 ଏହା ଦ୍ୱିଗୁଣିତ ହୋଇ 197.75 ଲକ୍ଷ ଟନ୍ରେ ପହଞ୍ଚିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିରର ବରିଷ୍ଠ ଅଧିକାରୀଙ୍କ ସହ ରଥ ନିର୍ମାଣ ଏବଂ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ। ଖେଳ ଓ ଶୈଶବକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଖେଳ ଦିବସ। ଓଡ଼ିଶାର ସହର ପରିବର୍ତ୍ତନ ମଡେଲ ଅଧ୍ୟୟନ କଲା ରାଜସ୍ଥାନର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3 ମଧ୍ୟରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ ଏବଂ ଫିଫା ବିଶ୍ୱକପ୍ 2026 ଆଜିଠାରୁ ଆରମ୍ଭ ହେଉଛି। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 8:00।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ୍ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୁହିକ ଦାୟିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ. ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା ଏକାଦଶ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ. ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଲେ ସୁପ୍ରିମକୋର୍ଟ. ମାଳଦ୍ୱୀପରେ ବୃଦ୍ଧି ପାଉଥିବା ମିଳିମିଳା ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ 20,000 ଡୋଜ୍ ଟିକା ଯୋଗାଇଲା ଭାରତ. ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା. ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବୈଷୟିକ ଅସ୍ଥିରତା ସତ୍ତ୍ୱେ ଭାରତ ଆତ୍ମବିଶ୍ୱାସ ଓ ଦୃଢ଼ତାର ସହିତ ଅଭିବୃଦ୍ଧି ପଥରେ ଗତି କରୁଛି. ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ଆଜି ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମୋଦି କହିଛନ୍ତି, ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ଦେଶ ଅଗ୍ରଗତି କରୁଥିବାରୁ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ସାମୁହିକ ଦାୟିତ୍ୱ ବୃଦ୍ଧି ପାଇଛି. ସହଯୋଗ, ଆଲୋଚନା ଏବଂ ଅଂଶୀଦାରପୂର୍ଣ୍ଣ ଦାୟିତ୍ୱ ମାଧ୍ୟମରେ ରାଜ୍ୟଗୁଡ଼ିକ ପାରସ୍କରିକ କ୍ରିୟା ପାଇଁ ମାର୍ଗଦର୍ଶନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି, ଗୁଣାତ୍ମକ ଶିକ୍ଷା, ଆବଶ୍ୟକତା ଆଧାରିତ ଦକ୍ଷତା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ମାଧ୍ୟମରେ ଯୁବବର୍ଗଙ୍କ ପାଇଁ ଏକ ବ୍ୟବସ୍ଥିତ ଇକୋସିଷ୍ଟମ ସୃଷ୍ଟି କରିବା ଉପରେ ପ୍ରାଥମିକତା ପ୍ରଦାନ କରାଯିବା ଉଚିତ. ସଶକ୍ତ ଯୁବବର୍ଗ ବିକଶିତ ଭାରତ ଯାତ୍ରାରେ ପ୍ରେରଣାଦାୟକ ଶକ୍ତି ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି. ବିଭିନ୍ନ ଦେଶ ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଅଭିବୃଦ୍ଧି ଏବଂ ରପ୍ତାନୀ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି. ମହିଳା ନେତୃତ୍ୱାଧୀନ ବିକାଶ ହେଉଛି ବିକଶିତ ଭାରତ ଦୃଷ୍ଟିକୋଣର ମୂଳଦୁଆ ବୋଲି ଶ୍ରୀ ମୋଦି କହିଛନ୍ତି. କୃଷି, ଷ୍ଟାର୍ଟଅପ୍ଠାରୁ ବିଜ୍ଞାନ ଓ ନବସୃଜନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ମହିଳା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିଛନ୍ତି. ଶିକ୍ଷା, ଦକ୍ଷତା, ସୁରକ୍ଷା ଏବଂ ସଶକ୍ତିକରଣକୁ ପ୍ରାଥମିକତା ପ୍ରଦାନ କରି ଭାରତକୁ ଅଭିବୃଦ୍ଧି ମାର୍ଗରେ ଆଗେଇ ନେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି. ବୈଠକରେ ଉଦ୍ୟୋଗ କ୍ଷେତ୍ରକୁ ପ୍ରୋହାହନ ପ୍ରଦାନ କରିବା, ଦକ୍ଷତା ବୃଦ୍ଧି ଏବଂ ନିରନ୍ତର ନିଯୁକ୍ତି ସୁଯୋଗ ସୃଷ୍ଟି ଆଧାରିତ ପଦକ୍ଷେପଗୁଡ଼ିକ ଉପରେ ବିଚାର ବିମର୍ଶ କରାଯାଇଛି. 2047 ବିକଶିତ ଭାରତ ପାଇଁ ସମାବେଶୀ ନାଗରିକ ବିକାଶ ପ୍ରସଙ୍ଗ ଆଧାରିତ ଏକ ବୈଠକ ଅନୁଷ୍ଠିତ ହେଉଛି. ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଉପରାଜ୍ୟପାଳ ପ୍ରମୁଖ ଯୋଗଦେଇ ସମାବେଶୀ ମାନବ ବିକାଶ ଢାଞ୍ଚା ଉପରେ ଆଲୋଚନା କରିଛନ୍ତି. ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗଦେଇଥିଲେ. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ବିକାଶ ସହିତ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ କ୍ଷେତ୍ରରେ ସ୍ଥିତି ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସରକାରଙ୍କ ଦୃଷ୍ଟିକୋଣ ଆଧାରିତ ପଦକ୍ଷେପ ଗ୍ରହଣ ଉପରେ ନୀତି ଆୟୋଗ କାର୍ଯ୍ୟ କରୁଛନ୍ତି. ପିସିପିଏନ୍ଡିଟି ଆଇନର ଦୃଢ଼ କାର୍ଯ୍ୟାନ୍ୱୟନ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ପ୍ରଦାନ କରିଛନ୍ତି. ବିଚାରପତି ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ

ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି କହିଛନ୍ତି ବେଟି ବଚାଓ ବେଟି ପଢ଼ାଓ ଜନନୀ ସୁରକ୍ଷା ଏବଂ ଲାଡ୍ଲି ଲକ୍ଷ୍ମୀ ଯୋଜନା ଭଳି ସରକାରୀ ପଦକ୍ଷେପଗୁଡ଼ିକ ବ୍ୟବସ୍ଥାଗତ ବୈଷମ୍ୟ ଦୂର କରିବାରେ ରହିଥିବା ପ୍ରୟାସକୁ ପ୍ରତିଫଳନ କରୁଛି। ଲିଙ୍ଗ ଅନୁପାତ ଉପରେ ଉଲ୍ଲେଖ କରି ଖଣ୍ଡପୀଠ କହିଛନ୍ତି କେତେକ ରାଜ୍ୟର ଲିଙ୍ଗଗତ ଅନୁପାତ ଜାତୀୟ ହାରଠାରୁ ମଧ୍ୟ କମ୍ ରହୁଛି। 1991 ମସିହାରେ ଲିଙ୍ଗଗତ ଅନୁପାତ 945 ଥିବାବେଳେ 2001 ମସିହାରେ 927 ଏବଂ 2011 ମସିହାରେ 919 ହ୍ରାସ।

ଲିଙ୍ଗଗତ ଅନୁପାତ 945 ଥିବାବେଳେ 2001 ମସିହାରେ 927 ଏବଂ 2011 ମସିହାରେ 919କୁ ହ୍ରାସ ପାଇଥିଲା। ଏହିସବୁ ପରିସଂଖ୍ୟାନକୁ ଦୃଷ୍ଟିରେ ରଖିଲେ ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନର ଆବଶ୍ୟକତା ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ଆଇନର କେତେକ ଧାରା ଆଧାରରେ ଜଣେ ଡାକ୍ତରଙ୍କ ପକ୍ଷରୁ ଆଗତ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି, ପୁତ୍ର ସନ୍ତାନ ପ୍ରାପ୍ତି ସଂକ୍ରାନ୍ତ ସାମାଜିକ ଚିନ୍ତାଧାରା ଲିଙ୍ଗ ନିରୂପଣ ପଦକ୍ଷେପର ଏକ ପ୍ରମୁଖ କାରଣ ପାଲଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 14-18 ତାରିଖ ପର୍ଯ୍ୟନ୍ତ ସ୍ଲୋଭାକିଆ ଓ ଫ୍ରାନ୍ସ ଗସ୍ତରେ ଯିବେ। ଫ୍ରାନ୍ସ ଗସ୍ତ ଅବସରରେ ଶ୍ରୀ ମୋଦି ଆଗାମୀ G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି, ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି 16 ତାରିଖ ପର୍ଯ୍ୟନ୍ତ ସ୍ଲୋଭାକିଆକୁ ଯିବେ। 1993 ମସିହାରେ ସ୍ଲୋଭାକିଆ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ହେବ ପ୍ରଥମ ଗସ୍ତ। ସେଠାରେ ଶ୍ରୀ ମୋଦି ସ୍ଲୋଭାକିଆର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ। ଏହାପରେ ଫ୍ରାନ୍ସ ଗସ୍ତରେ ଆସି ଶ୍ରୀ ମୋଦି ନାଇସ୍, ଇଭିଆନ୍ ଏବଂ ପ୍ୟାରିସ୍କୁ ଯିବେ। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି 15-17 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା 52ତମ G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଇଭାନିଆ ଯାତ୍ରା କରିବେ। ଏକ ଅଂଶୀଦାର ଦେଶ ଭାବେ ବୈଠକରେ ଯୋଗଦେବାକୁ ଭାରତକୁ ଆମନ୍ତ୍ରଣ କରାଯାଇଛି। ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ G7 ସଦସ୍ୟ ରାଷ୍ଟ୍ରର ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ଦକ୍ଷିଣ କୋରିଆ, କେନିଆ, ବ୍ରାଜିଲ୍ ଏବଂ ମିଶର ଏହି ସମ୍ମିଳନୀରେ ଅଂଶୀଦାର ରାଷ୍ଟ୍ର ଭାବେ ଯୋଗ ଦେଉଛନ୍ତି। ବିଶ୍ୱବ୍ୟାଙ୍କ, ଆଫ୍ରିକୀୟ ବିକାଶ ବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ଓଇସିଡିର ପ୍ରତିନିଧି ମଣ୍ଡଳୀ ଏହି ବୈଠକରେ ଯୋଗ ଦେଉଛନ୍ତି ବୋଲି ସଚିବ ସିବି ଜର୍ଜ କହିଛନ୍ତି। ମାଳଦ୍ୱୀପରେ ବୃଦ୍ଧି ପାଉଥିବା ମିଳିମିଳ ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିଛନ୍ତି। ଭାରତ ମାଳଦ୍ୱୀପକୁ 20,000 ଡୋଜ୍ ମିଳିମିଳା ଟିକା ଏବଂ ପ୍ରାୟ 3 ଟନ୍ ଚିକିତ୍ସା ସାମଗ୍ରୀ ପଠାଇଛି। ସେଠାରେ ଟିକାକରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁରକ୍ଷିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ଡିଜିଟାଲ୍ ଆର୍ଥିକ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପିୟର୍ ଟୁ ପିୟର୍ ସୀମାପାର ରେମିଟାନ୍ସ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ବ୍ୟବସ୍ଥା ଭାରତର ୟୁପିଆଇ ଏବଂ ନେପାଳର ଏନ୍ପିଆଇ ମଧ୍ୟରେ ସିଧାସଳଖ ସମ୍ପର୍କ ସ୍ଥାପନ କରିବାରେ ସହାୟକ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ଏହାଦ୍ୱାରା ଉଭୟ ଦେଶର ନାଗରିକ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଆପ୍ଲିକେସନ୍ସ ଓ ଡିଜିଟାଲ୍ ୱାଲେଟ୍ ମାଧ୍ୟମରେ ସିଧାସଳଖ ଆର୍ଥିକ କାରବାର କରିବାକୁ ସକ୍ଷମ ହେବେ। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, 2025-26 କୃଷି ବର୍ଷରେ ଭାରତ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିଛି। ଚାଉଳ ଏବଂ ଗହମ ଉତ୍ପାଦନ ସର୍ବାଧିକ ହୋଇଥିବା ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ଏଭଳି ସଫଳତା ଦେଶର ଖାଦ୍ୟ ସୁରକ୍ଷା କ୍ଷେତ୍ରକୁ ସୁଦୃଢ଼ କରୁଛି, କୃଷିଜୀବୀଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ସହିତ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣକୁ ଅଧିକ ମଜବୁତ କରୁଛି ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି। ଓମାନ ଉପକୂଳରେ ଆମେରିକୀୟ ସେନା ଦ୍ୱାରା ପାଲାଉ ପତାକାଯୁକ୍ତ ଜାହାଜ ଏମ୍ଟି ସେଟେବେଲ୍ଲୋ ଉପରେ ଆକ୍ରମଣ ଯୋଗୁଁ 3 ଜଣ ଭାରତୀୟ ନାବିକଙ୍କର ମୃତ୍ୟୁ ଘଟିଛି। ଜାହାଜରେ ନିଆଁ ଲାଗିଯିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି। ଜାହାଜରେ 24 ଜଣ ଭାରତୀୟ ନାଗରିକ ରହିଥିଲେ। ସେମାନଙ୍କ ମଧ୍ୟରେ 21 ଜଣଙ୍କୁ ଓମାନ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି। ଏହି ଘଟଣାକୁ ଭାରତ ଦୃଢ଼ ନିନ୍ଦା କରିଛି। ନୂଆଦିଲ୍ଲୀରେ ଆନ୍ତଃ ମନ୍ତ୍ରଣାଳୟ ଗଣମାଧ୍ୟମକୁ ସମ୍ବୋଧନ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଆମେରିକାର ଚାର୍ଜ ଡି ଆଫେୟର୍ସକୁ ଏହି ଘଟଣା ନେଇ କେନ୍ଦ୍ର ସରକାର ସମନ ଜାରି କରିଛନ୍ତି। ଏପରି ଘଟଣାକୁ ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେବା ସହ ସେଠାକାର ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ପାଇଁ ଆଲୋଚନା ଓ କୂଟନୈତିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଉଦ୍ଘାଟନୀ ମ୍ୟାଚ୍ରେ ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକା ପରସ୍କରକୁ ଭେଟିବେ। ମେକ୍ସିକୋ ସିଟିର ଐତିହାସିକ ଏଷ୍ଟାଡିଓ ଆଜଟେକାଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ଆମେରିକା, କାନାଡ଼ା ଏବଂ ମେକ୍ସିକୋ ମିଳିତ ଭାବେ ଚଳିତ ବର୍ଷ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। ଜୁଲାଇ 19 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ସବୁଠାରୁ ଅଧିକ 48 ଦେଶ ଅଂଶଗ୍ରହଣ କରୁଛନ୍ତି। ମୋଟ 104 ମ୍ୟାଚ୍ ଖେଳାଯିବ।
ଖେଳାଯିବ। ସେଥିରେ 72 ଗ୍ରୁପ୍ ପର୍ଯ୍ୟାୟ ଏବଂ 32 ନକ୍ଆଉଟ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ଅଂଶଗ୍ରହଣ କରୁଥିବା ଦଳଗୁଡ଼ିକୁ 12 ଗ୍ରୁପ୍ରେ ବିଭକ୍ତ କରାଯାଇଛି।

0: ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଏକମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ବିଭିନ୍ନ ମ୍ୟାଚ୍ ଇଂଲଣ୍ଡ ଓ ୱେଲ୍ସରେ ଖେଳାଯିବ। ଉଦ୍ଘାଟନୀ ମ୍ୟାଚ୍ ବର୍ମିଂହାମ୍ର ଏଜ୍ବାଷ୍ଟନ୍ଠାରେ ଆୟୋଜକ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଜୁଲାଇ 5 ତାରିଖରେ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ପାକିସ୍ତାନ ବିପକ୍ଷରେ ଆସନ୍ତା ରବିବାର ଦିନ ଭାରତୀୟ ମହିଳା ଦଳ ତାଙ୍କର ଅଭିଯାନ ଆରମ୍ଭ କରିବେ। ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ 12ଟି ଦଳ ଅଂଶଗ୍ରହଣ କରୁଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୁହିକ ଦାୟିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା ଏକାଦଶ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ। ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଲେ ସୁପ୍ରିମକୋର୍ଟ। ମାଳଦ୍ୱୀପରେ ବୃଦ୍ଧି ପାଉଥିବା ମିଳିମିଳା ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ 20,000 ଡୋଜ୍ ଟିକା ଯୋଗାଇଲା ଭାରତ। ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା। ମେକ୍ସିକୋ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାରୀ ବିଷୋଇ ଓ ଉପସ୍ଥାପନାରେ ମୁଁ ସୁବାଷ ଚନ୍ଦ୍ର ଶତପଥୀ। ଭାରତମାଳା ପରିଯୋଜନା ଅଧୀନରେ ନିର୍ମାଣାଧୀନ ରାୟପୁର ବିଶାଖାପାଟଣା ଅର୍ଥନୈତିକ କରିଡର ଦକ୍ଷିଣ ଓଡ଼ିଶାର ବିକାଶକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି। ପ୍ରାୟ 465 କିଲୋମିଟର ଦୀର୍ଘ ଏହି 6 ଲେନ୍ ବିଶିଷ୍ଟ ଗ୍ରୀନ୍ଫିଲ୍ଡ ରାଜପଥ ଛତିଶଗଡ଼ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରିବ। ନବରଙ୍ଗପୁର ଜିଲ୍ଲା ଦେଇ ପ୍ରାୟ 116 କିଲୋମିଟର ରାସ୍ତା ଅତିକ୍ରମ କରୁଥିବା ଏହି ପ୍ରକଳ୍ପର ଅଧିକାଂଶ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରକଳ୍ପ ପରିଚାଳକ ପ୍ରକାଶ କୁମାରଙ୍କ ସୂଚନା ଅନୁସାରେ ଆସନ୍ତା ବର୍ଷ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।
3: इस परियोजना के कम्प्लीट होने के बाद लोगों को बहुत सारा फायदा होने वाला है, जैसे कि ये जो इंडस्ट्रियल बेल्ट है छत्तीसगढ़ है से विशाखापट्टनम का जो माइंस का जो कन्वीनियंस है वो बहुत ईजी हो जाएगा, और जो ट्रेवल टाइम है जो अभी की 12 घंटा लग रहा है वो घट करके 6 घंटा हो जाएगा, जिससे कि लोगों को जो समय और तो गाड़ी का मेंटेनेंस है मैंने उसकी भी बचत होगी। तो इसमें जो ओडिशा वाला पार्ट है वो हमारा जून 2026 तक कंप्लीट हो जाएगा, लेकिन जो नेबरिंग स्टेट है जिसे कि छत्तीसगढ़ है आंध्र प्रदेश है उसमें भी टनल का काम चल रहा है जो कि काफी मैंने एडवांस स्टेज में है, और एक्सपेक्टेड है कि मार्च 2027 तक फुल्ली ऑपरेशनल हो जाएगा।
2: रायपुर विशाखापाटना कॉरिडोर कार्यक्षम हेले दुई शहर मध्यरे दूरता प्राय 597 किलोमीटर रु कमी 465 किलोमीटर हेब ଏବଂ ଯାତ୍ରା ସମୟ 12 ଘଣ୍ଟାରୁ ହ୍ରାସ ପାଇ 5-6 ଘଣ୍ଟା ହେବ। ଏହା ଖଣିଜ କୃଷିଜାତ ଓ ଜଙ୍ଗଲଜାତ ଦ୍ରବ୍ୟର ପରିବହନକୁ ସୁଗମ କରିବା ସହ ବିଶାଖାପାଟଣା ବନ୍ଦର ସହ ସିଧାସଳଖ ସଂଯୋଗ ସ୍ଥାପନ କରିବ। ବୁଦ୍ଧିଜୀବୀ ରମେଶ ସାହୁ ଏହାକୁ ନବରଙ୍ଗପୁର ଓ କୋରାପୁଟ ଭଳି ଆଦିବାସୀ ଅଞ୍ଚଳ ପାଇଁ ବିକାଶର ଏକ ନୂଆ ମାଇଲ୍ ଖୁଣ୍ଟ ବୋଲି ମତ ଦେଇଛନ୍ତି।
4: ଭାରତମାଳା ଆପଣଙ୍କର ବିଶାଖାପାଟଣାରୁ ଆରମ୍ଭ କରି ରାୟପୁର ପର୍ଯ୍ୟନ୍ତ ଯାଉଛି। ଏହି ଭାରତମାଳା ପ୍ରୋଜେକ୍ଟରେ ଓଡ଼ିଶାର 2 ଜିଲ୍ଲା କୋରାପୁଟ ଏବଂ ନବରଙ୍ଗପୁର 225 କିଲୋମିଟର କଭର କରିବ। ସାଧାରଣତଃ କୋରାପୁଟ ଜିଲ୍ଲାର ନବରଙ୍ଗପୁର ଜିଲ୍ଲାର ଲୋକମାନେ ମେଡିକାଲ ଗ୍ରାଉଣ୍ଡରେ ଏବଂ ବିଜନେସ୍ ପାଇଁ ରାୟପୁର ଏବଂ ବିଶାଖାପାଟଣା ଉପରେ ନିର୍ଭର କରିଥାନ୍ତି। ଏହି ଯୋଜନା ଆରମ୍ଭ ହେଲେ ନିଶ୍ଚିତ ଭାବରେ ଏହି ଅଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟବସାୟ କ୍ଷେତ୍ରରେ ଗମନାଗମନରେ ଲାଭବାନ ହେବେ ଏବଂ ଏହି ଅଞ୍ଚଳର ଅର୍ଥନୀତି ବୃଦ୍ଧିରେ ସହାୟକ ହେବ। ଏଣୁ ନିଶ୍ଚିତ ଭାବରେ ବିଶାଖାପାଟଣା ରାୟପୁର ଭାରତମାଳା ଯୋଜନା ଇଏ ନରେନ୍ଦ୍ର ମୋଦିଙ୍କର ଗୋଟିଏ ବହୁତ ଲାଭଦାୟକ ଯୋଜନା, ଇଏ ଅଞ୍ଚଳର ଲୋକଙ୍କର ଉନ୍ନତି ପାଇଁ ବିକାଶ ପାଇଁ ଇଏ କାମରେ ଆସିବ। ଏଣୁ ଏହି ଅଞ୍ଚଳବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଶେଷ କରି ଆମର ଯିଏ ଅଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ବହୁତ ବହୁତ କୃତଜ୍ଞତା ଜ୍ଞାପନ କରୁଛୁ।
2: ବିଶ୍ୱ ପରିବେଶ ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲାରେ ମା କେ ନାମ ଏକ ପେଡ୍ ଅଭିଯାନ ଅନ୍ତର୍ଗତ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝି ବୃକ୍ଷରୋପଣ କରିଥିଲେ। ସେହିପରି 12 ବାଟାଲିୟନ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କମାଣ୍ଡାଣ୍ଟ ନନ୍ଦକିଶୋର କୁମାର ପ୍ରସାଦ ଏବଂ ଅନ୍ୟାନ୍ୟ ଅଧିକାରୀ ଓ ଯବାନମାନେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷର ସଫଳ ଶାସନ ଓ ବିକାଶମୂଳକ ଉପଲବ୍ଧିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା

0: ପାଇଁ ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ କାର୍ଯ୍ୟକ୍ରମ ଆସନ୍ତା 12 ତାରିଖରୁ ଜିଲ୍ଲାରେ ଆରମ୍ଭ ହେବ। ଏହି ଅବସରରେ ପ୍ରଦର୍ଶନୀ, କର୍ମଶାଳା, ହିତାଧିକାରୀ ସମ୍ମିଳନୀ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ କେବଳ ଯୋଗ୍ୟ ପଞ୍ଜିକୃତ ଚାଷୀଙ୍କଠାରୁ ଧାନ କ୍ରୟ କରିବା, ଅନିୟମିତତା ଓ ଜାଲିଆତି ବିରୋଧରେ କଡ଼ା ପଦକ୍ଷେପ ନେବା ଏବଂ ସରକାରୀ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: ଯେତେବେଳେ ମୁଁ ଆସିବି କାହାକୁ ନା କାହାକୁ ଆଣିଥିବି। ସେମାନେ କିଛି କାମ ଦାମ କରିକି ଆଗକୁ ଯାଇଥିବେ। ଏ କଥା ମାଧିଆ ଭାଇ ବୋହୁ ମତେ ଆଜି କହିଲା।
1: ବୋଲା ତମକୁ ଖାଲି ସବୁ ଡାକିକି କହୁଛନ୍ତି ଆଉ।
0: ନବଘନ ଭାଇ ଜୁହାରେ ଜୁହାରେ
1: ଜୁହାରେ ଜୁହାରେ କାହା ସାଙ୍ଗେ ଗପୁଥିଲ?
0: ନା ନା ଗପୁନି, ଏଇ ଯୋଉ ପିଲାମାନେ ଆମର ସବୁ ଚାଷ କ୍ଷେତକୁ ଆସୁଛନ୍ତି।
1: ଗପୁନି ଗପୁନି କଣ କହୁଛ, ମାମୁନି ବୋଉ ପୁରା ସେଇପଟେ ଗଲା, ମୁଁ ଏଠି ଅନେଇକି ବହିଛି।
0: ସିଏ କଥାବାର୍ତ୍ତା ହେଇକି ଆସୁଥିଲୁ ଆଉ କଣ, ସେ ପଳେଇଲେ ମୁଁ ପଳେଇ ଆସିଲି ଆଉ।
1: ଆଚ୍ଛା କଣ ଗୋଟେ ଗୋଷ୍ଠୀରେ ହେଇଯାଇଛି ବୋଧେ?
0: ନା ନା ହେଇନି, ଆମେ ଯୋଉ କାମ ସବୁ କରୁଛୁ ଏଇ ଗୋଷ୍ଠୀ ସବୁ କରିଛୁ, ତା ଦେହରେ ଆଚାର ବଡି ପାମ୍ପଡ ପା ପଛ ନିୟମିତ ଚାଲିଛି, ବିକ୍ରି ବଟା ହଉଛି। ତାରି ଉପରେ ଆମର ଆଉ ଗୋଟେ ଝିଅ, ତିନି ଚାରିଟା ଝିଅକୁ ଆଣିଛି, ଏବେ ଶିଖିବେ
1: ଶିଖିବେ। ଆଚ୍ଛା ତମେ ତମକୁ ସବୁ ଶିଖେଇଲଣି?
0: ଶିଖଉଛୁ, ତା ସହିତ ଚାଷବାସକୁ ବି ମନ ବଳେଇଲେଣି। ହଁ
1: କଣ କହୁଛ,
0: ଛତୁ ଚାଷ, ମହୁ ଚାଷ, ଗୋପାଳନ, ଛେଳି ମେଣ୍ଢା ପାଳନ,
1: ମାଛ ଚାଷ ଟିକେ କରିଛ?
0: ହଁ,
1: ଯୋଡ଼ାଏ ମାଛ ବି ମୋ ଘରେ ପହଞ୍ଚିଲାନି ଏପର୍ଯ୍ୟନ୍ତ, ତିନି ମାସ ହେଇଗଲା।
0: ତମେ ଯୋଉ ମାଛ ଖାଉଛ ମଝିରେ ମଝିରେ, କୋଉଠୁ ଆସିଲା ନୂଆ ବୋଉକୁ ପଚାରୁନ କି?
1: ମୁଁ କିଆଁ ପଚାରିବି, ପଇସା ଦେଇକି ତ କିଣିକି ଆଣୁଛୁ।
0: ପଇସା ଆଉ କଣ ମାଗଣା ଦିଅନ୍ତି? ଆମର ଗୋଷ୍ଠୀରେ ମାଛ ପୋଖରୀ କରିଛୁ, ବିକ୍ରି ବଟା କରିବୁ, ପଇସା ହବ, ନୂଆ ବୋଉ ବି ସେଥିରୁ ନେବେ
1: ନେବେ। ଆମ ତ ଆମ ଭାଗ ପଇଲା, ପଇସା ନବୁ ଥିଲ କିଆଁ?
0: ପଇସା ନବୁନି, ଆଉ କେମିତି କଣ ଆଣିକି ତାଙ୍କୁ ଖାଦ୍ୟ ଦବୁ, ତାଙ୍କର ଯତ୍ନ ନବୁ, ପୋଖରୀ କେମିତି ପରିଚାଳନା ହବ, ସବୁ କଣ ହେଇପାରିବ? ମାଗେଣା
1: ଏତେ କାମ ତମର ସବୁ କରୁଛ?
0: ଆଉ
1: ଦେଖ,
0: ଖାଲି କହିବ, ଲୋକମାନେ ଘରେ ବସୁଛନ୍ତି।
1: ଦେଖ ଦେଖ ଦେଖ, ତମେ କଥା ଗୁଡାକ ଆଗକୁ ନେଇ ଯାଉଛ। ମୁଁ ଜାଣିବାକୁ ଚାହୁଁଛି ଯେ ତମେ ମାନେ ଗୋଷ୍ଠୀ କଲ, ଉତ୍ପାଦିକା ଗୋଷ୍ଠୀ ହେଲା, ପ୍ରଶିକ୍ଷଣ ପାଉଛ, ପ୍ରଶିକ୍ଷଣ ଦଉଛ, କିନ୍ତୁ ଏଇ ଯୋଉ ତକ ଜିନିଷ କହିଲ, ପୋଖରୀର ଯତ୍ନ ନବା, ଗେଣ୍ଡୁ ଫୁଲ ଚାଷ କରିବା, ମହୁ ଚାଷ କରିବା, କୁକୁଡ଼ା ଚାଷ କରିବା,
0: ଏହା ଦ୍ୱାରା ଆମର ସମୟ ନଷ୍ଟ ହଉନି, ଘରେ ରୋଷେଇବାସକୁ ରୋଷେଇବାସ ହେଲା, ପିଲା ଛୁଆଙ୍କର ଯତ୍ନ ନେଲୁ,

0: ପିଲାଙ୍କର ବି ଯତ୍ନ ନେଲୁ, ଘର କାମ କରି ଚାଷ ବାସ ଗୋଷ୍ଠୀ ସମୟ ନଷ୍ଟ କରିବୁନି ନା
1: ହବନି,
0: କୋଉଠି ତ ବସୁନୁ ଟିକେ,
1: ଘର ପଇସା ରୋଜଗାର ହଉଛି,
0: ରୋଜଗାର ହଉଛି ବୋଲି ଘର ସୁରୁଖୁରୁରେ ଚଳୁଛି,
1: ବ୍ୟାଙ୍କରେ ପଇସା ରଖିଛ ଜାଣିକି ଲକ୍ଷାଧିକ ଟଙ୍କା ହେଲାଣି, ହଁ ତ ଆଉ ମୁଁ ଟଙ୍କା 20,000 ମାଗିଥିଲି ଦେଲା ବେଳକୁ କିଏ ମନା କଲ,
0: କେମିତି ଦେବି କେମିତି ଦେବି କହୁନ,
1: ମାନେ
0: ମୁଁ ଯେତେବେଳେ ବ୍ୟାଙ୍କରୁ ଋଣ ଆଣିବି ତାକୁ ପୁଣି ସୁଝିବି କି ନାହିଁ କହିଲ, ବାଟକୁ ଆସିଲେ
2: ଶ୍ରୋତା ବନ୍ଧୁ ଯଦି ଆମରି ଗାଁର ଏଇ ଚକ ସବୁ କଣ ତମେ ମାନେ ଯୋଉ କରିଛ ତମର ସବୁ କଣ ହଉ ଗୋଷ୍ଠୀ କରିଛ, ଏମାନେ ଏକାଠି ହେଇପାରେ ମାନେ ମହିଳାମାନେ ଏକାଠି ହେଇପାଇଲେ ଲକ୍ଷାଧିକ ଟଙ୍କାରୁ ଯୋଗାଡ଼ ହଉଛି ଟି ସତ କହୁଛ,
0: ଆଉ ଆମେ ଟ୍ରାକ୍ଟର କେମିତି କିଣିଲୁ, ଏପଟରେ ବଡି ପକା ମେସିନ କେମିତି କିଣିଲୁ, ମେସିନ କେମିତି କିଣିଲୁ, ତମେ ଦେଇଦେଲ,
1: ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ ମୁଁ ସେ କଥା କହୁନି, ଯଦି ଏମାନେ ପାରୁଛନ୍ତି ଆମ ଚାଷୀ ଭାଇ କୃଷକ ବନ୍ଧୁମାନେ ପାରିବେ ନାହିଁ କାହିଁକି, କିଛି ବ୍ୟବସ୍ଥା ଅଛି ନା ନାହିଁ,
0: ହଁ ଅଛି ନାହିଁ କେମିତି, ଚାଷୀ ଭାଇମାନଙ୍କ ପାଇଁ ସବୁବେଳେ ବ୍ୟବସ୍ଥା ଅଛି,
2: କୃଷକ କ୍ଲବ
0: ସେଠି ଟିକେ ଯାଇ ବୁଝାବୁଝି କରିବ ଆଗେଇ ଚାଲିବ,
2: କୃଷକ ଭାଇମାନେ ସଂଗଠିତ ହେବେ, କୃଷି ବିଭାଗ ସହିତ ଯୋଗାଯୋଗ
0: କରିବେ,
2: ବ୍ଲକ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା, ପଞ୍ଚାୟତ କାର୍ଯ୍ୟାଳୟଠୁ ସୂଚନା ନେବା, ଆମେ ମାନେ ଯଦି ସଂଗଠିତ ହବା ସରକାରଙ୍କର କାହିଁରେ କଣ ଯୋଜନା ଅଛି,
0: ହଁ ସେଇ ଯୋଜନାରେ ଆମେ କେମିତି ସାମିଲ ହବା,
2: ବାସ ସୂଚନା ହେଲେ ତ ହେଲା,
0: ହଁ
2: ମୂଳ ଜିନିଷ ରହିଲା ସଂଗଠିତ ହବା ଆଗକୁ ବଢିବା,
0: ବାସ ଠିକ କଥା ତ ବୁଝିଲ,
2: ବୁଝିଲି
0: ହଁ
2: ସବୁ କଥା ତ ବୁଝୁଛି ମୁଁ, ତମେ କଣ କାହାର କରୁଛ ଦେଖିବା କହିଲ,
0: ଏବେ ପରା ତମକୁ କହିଲି ଆମେ ଯଦି କରୁନୁ ପଇସା ଆସୁଛି କୋଉଠି,
2: ମୁଁ ସେ କଥା କହୁନି,
0: ଆଉ
2: ଟ୍ରାକ୍ଟରଟାକୁ ମାଗି ଛେଲି ୟା ଭିତରେ 2 ଦିନ ବିତିଗଲା,
0: ହଉ ରଜ ପରେ ପାଇବ, ଠଣ ଠଣ ଗୋପାଳ ଦବ
2: ମାନେ
0: ନଗଦ
2: ନଗଦ
0: ପଇସା
2: ଆଗୁଆ,
0: ହଁ
2: ଦବାକୁ ପଡିବ,
0: ହଁ
2: ତାପରେ
0: ତାପରେ ନବ ଟ୍ରାକ୍ଟର,
2: ଏମିତି
0: ହଳ କରିବ ଚାଷବାସ କରିବ ଆଗେଇ ଚାଲିବ,
2: ଥାଉ ଥାଉ ଗୋପାଳ ଭାଇ ସାଙ୍ଗରେ କଥାବାର୍ତ୍ତା ହେଇଯାଇଛି, ଆଜି ତା ବିଲ ଚାଷ ହେଇଯାଇଛି, କାଲିକି ମୋ ବିଲ ଚାଷ ହବ, କାମ ଶେଷ, ଚାଷବାସ ଆଗକୁ ବଢିବ, ସଞ୍ଜ ଘଡି ଶ୍ରୋତା ବନ୍ଧୁ କାନ ପାରିକି ବଇଛନ୍ତି,
0: ଲୋମା ଲୋମା ଏକାଥରକେ କହିଗଲ,
2: ମାନେ କଣ ତମେ କଣ କହିବାକୁ ଚାହୁଁଛ,
0: ପାଟିରେ ବାଟୁଳି ବାଜୁନି,
2: ସଞ୍ଜ ଘଡି ପରା
0: ସନ୍ଧ୍ୟା ବେଳ ବସିକି ଭଜନ ଟିକେ ଶୁଣିବା ତାପରେ କଥା ହବ,
2: ମନ କର୍ଣ୍ଣ ପବିତ୍ର ହବ,
0: ହଁ
2: ହଉ।

0: ଆମର ଯୋଉ ସବୁ ଏକାଠି ହେଇଛ ଗୋଷ୍ଠୀ କରିଛ ଗ୍ରାମୀଣ ମହିଳାମାନେ ବହୁତ କିଛି ତ କରୁଛ, କିନ୍ତୁ ବର୍ତ୍ତମାନ ବିଶ୍ୱସ୍ତରରେ ମଧ୍ୟ ତାର ଚାହିଦା ବଢିଛି, ସିଏ ହଉଛି ଡାଲି ଜାତୀୟ ଫସଲ।
1: ହଁ, ଡାଲି ତ ସବୁଦିନ ଖାଦ୍ୟରେ ସାମିଲ ହଉଛି, ନିହାତି ଦରକାର ଡାଲି ଜାତୀୟ ଖାଦ୍ୟ,
0: ତେଣୁ ତାର ବିହନ ଉତ୍ପାଦନ ହବା ବି ଜରୁରୀ
1: ନିଶ୍ଚିତ ଭାବରେ।
0: ତେଣୁ ଆଜି ଆଲୋଚନାର ବିଷୟଟିଏ ରହିଛି କୃଷିଜୀବୀ ମହିଳାଙ୍କ ଦ୍ୱାରା ଡାଲି ଜାତୀୟ ବିହନ ଉତ୍ପାଦନ।
1: ବଢିଆ ବିଷୟଟିଏ, ସମୟ ଉପଯୋଗୀ ବିଷୟଟିଏ।
0: ମହାଶୟ ହଉଛନ୍ତି ଡକ୍ଟର ଲକ୍ଷ୍ମୀପ୍ରିୟା ସାହୁ।
1: ତାହେଲେ ଆଲୋଚନା ଆରମ୍ଭ ହଉ,
0: ଶୁଣିବା।
2: ଆଜ୍ଞା ନମସ୍କାର, ସ୍ୱାଗତ ଆପଣଙ୍କୁ।
3: ନମସ୍କାର।
2: ଯେକୌଣସି ଆମେ ଚାଷ କରିବା ତାର ବିହନଟା ନିହାତି ଆବଶ୍ୟକ, ବିହନ ହେଲା ମୂଳ, ତାକୁ ବାଦ ଦେଇ ଆମେ ଚାଷ କରିପାରିବା ନାହିଁ। ତେବେ ଡାଲି ଜାତୀୟ ଫସଲ କହିଲେ ଆମେ କୋଉ କୋଉ ଫସଲକୁ ବୁଝେଇବା?
3: ଆମେ ଡାଲି ଜାତୀୟ ଶସ୍ୟ କହିଲେ ମୁଖ୍ୟତଃ ବୁଝିବା ଯେ ଯେମିତି ଆମର ଯୋଉ ଫସଲ ଗୁଡ଼ିକ ଡାଲି କରିବା ପାଇଁ ବ୍ୟବହୃତ ହୁଏ, ଯେମିତିକି ମୁଗ, ହରଡ଼, ବିରି, କୋଳଥ, ତା ବ୍ୟତୀତ ଯେକୌଣସି ପ୍ରକାର ଶିମ୍ବ ହେଲା, ବିନ୍ସ ହେଲା, ଝୁଡ଼ଙ୍ଗ ହେଲା, ଏସବୁ ବି ଡାଲି ଜାତୀୟ ଶସ୍ୟରେ ଆସିଯିବ।
2: ହେଲେ ଏଇସବୁ ଫସଲର ବିହନ ନିହାତି ଜରୁରୀ, କାହିଁକିନା ଆମେ ଯଦି ବାଡ଼ି ବଗିଚାରେ ଆମେ ଚାଷ କରିବା ବା ଲଗେଇବା ମାନେ ପାକଶାଳା ବଗିଚା ଭାବରେ ବି ଆମର ବିହନ ଆବଶ୍ୟକ। ତେବେ ଏଇ ଯୋଉ ଆମର ଆଲୋଚନା ରହିଛି ଯୋଉ କୃଷିଜାତ ମହିଳାମାନେ କିପରି ଭାବରେ ତାଙ୍କର ଭୂମିକା କ'ଣ ରହୁଛି, ଗୁରୁତ୍ୱ କ'ଣ ରହୁଛି ଏଇ ଯୋଉ ଫସଲର ଯୋଉ ବିହନ ଉତ୍ପାଦନର?
3: ଦେଖନ୍ତୁ, ପ୍ରଥମ କଥା ହେଉଛି ଆମର ଯୋଉ କୃଷିରତ ମହିଳାମାନେ ଯେଉଁମାନେ ଗ୍ରାମୀଣ ଅଞ୍ଚଳରେ ରହୁଛନ୍ତି ସେମାନେ ଅନେକ ଡାଲି ଜାତୀୟ ଫସଲ ଚାଷ ବି କରୁଛନ୍ତି, ତେଣୁ ଡାଲି ଜାତୀୟ ଫସଲ ସେମାନଙ୍କର କୃଷି ଅର୍ଥନୀତିର ଏକ ପ୍ରଧାନ ମାଧ୍ୟମ। ଏବଂ ତା ସହିତ ଡାଲି ଜାତୀୟ ଶସ୍ୟଗୁଡ଼ିକରେ ଯେହେତୁ ଅଧିକ ପରିମାଣରେ ପୁଷ୍ଟିସାର ଅଛି, ତେଣୁ ମହିଳାମାନଙ୍କର ପୋଷଣ ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆମର ଯୋଉ କୃଷି ମହିଳାମାନେ, ଆପଣ ଜାଣିଥିବେ ଯେ ଅଧିକାଂଶ ସମୟରେ ସେମାନେ ପୁଷ୍ଟିକର ଖାଦ୍ୟ ବିଶେଷ ଖାଇବା ପାଇଁ ପସନ୍ଦ କରନ୍ତିନି, ଏବଂ ବେଶୀ କ୍ଷୀର ପିଇବା ପାଇଁ ପସନ୍ଦ କରନ୍ତିନି, ବେଳେବେଳେ ମାଛ ମାଂସ ବି ଖାଆନ୍ତିନି, ଓଷାବ୍ରତ କରିକି ସେମାନେ ପ୍ରାୟ ମାସର ବହୁତ ଦିନ ନିରାମିଷ ଖାଆନ୍ତି। ତେଣୁ ଏହିସବୁ ନିରାମିଷ ଖାଦ୍ୟରେ ସେମାନଙ୍କ ଦେହରେ ପୁଷ୍ଟି ଅଭାବ ପରିଲକ୍ଷିତ ହୁଏ, ତେଣୁ ସେମାନେ ଯଦି ପ୍ରଚୁର ପରିମାଣରେ ଡାଲି ଖାଇବେ ତାହେଲେ ସେମାନଙ୍କର ଏ ପୁଷ୍ଟିକର ସମସ୍ୟା ରହିବନି। ତେଣୁ ଏ ପୁଷ୍ଟିଗତ ସମସ୍ୟା ଯଦି ମହିଳାମାନଙ୍କ କ୍ଷେତ୍ରରେ ନ ରହିବ, ସେମାନେ ଯେଉଁ ନୂତନ ଶିଶୁଗୁଡ଼ିକୁ ଜନ୍ମ ଦେଉଛନ୍ତି ସେମାନଙ୍କର ବି ପୁଷ୍ଟିହୀନତା କମ୍ ରହିବ। ତେଣୁ ଗ୍ରାମୀଣ ଅର୍ଥନୀତି ଏବଂ ଗ୍ରାମୀଣ ପୋଷଣ ସୁରକ୍ଷା ଦୃଷ୍ଟିରୁ ଦେଖିବାକୁ ଗଲେ ଡାଲି ଜାତୀୟ ଶସ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ମହିଳାମାନଙ୍କ ପାଇଁ। ତେଣୁ ଏହା

0: କିପରି ଭାବରେ ମହିଳାମାନେ ଚାଷ କରିପାରିବେ, ଏହାର ବିହନ କେମିତି ସେମାନେ ପ୍ରସ୍ତୁତ କରିପାରିବେ ଏବଂ ସେହି ବିହନକୁ ନେଇକି ସେମାନେ କେମିତି ଗୋଟିଏ ସୁନ୍ଦର ଭାବରେ ଆଜୀବିକା ନିଜର ଗଠନ କରିପାରିବେ, ରୋଜଗାର କରିପାରିବେ, ସେଇଟା ହିଁ ଆଜିର ମୁଖ୍ୟ ଆଲୋଚନାର ବିଷୟ।
1: ଯୋଉ ପୋଷଣ ସୁରକ୍ଷା ପାଇଁ ଡାଲି ଜାତୀୟ ଖାଦ୍ୟ ନିହାତି ଆବଶ୍ୟକ।
0: ଆଜ୍ଞା,
1: ତେବେ ଯୋଉ ବିହନ ତ ସାଧାରଣତଃ ଦୋକାନ ବଜାର ବି ମିଳିଯାଉଛି, କିନ୍ତୁ ବିଶେଷ ଭାବରେ ଉତ୍ପାଦନ କରିବା କ'ଣ ନିହାତି ଜରୁରୀ?
0: ଦେଖନ୍ତୁ, ଗ୍ରାମାଞ୍ଚଳରେ ବହୁତ ସମୟରେ ଡାଲି ଜାତୀୟ ବିହନ ମିଳେନି। ଯେତିକି ବି ଆମର ଡାଲି ଜାତୀୟ ଶସ୍ୟରେ ଯେତିକି ଉନ୍ନତ କିସମର ବିହନ ଅଛି, ସେଗୁଡ଼ିକ ବି ଅଧିକାଂଶ ସମୟରେ ଠିକ୍ ସମୟରେ ମହିଳାମାନଙ୍କ ପାଖରେ ପହଞ୍ଚି ପାରେନି। ତେଣୁ ସେଥିପାଇଁ ସେମାନଙ୍କ ପାଖରେ ଗୋଟିଏ ଉତ୍ତମ ଗୁଣବତ୍ତା ବିଶିଷ୍ଟ ବିହନର ଅଭାବ ପରିଲକ୍ଷିତ ହୁଏ। ତେଣୁ ଏହି ପରିପ୍ରେକ୍ଷୀରେ ସେମାନେ କ'ଣ କରନ୍ତି ନା, ସେମାନେ ତାଙ୍କର ଯେଉଁ ପୁରୁଣା କିସମଗୁଡ଼ିକ ଅଛି, ଯେଉଁଗୁଡ଼ିକ ସେମାନଙ୍କ ପାଖରେ ଚଳି ଆସୁଛି, ସେଗୁଡ଼ିକର ସେମାନେ ବିହନଟି ରଖିକି ସେୟାକୁ ସେମାନେ ଚାଷ କରିବା ପାଇଁ ବ୍ୟବହୃତ କରନ୍ତି। ତେଣୁ ଏଇ ଯେଉଁ ବିହନ ସେମାନଙ୍କ ପାଖରେ ଉପଲବ୍ଧତାରେ ଯେଉଁ ଗୋଟେ ଗ୍ୟାପ୍ ବା ଗୋଟେ ଫରକ ଯେଉଁ ଅନୁଧ୍ୟାନ ଆମେ କରୁଛେ, ଆମେ ଜାଣୁଛେ ଯେ ଯେଉଁ ଗ୍ରାମୀଣ ଅଞ୍ଚଳରେ ସବୁଠୁ ଡାଲି ଜାତୀୟ ଶସ୍ୟର ପ୍ରଡକ୍ସନ ଉପରେ ସବୁଠୁ ବଡ଼ ବାଧା ହେଉଛି ବିହନର ଉପଲବ୍ଧତା। ତେଣୁ ସେଇଟା ହିଁ ଅସୁବିଧା ହେଉଛି। ତେଣୁ ଏହି କ୍ଷେତ୍ରରେ ଯଦି ମହିଳାମାନେ ସେମାନେ ଯେକୌଣସି ଡାଲି ଜାତୀୟ ଫସଲ ଚାଷ କରନ୍ତୁ, ତାର ବିହନଟି ଯଦି ସେମାନେ ଉତ୍ପାଦନ କରିକି ସୁରକ୍ଷା କରିକି ରଖିପାରିବେ, ତାହେଲେ ସେମାନଙ୍କ ପାଇଁ ଏଇଟା ବହୁତ ଫସଲ ଉତ୍ପାଦନ ପାଇଁ ସାହାଯ୍ୟ କରିବ। ତେଣୁ ଏହିସବୁ ଡାଲି ଜାତୀୟ ଶସ୍ୟରେ ବିହନ ଉତ୍ପାଦନ ବି ବହୁତ ଡିଫିକଲ୍ଟ ନୁହେଁ, ବହୁତ ସହଜ, କାରଣ ଏଗୁଡ଼ିକ ହେଲା ସ୍ୱପରାଗଣ କିସମ, ଏଥିରେ ବହୁତ ପରିମାଣରେ ମିକ୍ସଚର ହେବାର ବି ଚାନ୍ସ କମ୍। ତେଣୁ ଶୁଦ୍ଧ ବିହନ ଉତ୍ପାଦନ କରିବା ଡାଲି ଜାତୀୟ ଫସଲରେ ବହୁତ ସହଜ। ତେଣୁ ଅଳ୍ପ ତାଲିମ ଦେଇ ମହିଳାମାନେ ଡାଲି ଜାତୀୟ ଶସ୍ୟର ବିହନ ଉତ୍ପାଦନ କରିପାରିବେ ଏବଂ ସେମାନଙ୍କ ନିଜ ପାଇଁ ସ୍ଥାନୀୟ ଅଞ୍ଚଳରେ ସେମାନେ ଡାଲି ଜାତୀୟ ବିହନର ଉପଲବ୍ଧତାକୁ ବଢ଼ାଇ ପାରିବେ।
1: ତେବେ କିପରି ଭାବରେ ଏହି ମହିଳାମାନେ ସମ୍ପୃକ୍ତ ହୋଇପାରିବେ ଏହି ବିହନ ଉତ୍ପାଦନ କ୍ଷେତ୍ରରେ?
0: ଦେଖନ୍ତୁ, ଏହି ଯେଉଁ କୃଷିରତ ମହିଳା ଅନୁଷ୍ଠାନ ଆମର କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ଭୁବନେଶ୍ୱରରେ ଯେଉଁ ଅଛି, ସେହିଠାରେ ଆମେମାନେ ମହିଳାମାନଙ୍କର କୃଷିରେ କ'ଣ କ'ଣ ସମସ୍ୟା ରହୁଛି ସେହି ସମସ୍ୟାଗୁଡ଼ିକୁ ଅନୁଧ୍ୟାନ କରିକି ତା ଉପରେ ଆମେ ରିସର୍ଚ୍ଚ କରୁଛୁ ଏବଂ ସେଇଥିରୁ ଆମେ ବିଭିନ୍ନ ପ୍ରକାର ଯେଉଁ ତଥ୍ୟ ବାହାର କରୁଛୁ, ସେହି ଭିତ୍ତିରେ ଆମେ ବିଭିନ୍ନ ପ୍ରକାର ଚାଷ ପଦ୍ଧତି, ବିହନ ଉତ୍ପାଦନ ପଦ୍ଧତି ହେଲା, ଫସଲ ସାହିତ୍ୟ ରଖିବା, ସେସବୁରେ ମହିଳାମାନେ କିପରି ସମ୍ପୃକ୍ତ ହୋଇପାରିବେ ସେଇଟା ନେଇକି ବିଶଦ ଭାବରେ ରିସର୍ଚ୍ଚ ବି କରୁଛୁ ଏବଂ ଫିଲ୍ଡ ଲେବୁଲ୍ରେ କାମ ବି କରୁଛୁ। ତେଣୁ ସେହିସବୁ ଦୃଷ୍ଟିରୁ ଆମେ ଜାଣୁଛୁ ଯେ ଯଦି ଗ୍ରାମୀଣ ଅଞ୍ଚଳରେ କୃଷି ଅର୍ଥନୀତି ବଢ଼ାଇବାର ଅଛି, ତାହେଲେ ମହିଳାମାନଙ୍କୁ ନିହାତି ଭାବରେ ସମ୍ପୃକ୍ତ କରିବାକୁ ପଡ଼ିବ। ଯେମିତି ଆପଣମାନେ ସମସ୍ତେ ତ ଗାଁ ଗଣ୍ଡାରେ ଜାଣୁଛନ୍ତି ଯେ ଆଜିକାଲି ବହୁତ ପୁରୁଷ ଲୋକ ସେମାନେ ବାହାରକୁ ପଳାଉଛନ୍ତି କାମ କରିବା ପାଇଁ, କାରଣ ଚାଷ ଏତେ ଲାଭଜନକ ହୋଇପାରୁନି। ତେଣୁ ଚାଷରୁ ସଫିସିଏଣ୍ଟ ଲାଭ ନ ପାଇଲେ ସେମାନେ ପରିବାର ପୋଷଣ କରିବାଟା ମୁସ୍କିଲ ହୋଇଯାଉଛି। ତେଣୁ ସେମାନେ ଯେତେବେଳେ ବାହାରକୁ ପଳାଉଛନ୍ତି, କ'ଣ ହେଉଛି ନା ଚାଷର ପୁରା ଭାର ମହିଳାମାନଙ୍କ ଉପରେ ପଡ଼ିଯାଉଛି। ତେଣୁ ଏହି କ୍ଷେତ୍ରରେ ଯଦି ଆମେ ମହିଳାମାନଙ୍କୁ ନୂଆ ନୂଆ ଜିନିଷରେ କିମ୍ବା ଅର୍ଥ ଉପାର୍ଜନକାରୀ ପଦ୍ଧତିରେ ଆମେ ଯଦି ତାଙ୍କୁ ସମ୍ପୃକ୍ତ ନ କରାଇ ପାରିବା, ତାହେଲେ ସେମାନେ ବହୁତ ଅସୁବିଧା ଭୋଗ କରିବେ ପରିବାର ପ୍ରତିପୋଷଣ କରିବା ପାଇଁ। ତେଣୁ ବିହନ ଗୋଟେ ଏମିତି ଜିନିଷ, ତାକୁ ଯଦି ଉତ୍ପାଦନ ମହିଳାମାନେ କଲେ, ତାହେଲେ ସେମାନେ ବିହନ ଦୃଷ୍ଟିରୁ ସ୍ୱାବଲମ୍ବୀ ହେଲେ, ସେଥିରେ ବି ସେମାନେ କିଛି ପଇସା ବଞ୍ଚାଇଲେ ଏବଂ ଦ୍ୱିତୀୟରେ ସେମାନଙ୍କର ଯେଉଁ ବଳକା ବିହନଟା ସେଇଟାକୁ ସେମାନେ ବଜାରରେ ବିକ୍ରି କରିକି ବି ସେମାନେ ନିଶ୍ଚିତ ଭାବରେ ଭଲ ରୋଜଗାର ପାଇପାରିବେ। ତେଣୁ ଆମେ ଯଦି ଗ୍ରାମୀଣ ଅଞ୍ଚଳରେ ଗୋଟେ ଡାଲି ଜାତୀୟ ବିହନ ଉତ୍ପାଦନ କରିବା ପାଇଁ ଗୋଟେ କଥା ଚିନ୍ତା କରୁଛେ, ତାହେଲେ ମହିଳାମାନଙ୍କୁ ସମ୍ପୃକ୍ତ କରିବା ଅତ୍ୟନ୍ତ ଜରୁରୀ।
1: ତେବେ ଯେଉଁ କହିଲେ ଗ୍ରାମୀଣ କ୍ଷେତ୍ରରେ ଯୋଉ ବିହନ ଉତ୍ପାଦନ ଯୋଉ ରହିଛି, ତାର କ'ଣ କିଛି ପ୍ରଣାଳୀ ଅଛି?
0: ହଁ, ଦେଖନ୍ତୁ, ମୁଁ କିଛି ଦିନ ଧରିକି ଗୋଟିଏ ମେଥଡ ଉପରେ ରିସର୍ଚ୍ଚ କରୁଛି ଯେ କେମିତି ଗୋଟେ ଗ୍ରାମୀଣ ବିହନ ବ୍ୟବସ୍ଥାକୁ କେମିତି ଗୋଟେ ସଶକ୍ତ କରିହେବ, ଆମର ଯେଉଁ ଗାଁ ଅଞ୍ଚଳରେ କେମିତି ଗୋଟିଏ ବିହନକୁ ସେମାନେ ଉତ୍ପାଦନ କରିବେ ଏବଂ ସେହି ଉତ୍ପାଦନକୁ ନେଇକି ସେମାନେ ଗୋଟେ ଜୀବିକା ସୃଷ୍ଟି କରିପାରିବେ। ତେଣୁ ଗ୍ରାମୀଣ ବିହନ ବ୍ୟବସ୍ଥା ଯଦି ଆମେ ଗୋଟେ ସୃଷ୍ଟି କରୁଛେ, ତାହେଲେ ଗାଁରେ ଅଧିକାଂଶ ସ୍ତ୍ରୀ ଲୋକଙ୍କୁ ନେଇକି ଆମେ ଗୋଟେ ସଂଘବଦ୍ଧ ଭାବରେ ବିହନ ଉତ୍ପାଦନ କରାଇ ପାରିବା, ସେମାନଙ୍କୁ ଆମେ ପ୍ରପର ତାଲିମ ଦେଇପାରିବା। ତାଲିମ ଦେବା ଦ୍ୱାରା ବିହନର ଯେଉଁ ଗୁଣବତ୍ତା ମେଣ୍ଟେନ୍ କରିବାଟା, ଯେମିତିକି ତାର ଆନୁବଂଶିକ ଶୁଦ୍ଧତା ହେଲା, ତାର ଭୌତିକ ଶୁଦ୍ଧତା ହେଲା, ତାକୁ କେମିତି ତାର ଭଲ ଗଜା ହେବ, ଏସବୁ ଜିନିଷ, ତାପରେ କେମିତି ସେଟା ଅନାବନା ଜିନିଷ ତା ସହିତ ମିଶିବନି, କେମିତି ଗୋଟେ ଶୁଦ୍ଧ ବିହନ ପ୍ରସ୍ତୁତ କରାଯାଇପାରିବ, ସେଇଟାକୁ ଆମେ ସେଇଠି ଫିଲ୍ଡ ଲେବୁଲ୍ରେ ଆମେ ତାଙ୍କୁ ବାରମ୍ବାର ସେମାନଙ୍କୁ ଶିକ୍ଷା ଦେବା, ସେମାନଙ୍କୁ ହାତ ଧରିକି ସେମାନଙ୍କୁ କାମଟା କରାଇବା, ଏହାଦ୍ୱାରା କ'ଣ ହେବ ନା ସେମାନେ ବିହନ ଉତ୍ପାଦନର ବିଭିନ୍ନ ପ୍ରକାର ଯେଉଁ ଜଟିଳ ପଦ୍ଧତିଗୁଡ଼ାକ ସେଗୁଡ଼ିକୁ ଆତ୍ମସାତ କରିପାରିବେ ଏବଂ ସେମାନଙ୍କ ପାଇଁ ବିହନ ଉତ୍ପାଦନଟି ବି ସହଜ ହୋଇଯିବ। ଏହାଦ୍ୱାରା କ'ଣ କରିବା ନା, ଆମେ ଗୋଟିଏ ଗ୍ରାମ କେବଳ ନୁହେଁ ଏବଂ ତାର ପାଖାପାଖି

0: ଠିକ ରାମ, ଯେଉଁମାନେ କି ବିହନ ଉତ୍ପାଦନରେ ସମ୍ପୃକ୍ତ ହେବା ପାଇଁ ଚାହୁଁଛନ୍ତି ତାକୁ ଗୋଟେ ନେଇକି କ୍ଲଷ୍ଟର ବା ସଂଘବଦ୍ଧ ଭାବରେ ଗୋଟେ ୟୁନିଟ୍ ତିଆରି କରିବା ଯେଉଁଥିରେ କି ମହିଳାମାନେ ବିହନ ଉତ୍ପାଦନରେ ସମ୍ପୃକ୍ତ ହୋଇପାରିବେ। ଏଥିରେ ଆମେ ଯେଉଁମାନେ ଭୂମିହୀନ ମହିଳା ସେମାନଙ୍କୁ ବି ନେଇପାରିବା। ଧରନ୍ତୁ ଜଣେ ଭୂମିହୀନ ମହିଳା ବି ସେ ଗ୍ରୁପ୍ରେ ଅଛି, ସେ ହୁଏତ ନିଜେ ପ୍ରଡକ୍ସନ୍ ନକରିପାରେ, କିନ୍ତୁ ସେ ବିହନଟାକୁ ସଫା କରିବା, ପ୍ରକ୍ରିୟାକରଣ କରିବା, ପ୍ୟାକିଂ କରିବା ଏବଂ ତା'ର ବିକ୍ରି ବଟାରେ ବି ସେ ସାହାଯ୍ୟ କରିପାରିବ। ତା ବାଦେ ସେ ଅନ୍ୟ ମହିଳାମାନେ ଯେଉଁମାନେ ବିହନ ଉତ୍ପାଦନ କରୁଛନ୍ତି ସେମାନଙ୍କଠୁ କଲେକ୍ସନ୍ କରିକି ସେଟା ଆଣିପାରିବେ। ତାକୁ ସେମାନେ କ'ଣ କରିବେ ନା ଗୋଟିଏ ସେଣ୍ଟ୍ରାଲ ଜାଗାରେ ସେମାନେ ତାକୁ ପ୍ରକ୍ରିୟାକରଣ କରିବେ। ପ୍ରକ୍ରିୟାକରଣ କରିସାରିକି ସେମାନେ ତାକୁ ଠିକ୍ ଭାବରେ ଟ୍ରିଟମେଣ୍ଟ କରିବେ, ଟ୍ରିଟମେଣ୍ଟ କରିକି ପ୍ୟାକେଜ୍ କରିକି ତାକୁ ବିଭିନ୍ନ ସଂସ୍ଥାକୁ ସେମାନେ ବିକ୍ରି କରିପାରିବେ। ଏହାଦ୍ୱାରା କ'ଣ ହେବ ନା ଯେଉଁ ଗ୍ରାମୀଣ ଅଞ୍ଚଳରେ ଯେଉଁ ବିହନଟି ଉତ୍ପାଦନ ହେଉଛି ସେଟା ଗ୍ରାମର ସୀମା ଟପିକି ବାହାରେ ବି ଲୋକମାନଙ୍କ ପାଖରେ ଉପଲବ୍ଧ ହୋଇପାରିବ। ଯେମିତି ଆପଣ ଜାଣିଛନ୍ତି, ଆପଣ ବଜାରକୁ ଗଲେ ମାଗୁଛନ୍ତି କ'ଣ ନା ଆମକୁ ଦେଶୀ ବିହନ ଦରକାର, ଆମକୁ ଦେଶୀ ଫସଲ ଦରକାର, ତେଣୁ ସେ ଦେଶୀ ବିହନର ଯେଉଁ ଆଦରଟା ସେଟା ଗାଁ ଭିତରେ ସୀମିତ ନ ରହିକି ସେଟା ବାହାରକୁ ଯିବ। ଏବଂ ବାହାରକୁ ଗଲା ମାନେ କ'ଣ ହେବ ନା ମହିଳାମାନେ ସେଥିରୁ ରୋଜଗାର ପାଇପାରିବେ। ଏବଂ ବେଳେବେଳେ ଏଇ ଯେଉଁ ପୁରୁଷ ପ୍ରବାସ ଯୋଗୁଁ ଯେଉଁ ମହିଳା କେନ୍ଦ୍ରିକ ପରିବାରଗୁଡ଼ିକ ସେମାନେ ବି ସେଥିରୁ ଉପକୃତ ହେବେ।
1: ତେବେ ଏଇ ଯୋଉ କହିଲେ ଯୋଉ ଗ୍ରାମୀଣ ବିହନ ବ୍ୟବସ୍ଥା, ସେଥିରେ କ'ଣ ଜଣେ ଆତ୍ମନିର୍ଭର ହୋଇପାରିବ, ରୋଜଗାରର ପନ୍ଥା ଖୋଲିପାରିବ?
0: ନିଶ୍ଚିତ ଭାବରେ ହୋଇପାରିବ। କାରଣ ଆମେ ଦେଖୁଛେ ଯେ ଗୋଟେ ଜିନିଷ, ଆମେ ସେଇ ମୁଗଟାକୁ ଆମେ ଯେତେବେଳେ ଖାଇବା ପାଇଁ କିଣୁଛେ ସେତେବେଳେ 80 ଟଙ୍କା 100 ଟଙ୍କାରେ ଆମେ କିଣୁଛେ, କିନ୍ତୁ ଯେତେବେଳେ ଆମେ ବିହନଟା ଯାଇକି ଭଲ ଭଲ ଚକାଚକ ପ୍ୟାକେଟ୍ରେ ଆମେ ଯାଇକି ପ୍ରାଇଭେଟ୍ କମ୍ପାନୀରୁ, ପ୍ରାଇଭେଟ୍ ଦୋକାନରୁ ଆମେ ଯେତେବେଳେ ବିହନ କିଣୁଛେ ସେତେବେଳେ ଆମେ 500 ଟଙ୍କା ଦେବା ପାଇଁ ବି କୁଣ୍ଠାବୋଧ କରୁନେ। ତା ମାନେ କ'ଣ ହେଲା, ଆମର ଯେଉଁ ବିହନଟା ହେଇଗଲେ ଡାଲି ଜାତୀୟ ଶସ୍ୟର, ଶସ୍ୟଟାରୁ ବିହନର 5 ଗୁଣ ପାଖାପାଖି ଆମର ତାର ମୂଲ୍ୟ ବର୍ଦ୍ଧନ ହୋଇପାରୁଛି। ତେଣୁ ଉତ୍ପାଦନ ତ ସେଇ ପଦ୍ଧତି, ଆଉ ଉତ୍ପାଦନର ପରିମାଣ ବି ସେଇଆ, କିନ୍ତୁ ଆମେ ଯଦି କିଛିଟା ଗୋଟେ ଆମେ ମଝିରେ କିଛି ପ୍ରିକସନ୍ ନେଲେ, ବିହନଟା କେମିତି ଠିକ୍ଠାକ୍ ଉତ୍ପାଦନ ହେବ ସେଇଟା ଶିଖିଲେ, ବିହନକୁ କୋଉ ସମୟରେ ଅମଳ କରିବା, କେମିତି ପ୍ରକ୍ରିୟାକରଣ କରିବା, ଏସବୁ ଆମେ ଶିଖିକି ତାକୁ ଯଦି ପ୍ୟାକେଟ୍ କରିପାରୁଛେ ତାହେଲେ ଆମେ ତାର ବହୁଗୁଣ ମୂଲ୍ୟ ପାଇପାରିବା। ତା ବାଦେ ଆମେ ଯେହେତୁ ତାକୁ କେମିକାଲ ଟ୍ରିଟମେଣ୍ଟ କରିକି ରଖିବା, ତେଣୁ ବିହନଟା ବି ବହୁ ଦିନ ବି ଆମର ରହିପାରିବ। ତେଣୁ ଏଇ ଯଦି ଗୋଟେ ଆମେ ସୁପ୍ରତିଷ୍ଠିତ ସୁଶୃଙ୍ଖଳିତ ଗୋଟେ ବ୍ୟବସ୍ଥା ଡେଭଲପ୍ କରିପାରିବା ଗ୍ରାମୀଣ ଅଞ୍ଚଳରେ ଗୋଟେ ବିହନ ବ୍ୟବସ୍ଥା, ତାହେଲେ ନିଶ୍ଚିତ ଭାବରେ ରୋଜଗାର ବଢ଼ିବ। ଏବଂ ରୋଜଗାର ବଢ଼ିଲେ ଏଇ ଯେଉଁ କାମଟି ସେମାନେ ଯଦି ସବୁବେଳେ କଲେ, ବିହନ ଉତ୍ପାଦନ ଆଜି ଗୋଟିଏ ଫସଲର କଲେ, କାଲି ଆଉ 4ଟି ଫସଲର କଲେ, ଏଇମାନେ ଗୋଟେ କଲେ ସେମାନେ ଗୋଟେ ବିହନ ଗ୍ରାମ ହିସାବରେ ମାନ୍ୟତା ପାଇବେ। ସେମାନେ ଯେତେବେଳେ ଗୋଟେ ବିହନ ଗ୍ରାମ ହିସାବରେ ମାନ୍ୟତା ପାଇବେ ସେତେବେଳେ ଲୋକମାନେ ସେଇ ପର୍ଟିକୁଲାର ଜିନିଷର ବିହନଟା ପାଇଁ ସେଇ ଗ୍ରାମ ଉପରେ ନିର୍ଭରଶୀଳ ହେବେ। ଏବଂ ନିଶ୍ଚିତ ଭାବରେ ଆଜିର ଯେଉଁ ଗ୍ଲୋବାଲାଇଜେସନରେ ବା ବୈଶ୍ୱିକରଣ ପରିସ୍ଥିତିରେ ଆମର ଆଉ ଗାଁ ଗାଁ ହୋଇକି ନାହିଁ, ଗାଁ ସହିତ ଗାଁ ଯୋଡ଼ି ହୋଇଯାଉଛି, ଦେଶ ସହିତ ଦେଶ ଯୋଡ଼ି ହୋଇଯାଉଛି। ତେଣୁ ଏଇ ଯେ ଆମର ବିହନ ଯାଇକି କୋଉଠି ପହଞ୍ଚିବ ତାହାର ଆମେ କଳନା ବି ଆଜିର ଡେଟ୍ରେ କରିପାରିବାନି, କାଲିକି ହୁଏତ ବିଦେଶକୁ ଯାଇପାରେ। ତେଣୁ ଏହିସବୁ ଦ୍ୱାରା ମହିଳାମାନେ ନିଶ୍ଚିତ ଭାବରେ ଗୋଟେ ଭଲ ଆଜୀବିକା ନିଜ ପାଇଁ କରିପାରିବେ ଏବଂ ନିଜେ ରୋଜଗାର କରିକି ପିଲାଙ୍କର ସ୍ୱାସ୍ଥ୍ୟ, ସୁରକ୍ଷା, ଶିକ୍ଷାକୁ ବି ସୁନିଶ୍ଚିତ କରିପାରିବେ।
1: ତେବେ ଧରନ୍ତୁ ମୁଗ କି ବିରି ସେ ସଂଗ୍ରହ କରିକି ତାର ଉତ୍ପାଦନ କରିବେ, ସଂଗ୍ରହ କରି ରଖିବେ, ତ ସେ କି ପ୍ରକାର କୋଉ ପରିସ୍ଥିତିରେ ତାକୁ ମାନେ ଭଲ ବୋଲି କେମିତି ଜାଣିବେ? କାରଣ ଭଲ ବିହନ ରଖିଲେ ସିନା ଭଲ ଫଳ ଦେବ ବା ବ୍ୟବସାୟିକ ଭିତରେ ତାକୁ ଲଗେଇ ପାରିବେ, କେମିତି ଭାବରେ ତାକୁ ରଖିପାରିବେ ସେମାନେ?
0: ସେଥିପାଇଁ ଆମକୁ ଦରକାର ଉତ୍ତମ ଗୁଣବତ୍ତା ଯୁକ୍ତ ବିହନ ବା ଉତ୍ତମ ଗୁଣ ଥିବା ବିହନ। ତେଣୁ ଉତ୍ତମ ଗୁଣ ଥିବା ବିହନ ମାନେ କ'ଣ ସେଇଟା ପ୍ରଥମେ ଜାଣିବା ଦରକାର। ଆମେ ଯେତେବେଳେ ବିହନ ବଜାରରୁ କିଣୁଛେ କିମ୍ବା ସିଡ୍ ସାର୍ଟିଫିକେସନ ଏଜେନ୍ସି ବା ସିଡ୍ କର୍ପୋରେସନରୁ ଆମେ ଯେତେବେଳେ ସିଡ୍ କିଣୁଛେ ସେତେବେଳେ ବିହନରେ ବିଭିନ୍ନ ପ୍ରକାର ମାନକତାର ପରୀକ୍ଷା କରାଯାଉଛି, ଯେମିତିକି ତା'ର ଭୌତିକ ଶୁଦ୍ଧତା ବା କେତେ ପରିମାଣରେ ସେଥିରେ ଅନାବନା ବିହନ ମିଶିଛି, କେତେ ପରିମାଣରେ ମଇଳା ଅଛି। ତେଣୁ ଏହା ଆମକୁ ଅତି କମ୍ରେ 98%ରୁ ଅଧିକ ହେବା ଦରକାର, 100ରୁ 98% ଆମକୁ ଶୁଦ୍ଧ ବିହନ ହେବା ଦରକାର। ତା ବାଦେ ତାର କେତେ ଜଳୀୟ ଅଂଶ ବିହନରେ ଅଛି ସେଟା ବି ବହୁତ ଜରୁରୀ, ସେଟା ବି ଆମର ନିର୍ଦ୍ଦିଷ୍ଟ ପରିମାଣର ଜଳୀୟ ଅଂଶ ରହିବା ଦରକାର। ତା ବାଦେ ଆମେ ବିହନ ଯେତେବେଳେ ଲଗାଉଛେ ଆମେ କ'ଣ ପାଇଁ ଲଗାଉଛେ, ଯେ ଗୋଟେ କିସମ ଧରନ୍ତୁ ଆମେ ଲଗେଇଲେ ସେ କିସମର ଯେଉଁ ଗୁଣଟା ସେ ବିହନ ମାଧ୍ୟମରେ ଆମର ନେକ୍ସଟ ଫସଲକୁ ଯିବ, ତା ମାନେ ତାର ଯେଉଁ ଆନୁବଂଶିକ ଶୁଦ୍ଧତା ବା ଯେଉଁ ତାର ପରିବାରର ଯେଉଁ ଶୁଦ୍ଧଟା ବିହନର ସେଟା ଆଗାମୀ ପିଢ଼ିକୁ ଯାଇପାରିବ। ତେଣୁ ସେଥିରେ ଅଲଗା ଭେରାଇଟିର ମିଶ୍ରଣ ହେବା ଉଚିତ ନୁହେଁ। ଏବଂ ପାଖାପାଖି ଦେଖିବେ ଦୁଇଟା ବିହନ ଥିବ, ଗୋଟେ ଟିକେ ଗ୍ରୀନ କଲର ଥିବ, ଗୋଟେ ଟିକେ ଆଉ ଟିକେ ବ୍ଲାକ୍ କଲର ଥିବ, ତା ମାନେ ସେଟା ଗୋଟେ ମିଶ୍ରଣ, ସେଇ ମିଶ୍ରଣରୁ ମୁକ୍ତ ହେବା ଦରକାର। ତା ବାଦେ ସେ ବିହନ ଦେହରେ କୌଣସି ପ୍ରକାର ରୋଗ ନଥିବା ଦରକାର, ତେଣୁ

0: ସେଇ ରୋଗରୁ ବି ମୁକ୍ତ ହେବା ଦରକାର। ଏଇସବୁ ଯଦି ଗୁଣ ବିହନରେ ରହିଲା ତାହାକୁ ଆମେ ଗୋଟେ ଉତ୍ତମ ଗୁଣ ଥିବା ବିହନ କହିବା। ତେଣୁ ସେ ବିହନର ଉତ୍ତମ ଗୁଣଟା ଅତ୍ୟନ୍ତ ଜରୁରୀ। ତେଣୁ ଏଥିପାଇଁ ସେମାନଙ୍କୁ ଚାଷୀ ମହିଳାମାନଙ୍କୁ ପ୍ରଥମରୁ ହିଁ ସାବଧାନ ହେବାକୁ ପଡିବ ବିହନ ଲଗେଇବା ପୂର୍ବରୁ, ଯେ ସେମାନେ ଯୋଉ ଜମିଟାରେ ବିହନ ଲଗେଇବେ ସେଥିରେ ପୂର୍ବ ବର୍ଷରେ କ'ଣ କିସମ ଲାଗିଥିଲା ସେ କିସମଟି ସମାନ ହେବା ଦରକାର। ଅଲଗା କିସମ ଲଗେଇଲେ ଅଲଗା କିସମରେ ସେଥିରେ ମିଶ୍ରଣ ହୋଇଯିବ। ତାପରେ ବିହନ ଲଗେଇକି ଯେଉଁ ବିହନ ଫସଲଟିରେ ସେଠି କୋଉଠି ଅନାବନା ଗଛ ଆସିଛି ତାକୁ ବି ବାରମ୍ବାର ଲକ୍ଷ୍ୟ କରିକି ତାକୁ ଉଠେଇବାକୁ ପଡିବ, ଉଠେଇକି ତାକୁ ନଷ୍ଟ କରିବାକୁ ପଡିବ। ବିହନ ଯେତେବେଳେ ସେମାନେ ଅମଳ କରୁଛନ୍ତି ଅମଳ ଯନ୍ତ୍ରକୁ ପରିଷ୍କାର କରିକି ସେମାନେ ବିହନକୁ ଏମିତି ବ୍ୟବହାର କରିବେ ଯେମିତିକି ସେଥିରେ କୌଣସି ପ୍ରକାର ମିଶ୍ରଣ ରହିବନି, ଶୁଦ୍ଧ ରହିବ। ଏବଂ ତା ବାଦେ ବିହନକୁ ରୋଗ ପୋକରୁ ରକ୍ଷା କରିବା ପାଇଁ ତାକୁ ଗୋଟେ ଟ୍ରିଟମେଣ୍ଟ ବା ଲେପ ଦେବା ପାଇଁ ପଡିବ। ଏବଂ ଏସବୁ ସରିଲା ପରେ ଆମର ଗୋଟେ ବିହନ ପରୀକ୍ଷା ଦରକାର। ଆମେ ଯଦି ବିହନ ବିକ୍ରି କରୁଛେ ଆପଣ ଦେଖିଥିବେ ବିହନ ପ୍ୟାକେଟ ପଛପଟେ ସବୁବେଳେ ଲେଖାଥିବ ଯେ ଏତିକି ହେଉଛି ତା ଶୁଦ୍ଧତା, ଭୌତିକ ଶୁଦ୍ଧତା, ଏତିକି ହେଉଛି ତାର ଗଜା ହେବା କ୍ଷମତା। ତେଣୁ ସେଇଟାକୁ ଆମକୁ ଲେଖିବାକୁ ପଡିବ, ସେଥିପାଇଁ ଆମକୁ ବିହନ ପରୀକ୍ଷା କରିବାକୁ ପଡିବ। ତେଣୁ ଆମେ ବି ଏଇଟା ବି ଦେଖିଲୁ ଯେ ଆମେ ଯୋଉଠି ବି ବିହନ ଗୋଟେ ଗ୍ରାମରେ ପ୍ରଡକ୍ସନ କଲୁ ସେଠି ଆମେ ଗୋଟେ ଛୋଟ ବିହନ ପରୀକ୍ଷାଗାର ବି ସେଠି ପ୍ରୋଭାଇଡ କରିପାରିବା, ଯାହାଦ୍ୱାରା କି ସେମାନେ ସେଇଠି ବିହନଟାକୁ ପ୍ରକ୍ରିୟାକରଣ କରିକି ସେମାନେ ତାର ଶୁଦ୍ଧତାଟା ମେଜରମେଣ୍ଟ କରିପାରିବେ ଏବଂ ନିଜ ପ୍ୟାକେଟରେ ସେଇ ଜିନିଷଟି ଲେଖିବେ, ଏହାଦ୍ୱାରା ତାର ଶୁଦ୍ଧତାଟା ବଜାୟ ରହିବ।
1: ଆଚ୍ଛା, ସେମାନେ କେତେ ଦିନ ପର୍ଯ୍ୟନ୍ତ ରଖିପାରିବେ, ସେମିତି କ'ଣ ବ୍ୟବହାର କଲେ ବା କି ପ୍ରଣାଳୀରେ ରଖିଲେ ସେ ବେଶୀ ଦିନ ରଖିପାରିବେ, ସେମିତି କ'ଣ କିଛି ଅଛି?
0: ଦେଖନ୍ତୁ, ପ୍ରଥମ କଥା ହେଉଛି ଯେ ବିହନ ଆମେ ଯେତେବେଳେ ବିକ୍ରି କରିବା ପାଇଁ ଯାଉଛେ, ବ୍ୟବସାୟିକ ଭିତରେ ଯେତେବେଳେ ଆମେ ବିହନ ବିକ୍ରି କରିବା ପାଇଁ ଚାହିଁବା ସେତେବେଳେ ଆମେ ଯେବେ ବି ସାର୍ଟିଫିକେଟ୍ କରିବା, ଯେତେବେଳେ ବି ବିହନ ପରୀକ୍ଷା କରିବା, ତାଠୁ 6 ମାସ ପର୍ଯ୍ୟନ୍ତ ଆମକୁ ବିହନର ଶୁଦ୍ଧତାଟା ରହିବ। ତେଣୁ ଆମକୁ 6 ମାସ ପାଇଁ ପରମିଶନ ଥାଏ ସେଠି ବିହନଟା ବିକ୍ରି କରିବା ପାଇଁ। ତାପରେ ଆମେ ଟେଷ୍ଟ କରିବା, ଆମ ବିହନ ଯଦି ଠିକ୍ ଅଛି ଆଉ 3 ମାସ ଆମକୁ ଏକ୍ସଟେନ୍ସନ୍ ମିଳିବ। ତେଣୁ 9 ମାସ ପର୍ଯ୍ୟନ୍ତ ବିହନଟି ଆମେ ରଖିପାରିବା। କିନ୍ତୁ ମହିଳାମାନଙ୍କ କ୍ଷେତ୍ରରେ ବିହନଟିକୁ ଦୀର୍ଘସ୍ଥାୟୀ କରିବା ପାଇଁ କିଛି ମେଥଡ୍ ଅବଲମ୍ବନ କରିବାକୁ ପଡିବ। ଯେମିତିକି ପ୍ରଥମ କଥା ହେଉଛି ବିହନକୁ ନଷ୍ଟ ହେବାର କ'ଣ ସବୁଠୁ ବଡ଼ କାରକ, ସବୁଠୁ ବଡ଼ କାରକ ହେଉଛି ବିହନର ଜଳୀୟ ଅଂଶ। ବିହନର ଯଦି ଜଳୀୟ ଅଂଶ ଅଧିକ ରହିଲା ତାହେଲେ ତା ଦେହରେ ବିଭିନ୍ନ ପ୍ରକାର ଫିମ୍ପି ଜାତୀୟ ଜୀବ ଆଟାକ୍ କରିବେ ଏବଂ ପୋକ ବି ହୋଇଯିବେ। ତେଣୁ ବିହନକୁ 10-12% ପର୍ଯ୍ୟନ୍ତ ମଏଶ୍ଚର ରଖିବେ, ତାଠୁ ଅଧିକ ତାକୁ ମଏଶ୍ଚର ରଖିବେନି। ତେଣୁ ବିହନକୁ ପ୍ରପର୍ଲି ଶୁଖେଇକି ରଖିବା ପାଇଁ ପଡିବ। ଆମର ମହିଳାମାନେ ବି ଜାଣିଛନ୍ତି, ସେମାନେ ଦାନ୍ତ ପାଖରେ ରଖିକି ବି ବିହନକୁ ଦେଖିଦେବେ ଯେ ବିହନ ଠିକ୍ସେ ଶୁଖିଛି କି ନାହିଁ। ତା ବାଦେ ବିହନ ଶୁଖି ଜଳୀୟ ଅଂଶ ଛାଡ଼ିଦେଲେ ଆଉ ଗୋଟେ ଜିନିଷ ହେଉଛି ଯେ ଯେମିତିକି ଆମର ଓଡ଼ିଶାର ଜଳବାୟୁ, ଓଡ଼ିଶାର ଜଳବାୟୁରେ ବହୁତ ପରିମାଣରେ ଜଳୀୟ ଅଂଶ ରହୁଛି, ତେଣୁ ସେଇଟା ଗୋଟେ ବିହନ ରଖିବା ପାଇଁ କଷ୍ଟ ସାଧ୍ୟ ଅବସ୍ଥା। ତେଣୁ ସେଇ ଅବସ୍ଥାରେ ଆମେ କେମିତି କରିବା ନା, ଆମେ ବିହନ ପାଖକୁ ଜଳ ଅବରୋଧୀ ପ୍ୟାକେଜିଂ ଭିତରେ ରଖିବା, ଯେମିତିକି ପଲିଥିନ୍ ପ୍ୟାକ୍ କରିବା, କିମ୍ବା ଯଦି ଜମି ଜରି ଅଖାରେ ରଖୁଛେ ତାହେଲେ ତା ଭିତରେ ଗୋଟେ ପଲିଥିନ୍ ଲେୟାର ଦେବା, ତାଦ୍ୱାରା କି ବାହାରର ଯେଉଁ ମଏଶ୍ଚରଟା ସେ ଭିତରେ ପଶିବନି। ତାପରେ ଦ୍ୱିତୀୟ କଥା ହେଉଛି ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ, ବିହନ ଯେଉଁ ସମୟରେ ଆମେ ସଂରକ୍ଷଣ କରିକି ରଖୁଛେ ଆମକୁ ବାରମ୍ବାର ଦେଖିବା ପାଇଁ ପଡିବ ଯେ କାଳେ ପୋକ ଲାଗିଲା କି। ଯଦି ପୋକ ଲାଗିଲା ପରି ପରିସ୍ଥିତି ଆସିଲା ଆମେ ତାକୁ ପୁଣି ଶୁଖେଇବା ଏବଂ ପୁଣି ତାକୁ ଆମେ ଟ୍ରିଟମେଣ୍ଟ କରିକି ରଖିବା। ତେଣୁ ଆଉ ଗୋଟେ କଥା ମୁଁ କହିବି ଯେ ଆମର ବିହନ ବ୍ୟବସ୍ଥା ଅଛି, ସେଇ ବିହନ ବ୍ୟବସ୍ଥାରେ ଆମେ ଯଦି ଗୋଟେ ଭିଲେଜ କ୍ଲଷ୍ଟରକୁ ନେଇକି କରୁଛେ ସେଠି ଆମେ ତାଙ୍କର ଯେଉଁ ପ୍ରସେସିଂ ବା ପ୍ରସଂସ୍କରଣ ଜାଗା ଅଛି ସେଇଠି ଆମେ ତାଙ୍କୁ ଗୋଟେ ଡ୍ରାଏର ବି ପ୍ରୋଭାଇଡ କରିପାରିବା ବିହନ ଶୁଖେଇବା ପାଇଁ। ଧରନ୍ତୁ ବେଶୀ ବର୍ଷା ହେଲା କେମିତି କରିବା, ତେଣୁ ଆର୍ଟିଫିସିଆଲ ବିହନ ଡ୍ରାଇଂ ପାଇଁ ଆମେ ଡ୍ରାଏର ବି ତାଙ୍କୁ ପ୍ରୋଭାଇଡ କରିପାରିବା। ତେଣୁ ଗୋଟେ ବିହନ ବ୍ୟବସ୍ଥାରେ ଆମେ ସେମାନଙ୍କୁ ସେହିସବୁ ସୁବିଧା ଦେଇପାରିବା ଯାହାକୁ ଧରିକି ସେମାନେ ଗୋଟେ ଶୁଦ୍ଧ ବିହନ ପ୍ରସ୍ତୁତ କରିପାରିବେ ଏବଂ ତାକୁ ବିକ୍ରି କରିବା ପାଇଁ ଗୋଟେ ଅନୁକୂଳ ପରିବେଶ ପାଇବେ।
1: ଯାହା ହେଉ, ଆପଣ ସ୍ଟୁଡିଓରେ ଉପସ୍ଥିତ ରହି ଆଜିର ଯେଉଁ ଆଲୋଚ୍ୟ ବିଷୟବସ୍ତୁ ରହିଥିଲା କୃଷିଜାତ ମହିଳାଙ୍କ ଦ୍ୱାରା ଡାଲି ଜାତୀୟ ଫସଲର ବିହନ ଉତ୍ପାଦନ, ସେ ଦିଗରେ ସଠିକ୍ ତଥ୍ୟ ପ୍ରଦାନ କଲେ, ଯାହା ଆମେ ଆଶା କରୁଛୁ ଯେଉଁ ଭାଇ ଭଉଣୀମାନେ ଶୁଣୁଛନ୍ତି, ଯେଉଁ କୃଷିଜାତ ମହିଳାମାନେ ଶୁଣୁଛନ୍ତି, ନିଶ୍ଚିତ ଭାବରେ ତାର ଫାଇଦା ଉଠାଇବେ। ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରୁଛୁ। ରହୁଛୁ, ନମସ୍କାର
0: ସମସ୍ତଙ୍କୁ, ମୋର ବହୁତ ବହୁତ ଧନ୍ୟବାଦ ଏବଂ ନମସ୍କାର।
2: ଭାଇ ମହାଶୟ ତ ଯେମିତି ଭାବରେ ବୁଝେଇ କହିଦେଲେ ଆଉ ସବୁ ତ ମନେ ରଖିଲୁ
3: ଆଉ
2: ଟିକେ ଜାଣିଥିଲି, ଆଉ ଟିକେ ଅଧିକ ଜାଣିଲି,
3: ଏତକ ମୁଁ ଜଣେଇଲି, ତମ ପାଇଁ ସାହାଯ୍ୟ ହେଲା,
2: ଆମ ଶ୍ରୋତା ଭାଇ ଭଉଣୀ ମାନେ ବି ଜାଣିଲେ।
3: ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ
2: ଆଉ ଥରେ ଧନ୍ୟବାଦ।
4: ଶୁଣିଲେ କାର୍ଯ୍ୟକ୍ରମ।

0: କୃଷି ସଂସାର
1: ପଶୁ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ସମସ୍ତ ନାଗରିକଙ୍କ ସଶକ୍ତିକରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ। ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ। G7 ଶିଖର ସମିତି ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 14 ତାରିଖରୁ ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତରେ ଯାଉଛନ୍ତି। ଓମାନ ଉପକୂଳରେ ଜାହାଜ ଆକ୍ରମଣ ଘଟଣାକୁ ଭାରତ ଦୃଢ଼ ନିନ୍ଦା କରିଛି। ଓଡ଼ିଶାରେ ସହର ପରିବର୍ତ୍ତନ ମଡେଲ ଅଧ୍ୟୟନ କଲା ରାଜସ୍ଥାନର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ। ଖେଳ ଓ ଶୈଶବକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଖେଳ ଦିବସ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3 ଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ସୁଖବିନ୍ଦର ସିଂ ଓ ସାଥୀମାନେ ଚଳଚ୍ଚିତ୍ର ସ୍ଲମ୍ ଡଗ୍ ମିଲିୟନେୟାର।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଖେଳ ଦୁନିଆ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

0: ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଖେଳ ଦୁନିଆ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମୁଁ ଆପଣମାନଙ୍କର ଉପସ୍ଥାପକ ମୃତ୍ୟୁଞ୍ଜୟ। ଶ୍ରୋତା ବନ୍ଧୁ, ଡେରାଡୁନ୍ରେ ଅନୁଷ୍ଠିତ ଜାତୀୟ ଜୁନିୟର ଓ ସବ୍ ଜୁନିୟର କରାଟେ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଓଡ଼ିଶା 12 ସ୍ୱର୍ଣ୍ଣ, 4 ରୌପ୍ୟ ଓ 16 ବ୍ରୋଞ୍ଜ ପଦକ ସହ ମୋଟ 32 ପଦକ ହାସଲ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପ୍ରତିଯୋଗିତାରେ 2 ସ୍ୱର୍ଣ୍ଣ ପଦକ ଅର୍ଜନ କରିଥିବା ଆଲିସା ସୁବୁଦ୍ଧି ଆମ ସହିତ ଆଜି ଟେଲିଫୋନ୍ ମାଧ୍ୟମରେ ଯୋଡ଼ି ହେଉଛନ୍ତି। ତେବେ ଆଉ ଡେରି କରିବାନି, ତାଙ୍କ ସହିତ କଥା ହୋଇଯିବା। ଆଲିସା, ପ୍ରଥମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ ଆକାଶବାଣୀର କାର୍ଯ୍ୟକ୍ରମକୁ।
1: ନମସ୍କାର।
0: କେମିତି ଅଛନ୍ତି ଆପଣ କହିଦିଅନ୍ତୁ, ଆଉ ଏଇ ଯୋଉ ସଫଳତା ପରେ କେତେ ଖୁସି ଲାଗୁଛି ଆପଣଙ୍କୁ?
1: ଏବେ ନ୍ୟାସନାଲ କିଓ ସବ୍ ଜୁନିୟର କ୍ୟାଡେଟ ଜୁନିୟର ନ୍ୟାସନାଲ ଚାମ୍ପିୟନସିପ୍ ଚାଲିଥିଲା ଆମର ଡେରାଡୁନ୍ ଉତ୍ତରାଖଣ୍ଡରେ, ଆଉ ସେଠି ଓଡ଼ିଶା ପୁରା ନ୍ୟାସନାଲରେ ସେକେଣ୍ଡ ରାଙ୍କ ପାଇଛି, ଯେଉଁଥିରେ ଆମେ 12 ସ୍ୱର୍ଣ୍ଣ ପଦକ, 4 ରୌପ୍ୟ ଓ 16 କାଂସ୍ୟ ପଦକ ହାସଲ କରିଛୁ। ମୋର ଯୋଗଦାନ 2 ଗୋଲ୍ଡ ସ୍ୱର୍ଣ୍ଣ ପଦକର ରହିଛି, ଗୋଟେ ଟିମ୍ ଆଉ ଗୋଟେ ଇଣ୍ଡିଭିଜୁଆଲ ଜୁନିୟରରେ।
0: ଆପଣଙ୍କୁ ପୁଣି ଥରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଚ୍ଛା, ଏଇ ଯୋଉ ପ୍ରତିଯୋଗିତାରେ ଆପଣ ଅଂଶଗ୍ରହଣ କରିବା ପାଇଁ କେତେ ଦିନ ଧରି କେମିତି କଣ ପ୍ରସ୍ତୁତି କରିଥିଲେ ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଟିକେ ଜଣେଇ ଦିଅନ୍ତୁ।
1: ଆଜ୍ଞା, ଆମର ନ୍ୟାସନାଲ ପ୍ରତ୍ୟେକ ବର୍ଷ ଗୋଟେ ଥର ହିଁ ହୁଏ, ଜୁନିୟର କହିବାକୁ ଗଲେ ଜୁନିୟର ଗୋଟେ ଥର, ସିନିୟର ଗୋଟେ ଥର। ତ ଆମକୁ ଗୋଟେ ନ୍ୟାସନାଲ ପାଇଁ 15 କି 12 ଟ୍ରେନିଂ କରିବାକୁ ପଡ଼େନି, ଆମକୁ ଗୋଟେ ନ୍ୟାସନାଲ ପାଇଁ ପୁରା ଗୋଟେ ବର୍ଷ ଟ୍ରେନିଂ
0: କରିବେ।
1: ତ ଫାର୍ଷ୍ଟ ଆମର ନ୍ୟାସନାଲ ଚାମ୍ପିୟନସିପ ମାସେ ପୂର୍ବରୁ ଷ୍ଟେଟ ସିଲେକ୍ସନ ହୁଏ, ତ ଷ୍ଟେଟ ସିଲେକ୍ସନ ପରେ ଆମ ପାଖରେ କେବଳ ମାସଟେ ହିଁ ଥାଏ ଦବା ପାଇଁ, ମାନେ ନ୍ୟାସନାଲ ପାଇଁ ପ୍ରିପେୟାର ହେବା ପାଇଁ, କିନ୍ତୁ ମୁଁ କହିବିନି, ସେ ମାସଟେ ହିଁ ଆମେ ଟ୍ରେନିଂ କରୁଛୁ। ଆମେ ଯୋଉ ଟ୍ରେନିଂଟା ପୁରା 365 ଡେଜ୍, ପୁରା ବର୍ଷଟା ଯୋଉ ଟ୍ରେନିଂ କରିଥିବୁ, ଯୋଉଠି ଖଟିଥିବୁ, ଆମକୁ ସେଇ ଫଳଟା ଆମ ନ୍ୟାସନାଲରେ ମିଳେ, ଯୋଉଥିରୁ କି ଆମେ ସିଲେକ୍ସନ ପାଇବୁ ଆନ୍ତର୍ଜାତୀୟ ଖେଳରେ ଇଣ୍ଡିଆକୁ ରିପ୍ରେଜେଣ୍ଟ କରିବା।
0: ଟଫେଷ୍ଟ ମୁମେଣ୍ଟ ସବୁଠୁ କଣ ଥିଲା ଆଲିସା ଆପଣଙ୍କ ପାଇଁ, ଯେତେବେଳେ ଆପଣ ଏଇଥିରେ ଅଂଶଗ୍ରହଣ କରିଥିଲେ, ସବୁଠାରୁ କଠିନ ସମୟ କୋଉଟା ଆପଣଙ୍କୁ ଲାଗିଥିଲା?
1: ମୁଁ କଠିନ ସମୟ କିଛି କହିବାକୁ ଚାହିଁବିନି, କମ୍ବେ ନା ମୋ ସାଙ୍ଗରେ ମୋ ଗୁରୁ ସେନ୍ସାଇ ଭାଲେନା ଭାଲେଣ୍ଟିନା, ଯାହାଙ୍କୁ ଓଡ଼ିଶା ବହୁତ ଭଲରେ ଚିହ୍ନିଛି, କରାଟେ କୁଇନ ଭାବରେ ଚିହ୍ନିଛନ୍ତି ତାଙ୍କୁ, ତ ସିଏ ମୋ ସାଙ୍ଗରେ ପୁରା ସମୟ ଥିଲା। ଆଉ ମୁଁ କହିଲି ନା, ପୁରା ବର୍ଷଟା ଯିଏ ଟ୍ରେନିଂ କରିଛି ତାକୁ ଖେଳିଲା ବେଳେ ଖାଲି ନିଜ ଅରା ଆଉ ନିଜ ଫିଲିଙ୍ଗସ୍ ରେ ସେ ଖୁସିରେ ଖେଳିବା କଥା, ସେଠି କିଛି ପ୍ରେସର ନବା କଥା ନାହିଁ, କାରଣ ଆମେ ପୁରା ବର୍ଷଟା ଟ୍ରେନିଂ କରୁଛୁ ତ ଡରିବାର ହିଁ ନାହିଁ ନା।
0: ଆଚ୍ଛା, ପରିବାରର ସପୋର୍ଟ ଆପଣଙ୍କୁ କିଭଳି ଭାବରେ ମିଳିଥିଲା ଏଇ ଯୋଉ ଦିନ ଗୁଡାକରେ?
1: ପୁରା ମତେ, ମୁଁ 6 ଯେବେ ଥିଲି ମୁଁ ସେବେଠୁ ଖେଳିବା ଆରମ୍ଭ କରିଛି 2016, ଆଉ ଆଜି ଆସିକି 2026 10 ହେଇସାରିଲାଣି। ଆମ ଫ୍ୟାମିଲିର ମତେ ପୁରା ସପୋର୍ଟ ରହିଛି, ମୁଁ ଏମିତି କହିପାରିବିନି କି ମତେ କେବେ ଫୋର୍ସ କରାହେଇଛି ଖେଳ ଛାଡିବା ପାଇଁ କି କୁହାହେଇଛି କି ପାଠ ଉପରେ ଅଧିକ ଧ୍ୟାନ ଦିଅନ୍ତୁ, ସେମିତି କିଛି ନାହିଁ। ଆମେ 2 ବାଲାନ୍ସ କରୁ, କମ୍ବେ ନା ଆମ କୋଚ୍ କହିଛନ୍ତି କି ଆମେ କ୍ୟାପେବୁଲ, ଆମେ ସେତିକି କ୍ୟାପେବୁଲ କି ଆମେ 2 ବାଲାନ୍ସ କରିପାରିବୁ, ଆଉ ମତେ 2 ବହୁତ ସପୋର୍ଟ ମିଳିଛି ମୋ କୋଚ୍ଙ୍କ ଠାରୁ ବି ଆଉ ମୋ ଫ୍ୟାମିଲି ବି।
0: ନିହାତି ଭାବରେ, ଯାହାର ସ୍ୱଷ୍ଟ ଉଦାହରଣ ଆମେ ଦେଖିପାରିବା, ଅନ୍ତର୍ଜାତୀୟ ସ୍ତରରେ ଆପଣ ଅନେକ ସଫଳତା ଅର୍ଜନ କରିଛନ୍ତି, ତ ଅନ୍ତର୍ଜାତୀୟ ସ୍ତରରେ ଯେତେବେଳେ ଆପଣ ପାର୍ଟିସିପେଟ୍ କରନ୍ତି, ସେ ଅନୁଭୂତି ଆଉ ଏ ଅନୁଭୂତି ଭିତରେ କିଛି ତାରତମ୍ୟ ଥାଏ ନା କେମିତି କଣ, ଟିକେ ସେ ସମ୍ପର୍କରେ ଆପଣ ମଧ୍ୟ ଆପଣଙ୍କର ଅନୁଭୂତି ବାଣ୍ଟି ପାରିବେ?
1: 2024 ଏସିଆନ କରାଟେ ଚାମ୍ପିୟନସିପ ଫିଲିପାଇନ୍ସ ଯୋଡ଼ା ହେଇଥିଲା, ମୁଁ ପ୍ରଥମ ଭାରତୀୟ ଯିଏ କାଟା ଇଭେଣ୍ଟରେ ଭାରତକୁ ମେଡାଲ ଦେଇଥିଲି, ତ ସେଥିରେ ମୋ ଗୁରୁ ବି ସେଠି ମୋ ସାଙ୍ଗରେ ପ୍ରସ୍ତୁତ ଥିଲେ। ସେଠି ଜିତିଲା ପରେ ମୁଁ ମାନେ ଗୋଟେ ନିଜ ପାଇଁ ଗୋଟେ ବେଞ୍ଚମାର୍କ କ୍ରିଏଟ
0: କରିପାରିଥିଲି
1: କି ହଁ ନିଜ ପାଇଁ କି ଏବେ ମୋର ଟାଇମ ଆସିଗଲା କି ମତେ ଆଉଥରେ ଏସିଆନ ପାଇଁ ଚାନ୍ସ ମିଳିଛି, ମତେ ନିଜକୁ ହିଁ ଆଉଥରେ କମ୍ପିଟ କରିବାର ଅଛି ଆଉ ନିଜ ବେଞ୍ଚମାର୍କଟାକୁ ଉପରକୁ ନେବାର ଅଛି।
0: ଆଚ୍ଛା, ରାଜ୍ୟଗୋଷ୍ଠୀ କରାଟେ ଚାମ୍ପିୟନସିପ ଯୋଉଟା ଆଫ୍ରିକାରେ ଖେଳ ହୋଇଥିଲା, ଆପଣ ମଧ୍ୟ ସେଥିରେ ପାର୍ଟିସିପେଟ କରିଥିଲେ?
1: ଆଜ୍ଞା,
0: ସେଥିରେ ମଧ୍ୟ ଆପଣଙ୍କର ସ୍ୱର୍ଣ୍ଣ ଥିଲା?
1: ଆଜ୍ଞା।
0: ତା ଛଡା ଆପଣ ଭୁଟାନରେ ଆୟୋଜିତ ଯୋଉ ହେଇଥିଲା 8th ସାଉଥ ଏସିଆ କରାଟେ ଚାମ୍ପିୟନସିପ, ସେଥିରେ ମଧ୍ୟ ଆପଣ ବ୍ୟକ୍ତିଗତ କାଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି?
1: ଆଜ୍ଞା।
0: ତ ସେଇ ମୁମେଣ୍ଟ କେମିତି ଥିଲା ଏବଂ ବିଶେଷ ପ୍ରସ୍ତୁତି କିଛି ଥାଏ କି ଯେତେବେଳେ ଆପଣ ଅନ୍ତର୍ଜାତୀୟ ସ୍ତରରେ?

0: କମ୍ପିଟ୍ କରନ୍ତି ନା ଆପଣ ସମସ୍ତ କମ୍ପିଟିସନକୁ ସମାନ ଭାବରେ ଦେଖନ୍ତି?
1: ସେଟା ଷ୍ଟେଟ୍ ହଉ, ନ୍ୟାସନାଲ ହଉ କି ଇଣ୍ଟରନ୍ୟାସନାଲ କିଛି ବି କମ୍ପିଟିସନ ହଉ, ଆମକୁ ସେଠି କାହା କୋଉ ପ୍ଲେୟାର ସାଙ୍ଗେ ଆମେ ଖେଳିବାକୁ ଯାଉନା କି ଆମେ ଅପୋନେଣ୍ଟକୁ ଦେଖୁନା, ଆମେ ନିଜ ନିଜ ପରଫର୍ମାନ୍ସକୁ କେତେ ଭଲରେ ଶୋ କରିପାରିବୁ, ନିଜ ପରିଶ୍ରମକୁ କେତେ ଭଲରେ ଦେଖେଇ ପାରିବୁ, ସେଇଟା ସବୁଠୁ ବଡ଼ ଜିନିଷ। ତ ଆମେ ସେଠି ନିଜ ସହିତ ହିଁ ଲଢିବାକୁ ଯାଉ, ଏନ୍ଜୟ କରିବାକୁ ଯାଉ, ଖେଳକୁ ପ୍ରେସର ନଉନା, ଯିଏ ଖୁସି ଭାବିକି ଖୁସିରେ ଖେଳିଲା ସେଟା।
0: ଏତେ କମ ବୟସରେ ଆପଣ ଯେତେବେଳେ କ୍ରୀଡ଼ାକୁ ଆପଣେଇ ନେଇଛନ୍ତି, କେବେ ପରିବାରରୁ କେହି କୁହନ୍ତିନି କି ପାଠ ପ୍ରତି ଆଉ ଟିକେ ଅଧିକ ଧ୍ୟାନ ଦେବା ଦରକାର?
1: ନାଇଁ, ସେମିତି କିଛି ନାହିଁ। ମୁଁ ତ କହିଲି ଆପଣଙ୍କୁ, ମତେ ଦିପଟୁ ମୋ ଫ୍ୟାମିଲିରୁ ଆଉ ମୋ କୋଚ, ମୁଁ କହିପାରିବି ମତେ ଗୋଲ୍ଡେନ ସ୍ପୁନରେ ମୁଁ ଜନ୍ମ ହେଇଛି କି ମୁଁ ଶିଶୁପାଳଗଡ଼ ଭୁବନେଶ୍ୱରରୁ ଆସିଛି। ମୋ ବାପା ମତେ ଏତେ ଆଗକୁ ଛାଡିକି ମତେ ଏତେ ଫ୍ଲେକ୍ସିବିଲିଟି ଦେଇକି କି ତୁ ଖେଳ ବୋଲି, ତୁ ଭାରତ ପାଇଁ ଖେଳ, ମୁଁ ମୋ ଝିଅ ଦିନେ ସେଠି ନା କରୁ।
0: ବାପାଙ୍କର ସ୍ୱପ୍ନ ଆଉ ଆପଣଙ୍କର ସ୍ୱପ୍ନ ଯେତେବେଳେ ଏକ ହେଇଛି, ମତେ ଲାଗୁଛି ବୋଧ ହୁଏ ସେତେବେଳେ ଆପଣ ଆଗେଇ ଯିବାର ଆହୁରି ଆଶା ଆଉ ବିଶ୍ୱାସ ପାଇଛନ୍ତି।
1: ଆଜ୍ଞା।
0: ତ କରାଟେରେ ଆପଣ କାହାକୁ ଆଦର୍ଶ ବୋଲି ମାନନ୍ତି? ଯେତେବେଳେ ଆପଣ ନିଜେ କୋଚିଂ ମଧ୍ୟ ନଉଛନ୍ତି ଭାଲେନା ଭାଲେଣ୍ଟିନା ମ୍ୟାଡମ୍ଙ୍କ ଠାରୁ, ତ ଆପଣଙ୍କର ଆଦର୍ଶ କିଏ ଆପଣଙ୍କୁ ମୋର କହିଦିଅନ୍ତୁ?
1: ଆପଣ ଯେହେତୁ ନିଜେ ଜାଣିଛନ୍ତି କି ଇଣ୍ଡିଆର କରାଟେ କୁଇନ ସେନ୍ସେଇ ଭାଲେନା ଭାଲେଣ୍ଟିନାଙ୍କୁ ଜଣାଯାଇଛି, ତ ଯେହେତୁ ମୁଁ ତାଙ୍କ ପାଖରେ ଶିଖୁଛି, ତ ମୋ ଆଦର୍ଶ ଆଉ କିଏ ହେଇପାରିବେନି। ୱାନ୍ ଆଣ୍ଡ ଓନ୍ଲି ଆଇଡଲ।
0: ଆଗକୁ କଣ ଲକ୍ଷ୍ୟ ରଖିଛନ୍ତି ଆଲିସା?
1: ଏବେ ନେକ୍ସଟ ଆମେ June 15 ବାହାରୁଛୁ ସିନିୟର ଏସିଆନ ଚାମ୍ପିୟନସିପ, ସେଟା ଇଣ୍ଡୋନେସିଆ ବାଲିରେ ହଉଛି, ଯୋଉଠି ଆମେ ଟିମ୍ କାଟରେ ଯାଉଛୁ। ଆଉ ମୁଁ ବହୁତ ଭାଗ୍ୟବାନ, ମୁଁ ମୋ ନିଜ କୋଚଙ୍କ ସହିତ ଟିମ୍ ରିପ୍ରେଜେଣ୍ଟ କରିବାକୁ ଯାଉଛି, ଭାରତ ଇଣ୍ଡିଆକୁ ରିପ୍ରେଜେଣ୍ଟ କରିବାକୁ ଯାଉଛି ଟିମ୍ କାଟରେ ମୋ କୋଚଙ୍କ ସହିତ। ତ ସେଠି ଆମେ ବହୁତ ଏବେ ବହୁତ ଟ୍ରେନିଂ କରୁଛୁ ଆଉ ବହୁତ ପ୍ରିପାରେସନ କରୁଛୁ, ତାପରେ ଏବେ ଦେଖାଯାଉ ସେଠି ରେଜଲ୍ଟ କ'ଣ।
0: ନିହାତି ଭାବରେ ଆକାଶବାଣୀ ପରିବାର ତରଫରୁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ରହିବ ଏବଂ ଆଶା ବାନ୍ଧିକି ନିହାତି ଭାବରେ ରହିବୁ, ସେଠି ମଧ୍ୟ ଆପଣମାନେ ବାଜିମାତ କରନ୍ତୁ ଏବଂ ବିଜୟ ଲାଭ କରନ୍ତୁ। ଆଚ୍ଛା, ଯେଉଁ ବି ଯୁବବନ୍ଧୁମାନେ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ଶୁଣୁଛନ୍ତି, ତ ସେମାନଙ୍କ ପାଇଁ ଆପଣ କ'ଣ ବାର୍ତ୍ତା ଦେବେ?
1: ମୁଁ କହିବି କି ଖାଲି ଖେଳ ନୁହଁ, ନିଜ ଲାଇଫରେ କେବେ ବି କିଛି ଆଶା ନ ରଖିବା ବେଶୀ ବେଟର। ଆମେ ହାର୍ଡୱାର୍କ କରିଚାଲିଥିବା ତ ଆମକୁ ଆମ ରେଜଲ୍ଟ ମନକୁ ମନ ଆପେ ଆପେ ମିଳିଚାଲିବ। ପୁରା ଓଡ଼ିଶାବାସୀ ମୋର ସବୁ ଗୁରୁଜନ ମାନଙ୍କୁ ଆଉ ଯେତେ ମୋର ୱେଲ୍ ୱିଶର୍ ଅଛନ୍ତି ସମସ୍ତଙ୍କୁ କହିବାକୁ ଚାହିଁବି କି ସବୁବେଳେ ମୋ ଉପରେ ସେମ୍ ବ୍ଲେସିଂ ଆଉ ତାଙ୍କ ଆଶୀର୍ବାଦ ରଖିଥାନ୍ତୁ, ଯୋଉଥିପାଇଁ କି ମୁଁ ଆଗକୁ ଯାଏ।
0: ଅନେକ ଅନେକ ଧନ୍ୟବାଦ, ଆପଣଙ୍କର ବହୁମୂଲ୍ୟ ସମୟ ଦେଲେ, ଆମ ସହିତ ଯୋଡ଼ି ହେଲେ, ଆପଣଙ୍କର ଯାହା ବି ଅନୁଭୂତି ଥିଲା ଅଭିଜ୍ଞତା ଥିଲା ଆମ ସହିତ ବାଣ୍ଟିଲେ, ଏବଂ ଆମ ଆକାଶବାଣୀ ପରିବାର ତରଫରୁ ସମ୍ପୂର୍ଣ୍ଣ ଓଡ଼ିଶାବାସୀଙ୍କ ତରଫରୁ ଆପଣଙ୍କୁ ଆପଣଙ୍କର ଆଗାମୀ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଧନ୍ୟବାଦ।
1: ନମସ୍କାର।
0: ଆଜି ଶ୍ରୀଲଙ୍କାରେ ଖେଳାଯାଉଥିବା ଟ୍ରାଇ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଏ ଏକ ଦୁର୍ଭାଗ୍ୟଜନକ ପରାଜୟ ବରଣ କରିଛି। 389 ରନ୍ କରିଥିବା ସତ୍ତ୍ୱେ ଭାରତ ଏ ପରାସ୍ତ ହୋଇଛି, କାରଣ ଡକ୍ୱର୍ଥ ଲୁଇସ୍ ଆଧାରରେ ଆଫଗାନିସ୍ତାନ ଏ 3 ରନ୍ରେ ଆଗୁଆ ଥିଲା। ପ୍ରକୃତରେ ଯେତେବେଳେ ତୃତୀୟ ଥର ପାଇଁ ମ୍ୟାଚ୍ ବନ୍ଦ କରାଯାଇଥିଲା ସେତେବେଳେ ଆଫଗାନିସ୍ତାନର ସ୍କୋର 25.5 ଓଭରରେ 177 ରନ୍ରେ 2 ୱିକେଟ୍ ଥିଲା। ଯେତେବେଳେ ତୃତୀୟ ଥର ପାଇଁ ମ୍ୟାଚ୍ ବନ୍ଦ କରାଯାଇଥିଲା ସେତେବେଳେ ଆଫଗାନିସ୍ତାନ ଏ ଡକ୍ୱର୍ଥ ଲୁଇସ୍ ପଦ୍ଧତି ଆଧାରରେ 3 ରନ୍ରେ ଆଗୁଆ ଥିଲା। ଏହି ମ୍ୟାଚ୍ରେ ଭାରତ ପକ୍ଷରୁ ଅଧିନାୟକ ତିଲକ ବର୍ମା, ଋତୁରାଜ ଗାଏକ୍ୱାଡ ଏବଂ ପ୍ରଭସିମରନ୍ଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏ 9 ୱିକେଟ୍ରେ 349 ରନ୍ କରିଥିଲା। ବର୍ଷା ଯୋଗୁଁ ମ୍ୟାଚ୍ 49 ଓଭରକୁ ହ୍ରାସ କରାଯାଇଥିଲା, କିନ୍ତୁ ଖରାପ ପାଗ ଯୋଗୁଁ ପରବର୍ତ୍ତୀ ସମୟରେ 38 ଓଭରରେ 294 ରନ୍ର ଲକ୍ଷ୍ୟ ରହିଥିଲା ଆଫଗାନିସ୍ତାନ ଏ କ୍ରିକେଟ୍ ଦଳ ପାଇଁ। ଆଫଗାନିସ୍ତାନ ଏ କ୍ରିକେଟ୍ ଦଳର ସୁନ୍ଦର ବ୍ୟାଟିଂ ପାଇଁ ମ୍ୟାଚ୍ଟିରେ ସେମାନେ ବିଜୟ ଲାଭ କରିଥିଲେ। ଆଫଗାନିସ୍ତାନ ବିପକ୍ଷରେ ଚାଲିଥିବା ଏକମାତ୍ର ଟେଷ୍ଟ କ୍ରିକେଟ୍ ମ୍ୟାଚ୍କୁ ଭାରତୀୟ ଦଳ 1 ଇନିଂସ ଓ 300 ରନ୍ରେ ଜିତି ନେଇଛି। ଟେଷ୍ଟ କ୍ରିକେଟ୍ ଇତିହାସରେ ଏହା ଭାରତର ସର୍ବବୃହତ୍ ବିଜୟ। ଏଥିପୂର୍ବରୁ 2018 ଭାରତ 1 ଇନିଂସ ଓ 272 ରନ୍ର ବ୍ୟବଧାନରେ ୱେଷ୍ଟଇଣ୍ଡିଜ୍କୁ ରାଜକୋଟରେ ହରାଇଥିଲା। ଏହି ମ୍ୟାଚ୍ରେ ପ୍ରଥମ ଇନିଂସରେ ଭାରତ 564 ରନ୍ କରିଥିବା ବେଳେ ସୁଥାରଙ୍କ 6 ୱିକେଟ୍ ସଫଳତା ଯୋଗୁଁ ଆଫଗାନିସ୍ତାନ 152 ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଫଲୋନ୍ ପାଇଁ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିଥିବା ଆଫଗାନିସ୍ତାନକୁ ଭାରତୀୟ ଦଳ 35.5 ଓଭରରେ 112 ରନ୍ରେ ସୀମିତ ରଖିଥିଲା।

0: ପଦାର୍ପଣ ଟେଷ୍ଟରେ 6 ୱିକେଟ୍ ନେଇଥିବା ସୁଥାରକୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଭାବରେ ବିବେଚିତ କରାଯାଇଥିଲା। ଜାପାନରେ ଆୟୋଜିତ 18 ବର୍ଷରୁ କମ୍ ପୁରୁଷ ଏସିଆ କପ୍ ହକିରେ ଭାରତ ଚାମ୍ପିୟନ ହୋଇଛି। ଅନୁଷ୍ଠିତ ଫାଇନାଲ୍ ମୁକାବିଲାରେ ଦଳ 4-1 ଗୋଲ୍ରେ ଜାପାନକୁ ପରାସ୍ତ କରିଥିଲା। ଏଥିସହ ଭାରତ ତୃତୀୟ ଥର ଏସୀୟ ଚାମ୍ପିୟନ ହେବାର ଗୌରବ ଲାଭ କରିଛି। ପୂର୍ବରୁ ଦଳ 2001 ଓ 2016 ସଂସ୍କରଣରେ ଚାମ୍ପିୟନ ହୋଇଥିଲା। ଏହି ଫାଇନାଲ୍ ମ୍ୟାଚ୍ରେ ଭାରତ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି 4 ଗୋଲ୍ କରିଥିବା ବେଳେ ଜାପାନ ଗୋଟିଏ ଗୋଲ୍ ପରିଶୋଧ କରିପାରିଥିଲା। ଭାରତ ପକ୍ଷରୁ ଆଶିଷ ଟାନି ହ୍ୟାଟ୍ରିକ୍ ଗୋଲ୍ କରି ବିଜୟର ହିରୋ ସାଜିଥିଲେ। ଏହା ସହିତ କେତନ କୁଶୱାହା ଅନ୍ୟ ଗୋଟିଏ ଗୋଲ୍ ମଧ୍ୟ ଦେଇଥିଲେ। ପରେ ଜାପାନର ଗାକୁ ନୁମାଡା ଗୋଟିଏ ଗୋଲ୍ ଦେଇଥିଲେ ଏବଂ ଏହି ମ୍ୟାଚ୍ରେ ଆଶିଷ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଭାବରେ ବିବେଚିତ ହୋଇଥିଲେ। ଏହା ସହିତ ଭାରତୀୟ ମହିଳା ଦଳ 18 ବର୍ଷରୁ କମ୍ ମହିଳା ଏସୀୟ କପ୍ ହକିରେ ବ୍ରୋଞ୍ଜ ପଦକ ହାସଲ କରିଛି। ଭାରତୀୟ ମହିଳା ଫୁଟବଲ ଦଳ ଦୀର୍ଘ 7 ବର୍ଷ ଅପେକ୍ଷାର ଅନ୍ତ ଘଟାଇ ଚଳିତ ବର୍ଷ ସାଫ୍ ମହିଳା ଚାମ୍ପିୟନ୍ସିପ୍ ଚାମ୍ପିୟନ୍ ହେବାର ଗୌରବ ଲାଭ କରିଛି। ଅନୁଷ୍ଠିତ ଫାଇନାଲ୍ରେ ଦଳ 3-1 ଗୋଲ୍ରେ ଡିଫେଣ୍ଡିଂ ଚାମ୍ପିୟନ୍ ବାଂଲାଦେଶକୁ ପରାସ୍ତ କରିଥିଲା। ଓଡ଼ିଆ ଝିଅ ପ୍ୟାରି ଖାକା ଦଳର ବିଜୟରେ ଅନ୍ୟତମ ଭୂମିକା ଗ୍ରହଣ କରିଥିଲେ। ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମ୍ରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। 42 ମିନିଟ୍ରେ ପ୍ୟାରି ଗୋଟିଏ ଦର୍ଶନୀୟ ଗୋଲ୍ କରି ଭାରତର ଖାତା ଖୋଲିଥିଲେ, ମାତ୍ର ବାଂଲାଦେଶ ଇଞ୍ଜୁରୀ ଟାଇମ୍ରେ ଗୋଲ୍ ପରିଶୋଧ କରିଦେଇଥିଲା। ଦ୍ୱିତୀୟାର୍ଦ୍ଧରେ ଭାରତ ଡବଲ୍ ଗୋଲ୍ କରି ବିଜୟ ହାସଲ କରିଥିଲା। 46 ମିନିଟ୍ରେ ସନ୍ଫିଦା ନନ୍ଗ୍ରୁମ୍ ଓ 82 ମିନିଟ୍ରେ ଲିଣ୍ଡା କୋମ୍ ଗୋଲ୍ ସ୍କୋର କରିଥିଲେ। ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦା ଚଳିତ ବର୍ଷ ନରୱେ ଚେସ୍ ଚାମ୍ପିୟନ୍ ହେବାର ଗୌରବ ଲାଭ କରିଛନ୍ତି। 10 ରାଉଣ୍ଡ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ସେ ସର୍ବାଧିକ 18 ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେ ପ୍ରଥମ ଭାରତୀୟ ଭାବେ ଏହି ଟାଇଟଲ୍ ଜିତି ଇତିହାସ ରଚିଛନ୍ତି। ନରୱେ ରାଜଧାନୀ ଓସ୍ଲୋଠାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଅନ୍ତିମ ତଥା 10ମ ରାଉଣ୍ଡରେ ପ୍ରଜ୍ଞାନନ୍ଦା ଜର୍ମାନୀର ଭିନ୍ସେଣ୍ଟ କିମର୍କୁ ହରାଇ ଟ୍ରଫି ଉଠାଇବାରେ ସଫଳ ହୋଇଥିଲେ। ଟାଇଟଲ୍ ପଥରେ ସେ ବିଶ୍ୱର 1 ନମ୍ଘର ଖେଳାଳି ତଥା 7ଥର ଚାମ୍ପିୟନ୍ ମାଗ୍ନସ୍ କାର୍ଲସେନ୍ଙ୍କୁ 2ଥର ପରାଜିତ କରିଥିଲେ। ତାଇପେଇରେ ଚାଲିଥିବା ନ୍ୟୁ ତାଇପେଇ ସିଟି ଦୌଡ଼କୁଦ ଚାମ୍ପିୟନ୍ସିପ୍ 2026ରେ ଭାରତୀୟ ଧାବକ ଅନିମେଶ କୁଜୁର 200 ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଛନ୍ତି। ରବିବାର ପୁରୁଷ 200 ମିଟର ଦୌଡ଼କୁ ଅନିମେଶ 20.47 ସେକେଣ୍ଡରେ ଅତିକ୍ରମ କରି ଦ୍ୱିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଛନ୍ତି। ଅନିମେଶଙ୍କର ଜାତୀୟ କୀର୍ତ୍ତିମାନ ଟାଇମିଂ 20.32 ସେକେଣ୍ଡ ରହିଥିବା ବେଳେ ଏହାକୁ ଅନିମେଶ ଅତିକ୍ରମ କରିନଥିଲେ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2026 ଯୋଗ୍ୟତା ଟାଇମିଂ 20.61 ସେକେଣ୍ଡକୁ ଅତିକ୍ରମ କରିଛନ୍ତି। ଶନିବାର ଲଙ୍ଗ୍ ଜମ୍ପରେ ଭାରତର ସାହିଲ ସିଂ, ମହିଳା 4x100 ମିଟର ରିଲେ ଦଳ ସ୍ୱର୍ଣ୍ଣ ଓ 110 ମିଟର ବାଧା ଦୌଡ଼ରେ ତେଜା ଶୀର୍ଷା ରୌପ୍ୟ ପଦକ ଜିତିଥିଲେ। ମହିଳା 4x100 ମିଟର ଭାରତୀୟ ରିଲେ ଦଳ ପକ୍ଷରୁ ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ପ୍ରତିନିଧିତ୍ୱ କରିଥିଲେ। ଓଡ଼ିଶା ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ବକ୍ସିବଜାରସ୍ଥିତ ଓଡ଼ିଶା ପୁଲିସ୍ ମୁଖ୍ୟାଳୟ ସିନ୍ଥେଟିକ୍ ଦୌଡ଼କୁଦ ଟ୍ରାକ୍ରେ ଚାଲିଥିବା 72ତମ ରାଜ୍ୟ ସିନିୟର ଦୌଡ଼କୁଦ ଚାମ୍ପିୟନ୍ସିପ୍ ରବିବାର ଉଦ୍ଯାପିତ ହୋଇଯାଇଛି। ଏଥିରେ କଟକ ଚାମ୍ପିୟନ୍ ଓ କିଟ୍ ଓଭରଅଲ୍ ରନର୍ସ ଅପ୍ ହୋଇଛି। ସେହିପରି 20 ବର୍ଷରୁ କମ୍ ବାଳିକାରେ କିଟ୍ ଓ ବାଳକରେ କଟକ, 23 ବର୍ଷରୁ କମ୍ ବାଳିକାରେ କିଟ୍ ଓ ବାଳକରେ କଟକ, ମହିଳା ଓ ପୁରୁଷରେ ଓଡ଼ିଶା ପୁଲିସ୍ ଚାମ୍ପିୟନ୍ ହୋଇଛନ୍ତି। ଏକାମ୍ର ପରିଷଦ ଆନୁକୂଲ୍ୟରେ ଆୟୋଜିତ ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଛି। ଏଥିରେ ସିଲହଟ ରୟାଲ୍ ୱାରିୟର୍ସ ଚାମ୍ପିୟନ୍ ଓ ସ୍ୱୟଂସ୍ କଷ୍ଟମ୍ ରନର୍ସ ଅପ୍ ହୋଇଛି। ତେ ବନ୍ଧୁ, ଆଜିର ଖେଳ ଦୁନିଆ କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ଆଜିର କାର୍ଯ୍ୟକ୍ରମରେ ମୁଁ ଥିଲି ଆପଣମାନଙ୍କର ଉପସ୍ଥାପକ ମୃତ୍ୟୁଞ୍ଜୟ।
1: ଶୁଣିଲେ କାର୍ଯ୍ୟକ୍ରମ ଖେଳ ଦୁନିଆ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ନମସ୍କାର, ଆକାଶବାଣୀ ସେ ସମାଚାର ସନ୍ଧ୍ୟା କେ ସାଥ ମେ ବିଶାଲ ଶର୍ମା।

0: ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଏବଂ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
1: ये आकाशवाणी है। 12 साल विश्वास के, विकास के, जन कल्याण के विशेष श्रृंखला के अंतर्गत आज सुनिए कृषि और किसान कल्याण मंत्री शिवराज सिंह चौहान के साथ विशेष साक्षात्कार।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆଧୁନିକ ଗୀତ। କଣ୍ଠଶିଳ୍ପୀ ମନ୍ମଥ ମିଶ୍ର ଗାଇଛନ୍ତି ହରିହର ସେଠୀଙ୍କ ରଚନାରୁ।

ପ୍ରଚାର ପ୍ରସାର ସହିତ ମହିଳା ଉଦ୍ୟୋଗଗୁଡ଼ିକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ପିଠା ଅନ୍ ହ୍ୱିଲ୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ। ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଆସନ୍ତା ତିନିଦିନ ମଧ୍ୟରେ ଓଡ଼ିଶା ସ୍ୱର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ସମାଚାର ମୁଖ୍ୟାଂଶ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 ଅନୁଚିନ୍ତା 6:35 ଉପସ୍ଥାପନା ନୃସିଂହ ଚରଣ ମଲ୍ଲିକ ଶ୍ରୀମଦ୍ ଭାଗବତର 64ତମ ଭାଗ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ପ୍ରଚାର କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ବନ୍ଦନାର ପ୍ରଥମ କଣ୍ଠଶିଳ୍ପୀ ଭୁବନେଶ୍ୱରୀ ମିଶ୍ର, ଶିଳ୍ପୀ ଗାଇଛନ୍ତି ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନାରୁ।

ବନ୍ଦନାର ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ଶିଳ୍ପୀ ସୁଶ୍ରୀ ସଙ୍ଗୀତ ମହାପାତ୍ର ଅଚ୍ୟୁତାନନ୍ଦ ଦାସଙ୍କ ରଚନାରୁ।

ବନ୍ଦନାରେ ଆପଣମାନେ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପରବର୍ତ୍ତୀ କଣ୍ଠଶିଳ୍ପୀ ବିଜୟ କୁମାର ମିଶ୍ର।

କେତୋଟି ଭକ୍ତି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ କଣ୍ଠଶିଳ୍ପୀ ବିଜୟ କୁମାର ମିଶ୍ର ଶିଳ୍ପୀ ଗାଇଛନ୍ତି ଭୀମଭୋଇଙ୍କ ରଚନାରୁ।

0: ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି। ଆକାଶବାଣୀ କଟକ ପ୍ରଚାର କରୁଛୁ ଅନୁଚିନ୍ତା, ନିବେଦନ କରିଛନ୍ତି ଶାରଦା ପ୍ରସାଦ କର।
1: ଶ୍ରୋତାବନ୍ଧୁ ପ୍ରଣାମ। ଗୋଟିଏ ଗାଁରେ ଥରେ ନିଆଁ ଲାଗିଗଲା। ବିକଳରେ ସମସ୍ତେ ନିଜ ନିଜର ପ୍ରାଣ ବଞ୍ଚାଇବାକୁ ଯାଇ ଦୌଡ଼ିଲେ, କିନ୍ତୁ ଦୁଇଜଣ ଯାଇପାରୁନଥାନ୍ତି। ଜଣେ ଦେଖିପାରୁନଥିବା ଲୋକ, ଆଉ ଜଣେ ଚାଲିପାରୁନଥିବା ଲୋକ। ଦେଖିପାରୁନଥିବା ଲୋକର ଦୌଡ଼ିଯିବାର ସାମର୍ଥ୍ୟ ଅଛି, କିନ୍ତୁ ଯିବ କୁଆଡ଼େ ଜାଣିପାରୁନି। ଆଉ ଚାଲିପାରୁନଥିବା ଲୋକଟି ଜାଣିପାରୁଛି କେଉଁ ଦିଗରେ ଯିବାକୁ ପଡ଼ିବ, କିନ୍ତୁ ସାମର୍ଥ୍ୟ ନାହିଁ। କ'ଣ କରିବେ, କିପରି ଏ ନିଆଁରୁ ଉଦ୍ଧାର ପାଇବେ ବିଚାର କରି ଚାଲିପାରୁନଥିବା ଲୋକ ଜଣକ ଅନ୍ୟ ଜଣକୁ କହିଲା, ଭାଇ ଗୋଟେ କାମ କରିବା, ତୁମେ ତୁମ କାନ୍ଧ ଉପରେ ମୋତେ ବସାଅ, ଆଖି ମୋର ଓ ପାଦ ତୁମର, ଆମେ ଉଭୟ ମିଶିଗଲେ ଏ ନିଆଁରୁ ନିଶ୍ଚୟ ରକ୍ଷା ପାଇପାରିବା। ଦେଖିପାରୁନଥିବା ଲୋକ ନିଜର କାନ୍ଧରେ ଚାଲିପାରୁନଥିବା ଲୋକକୁ ବସାଇଲା ଓ ଉଭୟେ ବିପଦରୁ ବଞ୍ଚିଗଲେ। ଶ୍ରୋତାବନ୍ଧୁ, ଏ କାହାଣୀଟି ସାଧାରଣ ମନେ ହୋଇପାରେ, କିନ୍ତୁ ଏହାରି ଭିତରେ ରହିଛି ବଞ୍ଚିବାର ଓ ଜୀବନ ଗଢ଼ିବାର ଅଭିନବ କଳା ଓ କୌଶଳ। ଆଜି ମଧ୍ୟ ସମାଜର ଚାରିଆଡ଼େ ରାଗ, ଦ୍ୱେଷ, ଈର୍ଷା, ଅଶାନ୍ତିର ନିଆଁ ହୁ ହୁ ହୋଇ ଜଳୁଛି। ପ୍ରତ୍ୟେକ ନିଶ୍ୱାସରେ ଅବିଶ୍ୱାସର ଗନ୍ଧ ମଣିଷକୁ ଅଣନିଶ୍ୱାସୀ କରିପକାଉଛି। ତେବେ ଆଜି ବି ଯଦି ଜଣେ ଦେଖିପାରୁନଥିବା ଲୋକ ଓ ଜଣେ ଚାଲିପାରୁନଥିବା ଲୋକ ମିଳିଯାଆନ୍ତେ, ତେବେ ଏ ନିଆଁରୁ ସମାଜ ବଞ୍ଚିଯାଆନ୍ତା। ତେବେ ଦେଖିପାରୁନାହିଁ କିଏ? ଯେ ଦେଖିପାରୁନି ସେ ହେଉଛି ସମାଜର ଯୁବକ ବର୍ଗ, ଆଉ ଯେ ଚାଲିପାରୁନି ସେ ହେଉଛି ସମାଜର ବୟସ୍କ ଓ ଗୁରୁଜନ ବର୍ଗ। ଆଜି ଯଦି ଯୁବବର୍ଗ ବୃଦ୍ଧଙ୍କୁ କାନ୍ଧରେ ଧରି ପଥ ଚାଲିବାର ଏ ଦୁର୍ଲଭ କଳା ଶିଖିଯାଆନ୍ତେ, ତେବେ ଘରେ ଘରେ ଜଳୁଥିବା ଅଶାନ୍ତିର ନିଆଁ ଆପେ ଆପେ ଲିଭିଯାଆନ୍ତା। ବୃଦ୍ଧଙ୍କର ଅନୁଭବୀ ଆଖି ଓ ଯୁବଗୋଷ୍ଠୀର ଉତ୍ସାହୀ ଚରଣ ଯଦି ଏକ ହୋଇପାରନ୍ତା, ତେବେ ଅଖଣ୍ଡ ରାଷ୍ଟ୍ର ନିର୍ମାଣ କରିବାର ସ୍ୱପ୍ନ ସାକାର ହୋଇପାରନ୍ତା। କିନ୍ତୁ ଦୁର୍ଭାଗ୍ୟର କଥା, ବର୍ତ୍ତମାନ ସମାଜରେ ଯୁବଗୋଷ୍ଠୀକୁ ସଠିକ୍ ରାହା ନାହିଁ କି ବୃଦ୍ଧ ବୟସ୍କମାନଙ୍କ ପାଇଁ କାହାର ଆହାପଦ ବି ନାହିଁ। ଯୁବଗୋଷ୍ଠୀ ହୋଇଛି ଦୁର୍ବଳ, କାରଣ ମୋହଗ୍ରସ୍ତ ପିତାମାତା ପିଲାଙ୍କୁ ସଠିକ୍ ଅନୁଶାସନ ଦେବାରେ ପ୍ରାୟତଃ ବିଫଳ ହେବାର ଦେଖାଯାଉଛି। ଥରେ ପୁରାଣ ପୃଷ୍ଠାକୁ ଲେଉଟାଇଲେ, ଦୁର୍ଯ୍ୟୋଧନର ବ୍ୟକ୍ତିତ୍ୱ ଯେତିକି ଦୁର୍ବଳ ନୁହେଁ, ତାଠାରୁ ଅଧିକ ଦୁର୍ବଳ ହେଉଛି ଧୃତରାଷ୍ଟ୍ରଙ୍କର ବ୍ୟକ୍ତିତ୍ୱ। ଧୃତରାଷ୍ଟ୍ର ସବୁବେଳେ ମୋହପଥରେ ଚାଲୁଥିବାରୁ ପିଲାଙ୍କୁ ସଠିକ୍ ଅନୁଶାସନ ଦେଇପାରିଲେ ନାହିଁ। ସଠିକ୍ ପରାମର୍ଶ ଦେଇଥିଲେ କ'ଣ କେବେ ମହାଭାରତ ସୃଷ୍ଟି ହୋଇଥାନ୍ତା? କିନ୍ତୁ ମୋହର ଆସକ୍ତି ଏତେ ପ୍ରବଳ ଯେ ସେ ନିଜର ପିଲାମାନଙ୍କ ଚରିତ୍ରକୁ ସଂଶୋଧନ କରିପାରିଲା ନାହିଁ। ଏହା ହିଁ ଦୁଃଖର କାରଣ। ମୋହ ହେଉଛନ୍ତି ଧୃତରାଷ୍ଟ୍ର, ଆଉ ଗାନ୍ଧାରୀ ହେଉଛନ୍ତି ମମତା। ମମତା ହେଉଛି ମୋହର ପତିବ୍ରତା ନାରୀ। ସେ ଦେଖି ମଧ୍ୟ ଅଣଦେଖା କରିଦିଏ। ଯେଉଁଠି ବାପା ମାଙ୍କର ଠିକ୍ ଦୃଷ୍ଟି ନାହିଁ, ସେଠି ପିଲାମାନେ ଠିକ୍ ଦୃଷ୍ଟି ପାଇବେ କିପରି? ତେଣୁ ଫଳସ୍ୱରୂପ କୌରବଙ୍କର ନାଶ ହେଲା। ଅନୁରୂପ ଭାବରେ ଆଜିର ସମାଜରେ ବୟସ୍କ ଗୁରୁଜନମାନଙ୍କ ପ୍ରତି ଆମର ସମ୍ମାନବୋଧ ମଧ୍ୟ ନାହିଁ। ସେମାନଙ୍କୁ ଅଲୋଡ଼ା ଅଦରକାରୀ ବୋଲି ଭାବି ଆମେ ନିଜେ ଦୁଃଖ ଅଶାନ୍ତିକୁ ନିମନ୍ତ୍ରଣ କରୁଛେ। ସେଇଥିପାଇଁ ସମାଜ ହୋଇଛି କଂସେଇଖାନା। ପୁରାଣରେ ବିଦୁରଙ୍କୁ ଧର୍ମାତ୍ମା ରୂପେ ବିବେଚନା କରାଯାଏ, କିନ୍ତୁ ଅଭିମାନୀ ଦୁର୍ଯ୍ୟୋଧନ ବିଦୁରଙ୍କ ପରି ଅନୁଭବୀ ମହାତ୍ମାଙ୍କୁ ସର୍ବସମ୍ମୁଖରେ ଭର୍ସନା କଲା, ଯାହାର ପରିଣତି ହେଲା ନିଜର ଅଧୋପତନ। ତେଣୁ ଯଥାର୍ଥରେ ମନୁ ମହାରାଜ କହିଛନ୍ତି ଯେ ବୟସ୍କମାନଙ୍କୁ ସମ୍ମାନ କଲେ ସେମାନଙ୍କ ଆଶୀର୍ବାଦରୁ ଆୟୁ

0: ବିଦ୍ୟା ଯଶ ଓ ବଳ ବୃଦ୍ଧି ପାଏ। ସେଇଥିପାଇଁ ରାମାୟଣରେ ପ୍ରଭୁ ରାମଚନ୍ଦ୍ର ରାଜା ଦଶରଥଙ୍କଠାରୁ ଆରମ୍ଭ କରି କୁଳଗୁରୁ ବଶିଷ୍ଠ, ମନ୍ତ୍ରୀ ସୁମନ୍ତ୍ର ଓ ପୁଷ୍ପବାଟିକାର ମାଳି ପର୍ଯ୍ୟନ୍ତ ସମସ୍ତଙ୍କୁ ଦେଇଛନ୍ତି ଉପଯୁକ୍ତ ସମ୍ମାନ। ବନବାସ ପରେ ପ୍ରଭୁ ଯେତେବେଳେ ଅଯୋଧ୍ୟାକୁ ଫେରି ସିଂହାସନରେ ଆରୂଢ଼ ହେଲେ ରାଜ୍ୟ ଶାସନ କରିବା ପାଇଁ, ସେତେବେଳେ କୁଳଗୁରୁ ବଶିଷ୍ଠଙ୍କୁ ଚାହିଁ ବିନମ୍ରତାର ସହ କହିଲେ, ହେ ଗୁରୁଦେବ, ଆପଣ ହେଉଛନ୍ତି ଅନୁଭୂତିର ଗନ୍ତାଘର, ତେଣୁ ମୁଁ ସିନା କରିବି ଶାସନ, କିନ୍ତୁ ମୋ ଉପରେ ରହିବ ଆପଣଙ୍କର ଅନୁଶାସନ, ତେବେ ଯାଇ ରାମରାଜ୍ୟ ସମ୍ଭବ ହେବ। ଏହା ହିଁ ରାମାୟଣର ଆଦର୍ଶ। ତେଣୁ ଭଗବାନଙ୍କର ସେ ମହାନ ମୂଲ୍ୟବୋଧ ଆମର ଆଦର୍ଶ ହେଉ। ଅନୁଶାସନରେ ସିକ୍ତ ହୋଇ ଉତ୍ସାହୀ ଯୁବବନ୍ଧୁମାନେ ରାଷ୍ଟ୍ର ପ୍ରେମରେ ଅଭିପ୍ରେତ ହୁଅନ୍ତୁ ଓ ବୟସ୍କ ବୃଦ୍ଧମାନେ ଅନୁଭୂତିର ବାର୍ତ୍ତା ଦେଇ ବିଚାରକୁ ଆହୁରି ବଳିଷ୍ଠ କରନ୍ତୁ। ତେବେ ସମାଜରେ ଜଳୁଥିବା ଅଶାନ୍ତିର ନିଆଁ ଆପେ ଆପେ ଲିଭିଯାଇ ଅମୃତର ଧାରା ବିଚ୍ଛୁରିତ ହେବ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଶାରଦା ପ୍ରସାଦ କର, ଆକାଶବାଣୀ କଟକ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 62ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତଙ୍କୁ ଭାଗବତ ମହାପୁରାଣର ଅଷ୍ଟମ ଲକ୍ଷଣ ନିରୋଧ ବିଷୟରେ ବୁଝାଇଲେ। ଭଗବାନ ଯୋଗ ନିଦ୍ରାରେ ଥିବାବେଳେ ଜୀବମାନେ ଯେପରି ତାଙ୍କର ଶକ୍ତି ସହ ଲୀନ ହୋଇଥାନ୍ତି ତାହା ନିରୋଧ। ଯେଉଁଠି ଜୀବକୁ ପୁନର୍ବାର ଫେରିବାକୁ ହୁଏ ନାହିଁ ତାହା ମୁକ୍ତି। ଆଭାସ ଓ ନିରୋଧ ଯାହାଙ୍କଠାରୁ ପ୍ରକାଶିତ ହୁଏ ସେହି ହେଉଛନ୍ତି ଆଶ୍ରୟ, ସ୍ୱୟଂ ପରମ ବ୍ରହ୍ମ। ସେହି ନରହରିଙ୍କର ଅଂଶ ଅଶେଷ ଘଟରେ ପୂରିଥିବାରୁ ସେ ପ୍ରତ୍ୟେକ ଲୋକ ଭିତରେ ଆଧ୍ୟାତ୍ମିକ ପୁରୁଷ ରୂପେ ବିରାଜମାନ। ରାଜାଙ୍କୁ ସେବକମାନେ ଅନୁସରଣ କଲାପରେ ମୂଳ ପଦ୍ମରୁ ବ୍ରହ୍ମରନ୍ଧ୍ରକୁ ପ୍ରାଣର ଆତଜାତ ହେବା ଫଳରେ କ୍ଷୁଧା ଓ ତୃଷା ତାକୁ ଅନୁସରଣ କରନ୍ତି। ଏହି କ୍ଷୁଧା ତୃଷା ନିବାରଣ ପାଇଁ ମୁଖ ସୃଷ୍ଟି ହେଲା। ମୁଖର ମୂଳ ହେଲା ତାଳୁ ଏବଂ ତାହା ଜିଭ ଦ୍ୱାରା ସଂଯୁକ୍ତ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 62ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସେବାରାଣୀ ମହାପାତ୍ର, ମଧୁଲିତ ମହାନ୍ତି, ଲକ୍ଷ୍ମୀକାନ୍ତ ପାଲିତ ଏବଂ ସୁବାସ ଦାସ। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଚିନାବାଦାମ ବର୍ଷା ଋତୁରେ ଚାଷ ହେବା ସଙ୍ଗେ ସଙ୍ଗେ ଗ୍ରୀଷ୍ମ ଋତୁରେ ମଧ୍ୟ ଜଳସେଚନର ସୁବିଧା ଥିବା ଅଞ୍ଚଳରେ ଚାଷ ହୋଇଥାଏ। ଏହା ଏକ ତୈଳବୀଜ ଜାତୀୟ ଫସଲ। ହେକ୍ଟର ପ୍ରତି ଜାତୀୟ ସ୍ତରରେ ଅମଳ ତୁଳନାରେ ଓଡ଼ିଶାରେ ଏହା କମ୍ ଅମଳ ହେଉଛି। ଆଶାନୁରୂପ ଅମଳ ମିଳିବା ଅନେକ ପ୍ରତିବନ୍ଧକ ରହିଛି। ଏଥିମଧ୍ୟରୁ ଫସଲକୁ ଆକ୍ରମଣ କରୁଥିବା ରୋଗପୋକ ଅନ୍ୟତମ କାରଣ। ଚିନାବାଦାମ ମଞ୍ଜି ଜମିରେ ବୁଣିବାଠାରୁ ଏହାର ଅମଳ ମଧ୍ୟରେ ଫସଲକୁ ବିଭିନ୍ନ ପ୍ରଜାତିର ପୋକ ଆକ୍ରମଣ କରନ୍ତି। ମଞ୍ଜିରୁ ଅଙ୍କୁରୋଦ୍ଗମ ସମୟରେ ଭଲ ମଞ୍ଜିଗୁଡ଼ିକ ଖାଇଦିଅନ୍ତି, ତେଣୁ ଜମିରେ ଗଛ ସଂଖ୍ୟା କମିଯାଏ। ତଦନୁଯାୟୀ ଫସଲ ଅମଳ ହ୍ରାସ ପାଏ। ଗଛ ହେବା ପରେ ଗଛକୁ ପତ୍ରକଟା, ପତ୍ର ଉଙ୍କୁଣି, ପତ୍ର ଡିଆଁ, ଧଳାମାଛି, ନାଲି ରଙ୍ଗର ପତ୍ରକଟା ଶୁକ ଓ ବରିହା ପୋକମାନେ ଆକ୍ରମଣ କରନ୍ତି। ବାଲି ଦୋରସା ମାଟିରେ ଉଇ ଓ ଧବଳ ଭୃଙ୍ଗ ଶାବକ ଚିନାବାଦାମ ଗଛର ମୂଳ ଏବଂ ଚେରକୁ କାଟି ଦିଅନ୍ତି। ଏହାଫଳରେ ଗଛଗୁଡ଼ିକ ଝାଉଁଳି ମରିଯାଏ। ପତ୍ରକଟା ସମ୍ବାଳୁଆ, ପତ୍ର ସୁଡ଼ଙ୍ଗକାରୀ ଏବଂ ପତ୍ର ଉଙ୍କୁଣି ବିଶେଷ କ୍ଷତିକାରକ। ଚିନାବାଦାମ ଫସଲରେ କଟୁ ରାସାୟନିକ କୀଟନାଶକ ପ୍ରୟୋଗ ନିଷେଧ କରାଯାଇଛି। ଏହା ପରିବର୍ତ୍ତେ ଜୈବିକ କୀଟନାଶକ ପ୍ରୟୋଗ ଏବଂ ପୋକ ନିରୋଧକ ଶକ୍ତି ସମ୍ପନ୍ନ କିସମ ଚାଷ କରିବା ପାଇଁ ଚାଷୀମାନଙ୍କୁ ବିଭିନ୍ନ ସମୟରେ ପରାମର୍ଶ ଦିଆଯାଉଛି। ପୋକ ନିରୋଧକ ଶକ୍ତି ଥିବା ଚିନାବାଦାମ କିସମ ଯଥା ସ୍ମୃତି, କାଦିର 3, ICGS 5 ଏବଂ ICGS 11 ଚାଷ କରନ୍ତୁ। ସୁସ୍ଥ ଓ ସବଳ ମଞ୍ଜି ସର୍ବଦା ବ୍ୟବହାର କରନ୍ତୁ। ଏହା ସତ୍ତ୍ୱେ ପତ୍ରକଟା ଓ ଅନ୍ୟାନ୍ୟ ପୋକ ଦମନ ନିମନ୍ତେ 500 ମିଲିଲିଟର ଭୂତାଣୁ ଜନିତ ସୋଡ଼ାସାଇଡ୍ 500 ଲିଟର ପାଣିରେ ମିଶାଇ ଫସଲରେ ସମ୍ପୂର୍ଣ୍ଣ ରୂପେ ସିଞ୍ଚନ କରନ୍ତୁ। ଉଇ ଏବଂ ଧବଳଭୃଙ୍ଗ ଶାବକମାନଙ୍କ ପାଇଁ କ୍ଲୋରୋପାଇରିଫସ୍ ଗୁଣ୍ଡ 25 କିଲୋଗ୍ରାମ 1 ହେକ୍ଟର ଚାଷ ଜମିରେ ମଞ୍ଜି ବୁଣିବା ପୂର୍ବରୁ ପ୍ରୟୋଗ କରନ୍ତୁ। ପତ୍ରଖିଆ ପୋକର କ୍ଷତି କରିବାର ଲକ୍ଷଣ ଚିନାବାଦାମ ଗଛରେ ଦେଖାଦେଲେ 1 ହେକ୍ଟର ଫସଲରେ 6ରୁ 8ଟି ଆକର୍ଷକ ସ୍ପୁଡୋଲିଓର ଓ ଥୋପ ବ୍ୟବହାର କରନ୍ତୁ। ଏହାଦ୍ୱାରା ପୁରୁଷ ପୋକମାନେ ଜନ୍ତାରେ ପଡ଼ନ୍ତି। ଏହି ଜନ୍ତାରେ ପଡ଼ୁଥିବା ପୋକଗୁଡ଼ିକ ସଂଗ୍ରହ କରି ମାରିଦିଅନ୍ତୁ। ସ୍ପୋଡୋଲିଓର ଥୋପଗୁଡ଼ିକ 15 ଦିନରେ ବଦଳାଇ ନୂଆ ଥୋପ ପ୍ରୟୋଗ କରନ୍ତୁ। ସ୍ପୋଡୋସାଇଡ୍ ଏବଂ ସ୍ପୋଡୋଲିଓର ବାୟୁମଣ୍ଡଳ ଏବଂ ଉପକାରୀ ପରାଶ୍ରୟୀ, ପରାଙ୍ଗ ଭୋଜି ଏବଂ ପରାଗ ସଂଗମକାରୀ ପୋକଙ୍କ ପ୍ରତି ନିରାପଦ। ସଦାସର୍ବଦା ଚିନାବାଦାମ ଫସଲ ବିଷୟରେ ଅଧିକ ଜାଣିବା ପାଇଁ ଆପଣମାନେ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର କିମ୍ବା ନିକଟରେ ଥିବା କୃଷି କର୍ମଚାରୀଙ୍କ ସହିତ ପରାମର୍ଶ କରି ଔଷଧ ସିଞ୍ଚନ କରନ୍ତୁ। ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ପ୍ରତ୍ୟେକ 3 ବର୍ଷ ଅନ୍ତରରେ ଜମିରେ ମାଟି ପରୀକ୍ଷା କରି ଅନୁମୋଦିତ ହିସାବରେ ସାର ପ୍ରୟୋଗ କରନ୍ତୁ। ବାଇଗଣ ଗଛର ଡାଳ ଓ ଫଳବିନ୍ଧା ପୋକ ଲାଗିଲେ ହେକ୍ଟର ପ୍ରତି 200 ଗ୍ରାମ ଫ୍ଲୁବେଣ୍ଡିଆ ମାଇଡ୍ ବା 800 ଗ୍ରାମ କାଟାପ୍ ହାଇଡ୍ରୋକ୍ଲୋରାଇଡ୍, 40 ଭାଗ ସେଚିତ ଗୁଣ୍ଡ ଔଷଧକୁ 500 ଲିଟର ପାଣିରେ ମିଶାଇ 15 ଦିନ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ସିଞ୍ଚନ କରିବା ଆବଶ୍ୟକ। ଖରାଦିନିଆ ଭେଣ୍ଡି, ଜହ୍ନି, କଖାରୁ, ପୋଟଳ, କାଙ୍କଡ଼, କଲରା, କାକୁଡ଼ି, ଲାଉ ଏବଂ ବାଇଗଣ ଆଦି ଲଗାନ୍ତୁ। ଯେଉଁଠି ଏହି ସମୟରେ ଅଧିକ ଗରମ ଅନୁଭୂତ ହୁଏ ନାହିଁ ସେଇଠି ଅଦିନିଆ ପନିପରିବା ଯଥା ବିଲାତି ବାଇଗଣ, ବିନ୍, ମୂଳା ଜଳବାୟୁ ଅନୁସାରେ ଚାଷ କରିପାରିବେ। 1 ମାସର ବାଇଗଣ ତଳି ମୁଖ୍ୟ ଜମିରେ ଲଗାନ୍ତୁ। ସମସ୍ତ ପ୍ରକାର କଖାରୁ ଜାତୀୟ ପନିପରିବା ଯଥା କଖାରୁ, କାକୁଡ଼ି, ଜହ୍ନି, କଲରା ଇତ୍ୟାଦିକୁ ଜମିରେ ଲଗାନ୍ତୁ। ପ୍ରତ୍ୟେକ ମନ୍ଦାରେ 2ରୁ 3ଟି ସୁସ୍ଥ ସବଳ ଗଛ ରଖି ଅନ୍ୟାନ୍ୟ ଚାରାଗୁଡ଼ିକୁ ଉପାଡ଼ି ଦିଅନ୍ତୁ। ଉନ୍ନତ କିସମ ବା ଶଙ୍କର ଜାତୀୟ ଭେଣ୍ଡି ମଞ୍ଜି ଲଗାନ୍ତୁ। ଜମିକୁ ଭଲ ଭାବରେ ଚାଷ କରି ଶାଗଜାତୀୟ ଫସଲ ଲଗାନ୍ତୁ। ସବୁ ସମୟରେ ଶାଗଜାତୀୟ ଫସଲରେ ଅଧିକ ମାତ୍ରାରେ ଶୁଖିଲା ସଢ଼ା ଗୋବର ଖତ ବା ଜିଆ ଖତ ବ୍ୟବହାର କରନ୍ତୁ। ବାଇଗଣ ଗଛରେ ଡାଳ ଓ ଫଳବିନ୍ଧା ପୋକ ଲାଗିଲେ ହେକ୍ଟର ପ୍ରତି 200 ଗ୍ରାମ ଫ୍ଲୁବେଣ୍ଡିଆ ମାଇଡ୍ ବା 800 ଗ୍ରାମ କାଟାପ୍ ହାଇଡ୍ରୋକ୍ଲୋରାଇଡ୍, 40 ଭାଗ ସେଚିତ ଗୁଣ୍ଡ ଔଷଧକୁ 500 ଲିଟର ପାଣିରେ ମିଶାଇ 15 ଦିନ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ସିଞ୍ଚନ କରନ୍ତୁ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ମାନସିକ ରୋଗୀ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଡାକ୍ତର ନୀଳମାଧବ ରଥ।
1: ସମଗ୍ର ବିଶ୍ୱରେ ମାନସିକ ରୋଗୀଙ୍କୁ ଭୟ, ଅବହେଳା, ସାମାଜିକ ଘୃଣା ବା ଅସମାନ ଦୃଷ୍ଟିରେ ଆମେ ଦେଖିଥାଉ। ବ୍ୟକ୍ତି ନିଜେ, ବ୍ୟକ୍ତିର ପରିବାର ଦୁଃଖରେ ଆଶଙ୍କାରେ ପଡ଼ିଯାନ୍ତି। ରୋଗୀ ଦୁର୍ଭାବନାର ଶିକାର ହୋଇ ନିଜର ବା ଅନ୍ୟର କ୍ଷତି କରିପାରେ। ମାନସିକ ରୋଗଗ୍ରସ୍ତ ହୋଇ ପିତାମାତା ପଙ୍ଗୁ ହେଲେ ପରିବାର ଅନାଥ ହୋଇଯାଏ। ବୁଦ୍ଧିଶୂନ୍ୟ ଅନଗ୍ରସର ଶିଶୁ ତଥା ରୋଗୀଙ୍କୁ ଆମେ ପରିବାର ଉପରେ ବୋଝ ବୋଲି ଭାବୁ। ଝିଅଟିଏ ବାହା ହୋଇ ସାମାନ୍ୟ ମାନସିକ ଭାରାକ୍ରାନ୍ତ ହେଲେ ତାକୁ ବାପ ଘରକୁ ପଠାଉ। ଛାଡ଼ପତ୍ର ତଥା ପଞ୍ଚାୟତ, ପରିବାର, ଅଦାଲତ ପର୍ଯ୍ୟନ୍ତ ଯିବାକୁ ହୁଏ। ଅସହାୟତା ବା ଚଞ୍ଚକତା ପୂର୍ବକ ରୋଗୀକୁ ରାସ୍ତାଘାଟରେ ଛାଡ଼ି ଦିଅନ୍ତି। ଡାକ୍ତରଖାନା, ବାରଣ୍ଡା ଓ ମନ୍ଦିରରେ ବା ମସଜିଦ ପାଖରେ ଅନେକ ଛାଡ଼ି ପଳାନ୍ତି ବା ମାନସିକ ଚିକିତ୍ସା କେନ୍ଦ୍ରରେ ଭୁଲ ଠିକଣା, ଭୁଲ ନାମ ଦେଇ ପରିତ୍ୟାଗ କରିଥାନ୍ତି। ମାନସିକ ରୋଗ ଯେକୌଣସି ରୋଗ ପରି ଶାରୀରିକ, ମାନସିକ, ସାମାଜିକ ଓ ଆଧ୍ୟାତ୍ମିକ ଚାପ ହେତୁ ମନ ତଥା ବୁଦ୍ଧି ବିକୃତ ହୁଏ ଏବଂ ଚିକିତ୍ସା ମାଧ୍ୟମରେ ଭଲ ମଧ୍ୟ ହୁଏ। 90% ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିବାରିକ, ସାମାଜିକ ଓ ବ୍ୟକ୍ତିଗତ ଜୀବନକୁ ଫେରନ୍ତି ଏବଂ କାର୍ଯ୍ୟକ୍ଷମ ହୋଇଥାନ୍ତି। କେବଳ ଔଷଧ ନୁହେଁ, ସ୍ନେହ, ସହାନୁଭୂତି, ନିରାପତ୍ତା ଓ ସେବା ଶୁଶ୍ରୂଷା ସେମାନେ ଆଶା କରନ୍ତି। ବ୍ୟକ୍ତିଗତ ଭାବେ ସମସ୍ତ ସୁବିଧା, ସଫାସୁତୁରା ହେବା, ସ୍ୱାଭାବିକ ଜୀବନଯାପନ ତାଙ୍କୁ ଦେବା ଆମର ନୈତିକ ଦାୟିତ୍ୱ। ରୋଗ, ଔଷଧ, ବିଜୁଳି ଚିକିତ୍ସା, ବ୍ୟବହାରିକ ଚିକିତ୍ସା ବିଷୟରେ ରୋଗୀ ଓ ସେମାନଙ୍କ ଲୋକମାନଙ୍କୁ ଏବଂ ସେମାନଙ୍କ ପ୍ରିୟଜନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଜଣାଇବା ବା ଜାଣିବାର ଅଧିକାର ରୋଗୀ ତାଙ୍କ ଲୋକଙ୍କର ଅଛି। ଏହା ଡାକ୍ତରଙ୍କ ନୈତିକ ଦାୟିତ୍ୱ ଯେ ରୋଗ ଚିକିତ୍ସାର ମାଧ୍ୟମ, ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଏସବୁ ବିଷୟରେ ଆମେ ତାଙ୍କୁ ଜଣାଇବା ଉଚିତ। ତାଙ୍କର ପୂର୍ଣ୍ଣ ସ୍ୱାସ୍ଥ୍ୟ, ଖାଦ୍ୟପେୟ, ନିରାପତ୍ତା ଓ ସୁସ୍ଥ ପରିବେଶର ସୁରକ୍ଷା ପ୍ରତ୍ୟେକ ଚିକିତ୍ସାଳୟ ଓ ନିଜ ଘରେ ତାଙ୍କୁ କିପରି ଆମେ ରଖିବା ଏ ପ୍ରକାର ସୁସ୍ଥ ପରିବେଶ ମିଳିବା ଉଚିତ। ଅନେକ ସମୟରେ ଆମେ ରୋଗୀକି ଚାବି ଦେଇ ରଖିଦେଇଥାଉ, ଲୋକ ଓ ବନ୍ଧୁବାନ୍ଧବ ସାଙ୍ଗରେ ମିଶାଇବାକୁ ଦେଉନା। ଏ ବିଷୟରେ ଆମେ ସଚେତନ ହେବା ଉଚିତ ଏବଂ ଯେତିକି ଆମେ ସାମାଜିକ କର୍ମରେ ତାଙ୍କୁ ମିଶାଇବା ଏବଂ ଆମ ସହିତ ପର୍ବପର୍ବାଣି ପାଳନରେ ସାହାଯ୍ୟ କରିବା ତାହେଲେ ସେମାନଙ୍କ ଜଲ୍ଦି ରୋଗ ଭଲ ହେବ। ସାଇକୋ ସୋସିଆଲ ଭାକ୍ୟୁମ୍ ଭିତରେ ବା ଯେଉଁଠି ସାମାଜିକତା ନାହିଁ, ମାନସିକତା ନାହିଁ, ସ୍ନେହ ସମ୍ବନ୍ଧ ନାହିଁ, କୌଣସି ମାନସିକ ଔଷଧ ମଧ୍ୟ କାମ କରେ ନାହିଁ। ମାନସିକ ରୋଗରେ ପୀଡ଼ିତ ହେଲେ ବି ରୋଗୀ ଭିତରେ ମାନବିକତା, ମୂଳ ମାନସିକ ସୁସ୍ଥ ଭାବଧାରା ଉଜ୍ଜୀବିତ ଥାଏ। ଅନ୍ୟର ଜୀବନ, ସମ୍ପତ୍ତି ତଥା ସମ୍ମାନ ପାଇଁ ସେ ବ୍ରତୀ ହେବା ଉଚିତ। ଠିକ୍ ସମୟରେ ଔଷଧ ଖାଇବା, ଲୋକଙ୍କର କଥା ମାନିବା ଦ୍ୱାରା 90% ରୋଗର ଉପଶମ ହୁଏ, ରୋଗୀର ଭ୍ରମ ଦୂର ହୋଇଥାଏ। ନିଶା ବର୍ଜନ କରିବା, ଅସାମାଜିକତା ଠାରୁ ଦୂରରେ ରହିବା, ରାତି ଅନିଦ୍ରା ନ ହେବା ଏବଂ ଯଥାଶକ୍ତି ଘର କାମରେ ସାହାଯ୍ୟ କରିବା, ବିଲବାଡ଼ିରେ କାମ କରିବା, ନିଜର କର୍ତ୍ତବ୍ୟ ଏବଂ ବହି ପଠନ କରିବା, ପ୍ରାର୍ଥନା, ଯୋଗାଭ୍ୟାସ, ବ୍ୟାୟାମ ଆଦିରେ ନିୟୋଜିତ ରହିବା ରୋଗୀକୁ ସୁସ୍ଥ କରିଥାଏ। କେବଳ ଶାରୀରିକ ଅବସ୍ଥା ନୁହେଁ, ମାନସିକ, ସାମାଜିକ ଏବଂ ଆଧ୍ୟାତ୍ମିକ ପରିବେଶରେ ରୋଗୀ ରହିଲେ ଜଲ୍ଦି ସମ୍ପୂର୍ଣ୍ଣ ରୂପେ ରୋଗମୁକ୍ତ ହୋଇଥାଏ। ଆଇନର ସହାୟତା ଚିକିତ୍ସାଳୟ, ଜାତୀୟ ତଥା ଜିଲ୍ଲା ମାନସିକ ଚିକିତ୍ସା କେନ୍ଦ୍ର ଆଉ ନିଶାମୁକ୍ତି କେନ୍ଦ୍ରର ସାହାଯ୍ୟ ନେବା ଦ୍ୱାରା ରୋଗୀର ସାମାଜିକ, ଆର୍ଥିକ, ଆଇନଗତ ଥଇଥାନ ସୁଦୃଢ଼ ହୋଇଥାଏ। ନିଶା ଖାଇ ସନ୍ଦେହରେ ଭ୍ରମରେ ଅନ୍ୟର କ୍ଷତି କରିବା ବା ଅପରାଧରେ ଜଡ଼ିତ ହେବା ଦ୍ୱାରା ରୋଗୀକୁ ଅପରାଧ ପାଇଁ ଦଣ୍ଡ ନିଶ୍ଚିତ ଦିଆଯିବ। ମାନସିକ ରୋଗ ଆଳରେ ଜଣେ ଜଘନ୍ୟ ଅପରାଧ କରି ଆଇନ ଆଖିରୁ ଖସିଯିବା ଏତେ ସହଜ ନୁହେଁ। ରୋଗୀର ଅବଶେଷ ମାନସିକ ସୁସ୍ଥତାର ସାହାଯ୍ୟ ନେଇ ତା ତରଫରୁ ନିଜର ମନକୁ ଭଲ କରିବାର ପ୍ରଚେଷ୍ଟା ରୋଗୀ ମଧ୍ୟରେ ରହିବା ଉଚିତ। ଏହା ତାର ଅଧିକାର।

ଏବଂ ଦାୟିତ୍ୱ ମଧ୍ୟ। ରୋଗୀ ଉଚିତ ଚିକିତ୍ସା, ସାମାଜିକ ନିରାପତ୍ତା, ସମ୍ମାନର ଯୋଗ୍ୟ ଏବଂ ଏହାଦ୍ୱାରା ସେ ରୋଗମୁକ୍ତ ହେବ, ଏଇଟା ତାର ଅଧିକାର। ଏଥିରେ ଉଦାତ୍ତ ଭାବନା ଓ ସମ୍ପୂର୍ଣ୍ଣ ଦାୟିତ୍ୱବାନ ହେବା ଆମ ସମସ୍ତ ଡାକ୍ତର ଏବଂ ଜନସମାଜର ତଥା ପ୍ରଶାସନର ନୈତିକ ତଥା ପବିତ୍ର କର୍ତ୍ତବ୍ୟ ହେବା ଉଚିତ।

ନମସ୍କାର ଶ୍ରୋତା ବନ୍ଧୁ, ପ୍ରଭାତର ଏହି ମଙ୍ଗଳ ମୁହୂର୍ତ୍ତରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା।

ଶ୍ରୋତାବନ୍ଧୁ, ଜଗତରେ ମଣିଷ ହେଉଛି ଶ୍ରେଷ୍ଠ ପ୍ରାଣୀ। ମଣିଷଠାରେ ଭଗବାନ ଅନେକ ଗୁଣ ଦେଇଛନ୍ତି, ଯାହା ଅନ୍ୟ କାହାରିଠାରେ ଦେଖାଯାଏ ନାହିଁ। ମଣିଷ ହିଁ ଭୁଲ ଠିକ୍, ଭଲ ମନ୍ଦ ଆଉ ଉଚିତ ଅନୁଚିତର ବିଚାର କରିପାରେ। ଅତୀତର ଅନେକ କଥାକୁ ସେ ମନେ ରଖିପାରେ, ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରେ, ଶୃଙ୍ଖଳିତ ଜୀବନଯାପନ ପାଇଁ ଅନେକ ନୀତି ନିୟମ ପ୍ରସ୍ତୁତ ବି କରେ। ଏସବୁ ସତ୍ତ୍ୱେ ମଣିଷ ହିଁ ବେଳେବେଳେ ଦିଗଭ୍ରଷ୍ଟ ହୁଏ, ଅନେକ ଭୁଲ କାମ କରିବସେ, ଯେଉଁ କାମ ପାଇଁ ସେ ଅନେକ ଦୁଃଖ ଭୋଗ କରେ। ମଣିଷର ଏକ ବଡ଼ ଶତ୍ରୁ ହେଉଛି ଆଳସ୍ୟ। କିଛି ଲୋକ ସବୁ ଜାଣି ସବୁ ବୁଝି ନିଜ ଆଳସ୍ୟ ଗୁଣ ଯୋଗୁଁ ଅଭାବରେ ଦିନ କାଟନ୍ତି, ଅନେକ ଦୁଃଖ ପାଇଥାନ୍ତି। ମଣିଷକୁ ଭଲ ବାଟକୁ ଆଣିବା ପାଇଁ, ତାକୁ ଉତ୍ତମ ରାସ୍ତା ଦେଖାଇବା ପାଇଁ ଆମ ପୂର୍ବପୁରୁଷମାନେ, ଭାରତର ବିଜ୍ଞ ପଣ୍ଡିତମାନେ ଅନେକ ହିତ ଉପଦେଶ ଓ ହିତବାଣୀ ରଚନା କରି ଯାଇଛନ୍ତି, ଯାହା ମଣିଷର ଜୀବନକୁ, ତାର ପ୍ରକୃତିକୁ ସୁସଂଗଠିତ ଓ ଶୃଙ୍ଖଳିତ କରିଥାନ୍ତି। ସେଭଳି ଏକ ଉପାଦେୟ ସଂସ୍କୃତ ଶ୍ଳୋକ ହେଉଛି, ଉଦ୍ୟୋଗେ ନାସ୍ତି ଦାରିଦ୍ର୍ୟମ୍, ଜପତୁ ନାସ୍ତି ପାତକମ୍, ମୋନେ ଚ କଳହୋ ନାସ୍ତି, ନାସ୍ତି ଜାଗରିତୁ ଭୟମ୍। ଶ୍ଳୋକଟିର ଅର୍ଥ ହେଉଛି, ଉଦ୍ୟୋଗୀ ବା ଉଦ୍ୟମୀ ମଣିଷର ଦାରିଦ୍ର୍ୟ ନଥାଏ, ଭଗବାନଙ୍କ ନାମ ଜପ କରୁଥିବା ମଣିଷକୁ ପାପ ସ୍ପର୍ଶ କରେ ନାହିଁ, ମୌନ ରହୁଥିବା ବ୍ୟକ୍ତିର କାହା ସହ କଳହ ହୁଏ ନାହିଁ, ଆଉ ଜାଗ୍ରତ ରହୁଥିବା ବ୍ୟକ୍ତିର ଭୟ ନଥାଏ।

0: କଥାରେ ଅଛି ଜ୍ୟେଷ୍ଠାୟ ଶ୍ରେଷ୍ଠାୟ, ଯିଏ ବୟସରେ ବଡ଼ ଜଗତକୁ ଅଧିକ ଦିନ ଦେଖିଛନ୍ତି ତାଙ୍କର ଅନୁଭୂତି ଅଭିଜ୍ଞତା ନିଶ୍ଚୟ ଅଧିକ। ଆମ ସଂସ୍କୃତିରେ ଜ୍ୟେଷ୍ଠ ବା ବୟସ୍କମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାର ପରମ୍ପରା ରହିଛି। ବଡ଼ମାନଙ୍କୁ ସମ୍ମାନ ପ୍ରଦର୍ଶନ କରି ଆଶୀର୍ବାଦ ମିଳିଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି। ତେବେ ଏହି ପ୍ରସଙ୍ଗରେ ନିଜ ମନର କଥା କହନ୍ତି ଶୋଭନୀୟ ଆନ୍ଦୋଳନର କର୍ମକର୍ତ୍ତା ଡକ୍ଟର ଅରୁନ୍ଧତୀ ଦେବୀ।
1: ନମ୍ରନ୍ତି ଫଳିନ ବୃକ୍ଷା ନମ୍ରନ୍ତି ଗୁଣିନ ଜନାହା। ଗୁଣୀ ଲୋକମାନେ ସବୁବେଳେ ନମ୍ର ଥାନ୍ତି, ଅର୍ଥାତ୍ ସେମାନଙ୍କର ସମସ୍ତଙ୍କ ପ୍ରତି ସଦ୍ବ୍ୟବହାର ଥାଏ। ଏଇଟା ପିଲାଦିନୁ ପିଲା ମନରେ ସୃଷ୍ଟି କରାଯାଇଥାଏ, ଯାହାଦ୍ୱାରା ସେ ଆଗକୁ ଗୋଟେ ଭଲ ମଣିଷ ହେବା ପାଇଁ ଗୋଟେ ମୂଳଦୁଆ ପଡେ। ବର୍ତ୍ତମାନ ସମାଜରେ ଦେଖାଯାଉଛି ଯେ ପିଲାମାନଙ୍କୁ ବାପା ଦାଦା ଏମାନେ ସବୁ ଏମିତି ବନ୍ଧୁ ଭାବରେ ଦେଖିବା ପାଇଁ ଚାହୁଁଛନ୍ତି। ଶିକ୍ଷକ ମାନଙ୍କୁ ସେ ମଧ୍ୟ ସେଭଳି ଗୋଟେ ଏକା ଷ୍ଟାଣ୍ଡାର୍ଡ ର ବ୍ୟବହାର ଆଦାନ ପ୍ରଦାନ ଭଳିଆ ଯୋଉ ଦେଖାଯାଉଛି, ଏହାଦ୍ୱାରା ପିଲାର ଚାରିତ୍ରିକ ଗଠନରେ କିଛି ବାଧା ସୃଷ୍ଟି ହେଉଛି, ଯୋଉଥିରେ ସେ ଆଜ୍ଞାନୁବର୍ତ୍ତୀ ହେବା କଥା ତାହା ନ କରି ଅନେକ କଥାରେ ଡିଫାଏ କରନ୍ତି, ଯେମିତି ସେଭଳି ଭାବରେ ମନୋଭାବ ଆସୁଛି। ସେଇ ସ୍ୱାଧୀନତାଟା ତାର ସ୍ୱେଚ୍ଛାଚରିତରେ ପରିଣତ ହେଉଛି, ଯୋଉ ସ୍ୱେଚ୍ଛାଚରିତା ପରିବାର ଭିତରେ ଅଶାନ୍ତି ଆଣିଦେଉଛି। ଗୁରୁ ଗୁରୁଜନଙ୍କ ପ୍ରତି ଭକ୍ତି ରହିଲେ ତାଙ୍କର ଆଶୀର୍ବାଦ ମିଳେ, ତାଙ୍କର ସଦିଚ୍ଛା ମିଳେ, ଶୁଭାଶିଷ ମିଳେ। ଗୋଟେ ଆଣ୍ଠେଇକିରି ପ୍ରଣାମ କରିବାର ଯୋଉ ସଂସ୍କୃତି, ଏଇଠି ଯେ ସାଇକୋଲୋଜିକାଲ ସପ୍ରେସ, ତା ସହିତ ନମ୍ର ଭାବଟା ତାଙ୍କ ଭିତରେ ସୃଷ୍ଟି ହୁଏ। ଏହାଦ୍ୱାରା ଗୁରୁଜନଙ୍କୁ ରିପ୍ଲାଏ ବ୍ୟାକ୍ କରିବା, ଏହାଦ୍ୱାରା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ଗୁରୁଜନଙ୍କ ମନରେ ମଧ୍ୟ ଦୁଃଖ ଭାବ ଆସେ। ଏସବୁ ନହେଲେ ନିଶ୍ଚୟ ଭଲ ହେବ,

ଏବଂ ଏକ ଗୋଟେ ସୁସ୍ଥ ବାତାବରଣ ସୃଷ୍ଟି ହେବ, ଯାହା ଆଜିକାଲି ଅଭାବ ଦେଖାଦେଇଛି। ବାପା ମା ହେଲେ କିମ୍ବା ଗୁରୁଜନ ହେଲେ ପିଲାର ନିଶ୍ଚୟ ଭଲ ଚାହାନ୍ତି, କିନ୍ତୁ ସେ କଥାକୁ ସେ ବେଳେବେଳେ ବୁଝିପାରେ ନା। ତାର ନମ୍ର ଗୁଣର ଅଭାବରୁ ନମ୍ରତା ଥିଲେ ସେ ତାକୁ ଗ୍ରହଣ କରି ନିଜ ଜୀବନରେ ଆଚରଣରେ ଲଗାଇପାରେ, ଏହାଦ୍ୱାରା ନିଜେ ସେ ଉପକୃତ ହୁଏ। ବର୍ତ୍ତମାନ ତାହା କମିଯାଉଥିବାରୁ ଆମର ଆଡଭାନ୍ସମେଣ୍ଟ କହିକିରି, ପାଶ୍ଚାତ୍ୟ ସଂସ୍କୃତି କହିକିରି, ଯୋଉ ଆମର ଭାରତୀୟ ଗରିମାମୟ ଯୋଉ ଐତିହ୍ୟ ପରମ୍ପରା, ଏଗୁଡିକୁ କୁଠାରଘାତ କରାଯାଇଛି, ଯାହାଦ୍ୱାରା ଆମ ପାରିବାରିକ ଜୀବନ ଦୁଃଖମୟ ହେଇଯାଉଛି, ଅଶାନ୍ତିମୟ ହେଇଯାଉଛି। ଶାନ୍ତିରେ ରହିବାକୁ ହେଲେ, ସୁସ୍ଥ ଭାବରେ ଚଳିବାକୁ ହେଲେ, ପରିବାର ହେଉ, ଗ୍ରାମ ହେଉ, ସହର ହେଉ, ବା ପରିବେଶ ହେଉ, କମ୍ୟୁନିଟି ହେଉ, ଏଥିରେ ନମ୍ର ଭାବଟା ରହିବା ଉଚିତ ଏବଂ ଗୁରୁଜନଙ୍କ ପ୍ରତି ଓବିଡିଏଣ୍ଟ ହେବା ଦରକାର। ମୁଁ ଓବିଡିଏଣ୍ଟ ମାନେ କହୁନାହିଁ ଯେ ସେ କିଛି ଭୁଲ କଥା କଲେ ଆମେ ତାକୁ ସମର୍ଥନ କରିବା, କିଛି ଯଦି ଭୁଲ କୋଉଠି ରହିଛି କି କିଏ କୋଉଠି ନିଶା ଖାଉଛନ୍ତି, ଭୁଲ ଜିନିଷକୁ ଆମେ ଗ୍ରହଣ କରିବା ନାହିଁ, କିନ୍ତୁ ନମ୍ରତା କୁ ହରେଇ ସ୍ଥାନ ମାନେ ଯଥାରୀତି ରେସ୍ପେକ୍ଟ ଯୋଉ ଦଉନାହାନ୍ତି, ଯୋଉ ସମ୍ମାନ ଦଉନାହାନ୍ତି, ଏହାଦ୍ୱାରା ଗୋଟେ ବିଶୃଙ୍ଖଳିତ ବାତାବରଣ ସୃଷ୍ଟି ହଉଛି। ତତେ ଗୁରୁଜନଙ୍କ ପ୍ରତି ଯୋଉ ଭକ୍ତିଭାବ, ଯୋଉ ଆଜ୍ଞାନୁବଦ୍ଧତା, ଏସବୁ ଦରକାର ହଉଛି ଆମ ସମାଜ ପାଇଁ।

0: ଯୋଗ ଆମ ଦେଶରେ ବୈଦିକ ଯୁଗରୁ ଚଳିଆସୁଥିବା ଏକ ପ୍ରାଚୀନ ପରମ୍ପରା। ଯୋଗ ମାଧ୍ୟମରେ ଆମ ଦେଶର ସାଧୁ ସନ୍ଥ ମୁନି ଋଷି ଯୋଗୀ ସନ୍ନ୍ୟାସୀ ଅସାଧ୍ୟ ସାଧନ କରିବା ସହ ସୁସ୍ଥ ଓ ଦୀର୍ଘ ନିରାମୟ ଜୀବନଯାପନ କରୁଥିଲେ। ମୁକ୍ତ ବାୟୁ, ସୁସ୍ଥ ମାଟି, ପୁଷ୍ଟିକର ଖାଦ୍ୟ ଓ ନିର୍ମଳ ଜଳ ଏସବୁ ଥିଲା ସେମାନଙ୍କର ସାଧନ। ଆଜି ମଣିଷ ପ୍ରଦୂଷଣର ବଳୟ ମଧ୍ୟରେ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେଉଛି। ସୁସ୍ଥ ଜୀବନ ପାଇଁ ପ୍ରତି ମୁହୂର୍ତ୍ତରେ ସଂଗ୍ରାମ କରିବାକୁ ପଡୁଛି। ଯୋଗ ଏମିତି ଏକ ମାଧ୍ୟମ ଯାହା ସାହାଯ୍ୟରେ ମଣିଷ ପ୍ରକୃତି ସହ ଯୋଡ଼ି ହୁଏ, ସୁସ୍ଥ ଜୀବନର ମାର୍ଗ ପାଇଯାଏ। ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗର ଆବଶ୍ୟକତା ଅପରିହାର୍ଯ୍ୟ। ଆଜି ଆସନ୍ତୁ ଶୁଣିବା ଏ ସମ୍ପର୍କରେ କହୁଛନ୍ତି ଯୋଗ ପ୍ରଶିକ୍ଷିକା ନିରୁପମା ଆଚାର୍ଯ୍ୟ।
1: ଯୋଗ ହେଉଛି ଗୋଟେ ସଂଯୋଗ ଯୋଉଟାକି ମନ ଓ ଶରୀରକୁ ଏକ ଘଟସୂତ୍ରରେ ବାନ୍ଧି ରଖିଥାଏ। ଅଭ୍ୟାସ ଆମେ କେମିତି କରିପାରିବା? ଆମେ ସକାଳୁ ଉଠିକି ପ୍ରତିଦିନ ଯୋଗ କରିବା, ଆମ ମନ ସ୍ତରରେ ଏଇଟା ଆସିବ କେମିତି? ପ୍ରଥମେ ଆମେ ସବୁଦିନ ଆଗେ ଯେମିତି ଆମେ ସବୁ ଜିନିଷଟାକୁ ଅଭ୍ୟାସରେ ପରିଣତ କରିଛନ୍ତି, ନିତ୍ୟଦିନ କାର୍ଯ୍ୟକ୍ରମଳାପ ହଉ, ଖାଇବା ହଉ, ପିଇବା ହଉ, ଆମର ସବୁ କିଛି କାମ, ସେମିତି ଯୋଗ ବି ଆମକୁ ଗୋଟେ ଅଭ୍ୟାସରେ ପରିଣତ ଆମକୁ କରିବାକୁ ପଡିବ। ସେଟା ଅଭ୍ୟାସଟା କେବେ କେବେ ଆଗରୁ ନଥାଏ। ଫାର୍ଷ୍ଟ କେମିତି ଆରମ୍ଭ କରିବି? ଆମେ ପ୍ରତିଦିନ ପ୍ରାୟ ଏଇଟା ଗୋଟେ ଅଭ୍ୟାସ, ସମସ୍ତଙ୍କୁ ଆମେ ଗୋଟେ ଭଗବାନଙ୍କୁ ଆଗ ଧନ୍ୟବାଦ ଦେଇକି ଉଠିଥାଉ, ମୁଣ୍ଡିଆଟେ ମାରିଥାଉ। ତେଣୁ ସେଇ ଯୋଉ ମୁଣ୍ଡିଆ ମାରିବା ସମୟରେ ଆଗ ମୁଁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରିବି। ପ୍ରଥମେ ମିନିଟିଏ, ଦୁଇ ମିନିଟିଏ, ଧୀରେ ଧୀରେ ବଢିବ ପାଞ୍ଚ ମିନିଟ। ଆଉ ଆପଣ ଦେଖିବେ ପ୍ରତିଦିନ ଯଦି ଆମେ ପାଞ୍ଚ ମିନିଟ ଏମିତି ବସିଗଲୁ ନା ଖାଲି ଉଠିକି ଆଗ ନିଜ ମନ ଭିତରେ, ମୋ ମନ ଶକ୍ତି ଅଟୋମେଟିକ ବଢି ପଡିବ ଯେ ମୁଁ ଯୋଗ କରିବି। ଯେତେବେଳେ ମୁଁ ନିଜକୁ ମାନସିକ ସ୍ତରରେ ମୁଁ ଆଗ ପ୍ରସ୍ତୁତ କରିସାରିବି, ତାପରେ ମୁଁ ଶାରୀରିକ ସ୍ତରକୁ ଅଟୋମେଟିକାଲି ଯିବି। ଏଇଟା ଅଭ୍ୟାସଟା ଆମକୁ ନିଜକୁ ପ୍ରସ୍ତୁତ କରିବାକୁ ପଡିବ। ତ ଆମେ ଯେତେବେଳେ ଭାବିବା କି ମତେ ସୁସ୍ଥ ରହିବାର ଅଛି, ଯଦି ଆମେ କାର୍ଯ୍ୟରତ ମହିଳା କି ପୁରୁଷ କି ବି, ଯଦି ସକାଳୁ ଉଠି ଆମର ଅଫିସ ଯିବାର ଅଛି, ଆମେ ସେଇ ଅନୁସାରେ ରାତିରୁ ଆମ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିବା। ଯେମିତି ଆମେ ସକାଳୁ ନିଜକୁ 10-15 ମିନିଟ ବି ଦେଲେ ବି ବହୁତ କାଫି, 10-15 ମିନିଟ ଅଧଘଣ୍ଟା ଯଦି ଆମେ ବି ନିଜକୁ ଯୋଗା କରିପାରିବା, ତାହେଲେ ଆମ ଦିନ ସାରା ପାଇଁ ଗୋଟେ ଆମର ଚାର୍ଜ ହେଇକି ରହିବା। ଏଟା ନିଜ ତରଫରୁ ଆମକୁ ପ୍ରସ୍ତୁତି କରିବାକୁ ପଡିବ। ଆଉ ମାନସିକ ସ୍ତରରେ ପ୍ରସ୍ତୁତି ମିଳିଲା ମାନେ ଆମେ ଶାରୀରିକ କ୍ଷମତା, ଆମର ଦକ୍ଷତା ବଢିଯିବ।

0: ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଗଲାଣି। ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ନମସ୍କାର।
1: ଆପଣମାନେ ଶୁଣୁଥିଲେ ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନରେ ଥିଲେ ସମୀର ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।

0: কেন্দ্ৰৰো। কথিকাৰে শুণন্তু আলোচনা, আম সামাজিক ব্যৱস্থাৰে ওষাব্ৰত আলোচক নিৰ্মলা চন্দ্ৰ পহি।
1: ଆମ ସାମାଜିକ ବ୍ୟବସ୍ଥାରେ ଓଷାବ୍ରତର ପ୍ରଚଳନ ଠିକ୍ କେଉଁ କାଳରୁ ପ୍ରଚଳିତ ହୋଇଆସୁଛି ତାହା ନିର୍ଦ୍ଦିଷ୍ଟ କରି କହିବା କଷ୍ଟକର ନିଶ୍ଚୟ। ତେବେ ଏହାର ପ୍ରଚଳନ ଯେ ବହୁ ପ୍ରାଚୀନ ଏଥିରେ ଦ୍ୱିମତ ନାହିଁ। ସଂସ୍କୃତ ପୁରାଣ ଯୁଗରୁ ଆରମ୍ଭ କରି ଆଜିର ଇଣ୍ଟରନେଟ୍ ଯୁଗ ପର୍ଯ୍ୟନ୍ତ ଓଷାବ୍ରତଗୁଡ଼ିକ ଆନନ୍ଦ, ଆଗ୍ରହ ଓ ଆଦର ସହକାରେ ପାଳିତ ହୋଇଆସୁଛି। ଏହି ପାଳନ ସମ୍ପର୍କରେ ହିନ୍ଦୁଶାସ୍ତ୍ରରେ ବହୁ ଗୃଢ଼ତତ୍ତ୍ୱ ରହିଛି। ଏହା ମଧ୍ୟ ବୈଜ୍ଞାନିକ ଦୃଷ୍ଟିକୋଣରୁ ସ୍ୱାଗତଯୋଗ୍ୟ। ପବିତ୍ର ପରିବେଶ, ପବିତ୍ର ହୃଦୟ ଓ ପରମ ଶ୍ରଦ୍ଧାର ସହିତ ପାରମ୍ପରିକ ରୀତିରେ ଓଷାବ୍ରତଗୁଡ଼ିକ ପାଳନ କରାଯାଏ। ଓଷାବ୍ରତ ବିଭିନ୍ନ ତିଥି, ବାର, ନକ୍ଷତ୍ର, ଦେବାଦେବୀ, କୃଷିକର୍ମ, ଶାସ୍ତ୍ରୀୟ କାହାଣୀ, ଲୋକକାହାଣୀ, ଆନନ୍ଦ ମହୋତ୍ସବ, ମହାପୁରୁଷଙ୍କ ଜନ୍ମ ମୃତ୍ୟୁ ତଥା ବିଶିଷ୍ଟ ଘଟଣାକୁ ଆଧାର କରି ପାଳିତ ହୁଏ। ସମସ୍ତ ଓଷାବ୍ରତକୁ ସାମାଜିକ ଦୃଷ୍ଟିକୋଣରୁ ଚାରୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ଶାସ୍ତ୍ରୀୟ, ଲୌକିକ, ଆଞ୍ଚଳିକ ଓ କୃଷିଭିତ୍ତିକ। ଶାସ୍ତ୍ରୀୟ ଓଷାବ୍ରତଗୁଡ଼ିକ ସଂସ୍କୃତ ପୁରାଣ ଯୁଗରୁ ଆଜି ପର୍ଯ୍ୟନ୍ତ ପାଳିତ ହୋଇଆସୁଛି, ଯଥା ଅକ୍ଷୟ ତୃତୀୟା, ଶିବ ପାର୍ବତୀ ବ୍ରତ, ସାବିତ୍ରୀ ବ୍ରତ, ଜନ୍ମାଷ୍ଟମୀ, ରାଧାଷ୍ଟମୀ, ଶିବରାତ୍ରୀ, ରାମନବମୀ, ଅନନ୍ତ ବ୍ରତ, ଏମିତି ଅନେକ। ମାତ୍ର ଆଉ କେତେକ ଓଷାବ୍ରତର ପ୍ରଚଳନ ଆଜିକାଲି ଦୃଷ୍ଟିଗୋଚର ହେଉନାହିଁ, ଯେମିତିକି ଆରଣ୍ୟକ ବ୍ରତ, ପ୍ରଜାପତ୍ୟ ବ୍ରତ, ଚାନ୍ଦ୍ରାୟଣ ବ୍ରତ, ରୁକ୍ମିଣୀ ବ୍ରତ ଇତ୍ୟାଦି। ଆମ ସାମାଜିକ ଚଳନୀରେ ଆଉ କେତେକ ଆଞ୍ଚଳିକ ଓଷାବ୍ରତର ପ୍ରାଧାନ୍ୟ ଲକ୍ଷ୍ୟ କରାଯାଏ। ଏହା ମଧ୍ୟ ବେଶ୍ ଲୋକପ୍ରିୟ, ଯେପରି ଯାଜପୁରର ବାରୁଣୀ, ବ୍ରହ୍ମପୁରର ଠାକୁରାଣୀ ଯାତ୍ରା, ସମ୍ବଲପୁରର ଶୀତଳଷଷ୍ଠୀ ଇତ୍ୟାଦି। ଏହିସବୁ ଓଷାବ୍ରତର ଆଦର ମଧ୍ୟ ନିଆରା। କୃଷି ପରି କଷ୍ଟକର କର୍ମରୁ ସାମୟିକ ବିରତି ପାଇବା ଏବଂ କ୍ଲାନ୍ତି ମେଣ୍ଟାଇବା ଲକ୍ଷ୍ୟ ନେଇ କୃଷିଭିତ୍ତିକ ଓଷାବ୍ରତ ପାଳନ କରାଯାଏ। ପୁଣି ଲୋକକାହାଣୀକୁ ଆଧାର କରି ଲୌକିକ ପର୍ବ ପାଳନ ହେବାର ବିଧି ଆମ ସମାଜରେ ରହିଆସିଛି। ଓଷାବ୍ରତ କେବଳ ଦେବାଦେବୀ ବା ବ୍ୟକ୍ତିସତା ମଧ୍ୟରେ ସୀମିତ ନୁହେଁ, ବରଂ ବୃକ୍ଷଲତା, ଜୀବଜନ୍ତୁଠାରୁ ଆରମ୍ଭ କରି ଜଳ, ଅଗ୍ନି, ବାୟୁ, ପୃଥିବୀ, ଗ୍ରହ, ନକ୍ଷତ୍ର, ନଦୀ, ସମୁଦ୍ର ଆଦିକୁ ଆଧାର କରି ଏହା ଗଢ଼ି ଉଠିଛି। ଈଶ୍ୱରଙ୍କ ସର୍ବମହତ୍ତ୍ୱରେ ବିଶ୍ୱାସର ଏହା ବୋଧେ ବଳିଷ୍ଠ ଉଦାହରଣ। ଏହା ମଧ୍ୟ କୃତଜ୍ଞତା ପ୍ରକାଶର ଶୁଦ୍ଧପୂତ ନିଦର୍ଶନ, ଯେମିତିକି ଗର୍ଭଣା ସଂକ୍ରାନ୍ତିରେ ଧାନଗଛକୁ, ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କୁ, କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଙ୍କୁ, ଅଗିରା ପୂର୍ଣ୍ଣମୀରେ ଅଗ୍ନିକୁ, ଗହ୍ମା ପୂର୍ଣ୍ଣିମାରେ ଗୋସମ୍ପଦକୁ, ଦ୍ୱିତୀୟା ଓଷାରେ ଚିଲ ଶାଗୁଣାକୁ, ଚିତାଲାଗି ଅମାବାସ୍ୟାରେ ଗେଣ୍ଡା ଶାମୁକାକୁ, ପ୍ରଥମାଷ୍ଟମୀରେ ଜ୍ୟେଷ୍ଠ ସନ୍ତାନକୁ, ବସୁମତୀ ସ୍ନାନରେ ବସୁଧାକୁ ଶ୍ରଦ୍ଧାର ସହିତ ପୂଜା କରାଯାଏ। ଅନ୍ୟପକ୍ଷରେ ଦୈନନ୍ଦିନ ଜୀବନରେ ବହୁ ଘଟଣା ଓ ଦୁର୍ଘଟଣାକୁ ସାମ୍ନାସାମ୍ନି ହେଉଥିବା କର୍ମକ୍ଳାନ୍ତ ଅସହାୟ ମଣିଷ ପାଇଁ ଅବସର ବିନୋଦନ ଆବଶ୍ୟକତା ଯେ ଅପରିହାର୍ଯ୍ୟ, ଏହା ଅସ୍ୱୀକାର କରାଯାଇନପାରେ। ଅବଶ୍ୟ କେତେକ ଆନନ୍ଦ ପ୍ରଦାନ ଏହାର ଏକମାତ୍ର ଉଦ୍ଦେଶ୍ୟ ନୁହେଁ, ବରଂ ଓଷାବ୍ରତ ଉଭୟ ଶରୀର ଓ ମନ ପାଇଁ ଉପାଦେୟ। ପୁଣି ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କଲେ ମନ ଅପେକ୍ଷା ଶରୀର ପାଇଁ ଏହାର ଯଥେଷ୍ଟ ଆବଶ୍ୟକତା ରହିଛି। ଓଷାବ୍ରତ କେବଳ ଧର୍ମୀୟ ଓ ସାଂସ୍କୃତିକ ପରମ୍ପରା ଆଧାରିତ ନୁହେଁ, ବରଂ ଏହା ଏକ ଦୃଢ଼ ପ୍ରତିଶ୍ରୁତି। ଏହାକୁ ଆଧାର କରି ଆମ ସାହିତ୍ୟ ଓ ସଂସ୍କୃତି ହୋଇଛି ରୁଦ୍ଧିମନ୍ତ। ମାନବ ସମାଜକୁ କଲ୍ୟାଣପ୍ରଦ ଆଦର୍ଶରେ ଅନୁପ୍ରାଣିତ ତଥା ନିୟନ୍ତ୍ରିତ କରିବା ଲକ୍ଷ୍ୟରେ ଓଷାବ୍ରତଗୁଡ଼ିକର ସୃଷ୍ଟି। ଗଭୀର ଆତ୍ମବିଶ୍ୱାସ ଏହାର ମୂଳଭିତ୍ତି। ମଣିଷର ଉନ୍ନତ ଜୀବନଚର୍ଯ୍ୟା ଓ ସଫଳତାର ଯୋଗ୍ୟତା ଓଷାବ୍ରତରୁ ହିଁ ମିଳିଥାଏ। ଓଷାବ୍ରତ ମାଧ୍ୟମରେ ସାମାଜିକ ଜୀବନଯାତ୍ରା ଶୃଙ୍ଖଳିତ ଏବଂ ସୁସଂଯତ ହେବା ସହିତ ଜୀବନ ହୁଏ ସରସ ସୁନ୍ଦର। ସାମାଜିକ ଚଳନୀ ଓ ଜୀବନଧାରାକୁ ସୁସଂହତ ଓ ପରିମାର୍ଜିତ କରିବା ଏହାର ପ୍ରାଥମିକ ଉଦ୍ଦେଶ୍ୟ। ପବିତ୍ରତା, ପରିଚ୍ଛନ୍ନତା, ପରମ୍ପରା ଓ ସଚ୍ଚିନ୍ତା ପ୍ରତି ମଣିଷ ମନରେ ଅନୁରକ୍ତି ଭାବ ସୃଷ୍ଟି କରାଇବା ଏହାର ଅନ୍ୟତମ ଉଦ୍ଦେଶ୍ୟ। ଶେଷରେ ଏତିକି କୁହାଯାଇପାରେ, ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ଏବଂ ସୁସ୍ଥ ସମାଜ ଗଠନ ଦିଗରେ ଓଷାବ୍ରତର ପ୍ରଚଳନ ଆମକୁ ବିରଳ ସୁଯୋଗ ଓ ସୌଭାଗ୍ୟ ପ୍ରଦାନ କରିବାରେ ସହାୟକ ହୋଇଥାଏ।
0: କଥିକାରେ ଶୁଣିଥିଲେ ଆଲୋଚନା, ଆମ ସାମାଜିକ ବ୍ୟବସ୍ଥାରେ ଓଷାବ୍ରତ। ଆଲୋଚକ ଥିଲେ ନିର୍ମଳ ଚନ୍ଦ୍ର ପହି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ରାଗ ମଞ୍ଜୁରୀ। ଆଜିର ଶିଳ୍ପୀ ତନ୍ମୟ କୁମାର ହୋତା, ସଙ୍ଗୀତ ଏ ମହେଶ୍ୱର ରାଓ, ପ୍ରଯୋଜନା ଦୁର୍ଗା ମାଝି। ଶିଳ୍ପୀ ପ୍ରଥମେ ଗାଇଛନ୍ତି ରାଜା ଅରବିନ୍ଦୁ ଶେଖର ମହାନ୍ତିଙ୍କ ରଚନାରୁ।

0: আচ্ছা দাসবাবু, আপনার ঘরটা 1970 তৈরি হয়েছিল, রাইট? তাহলে এই পর্যন্ত এত স্ট্রং কেমনে আছে?
1: আরে এইটা একদম সিম্পল, এবং সেইথিপাই মু সেতেবেলে মোর বিশ্বাস রাখিলি, এবং আজি মধ্যে চেটিনাড সিমেন্ট উপরে
2: শক্তি যাহা বর্ষ বর্ষ নহে বরং পিঢ়ি পাই রহি থাকে। চেটিনাড সিমেন্ট সুপার গ্রেড সিমেন্ট, 64 বর্ষর দৃঢ় মূল দুয়া। চেটিনাড সিমেন্ট, দ্য পারফেক্ট কনক্রিট চয়েস।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହୋଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହୋଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ରାଗମଞ୍ଜରୀରେ ଶିଳ୍ପୀ ତନ୍ମୟ କୁମାର ହୋତା, ଶେଷରେ ଶିଳ୍ପୀ ଗାଇଛନ୍ତି ମାୟାଧର ମାନସିଂଙ୍କ ରଚନାରୁ।

ରାଗମଞ୍ଜିରୀରେ ଆପଣମାନେ ଶୁଣୁଥିଲେ ଶିଳ୍ପୀ ତନ୍ମୟ କୁମାର ଓ ତାଙ୍କ କଣ୍ଠରେ କେତୋଟି ଗୀତ। ଗୀତ ରଚନା କରିଥିଲେ ରାଜା ଅରବିନ୍ଦୁ ଶେଖର ମହାନ୍ତି ଏବଂ ମାୟାଧର ମାନ ସିଂହ। ସଙ୍ଗୀତ ଏ ମହେଶ୍ୱର ରାଓ। ପ୍ରଯୋଜନା କରିଥିଲେ ଦୁର୍ଗା ମାଝୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପ୍ରଥମେ ଶିଳ୍ପୀ ଶକ୍ତି ମିଶ୍ର ଗାଇଛନ୍ତି ଅରୁଣ ମନ୍ତ୍ରୀଙ୍କ ରଚନାରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ବୈଦେଶିକ ବିଳାସର 50ତମ ଭାଗ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନାରେ ଝର୍ଣ୍ଣ ଦାସ।

ଦୂର କରି ଦୁର୍ବାଦଳ ସୁନ୍ଦର ରାମ ତାଙ୍କୁ ପ୍ରାଣର ପ୍ରାଣ ବୋଲି ସମ୍ବୋଧନ କରିଛନ୍ତି। ପ୍ରଭୁ ଶ୍ରୀରାମ ସୀତାଙ୍କ ସନ୍ତୋଷ ବିଧାନ ପାଇଁ ତାଙ୍କ ରୂପର ଅପରୂପ ବର୍ଣ୍ଣନା କରି ବସିଲେ। ପ୍ରାଣପ୍ରିୟଙ୍କ ମୁହଁରେ ନିଜ ରୂପର ପ୍ରଶଂସା ପତ୍ନୀର ପ୍ରାଣର ପିପାସା ନିଶ୍ଚିତ ଭାବରେ ଦୂର କରିଥାଏ। ସୀତା ତ ବିଶ୍ୱଜନନୀ, ନିଜେ ପ୍ରଭୁ ଶ୍ରୀରାମ ବିଶ୍ୱବ୍ୟାପୀ, ସୃଷ୍ଟି ସ୍ଥିତି ଓ ପ୍ରଳୟର ମୂଳ ସ୍ୱରୂପ, ଅଖଣ୍ଡ ମଣ୍ଡଳାକାର ଚରାଚରରେ ପରିବ୍ୟାପ୍ତ। ସେଠି ପ୍ରେମ ନିବେଦନ ଓ ପରସ୍ପରର ରୂପ ପ୍ରଶଂସା ଲୋକଶିକ୍ଷା ପାଇଁ ଉଦ୍ଦିଷ୍ଟ। ଏ ଛାନ୍ଦରେ ଭଞ୍ଜକବି ଚିତ୍ରକୂଟ କେଳି ବର୍ଣ୍ଣନା କରିଛନ୍ତି ବୋଲି କହିଛନ୍ତି। ସୀତା ପ୍ରେମରେ ଭୋଳ ରସିକ ବୋଲି ରାମଙ୍କୁ ସମ୍ବୋଧନ କରି ଛାନ୍ଦ ଶେଷ କରିଛନ୍ତି କବି। ଏଭଳି ରଚନାରେ ସେ ତୋଷ ବା ଆନନ୍ଦିତ ବୋଲି ପ୍ରକାଶ କରିଛନ୍ତି। କେବଳ ଖିଆଲ ନୁହଁ, ରାମସୀତା ଆଦର୍ଶ ପ୍ରଣୟ ପ୍ରଚାର ହିଁ କବିଙ୍କ ଉଦ୍ଦେଶ୍ୟ। ପ୍ରଭୁ ଶ୍ରୀରାମ ସୀତାଙ୍କୁ ସମ୍ବୋଧନ କରି କହୁଛନ୍ତି, ବନ୍ଧୁକ ଫୁଲର ରଙ୍ଗିମାକୁ ଲାଲ ରଙ୍ଗରେ ଅଧର ବା ତଳସ୍ଥାନ ଦେଉଛି ତୁମ ଅଧର। ରେ ତୁଳାକୋଟି ବା ନୂପୁର ବାଦିନୀ, ତୁ ମୋ ଇକ୍ଷଣ ବା ଆଖିର ପିତୁଳା, ବିଦେହ ବା କାମପ୍ରେତ ଝାଡ଼ିବା ପାଇଁ ତୋ ମୁଖର ବାଣୀ ମନ୍ତ୍ରସ୍ୱରୂପ, ବିରହ ଜ୍ୱର ପାଇଁ ତୁ ବୈଦ୍ୟ ହୋଇ ରସଦାନ କରୁଛୁ, ଆମ ଭିତରେ ଘେନାଘେନି ଭାବ ବା ସ୍ନେହ ସମ୍ପର୍କ ଅତି ବଡ଼, ତୁ ଦିନେ ହେଲେ ଚରମ ବା ମୋ ଆଡ଼କୁ ପଛ କରି ମୋତେ ଅବଜ୍ଞା କରିନାହୁଁ, ମୁଁ ମନେ କରେ ତୁ ହିଁ ବିଭୁ ଓ ମୁଁ ତୋର ଦାସ, ଏହି ଅନୁଗ୍ରହ ଚାହୁଁଛି ତୋଠାରୁ। ପ୍ରଭୁଙ୍କର କି କଥା କହିଲେ ସୀତା, ପୁରୁଷ ପ୍ରଭୁ ଓ ନାରୀ ଦାସୀ ବୋଲି ସର୍ବସମ୍ମତି ରହିଛି, ଆପଣ କି ଓଲଟ କଥା କହୁଛନ୍ତି, କିଏ ସେବ୍ୟ କିଏ ସେବା କରି କ'ଣ ଜାଣିନାହାନ୍ତି, ଦୋଷ କ୍ଷମା କରନ୍ତୁ ପ୍ରଭୁ, କହି ସୀତା ବେଗେ ବା ଶୀଘ୍ର ଓଳଗି ହେଲେ ଅର୍ଥାତ୍ ଦଣ୍ଡବତ କଲେ। ଏତକ କହି ସରାଗରେ କେତେ ଭାବ ଉପୁଜାଇଲେ ସୀତା। ରସିକ ରାମ କିନ୍ତୁ ନିରବ ନୁହନ୍ତି, କହିଲେ ବିବାହ ବେଳେ କିଏ କାହାର ପାଦ ଛୁଏଁ, ସେତେବେଳେ ପୁରୁଷ ସ୍ତ୍ରୀର ପାଦ ଧରେ, ପୁଣି ପ୍ରଶଂସା କରି ଚାଲିଲେ ରାମଚନ୍ଦ୍ର। ପ୍ରଭୁଙ୍କ ବିନୟ ଶୁଣି ସୀତା କହିଲେ, ଆପଣ ମୋତେ ବଡ଼ କରୁଥାନ୍ତୁ, ବୃନ୍ଦାବତୀ ବା ତୁଳସୀ ଅସୁରୀ ହରିଙ୍କ ଶିରରେ ରହିଲା ବୋଲି କ'ଣ ସେ ବଡ଼, ବିଧୁ ବା ଚନ୍ଦ୍ର ମହେଶ ଶିବଙ୍କ ମୁକୁଟ ହେଲେ ବି କ'ଣ ତାଙ୍କଠୁ ବଡ଼ ହୋଇଗଲା। ସଦୈ ହୋଇ ଆପଣ ବସୁଧା ଯାତା ସୀତାକୁ ଧନ୍ୟ କରିଛନ୍ତି, ସ୍ନେହ ବଚନ ବୋଲାବୋଲି ହୋଇ ସେ ବିଚିତ୍ର ରଜନୀ ବୁହାଇଲେ ଶ୍ରୀରାମ ଓ ସୀତା। ଏଇଠି ଶେଷ ହେଉଛି କାବ୍ୟର ବିଂଶ ଛାନ୍ଦ।

ଆପଣମାନେ ଶୁଣୁଥିଲେ ବୈଦେହୀ ବିଳାସର ପଚାଶତମ ଭାଗ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନାରେ ଥିଲେ ଝରଣ ଦାସ, କଣ୍ଠଶିଳ୍ପୀମାନେ ଥିଲେ ଶୈଳଭାମା ମହାପାତ୍ର, ସୁଭାଷ ଦାସ, ଶ୍ୟାମାମଣି ଦେବୀ ଏବଂ ରାଜେନ୍ଦ୍ର କୁମାର ସ୍ୱାଇଁ।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 982 kHz। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତ ଗୀତିକା। ସ୍ୱାଗତ ଆପଣମାନଙ୍କୁ ଆଜିର ଗୀତ ଗୀତିକା ପରିସରକୁ। ଉପସ୍ଥାପନରେ ମୁଁ ନଳିନୀକାନ୍ତ ବିଶ୍ୱାଳ।

শ্রোতা বন্ধু, ସମୟ ସାଥିରେ ଜୀବନ। ଆମେ ଆଜି ଆଉ ଏକ ଦିନରେ ଏଠି ରାତି ପାହି ସକାଳ ଆସିବା ପରେ ଧୀରେ ଧୀରେ ବଢ଼ୁଛି ଦିନର ବୟସ। ଭାବନା ଭାବୁଛି ଗତକାଲି ରାତିରେ ମନରେ ଯାହା ଭାବିଥିଲା ଆଜି ଦିନରେ ତାକୁ ପୂରଣ କରିବାକୁ ଚେଷ୍ଟା କରିବା ଭିତରେ କେହି ଜଣେ ଜିତୁଛି, ଜିତୁ ଜିତୁ କେହି ଜଣେ ହାରିବା ଭିତରେ। ଜିତିଥିବା ଲୋକଟା ଖୁସି ଅନୁଭବ କଲାବେଳେ ହାରିଯାଇଥିବା ଲୋକଟା ନିଜ ଭିତରେ ଦୁଃଖକୁ କାହାକୁ କହିବାକୁ ଚେଷ୍ଟା କରୁଛି, କିମ୍ବା କହି ନପାରି ଏମିତି ଆଉ କିଛି ବାଟ ଖୋଜିବା ଭିତରେ ବେଳେବେଳେ ଭାବୁଛି ନିଶାକୁ ଆପଣେଇ ମୋ ଦୁଃଖକୁ ଦୂର କରିଦେବି। କିନ୍ତୁ ନା ଶ୍ରୋତା ବନ୍ଧ, ଏକଦମ ଭୁଲ କଥା। କିଛି ସମୟ ପାଇଁ ଆପଣ ଏ କଥା ମନେ ରଖନ୍ତୁ, ଆପଣ ଦୁନିଆକୁ ଭୁଲି ଯାଇପାରନ୍ତି, କିନ୍ତୁ ନିଶା ନୁହେଁ ଜୀବନ। ଏକଥା ଆପଣ କେବେ ବି ଭୁଲି ଯାଆନ୍ତୁ ନାହିଁ।

ଶୁଣନ୍ତୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବିଶେଷ ସୂଚନା। ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10ଟାରୁ 11ଟା ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷକ ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303146 ଏବଂ 06712303149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

ଶ୍ରୋତାବନ୍ଧୁ, ଆମେ ସବୁପରେ କହିପାରିବା ଆମ ଜୀବନ ହେଉଛି ଅମୂଲ୍ୟ। ଜୀବନ ପାଇଁ ଆବଶ୍ୟକତା ରହିଛି ଖାଦ୍ୟର, ବସ୍ତ୍ର ଏବଂ ବାସଗୃହର, ଏବଂ ଗୋଟିଏ ସୁନ୍ଦର ପ୍ରକୃତି, ଯେଉଁ ପ୍ରକୃତି ଭିତରେ ଆମ ଜୀବନ ପାଇଁ ସବୁ କଥା ଲୁଚି ରହିଛି। ଏଠି ପାହାଡ଼ ଅଛି, ପର୍ବତ, ନଦ, ନଦୀ, ଝରଣା, ଅନ୍ଧାର ରାତିରେ ଆକାଶରେ ଜହ୍ନ, ସକାଳେ ସୂରୁଜ, ଧୀରେ ଧୀରେ ପବନ, ଭିନ୍ନ ଭିନ୍ନ ଋତୁର ମହକ, କେବେ ଶୀତ, କେବେ ବସନ୍ତ, ଫଗୁଣ ଅବା ବୈଶାଖ, କେବେ ମେଘ ଆକାଶରେ ଇନ୍ଦ୍ରଧନୁର ସେହି ସାତରଙ୍ଗ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
3: ଜଲ୍ଦି ତ ଫିନ୍ ପ୍ୟାକ୍ କର ରାଜୁ, ମୋବାଇଲ ଛାଡେ।
4: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି, ମିଳିଗଲା, ଏବେ କଲ୍ କରୁଛି ଦିଦି।
3: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
4: ତ ଠିକ ନମ୍ବର
3: ବ୍ୟାଙ୍କର ଅଫିସିଆଲ ୱେବସାଇଟ କିମ୍ବା କାର୍ଡରେ।
4: ତମେ ତ ବଞ୍ଚେଇ ଦେଲ ଦିଦି,
3: କାମରୁ ନୁହେଁ।
5: ଆର୍ବିଆଇ କହେ,
6: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
7: ଶ୍ରୋତାବନ୍ଧୁ, ଏଠି କିଏ କହେ ବୋଲି ନା କାହା କଥାରେ, ଏଠି ଫୁଲ ଫୁଟେ ଫୁଲ ଛରେ, କିନ୍ତୁ ଆମେ ଜାଣିଛେ ସେହି ଅଦୃଶ୍ୟ ଶକ୍ତି ଯାହାଙ୍କ ବିନା ଇଙ୍ଗିତରେ ଗଛରୁ ପତ୍ରଟିଏ ବି ହଲେନା, ତାହେଲେ ଏ ଜୀବନ ସବୁ ଜାଣି ବେଳେବେଳେ ଏତେ ଅବୁଝା ହୁଏ କାହିଁକି, ନିଜ ଭିତରର ଅହଂଭାବକୁ ନେଇ ବେଳେବେଳେ ସେ ଏତେ ହିଂସ୍ର ହୋଇଯାଏ କାହିଁକି, ବାଟ ଛାଡ଼ି ଅବାଟର ରାସ୍ତା ଧରେ କାହିଁକି। ସେଥିପାଇଁ ଦାୟୀ ଆମ ପାରିପାର୍ଶ୍ୱିକ ଅବସ୍ଥା, ଆମ ବନ୍ଧୁ ପରିଜନ, ଆମ ସାଙ୍ଗସାଥି। ପ୍ରକୃତରେ ନିଶା ନୁହେଁ ଜୀବନ, ଜୀବନର ପ୍ରକୃତ ଅର୍ଥ ଅଗ୍ନି ପରୀକ୍ଷା। ଚାଲୁ ଚାଲୁ ଝୁଣ୍ଟି ପଡ଼ିଲେ ମଧ୍ୟ ଆଉ ଥରେ ତଳୁ ଉଠି ଆଗକୁ ଚାଲିବାର ମାନେ ହିଁ ତ ପ୍ରକୃତ ଜୀବନ।

ପ୍ରସ୍ତାବ ଉପରେ ମୁଁ ଆପଣ ଆମେ ସମସ୍ତେ ଜାଣିଛେ ଆଜିର ଯୁବକ ଆଗାମୀକାଲିର ଭବିଷ୍ୟତ, ତେଣୁ ସେମାନଙ୍କୁ ଉଚିତ ମାର୍ଗ ଦେଖି ମଣିଷ ପରି ମଣିଷଟିଏ କରିବା ଯାହା ବଡ଼ମାନଙ୍କର ସେତିକି ଗୁରୁଦାୟିତ୍ୱ ମଧ୍ୟ ରହିଛି। ଆଜି ନିଶା ମଣିଷକୁ ଗ୍ରାସ କଲା ଭଳି ମନେ ହୁଏ। ନିଶା ଯୋଗୁଁ ଆମେ ଆମ ଅମୂଲ୍ୟ ଜୀବନକୁ ହରାଇଥାଉ। ନିଶା ପାଇଁ ସୁଖର ସଂସାର ଉଜୁଡ଼ିଯାଏ। ଏହି ନିଶା ପାଇଁ ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ବିଭିନ୍ନ ପ୍ରକାରର ନିଶା ଖାଇବା ଦ୍ୱାରା ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ସୃଷ୍ଟି ହୋଇଥାଏ, ଯାହାଦ୍ୱାରା ଶ୍ରୋତାବନ୍ଧୁ ଅକାଳରେ ଅସମୟରେ ଆମେ ଆମର ଅମୂଲ୍ୟ ଜୀବନକୁ ମଧ୍ୟ ହରାଇଥାଉ। ଶ୍ରୋତାବନ୍ଧୁ, ଏଥିପାଇଁ ଆପଣ କାହାକୁ ଦାୟୀ କରିବେ?

ଶ୍ରୋତା ବନ୍ଧୁ, ଲାଇଫ୍ ଅନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା। ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10ଟାରୁ 11ଟା ପର୍ଯ୍ୟନ୍ତ 1 ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303146 ଏବଂ 06712303149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

0: ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ହଁ ଶ୍ରୋତା ବନ୍ଧୁ, ଆମେ ସମସ୍ତେ ଜାଣିଛେ ନିଶା ମଣିଷକୁ ମଣିଷ ହିଁ ରହିବାକୁ ଦିଏ ନାହିଁ, କିନ୍ତୁ ଆମମାନଙ୍କ ଭିତରେ ଏମିତି କିଛି ନିଶା ରହିଛି ଯାହା ଆମକୁ ଆମ ସଫଳତାର ଶୀର୍ଷରେ ମଧ୍ୟ ପହଞ୍ଚାଇ ଦିଏ। ଏମିତିକି ପାଠ ପଢ଼ିବା, ଗୀତ ନାଟକ କବିତା ଲେଖାଲେଖି କରିବା, ସମାଜସେବା କରିବା ପ୍ରଭୃତି ନିଶା ଯାହା ମଣିଷର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥାଏ, କିନ୍ତୁ ଯେଉଁ ନିଶା ମଣିଷକୁ ବିବେକ ଶୂନ୍ୟ କରିଦିଏ, ପାଦ ବାଟବଣା କରାଇଦିଏ, ସେମିତି ନିଶାଠାରୁ ନିଜକୁ ଦୂରେଇ ରଖିବାର ବିଭିନ୍ନ ଉପାୟ ରହିଛି। ବଢ଼ି ଭୋରରୁ ଉଠି ଆପଣ ବିଭିନ୍ନ ପ୍ରକାରର ଯୋଗ ଅଧ୍ୟୟନ କରିପାରିବେ। ଏହାଦ୍ୱାରା ଆପଣଙ୍କ ମାନସିକତାରେ ସ୍ଥିରତା ଆସିବା ସହିତ ମନ ସକାରାତ୍ମକ କଥା ଚିନ୍ତା କରିବାକୁ ଲାଗିବ। ତେଣୁ ନିଶାଠାରୁ ନିଜକୁ ଦୂରେଇ ରଖିବା ପାଇଁ ନିଶାସକ୍ତ କୁସଙ୍ଗଠାରୁ ନିଜକୁ ସେତିକି ଦୂରେଇ ରଖନ୍ତୁ। ପରିବାର ଭିତରେ, ପରସ୍ପର ଭିତରେ ନିଜର ମନ କଥା ତଥା ସୁଖ ଦୁଃଖକୁ ବାଣ୍ଟିବାକୁ ଚେଷ୍ଟା କରନ୍ତୁ। ଦେଖିବେ ଆପେ ଆପେ ଆପଣ ବ୍ୟବହାର କରୁଥିବା ଏହି ନିଶା ଆପଣଙ୍କଠୁ ଦୂରେଇ ଯିବା।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଶ୍ରୋତାବନ୍ଧୁ ଆପଣମାନେ ଦେଖିଥିବେ ସାଙ୍ଗସାଥିରେ ଭୋଜି ଭାତରେ ସାଙ୍ଗମାନେ ନିଶା ଖାଇଥାନ୍ତି, କିନ୍ତୁ ନିଶା ସେବନ ଦ୍ୱାରା ମଣିଷ ବିବେକ ଶୂନ୍ୟ ହୋଇ ଦ୍ରୁତ ଗତିରେ ରାସ୍ତାରେ ଗାଡ଼ି ଚଲାଇବା ଦ୍ୱାରା କୌଣସି ପର୍ବରେ ନିଶା ଖାଇ ନାଚ ଗୀତ କରିବା ସମୟରେ ଧୀରେ ଧୀରେ ତାହା ଝାମେଲାର ରୂପ ନେଇଥାଏ। ତେଣୁ ନିଶା ନୁହେଁ ଜୀବନ, ବରଂ ନିଶା ଆମ ପାଇଁ ବୈରୀ, ଆମ ପାଇଁ ବିପଦର ରାସ୍ତାଟିଏ। ସେ ଆମ ପାଇଁ ବାଟଚଲା ରାସ୍ତାଟିଏ ନୁହେଁ, ଅବାଟର ସେଇ ଅନ୍ଧାର ଗଳିଟିଏ।

ಶ್ರೋತಾ ಬಂಧು ಲೈಫ್ ಓನ್ ಇನ್ ಕಾರ್ಯಕ್ರಮ ಸಂಪರ್ಕರೆ ವಿಶೇಷ ಸೂಚನಾ ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10:00 11:00 ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303146 ଏବଂ 06713

02303149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

ତେବେ ଶ୍ରୋତାବନ୍ଧୁ ସବୁପରେ ଆମେ କହିପାରିବା କାଲି କି କିଏ ଦେଖିଛେ, ତଥାପି ଆମ ଜ୍ଞାନରେ ଆମ ଦୂରଦୃଷ୍ଟି ସବୁ ଦେଖିପାରେ ଆଗାମୀ ସକାଳେ ପାଗ କେମିତି ରହିବ। କିନ୍ତୁ ସବୁପରେ ଆମ ମନର ପାଗକୁ ଠିକ୍ ରଖିବାକୁ ହେଲେ, ନିଶାଠାରୁ ନିଜକୁ ଦୂରେଇ ରଖିବାକୁ ହେଲେ ଆମକୁ ସେତିକି ଭାବିବାକୁ ପଡ଼ିବ, ପ୍ରକୃତ ଖୁସିକୁ ଖୋଜିବାକୁ ପଡ଼ିବ, ନିଜ ଭିତରର ନିଷ୍ଠା ସାଧନ ଏକାଗ୍ରତାରେ ସେତିକି ଆଗକୁ ଆମକୁ ବଢ଼ିବାକୁ ପଡ଼ିବ, ନିଶାମୁକ୍ତ ଦୁନିଆ ପାଇଁ ନିଜକୁ ସଂକଳ୍ପ ନେବାକୁ ପଡ଼ିବ। ଏହି କଥା ସହ ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ମୁଁ ଥିଲି ନଳିନୀକାନ୍ତ ବିଶ୍ୱାଳ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ସୁବର୍ଣ୍ଣ ବସୁଦ୍ଧା। ମୂଳ ନାଟକ ରଚନା ଡକ୍ଟର ପ୍ରସନ୍ନ କୁମାର ମିଶ୍ର, ସହଯୋଗିତା ଗୋବର୍ଦ୍ଧନ ଦେବାଙ୍ଗନ, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ। ନାଟକ ସୁବର୍ଣ୍ଣ ବସୁଦ୍ଧା।
1: ତୁମେ ଆସି ଏଠି ପାହାଡ ପାଖରେ, ଆଉ ମୁଁ ତୁମକୁ ସିଆଡେ କେତେ ଖୋଜିଲିଣି। କଣ ହେଇଛି ତୁମର ଆଜିକାଲି ବାବା?
2: କାହିଁ କିଛି ନାହିଁ ତ।
1: କିଛି ନାହିଁ କେମିତି? ଯେତେବେଳେ ଦେଖୁଛି ତୁମେ ଚିନ୍ତାମଗ୍ନ, କେତେବେଳେ ସମୁଦ୍ର କୂଳରେ ଚୁପଚାପ ହେଇ ବସୁଛ, ନହେଲେ ପାହାଡ ଦେହରେ ଖୋଳୁଛ ହି ମୂର୍ତ୍ତି, ଆଉ ରାତିରେ ଯେତେବେଳେ ଗୁମ୍ଫାକୁ ଫେରୁଛ ଚୁପଚାପ ଶୋଇ ରହିଛ। ମୁଁ କିଛି କହୁନ, କଣ ହେଇଛି ବାବା?
2: ଏଇ ମୂର୍ତ୍ତିଟା ସରିନାହିଁ ବୋଲି ଆଉ କୌଣସି କଥାରେ ମନ ଲାଗୁନାହିଁ ରେ ମା।
1: ତୁମକୁ କିଏ କହୁଥିଲା ଯେ ପାହାଡ ଦେହରେ ଏତେ ବଡ଼ ମୂର୍ତ୍ତିଟାଏ କାଟିବାକୁ?
2: କହିବ କିଏ, ମନ ହେଲା ଛାଡ଼, ତୁ ଯା ଗଲୁ ସେଇ ମୟୂର ସାଙ୍ଗରେ ଖେଳିବୁ ଯା।
1: ନା, ସେଟା ବଡ ଦୁଷ୍ଟ, ବଡ ଗେଲି ହଉଛି, କାନ୍ଧ ଉପରେ ବସି ପଡି ମୋ ବେଣୀକୁ ଏମିତି ଜୋର ଟାଣୁଛି ଯେ ବଡ କାଟୁଛି ଯେ ବାବା।
2: ସେଇଟା ସବୁଦିନ ସେଇଆ ରେ ମା, ଠିକ ତା ବାପା ପରି। ହଉ ତୁ ଗଲୁ,
1: କୁଆଡେ ଯିବି, ମା ବି ତ ଗୁମ୍ଫାରେ ନାହାନ୍ତି, ସକାଳୁ ସକାଳୁ ଗଛ ଲଗେଇବା କାମରେ ଲାଗି ଯାଇଛନ୍ତି। ମୁଁ ଏଠି ବସିଲେ ତୁମର କଣ ଅସୁବିଧା ହବ କି ବାବା?
2: ଦେଖୁଛୁ ତ ମୂର୍ତ୍ତି ଗଢୁଛି।
1: ଆଚ୍ଛା ବାବା କୁହ ନା, ଏ ମୂର୍ତ୍ତିଟା କାହାର?
2: ଏ ମୂର୍ତ୍ତି ଜନ୍ଙ୍କର।
1: ଜନ୍?
2: ହଁ ଜନ୍।
1: ଶିଖିଏ ବାବା।
2: ଦେଖ ମା, ମୂର୍ତ୍ତି ଗଢା ସରୁ, ମୁଁ ତତେ ସବୁ କଥା କହିବି।
1: ନାଇଁ ତୁମେ ଆଗେ କୁହ, ପରେ ଗଢିବ। ପରେ କରିବ, ତୁମେ ଆଗେ କୁହ ନା ବାବା।
2: ଜନ୍ ଜଣେ ପୃଥିବୀର ମଣିଷ।
1: କଣ କହିଲ ବାବା? ପୃଥିବୀର ମଣିଷ? ପୃଥିବୀ ମାନେ?
2: ହଁ

0: ମାଙ୍କ ଠାରୁ ପୃଥିବୀ ବିଷୟରେ କେତେ ଗପ ଶୁଣିଛୁ?
1: ଓ ସେଇ କିମ୍ବଦନ୍ତୀର ପୃଥିବୀ ଯୋଉଟା ଏଠାରୁ 1,000,000 ଆଲୋକ ବର୍ଷ ଦୂରରେ ଏକ ପୁରାତନ ଗାଲାକ୍ସିରେ ଏକ ପୁରାତନ ସୂର୍ଯ୍ୟକୁ 365 ଦିନରେ ଥରେ ପ୍ରଦକ୍ଷିଣ କରି ଶୂନ୍ୟରେ ଭାସୁଥିଲା, ସେଇ ପୃଥିବୀ କି ବାବା?
0: ହଁ ମା, ସେଇ ପୃଥିବୀ ଯୋଉଠି ଥିଲା ସାତ ସମୁଦ୍ର ଘେରା ନଦୀ ନଦ ଛର ନିର୍ଛର କେତେ ନା କେତେ ମହାଦେଶ, ଯୋଉଠି ଚାଲିଥିଲା ଷଳ ଋତୁଙ୍କର ନିତ୍ୟ ଲୀଳା, ଯୋଉଠି ମାନବର ସଭ୍ୟତା ଲହଡ଼ି ଭାଙ୍ଗୁଥିଲା, ସେଇ ଶସ୍ୟ ଶ୍ୟାମଳା ତୁଷାର ଧବଳା ଗେରୁଆ ମାଟିର ପୃଥିବୀରେ ଏକଦା ଜନ୍ମ ନେଇଥିଲେ ଜଣେ ମହାନ ବୈଜ୍ଞାନିକ, ତାଙ୍କରି ନାଁ ଜନ୍। ଅନନ୍ତ ଶୂନ୍ୟରେ ଘୁରି ଘୁରି ସୃଷ୍ଟିର ତତ୍ତ୍ୱ ଜାଣିବା ପାଇଁ ସେ ଗଢ଼ିଥିଲେ ଗୋଟିଏ ଅପୂର୍ବ ମହାକାଶଯାନ। ହଁ, ଆଲୋକ ବେଗରେ ଗତି କରିପାରିବା ସାମର୍ଥ୍ୟ ଥିଲା ସେହି ମହାକାଶଯାନର।
1: ସତରେ?
0: ସେହି ମହାକାଶଯାନଟିର ନାଁ ରଖାଯାଇଥିଲା ସୁବର୍ଣ୍ଣ ବସୁଧା।
1: ସୁବର୍ଣ୍ଣ ବସୁଧା?
0: ହଁ ମା, ମାନବ ବୁଦ୍ଧିର ଶ୍ରେଷ୍ଠତମ ନିଦର୍ଶନ। ମହାକାଶଯାନ ନୁହେଁ ତ, ବିଜ୍ଞାନର ଜୈତ୍ର ପତାକା ଥିଲା ସେହି ସୁବର୍ଣ୍ଣ ବସୁଧା।
1: କହିଯାଉନ ବାବା, ମୋ ଜାଣିବାକୁ ଭୀଷଣ ଇଚ୍ଛା ହଉଛି।
0: ଦିନେ ତିନି ଜଣ ସଚେତ ମଣିଷଙ୍କୁ ଗର୍ଭରେ ଧରି ସୁବର୍ଣ୍ଣ ବସୁଧା ଛାଡ଼ିଲା ପୃଥିବୀ ମହାଶୂନ୍ୟର ଅଭିମୁଖେ। 1970 ମସିହା ଏପ୍ରିଲ ମାସ ବିଷୁବ ସଂକ୍ରାନ୍ତି ଦିନ।
1: ଆଚ୍ଛା ବାବା, 1970 ମସିହା ମାନେ କ'ଣ?
0: କହିବାକୁ ଗଲେ ତାର କିଛି ମାନେ ନାହିଁ ମା, ତେବେ ପୃଥିବୀବାସୀ ସେହିପରି ଭାବେ ବର୍ଷ ଗଣନା କରୁଥିଲେ।
1: ଆଚ୍ଛା, ସେହି ସୁବର୍ଣ୍ଣ ବସୁଧାରେ ଥିଲେ ବୈଜ୍ଞାନିକ ଜନ୍?
0: ହଁ, ଜନ୍, ଇନ୍ଦ୍ରଜିତ ଓ ସୋଫିଆ।
1: ଇନ୍ଦ୍ରଜିତ ଆଉ ସୋଫିଆ ମାନେ ତୁମେ ଆଉ ମା?
0: ହଁ, ମୁଁ।
1: ତୁମେ ଦୁଇ ପୃଥିବୀର ମଣିଷ, କାହିଁ ଏ କଥା ତ ତୁମେ କେବେ କହିନ ବାବା?
0: କହିବାର ଆବଶ୍ୟକତା ପଡ଼ିନି ମା।
1: ତେବେ ନା, ଠିକ ଅଛି, ତୁମେ କହିଯାଅ, ମୁଁ ଏବେ ସବୁ କିଛି ବୁଝିପାରିବି ଯେ।
0: ହଁ, ମୁଁ ସୋଫିଆ ଏବଂ ଜନ୍, ଜନ୍, ସୋଫିଆ ଏବଂ ମୁଁ, ଆମେ ତିନି ଜଣ ଅପରିସୀମ ଆଗ୍ରହ ନେଇ ଏକ ଦୁର୍ଦ୍ଦାନ୍ତ ମହାକାଶ ଅଭିଯାନରେ ବାହାରି ପଡ଼ିଥିଲୁ। ସାଙ୍ଗରେ ଥିଲା ଅନେକ ଆଶ୍ଚର୍ଯ୍ୟଜନକ ଔଷଧ ଓ ଯନ୍ତ୍ରପାତି, ତା ଛଡ଼ା ପୃଥିବୀର ବହୁ ସୁନ୍ଦର ସୁନ୍ଦର ପଶୁପକ୍ଷୀଙ୍କୁ ନିଶ୍ଚେତ କରି ଓ ସେମାନଙ୍କର ଅବୟବକୁ କ୍ଷୁଦ୍ରାକାର କରି ଗୋଟିଏ ଗୋଟିଏ କ୍ୟାପ୍ସୁଲ ଆକାରରେ ଆଣିଥିଲୁ। ଆଣିଥିଲୁ ନାନା ପ୍ରକାର ବୃକ୍ଷଲତାର ମଞ୍ଜି ଓ ଧାନ ଗହମ ପ୍ରଭୃତି ବହୁ ଶସ୍ୟର ବିହନ।
1: ବୁଝିଲି।
0: ମାନବର ମସ୍ତିଷ୍କଠାରୁ 100 ପ୍ରଖର ଓ ତେଜିଆନ ଏକ ଯନ୍ତ୍ର ମସ୍ତିଷ୍କ ସୁବର୍ଣ୍ଣବସୁଧାରେ ଖଞ୍ଜା ଯାଇଥିଲା। ଆମର ପରାମର୍ଶକ୍ରମେ ସେହି ମସ୍ତିଷ୍କ ପରିଚାଳନା କରୁଥିଲା ସବୁକିଛି, ଭିତରର ଖବର ପଠାଉଥିଲା ବାହାରକୁ, ବାହାରର ଖବର ଆଣୁଥିଲା ଭିତରକୁ। 500,000 ବର୍ଗ ମାଇଲର ପରିଧି ଭିତରେ ଘଟୁଥିବା ସମସ୍ତ ଘଟଣା ସେ ଆମକୁ ଜଣେଇ ଦେଉଥିଲା। ଆଣବିକ ଶକ୍ତିର ସାହାଯ୍ୟରେ ସୁବର୍ଣ୍ଣ ବସୁଧା 1 ସେକେଣ୍ଡରେ 1,86,000 ମାଇଲ ମାନେ ଆଲୋକର ଗତିରେ ଛୁଟି ଚାଲିଥିଲା ମହାଶୂନ୍ୟ ସେ ଅନ୍ଧକାର ଗର୍ଭ ଭିତରେ।
1: ଆଲୋକର ଗତିରେ? ମୁଁ ତ କଳ୍ପନା ବି କରିପାରୁନି।
0: ହଁ ମଧୁକରା, ସୁବର୍ଣ୍ଣ ବସୁଧାର ବେଗ ଥିଲା ଆମ ସମସ୍ତଙ୍କର କଳ୍ପନାର ଅତୀତ, କେବଳ ଜନ୍ ଜାଣିଥିଲେ। ତାଙ୍କରି ପରାମର୍ଶରେ ସୁବର୍ଣ୍ଣ ବସୁଧା ଛୁଟି ଚାଲିଥିଲା।
1: ତୁମର ସବୁ କିଛି ହେଲାନି ବାବା?
0: ହଁ ମା, ହେଲା। ସବୁ ପ୍ରକାର ସାବଧାନତା ଅବଲମ୍ବନ କରିଥିଲେ ମଧ୍ୟ ମୁଁ ସେ ବେଗର ଧକ୍କା ସମ୍ଭାଳି ପାରିଲି ନାହିଁ, ମୁକ ହୋଇଗଲି। ସୋଫିଆର ଚେତା ବୁଡ଼ିଗଲା ଭଳି ଅବସ୍ଥା ହେଲା, କିନ୍ତୁ ଜନ୍ ଥିଲେ ହସ ହସ ଓ ଅବିଚଳିତ। ତାପରେ ଆସ୍ତେ ଆସ୍ତେ ସବୁ ଠିକ ହୋଇଗଲା, ଆମେ ଅଭ୍ୟସ୍ତ ହୋଇପଡ଼ିଲୁ।
1: ତୁମର ସେ ଅନୁଭୂତି ନିଶ୍ଚୟ ବଡ଼ ରୋମାଞ୍ଚକର ହୋଇଥିବ ବାବା।
0: ସେଥିରେ କଣ ସନ୍ଦେହ ଅଛି ମା? ଚାହୁଁ ଚାହୁଁ ଆମର ପୃଥିବୀ, ଆମର ଗ୍ରହପୁଞ୍ଜ, ଆମର ସୂର୍ଯ୍ୟ ରହିଗଲେ ପଛରେ। ଆଗରେ ଥିଲା ଗାଢ଼ ଅନ୍ଧକାର, ତା ଭିତରେ ମାଣିକର ଦୀପ ଭଳି ଚଳୁଥିଲେ ଲକ୍ଷ ଲକ୍ଷ ତାରା, କେତେ ଧୂମ୍ରାବ ଛାୟାପଥ, ପ୍ରାଣ ପୁରିଯାଉଥିଲା ସେ ଦୃଶ୍ୟ ଦେଖି।
1: କୋଉଠି ପହଞ୍ଚିଲ ବାବା?
0: ନା, ପହଞ୍ଚିଲୁ ନାହିଁ କୋଉଠି, କେବଳ ଅତିକ୍ରମ କରିଗଲୁ ସୌର ଜଗତ ପରେ ସୌର ଜଗତ, ଗ୍ୟାଲାକ୍ସି ପରେ ଗ୍ୟାଲାକ୍ସି।
1: କୋଉଠି ହେଲେ ତ ପୁଣି ଶେଷ ହୋଇଥିବ?
0: ନା ମା, ଅଶେଷ, ଖାଲି ଆରମ୍ଭ ହୋଇଥାଏ, ଆରମ୍ଭ ପରେ ଆରମ୍ଭ, ତାପରେ ଆରମ୍ଭ, କିଛି ଶେଷ ହୋଇନଥାଏ ମା।
1: ଦିନ ପରେ ଦିନ, ରାତି ପରେ ରାତି ଧରି ତୁମେ ଖାଲି ଆରମ୍ଭ ହୋଇ ଦେଖୁଥ।
0: ମହାଶୂନ୍ୟରେ ଦିନ ବୋଲି କିଛି ନାହିଁ, କିମ୍ବା ରାତି ବୋଲି କିଛି ନାହିଁ, ସମୟ ବୋଲି କିଛି ନାହିଁ,

0: ଜୀବନର ସନ୍ଧାନ କୋଉଠି ମିଳିଲା ବାବା?
1: ନା ମା, ଖାଲି ଅତିକ୍ରମ କଲୁ ସୂର୍ଯ୍ୟ ପରେ ସୂର୍ଯ୍ୟ, ତାରା ପରେ ତାରା, ଦେଖିଲୁ ମହିମାମେ ଅନ୍ଧକାର ବିଭୂଷିତ ମହାଶୂନ୍ୟ। କିନ୍ତୁ
0: ବଡ ନିରାଶ ହେଇ ପଡ଼ିଥିବ ତ ତାହେଲେ?
1: ନା ରେ ମଧୁକରା, ନୈରାଶ୍ୟ ଆମେ ଛାଡ଼ି ଆସିଥିଲୁ ପୃଥିବୀରେ। ଯାତ୍ରାର ଆନନ୍ଦ ଥିଲା ଆମର ଆନନ୍ଦ, ଖୋଜିବାରେ ଥିଲା ଆଗ୍ରହ, ଆମ ପାଇଁ ଜୀବନର ଅନ୍ୟ ନାମ ଥିଲା ଉତ୍କଣ୍ଠା।
0: ଉତ୍କଣ୍ଠା?
1: ହଁ, ଥରେ ହଠାତ
0: କଣ ହେଲା,
1: ଆମର ସକଳ ଉତ୍କଣ୍ଠା ଦୋହଲି ଗଲା। ହଠାତ୍ କମ୍ପି ଉଠିଲା ସୁବର୍ଣ୍ଣ ବସୁଧା।
0: କାହିଁକି?
1: ଏକ ପ୍ରଖର ଚୁମ୍ବକୀୟ ବଳ ଭିତରକୁ ଟାଣି ହେଇଗଲା ଆମର ସୁବର୍ଣ୍ଣ ବସୁଧା।
0: କିଛି ଅସୁବିଧା ହେଲାନି ତ?
1: ହଁ, ଏକ ଭୟାନକ ଅସୁବିଧା। ହଠାତ୍ ସୋଫିଆ ବିଚଳିତ ହୋଇ କହି ଉଠିଲା,
2: ହଠାତ୍
0: କେମିତି କେମିତି ଲାଗୁଛି ମତେ।
2: କେମିତି କେମିତି ମାନେ?
0: ଗୋଟାଏ ନିଷ୍କମ୍ପନ ଦେହରୁ କିଛି ଗୋଟାଏ ଯେମିତି ଅପସରି ଯାଉଛି, ନିଦୁଆ ନିଦୁଆ ଆଖି ଦୁଇଟା ମୋର ଲାଗି ଆସୁଛି। ଜନ
2: ନିଦୁଆ ନିଦୁଆ
1: ଆଖି ଲାଗି ଆସୁଛି? ଆରେ ଇଏ ତ ଆମ ପାଇଁ ବିପଦ ଜନ।
0: ମହାଶୂନ୍ୟରେ ନିଦ୍ରାର ଅର୍ଥ ମୃତ୍ୟୁ, ତାହା ମୁଁ ଜାଣେ ଇନ୍ଦ୍ରଜିତ। କିଛି ଗୋଟେ ହେଲେ ଉପାୟ କର, ବଞ୍ଚିବାକୁ ଯାଏ ପୃଥିବୀ ପାଇଁ, ମଣିଷ ପାଇଁ, ତମ ଦେହଙ୍କ ପାଇଁ।
2: ଜୀବନର ମୂଲ୍ୟ ବୁଝିଲ ତାହେଲେ?
0: ମୁଁ ଜାଣେ ଜନ, ତମେ ଅସାଧ୍ୟ ସାଧନ କରିପାରିବ। ମହାଶୂନ୍ୟ ପାଇଁ ସବୁକିଛି ତ୍ୟାଗ କରି ଏମିତି ଘୃଣ୍ୟ ଭାବରେ ମୁଁ ମରିବାକୁ ଚାହେଁ ନା ଜନ।
2: ବ୍ୟସ୍ତ ହୁଅ ନା ସୋଫିଆ, ଏଇ ମହାଶୂନ୍ୟରେ ପ୍ରତ୍ୟେକଟି ଜୀବନ ମୂଲ୍ୟବାନ, ତା ଛଡା ତମ ବିନା ମାନବ ଜାତିର ସୁରକ୍ଷା ସମ୍ଭବ ନୁହେଁ। କିନ୍ତୁ କିନ୍ତୁ ଉପାୟ ଉପାୟ କଣ ଇନ୍ଦ୍ରଜିତ?
1: ଗୋଟେ ଉପାୟ ଅଛି ଜନ, କହ।
0: କୁହ ଇନ୍ଦ୍ରଜିତ, ଯେତେ ଭୟଙ୍କର ହେଲେ ବି ଗ୍ରହଣ କରିନେବି। ମୁଁ ସାଧାରଣ ମହିଳା ନୁହେଁ, ମହାକାଶ ଚାରିଣୀ ସୋଫିଆ, ପୁଣି ତୁମର ବହୁଦିନର ପ୍ରେମିକା। ତମ ପାଇଁ ମୁଁ ମୋ ସଂସାର ଛାଡ଼ି ଆସିଛି, ଖାଲି ତମର ସହିତ ଉଡ଼ି ଉଡ଼ି ନୂତନ ପୃଥିବୀ ଖୋଜିବି ବୋଲି।
2: ଇନ୍ଦ୍ରଜିତ ଇନ୍ଦ୍ରଜିତ ଦେରି କରୁନ, କହ। ଯଦି ଯଦି ମୋ ଜୀବନ ବଦଳରେ?
1: ନା, କାହାକୁ ଜୀବନ ଦେବାକୁ ପଡ଼ିବନି। ମୁଁ ଭାବୁଛି ଜନ, ପ୍ରବଳ ଚାପ ପ୍ରୟୋଗ କରି ଆମେ ଏଇ ଅବସ୍ଥାରେ ସୋଫିଆକୁ ଫ୍ରିଜ୍ କରିଦେବା।

0: ଫ୍ରିଜ୍ କରିଦେବା।
1: ଫ୍ରିଜ୍
0: ତାପରେ ମୃତ୍ୟୁର ଭୟ ରହିବନି, ସେ କେବଳ ନିଶ୍ଚିତ ହିଁ ରହିବ। ଖାଲି ସେତିକି ନୁହେଁ, ଏକ ରାସାୟନିକ ଚାପ ଦେଇ ଆମେ ପୁଣି ସୋଫିଆକୁ ଏକ କ୍ଷୁଦ୍ରାତି କ୍ଷୁଦ୍ର ବିନ୍ଦୁ ମାନେ ଗୋଟେ ମାଇକ୍ରୋ ଡଟ୍ରେ ରୂପାନ୍ତରିତ କରିଦେବା, ଏବଂ ସେହି ବିନ୍ଦୁଟି ଲାଗି ରହିବ ତମରି ପାପୁଲିରେ।
1: ନା ନା ନା, ତମରି ପାପୁଲି ମୋଠାରୁ ଅଧିକ ତମେ ତା ତତ୍ତ୍ୱ ନେଇପାରିବ।
0: କାହିଁକି?
1: ଯେହେତୁ ତମେ ତାକୁ ଭଲ ପାଅ।
0: ତମେ କଣ ପାଅ? ନା
1: ପାଏ ପାଏ ଇନ୍ଦ୍ରଜିତ, କିନ୍ତୁ ସେ ତମରି ମାନୁଛି।
0: ତମେ କେମିତି ଜାଣିଲ?
1: ଟିକକ ଆଗରୁ ସୋଫିଆ ତ ନିଜେ କହିଗଲେ।
2: ଆମର ସମ୍ପର୍କ ଲୁଚେଇ ରଖିବା ପ୍ରୟୋଜନ ନାହିଁ ଇନ୍ଦ୍ରଜିତ।
0: ମାନିଲ? କୁହ ସୋଫିଆ, ମୋ ପ୍ରସ୍ତାବରେ ତମେ ରାଜି ତ?
2: ମୋର ଆଉ କହିବାକୁ କଣ ଅଛି, କିନ୍ତୁ ମୁଁ କଣ କେବେ ଆଉ ତମମାନଙ୍କୁ ଦେଖିବାର ସୁଯୋଗ ପାଇବି?
1: କାହିଁକି ନୁହେଁ, ତମେ ତ ରହିବ ଇନ୍ଦ୍ରଜିତର ହାତ ପାପୁଲିରେ।
0: ହଁ, ଉପଯୁକ୍ତ ପରିବେଶ ମିଳିବା ମାତ୍ରେ ଆମେ ତୁମକୁ ପୁନର୍ବାର ସ୍ୱାଭାବିକ ଅବସ୍ଥାକୁ ଫେରି ଆଣିବୁ, ପୁନର୍ଜୀବନ ଦେବୁ।
2: ତେବେ ସେଇଆ କର, ଏକ ବିନ୍ଦୁ ଆକାରରେ ହେଲେ ମଧ୍ୟ ମୁଁ ଏହି ଅତିକାୟ ବ୍ରହ୍ମାଣ୍ଡକୁ ଭୋଗ କରିବାକୁ ଚାହେଁ।
0: ଏବେ ଆସ, ଶୀଘ୍ର ପୋଷାକ ଖୋଲି ଦିଅ।
2: ପୋଷାକ ଖୋଲି ଦେବି, ଥଟା କରୁନ ତ?
1: ନା ସୋଫିଆ, ଥଟା ନୁହେଁ। ପୋଷାକ ଆବୃତ ଅବସ୍ଥାରେ କାହାକୁ ଫ୍ରିଜ୍ କରାଯାଇପାରେ ନା।
2: ତମକୁ ବହୁତ ଧନ୍ୟବାଦ ଜନ, ଏ ବିପନ୍ନ ଅବସ୍ଥାରେ ବି ମୋତେ ଆନନ୍ଦ ଲାଗୁଛି। ଟିକେ ରୁହ, ଟିକେ ରୁହ।
1: ଆମେ କିଛି ଭୁଲ କରୁନା ତ?
0: ଠିକଟା କଣ ଆମକୁ ତ ଜଣା ନାହିଁ, ତେବେ ଆପାତତଃ ଏହା ହିଁ ଠିକ।
2: ମୁଁ ପ୍ରସ୍ତୁତ ଇନ୍ଦ୍ରଜିତ। ଆରେ ଏତେ ଦେଖୁଛୁ କଣ? ମୁଁ ଜଣେ ବାସ୍ତବ ନାରୀ, ରବର କିମ୍ବା ଷ୍ଟିଲରେ ଗଢା ନୁହଁ।
1: ଏହା କଣ ନା ଇନ୍ଦ୍ରଜିତ, ଦେଖ ସୋଫିଆକୁ, ଦୁଃଖରେ ବି ସେ ହସ ହସ, ଅପୂର୍ବ ଲୀଳାୟତ ଭଙ୍ଗୀରେ, ଆଦବର ଅପେକ୍ଷାରେ ଏପରି ସେ ଠିଆ ହେଇଛି।

0: ପ୍ରବଳ ଚାପକ୍ରିୟକ ଦ୍ୱାରା ସୋଫିଆର ସୁଶ୍ରୀ ଶରୀର ମୁହୂର୍ତ୍ତକରେ ନିଶ୍ଚିତ ହୋଇଗଲା ମା, ଏବଂ କ୍ରମେ କ୍ରମେ ହଜିଗଲା ସୋଫିଆର ରୂପ। ପୁଅରେ ବାପଟା ଏକ ବିନ୍ଦୁ ରୂପରେ ଲାଗି ରହିଲା ସେ।
1: ଏକ ବିନ୍ଦୁ ରୂପରେ?
0: ହଁ, ଏକ ବିନ୍ଦୁ, ଏକ କ୍ଷୁଦ୍ରାତି କ୍ଷୁଦ୍ର ବିନ୍ଦୁ ହୋଇ ସୋଫିଆ ହଜିଗଲା ମୋ ପାପୁଲି ଭିତରେ। ସେ ବିନ୍ଦୁଟିକୁ ଖାଲି ଆଖିରେ ବି ଦେଖିବା ସହଜ ନଥିଲା ମା।
1: ବଡ଼ ଅଦ୍ଭୁତ,
0: ବଡ଼ ଦୁଃଖକର ବି।
1: ତାପରେ?
0: ତାପରେ ଏକ ହତାଶା ସଞ୍ଚାରି କଲା ମୋ ଭିତରେ। କୌଣସି ଏକ ଜୀବନ ଉପଯୋଗୀ ଗ୍ରହର ସନ୍ଧାନ କରିବା ପାଇଁ ଆମେ ଯନ୍ତ୍ର ମସ୍ତିଷ୍କକୁ ପରାମର୍ଶ ଦେଲୁ, କିନ୍ତୁ ସେ ଆଶା ଏତେ ସହଜରେ କି ପୂରଣ ହୁଏ? ଆହୁରି କେତେ ଆଲୋକ ବର୍ଷ ଯେ ଆମେ ଅତିକ୍ରମ କଲୁ ତାର ହିସାବ ନାହିଁ। ଶେଷର ଦିନେ କ୍ଳାନ୍ତ କଣ୍ଠରେ ମୁଁ କହିଲି, ଜନ୍, ଆମେ ଦୁହେଁ ମାତୃହରା ସନ୍ତାନ।
2: ମାତୃହରା?
0: ବାସହୀନ, ଯାଯାବର।
2: ଯାଯାବର ନୁହେଁ କେମିତି?
0: ଚାଲ ଅନନ୍ତ ଶୂନ୍ୟକୁ ମାଗିବା ଜାଗାଟିଏ, ନିଃସମୟକୁ ମାଗିବା ଟିକେ ବଞ୍ଚିବାର ସମୟ।
2: ମାଗିବା? ଅନୁସନ୍ଧାନୀ କଣ ମାଗେ? ତମେ ବଡ଼ କ୍ଳାନ୍ତ ଜଣାପଡ଼ୁଛ, ହତାଶାର କାରଣ କଣ? ସୋଫିଆ ତ ତମର ପାପୁଲିରେ।
0: ନାରାଜ ହୁଅ ନା ଜନ୍,
2: ବେଶ ତମର ଇଚ୍ଛା ଅନୁସାରେ
0: ମାଗିବା ଜାଗାଟିଏ।
2: ଜାଗାଟିଏ?
0: ହେ କାଳହୀନ କାଳ,
2: ହେ କାଳହୀନ କାଳ,
0: ହେ ଶୂନ୍ୟତାହୀନ ଶୂନ୍ୟ,
2: ହେ ଶୂନ୍ୟତାହୀନ ଶୂନ୍ୟ,
0: ଆମକୁ ଦେଖେଇ ଦିଅ ତୁମ ରୂପ,
2: ଆମକୁ ଦେଖେଇ ଦିଅ ସୀମାହୀନତାର ସୀମା। କାହିଁ କିଛି ପାଇଲ ନାହିଁ ତ?
0: ନା, ମାଗିଲେ ମିଳେ ନା, ଖୋଜିଲେ ହିଁ ମିଳେ।
2: ତମେ ପ୍ରକୃତରେ ଜଣେ ସନ୍ଧାନୀ। ମୁଁ ଖୁବ୍ ଖୁସି ଇନ୍ଦ୍ରଜିତ ଯେ ତମେ ଦୁର୍ବଳ ନୁହଁ। ମୋର ଆଶା ଖୁବ୍ ଶୀଘ୍ର ଆମକୁ ଯନ୍ତ୍ର ମସ୍ତିଷ୍କ କିଛି ନିର୍ଦ୍ଦେଶ ଦେବ, ଖୁବ୍ ଶୀଘ୍ର।
1: ଯନ୍ତ୍ର ମସ୍ତିଷ୍କ କିଛି ନିର୍ଦ୍ଦେଶ ଦେଲା?
0: ହଁ ମା, ଶୀଘ୍ର ନହେଲେ ବି ଏକ ଶୀତଳ ଏବଂ ସମୁଦ୍ର ବାୟୁମଣ୍ଡଳ ରହିଥିବା ଜୀବନ ଉପଯୋଗୀ ଗ୍ରହର ସନ୍ଧାନ ଆମକୁ ଦେଲା।
1: ତୁମେ ସେହି ଗ୍ରହରେ ଅବତରଣ କଲ?
0: ହଁ ମଧୁକରା, ସୁବର୍ଣ୍ଣ ବସୁଧାର ଗତିବେଗ କମାଇ ପ୍ରଥମେ ସେ ଗ୍ରହଟିକୁ ପ୍ରଦକ୍ଷିଣ କଲୁ। ଲକ୍ଷ୍ୟ କଲୁ ଅନେକ ଟାଙ୍ଗେରା ପାହାଡ଼ ଏବଂ ଏକ ବିଶାଳ ଜଳଭରା ସମୁଦ୍ର।
1: ତାପରେ?
0: ସମୁଦ୍ରକୁ ଲକ୍ଷ୍ୟ କରି ଛୁଟି ଚାଲିଲା ସୁବର୍ଣ୍ଣ ବସୁଧା, କିନ୍ତୁ ସେ ସମୁଦ୍ରର ବକ୍ଷ ସ୍ପର୍ଶ କରିବା ଆଗରୁ

0: ଆମେ ତୁ ଡେଇଁପଡ଼ିଲୁ ପାଣିକୁ।
1: ତମେ ବ୍ୟସ୍ତ ହୁଅ ନା, ତମେ ସପ୍ତ ମାରି ମାରି ଆସ। ମୁଁ ତ କିଛି ଦେଖିପାରୁନି, ଅଭ୍ୟାସ ହେଇଗଲେ ବଳେ ଦେଖିହବ, ଭୁଲିବ ନାହିଁ ଯଦି ତମ ପାପୁଲିରେ ସୋଫିଆ ଭୁଲି ନାହିଁ। ଜାନ ତମେ ସିଆଡ଼କୁ ଆସ, ଆସୁଛ ତ? ଯାଉଛି ଯାଉଛି ଇନ୍ଦ୍ରଜିତ
2: ଇଏ ତମରି ହାତ ତ
0: ହେ ନିରାଟ ଅନ୍ଧକାର ଭିତରେ ଆମେ ଦି ଜଣ କୂଳ କୂଳଠାରୁ ନିଶ୍ଚୟ ଅନେକ ଦୂର।
2: ବ୍ୟସ୍ତ ହୁଅନା, ବର୍ତ୍ତମାନ ସୁବର୍ଣ୍ଣ ବସୁଧର ଆମକୁ ଏଠାରୁ ଉଦ୍ଧାର କରି କୂଳକୁ ନେଇଯିବ।
0: ତମେ ସେପରି ପରାମର୍ଶ ତମ ଯନ୍ତ୍ର ମସ୍ତିଷ୍କକୁ ଦେଇଛ ତ?
2: ହଁ, ସମୁଦ୍ର ଗର୍ଭରୁ ଉପରକୁ ଉଠିବା ମାତ୍ରେ ସେ ଆମ ପାଖକୁ ଆସିବ। ଏଇତ ଦୂରକୁ ଯାଇ ତମକୁ ଆଲୋକ ଦିଶୁନି?
0: ହଁ, ଇଏ ତାହେଲେ ଆମ ସୁବର୍ଣ୍ଣ ବସୁଧାର ଆଲୋକ।
2: ହଁ, ସନ୍ଦେହ ନାହିଁ, ସେ ଆମକୁ ଠିକ ଏକ କୂଳକୁ ନେଇଯିବ।
3: ତାପରେ ସୁବର୍ଣ୍ଣ ବସୁଧା ତୁମକୁ ସବୁ ସେଇ ନୂତନ ଗ୍ରହର ସମୁଦ୍ରରୁ ଉଦ୍ଧାର କଲା?
0: ହଁ ମା, କୂଳରେ ପହଞ୍ଚି ଆମେ ସ୍ଥଳଭାଗକୁ ଉଠିଗଲୁ। ପ୍ରାଣ ଆମର ଆନନ୍ଦରେ ନାଚି ଉଠିଲା। ପୃଥିବୀକୁ ହରାଇ ଆମେ ଆଉ ଏକ ପୃଥିବୀର ଆବିଷ୍କାର କଲୁ। କିନ୍ତୁ
3: ପୁଣି କଣ ବାବା?
0: କିନ୍ତୁ ମା, ନୂତନ ଗ୍ରହରେ ରେଖା ବି ସବୁଜିମା ନଥିଲା, ଗୋଟାଏ ବି ଜୀବ ନଥିଲା, ବାୟୁ ଥିଲେ ବି ଚଳାଚଳ ନଥିଲା, ସମୁଦ୍ର ଥିଲା କିନ୍ତୁ ନଥିଲା ତରଙ୍ଗ।
3: ତାହେଲେ
0: କେତେକ ପରୀକ୍ଷା ପରେ ଆମେ ଜାଣିପାରିଲୁ ଗ୍ରହଟି ଏକ ସଦ୍ୟ ଶିଶୁ ଭଳି। ସୃଷ୍ଟି ଆରମ୍ଭ ହେଇନି ସତ, କିନ୍ତୁ ସୃଷ୍ଟି ସେଠାରେ ସମ୍ଭବ। ତେଣୁ ଆମେ ସାଙ୍ଗେ ସାଙ୍ଗେ କାମରେ ଲାଗି ପଡ଼ିଲୁ।
3: କୋଉ କାମରେ?
0: ଜୀବନ ପାଇଁ ପ୍ରସ୍ତୁତିର କାମରେ। ଯନ୍ତ୍ରପାତି ବାହାର କରି ପ୍ରଥମେ ଖୋଳିଲୁ କୂଅ, ତାପରେ ହାଲୁକା ମାଟିରେ ଆରମ୍ଭ କରିଥିଲୁ ଚାଷ। ଚାଷ ପ୍ରଥମେ ବୃକ୍ଷଲତାର ଜଙ୍ଗଲ, ଆମେ ଅନେକ ବୃକ୍ଷର ମଞ୍ଜି ଦେଇଥିଲୁ ସାଙ୍ଗରେ। ମୁଁ ପ୍ରଥମରୁ କହିଛି, ଜନ୍ ମଞ୍ଜି ପୋତିଲେ ମୁଁ ପାଣି ଦେଇଗଲି। ପ୍ରଥମେ ଆମ୍ବ, ତାପରେ ଆପେଲ, ତାପରେ ବଉଳ, ତାପରେ ଖଜୁର, ତାପରେ ନଡ଼ିଆ। ଏହିପରି ପ୍ରଥମରେ ପାଞ୍ଚଟି ଗଛର ମଞ୍ଜି ପୋତାଗଲା।
3: କାରଣ
0: ପ୍ରଥମେ ଖାଦ୍ୟ ଦରକାର, ସେଥିପାଇଁ ଫଳ ଗଛ, ତାପରେ ଧାନ, ମୁଗ, ଗହମ ପୋଡ଼ିଦେଲୁ, ସେସବୁ ଶସ୍ୟ। ଆଉ ତୁ ଶୁଣି ଆଶ୍ଚର୍ଯ୍ୟ ଉମା, ଦିନେ ଦୁଇ ଦିନ ଭିତରେ ଗଛଗୁଡ଼ିକ ସବୁ ଡାଳ ପତ୍ର ମେଲି ଠିଆ ହୋଇଗଲେ। ସେ ସବୁଜ ଦୃଶ୍ୟ ଦେଖି ଆମେ ଦୁଇ ଆନନ୍ଦରେ ନାଚି ଉଠିଲୁ। କିନ୍ତୁ
3: କଣ ହେଲା ବାବା?
0: ଦିନ ପରେ ଦିନ ବିତିଗଲା, ଅଥଚ ଆମ୍ବ ଗଛ ପଡ଼ିଲା ନାହିଁ, କୌଣସିଠାରେ ଦେଖାଗଲା ନାହିଁ ଫୁଲ ବା ଫଳର ସମ୍ଭାବନା। ତା ଦେଖି ଜନ୍ ମନ ଦୁଃଖରେ ଭାଙ୍ଗି ପଡ଼ିଲେ।
2: ଇନ୍ଦ୍ରଜିତ, ଏଇ ଗ୍ରହର ମାଟି କଣ ବନ୍ଧା?
0: ନା, ତା ତ କେବେ ହେଇପାରେ ନା। ଏକା ଉପାଦାନରେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ଗଢ଼ା ବୋଲି ତମେ ତ ବିଶ୍ୱାସ କରି ଆସିଛ।
2: ତେବେ ଏପରି ଏକ ମନୋହର ଅରଣ୍ୟ, ଗଛଗୁଡ଼ିକ ବଳିଷ୍ଠ, ପତ୍ର ସବୁ ଓସାରିଆ, ପୁଣି ଆମର ସୂର୍ଯ୍ୟ ପରି ଏକ ସୂର୍ଯ୍ୟ କିରଣରେ ପ୍ରତିଦିନ ସ୍ନାନ କରୁଛନ୍ତି ବୃକ୍ଷମାନେ, ଅଥଚ ଫୁଲ ନାହିଁ, ଫଳ ନାହିଁ, କଣ ଅଭାବ?
0: ଚିନ୍ତା କରିବାକୁ ହେବ, ଯନ୍ତ୍ର ମସ୍ତିଷ୍କ ଏହି ପ୍ରଶ୍ନର ସମାଧାନ କରିପାରିବ ନାହିଁ।
2: ତେବେ
0: ମୁଁ ଭାବୁଛି ଏଠି ବଡ଼ ଅଭାବ ହେଉଛି ଶବ୍ଦ।
2: ଶବ୍ଦ?
0: ହଁ, ଶବ୍ଦ ହିଁ ସୃଷ୍ଟିର ଶକ୍ତି। ସୃଷ୍ଟି ପାଇଁ ଶବ୍ଦର ଚାଞ୍ଚଲ୍ୟ ଦରକାର।
2: ଶବ୍ଦ କି ପ୍ରକାର ଶବ୍ଦ?
0: ଉପାୟ ଅଛି ଜନ୍,
2: କୁହ।
0: ଫ୍ରିଜ ଅବସ୍ଥାରୁ ସ୍ୱାଭାବିକ ଜୀବନକୁ ଫେରାଇ ଆଣିବାକୁ ହେବ।
2: କାହାକୁ? ସୋଫିଆକୁ? ସୋଫିଆ ଗୀତ ଗାଇଲେ ଆମ୍ବ ଗଛରେ ବଉଳ ଧରିବ, କିନ୍ତୁ ତାହା ତ ସମ୍ଭବ ନୁହେଁ। ଖାଦ୍ୟର ଯୋଗାଡ଼ ନ କରି ସୋଫିଆକୁ ପୁନର୍ଜୀବନ ଦେବା ଉଚିତ ନୁହେଁ। ଜୀବନ ପାଇବା ମାତ୍ରେ ତାକୁ ଭୋକ ଲାଗିବ, ଅସୀମ ଭୋକ, 1000 କୋଟି ବର୍ଷର ଭୋକ, ଏବଂ ସାଙ୍ଗେ ସାଙ୍ଗେ ଖାଦ୍ୟ ଯୋଗାଇ ନ ପାରିଲେ ଆମେ ସବୁଦିନ ପାଇଁ ତାକୁ ହରାଇ ବସିବା।
0: ମୁଁ ସୋଫିଆ କଥା କହୁଛି ଜନ୍, କହୁଛି କୋଇଲି କଥା।
2: କୋଇଲି?
0: ହଁ, କୋଇଲି। କୋଇଲିର କୁହୁତାନ ଶୁଣିବା ମାତ୍ରେ ବୃକ୍ଷମାନେ ଚଞ୍ଚଳ ହୋଇଉଠିବେ, ସମୀରଣ ପ୍ରସାରିତ ହେବ, ସମୁଦ୍ରରେ ଦେଖାଦେବେ ତରଙ୍ଗ, परीक्षा करिवार कि

0: 나쁘 태치기 전?
1: 나 새해 걸어. 새해 걸어. 걸어. 걸어. 걸어.
2: 아, 저 봐봐. 그니 보일리고 보너지 건들라?
0: 어마. 대대들이 보일리 이렇게 걸리라. 서무크를 안 보고 쳐듣기 새 앞으로 이 아름다워 걸들라 굳다노.
1: 아, 기 섭도 손해를 고일리 모빠인토 이 마르기토 마라오한 또 소로레 물 허질라프티비로 소로문 순벼르치
3: 섭도 섭도 마르 섭도레 띠에리 후에 아우구티마 마르 라크레 전철 후에 아우이코마 내키라 전 고우타노 순위가 맞트레 루키어로 사카레 사카레 겜티 자기 우틀리니 부스파거리 아지벌 보우타 안은더 전 수시레 떳뚱 아지 무지빨리
1: কে জানে হুয়েতে এক মহান অবুদ্ধ অজনা শব্দর সৃষ্টি হয়েছে এই বিশ্ব ব্রহ্মাণ্ড কিন্তু কে জানে কে বা জানে
3: চাল যা নিকটের যে উজ্জ্বল পাহাড়টি দিশুছি তারি গুম্ফারে বিশ্রাম করিবা মো টিকে হাতপাদ সড়ক নেওক চাহে
1: না বিশ্রামর বেড় আসিনি সোফিয়া তোমার পাপুলিরে আউরি গছ লগিব খব এবং অরণ্য ফুল ফলরে ভরিগলা পরে সোফিয়া পাইব পুনর্জীবন পশুপক্ষী মানে পাইবে পুনর্জীবন তাপরে হয়ত বিশ্রাম কথা কহিপার জাণিছ গোটে গ্রহর গোটে পৃথিবীর দায়িত্ব আমরি উপরে আমরি উপরে
2: তাপরে সবু পশুপক্ষী ফ্রিজ র স্বাভাবিক অবস্থা আনিল
0: হমা ময়ূর শুয়া সারি কুম্ভাটুয়া হংস বগ কেতে না কেতে পক্ষী হরিণ ঠেকুয়া মেঢা ছেড়ি গোরু গাই কেতে না কেতে তৃণভোজী পশুঙ্কু পুনর্জীবন দেলু ପକ୍ଷୀଙ୍କ ଧ୍ୱନିରେ ନୂତନ ଅରଣ୍ୟ ମୁଖରିତ ହୋଇପଡ଼ିଲା
2: ଗଛରେ ଫଳ ଧରିଲା ତ
0: ହଁ ମା ଗଛମାନେ ଆମର ମନ ଜାଣିଲେ ମାତ୍ର ଦିନେ ଦୁଇ ଦିନ ଭିତରେ ଫଳ ଭାରରେ ଅବନତ ହୋଇପଡ଼ିଲେ ବୃକ୍ଷମାନେ ମନେ ହେଲା ଆମେ ଯେମିତି ଏକ ନନ୍ଦନ ବନରେ ଅଛୁ ତାପରେ ସୋଫିଆର ଫ୍ରେସ୍ ମୁକ୍ତି
1: କିନ୍ତୁ ଭୁଲି ଯାଉ ପ୍ରଥମେ ତମକୁ ମହାକାଶଚାରୀର ପୋଷାକ ଖୋଲିଦେବାକୁ ପଡ଼ିବ
0: ତା ତ ନିଶ୍ଚୟ ସେଇ ଗଛ ଛାଇକୁ ଚାଲ ସେଇଠି ମୁଁ ପୋଷାକ ଖୋଲି ସୋଫିଆର ଆବାହନ କରିବି
1: ପୋଷାକ ଖୋଲିବା ଏତେ ସହଜ କଥା ନୁହେଁ ବନ୍ଧୁ
0: କାହିଁକି କଣ ଅସୁବିଧା
1: ଏଇଟା ମହାଶୂନ୍ୟ ନୁହେଁ ଏଠି ସମୟ ଅଛି ପୋଷାକ ଖୋଲୁ ଖୋଲୁ ତମ ଉପରେ ଲଦି ହୋଇପଡ଼ିବ ସମୟ ମାଡ଼ି ଆସିବ ବାର୍ଦ୍ଧକ୍ୟ ଚରା ମୃତ୍ୟୁ
0: ବାର୍ଦ୍ଧକ୍ୟ ମୃତ୍ୟୁ
1: ପୃଥିବୀରେ ଥିଲେ ତମକୁ ୟା ଭିତରେ କେତେ ଶହ କୋଟି ଥର ବୁଢ଼ା ହୋଇ ମରିବାକୁ ପଡ଼ିଥାନ୍ତା ହିସାବ କରିଛ ଆମେ ମାଟିର ମଣିଷ ଇନ୍ଦ୍ରଜିତ ସୁନା ରୂପା ବା କିଛି ଗ୍ୟାସୀୟ ବସ୍ତୁରେ ଆମର ଦେହ ତିଆରି ହୋଇନି ଯେ ଆମେ ନକ୍ଷତ୍ରମାନଙ୍କ ପରି ହଜାର ହଜାର କୋଟି ବର୍ଷ ବଞ୍ଚି ରହିପାରିବା
0: ତେବେ କରିବା କ'ଣ ପୋଷାକ ତ ନ ଖୋଲି ନ ଚଳେ ସୋଫିଆ ଅଛି ମୋ ପାପୁଲିରେ
1: ସେ କଥା ଭାବିଛି ମୁଁ ବହୁତ ଆଗରୁ ନିଅ ଏଇ ଦୁଇଟି କ୍ୟାପ୍ସୁଲ ସବୁଜଟି ତମ ପାଇଁ ଲାଲଟି ସୋଫିଆ ପାଇଁ
0: କ୍ୟାପ୍ସୁଲ
1: ପୋଷାକ ଖୋଲିବା ମାତ୍ରେ ତମେ ଖାଇଦେବ
0: କଣ ହବ ଖାଇଲେ
1: ଆଜିଠାରୁ ଆହୁରି ଏକଶହ ବର୍ଷ ବଞ୍ଚିବ
0: ମାତ୍ର ତମ ପାଇଁ ତମକୁ ବି ତ ଦିନେ ପୋଷାକ ଖୋଲିବାକୁ ହବ ଜନ
1: ତୃତୀୟ ବଟିକା ତିଆରି ହୋଇପାରିଲା ନାହିଁ ଜାଣିଛ ଏହି ବଟିକା ଦୁଇଟି ପ୍ରସ୍ତୁତ କରିବା ପାଇଁ ବିଶିଷ୍ଟ ବୈଜ୍ଞାନିକଙ୍କୁ ଦଶ ବର୍ଷ ଲାଗିଛି ଶହେ ଜଣ ପୁରୁଷ ଆଉ ଶହେ ଜଣ ନାରୀ ଜୀବନଦାନ କରିଛନ୍ତି ପୁରୁଷଙ୍କର ଶରୀରର ସାରାଂଶରୁ ତୁମ ପାଇଁ ନାରୀଙ୍କ ଦେହର ସାରାଂଶରୁ ସୋଫିଆ ପାଇଁ ତିଆରି ହୋଇଛି ମୋ ପାଇଁ ସମ୍ଭବ ହେଲା ନାହିଁ
0: ତେବେ ଏଠି ତମେ ଖାଅ ମୋଠାରୁ ତମର ବଞ୍ଚି ରହିବା ଏ ନୂତନ ପୃଥିବୀ ପାଇଁ ବେଶି ଆବଶ୍ୟକ ଜନ
1: ନା ଇନ୍ଦ୍ରଜିତ ତମର ଶରୀର ପାଇଁ ଏଇଠି ପ୍ରସ୍ତୁତ ହୋଇଛି ମୋ ପାଇଁ କାମ ନ ଦେଇପାରେ
0: କିନ୍ତୁ ତମେ ଏପରି କାହିଁକି କଲ ଜନ
1: ଉପାୟ ନଥିଲା ଇନ୍ଦ୍ରଜିତ ମାନବ ଜାତିର ସୁରକ୍ଷା ପାଇଁ ଏହାଠାରୁ ମୁଁ ଅଧିକ ବା କ'ଣ କରିପାରିଥାନ୍ତି
2: ତାହେଲେ ତୁମେ ସେ କ୍ୟାପ୍ସୁଲଟା ଖାଇଲ
0: ହଁ ପୋଷାକ ଖୋଲିବା ମାତ୍ରେ ଜନ୍ ମୋତେ ନିଜ ହାତରେ ଖୋଇଦେଲେ ଦେଲେ ପ୍ରଚୁର ପାଣି ପିଇବାକୁ ମୁଁ କିନ୍ତୁ ଯନ୍ତ୍ରଣାରେ ଚିତ୍କାର କରି ଉଠିଲି
4: ଆହୁରି ପାଣି ଦିଅ ଜନ୍ ଶୋଷରେ ଶୋଷରେ ତଣ୍ଟି ମୋର ଶୁଖିଯାଉଛି ଆହୁରି ପାଣି ଆହୁରି ଆହୁରି
1: ନିଅ ଇନ୍ଦ୍ରଜିତ ପିଅ ଯେତେ ଇଚ୍ଛା ସେତେ ପିଅ ନିଅ
4: ତଣ୍ଟି ଓ ଛାତି ମୋର କଣ ହେଇଯାଉଛି ସବୁଠି ଗୋଟେ ଅସମ୍ଭବ ଧରଣର ଚଳନ ପାଣି ବୋତଳରେ

0: ଆମେ ବୋଧେ ତରଳ ଅଗ୍ନି ପିଆଉ ନା ତ?
1: ବହୁତ କଷ୍ଟ ହଉଛି ନା?
0: ବଡ କଷ୍ଟ ନା, ନା ମୁଁ ଆଉ ବଞ୍ଚିବି ନାହିଁ। ଜୀବନର ଲୋକ ଲୋଭ ଦେଖି, ଜୀବନର ଲୋଭ ଦେଖାଇ ତମେ ବୋଧେ ମୃତ୍ୟୁ ଦେଇନା ତ? ସୋଫିଆ ସହିତ ତମେ ଏଠି ଏକାକି ଭୋଗ କରିବ ବୋଲି ଇଏ ତମ ରଙ୍ଗୀନ ଚକ୍ରାନ୍ତ ନୁହେଁ ତ ଜନ?
1: ଇନ୍ଦ୍ରଜିତ କଣ ଏସବୁ ତମ ପିଲାଙ୍କୁ କରି କହିଯାଉଛ? ଯାହା କହୁଛ ଚିନ୍ତା କରି କହୁଛ ତ? କୋଟି କୋଟି ମୃତ୍ୟୁ ତମ ଭିତରେ, ସେହି ମୃତ୍ୟୁମାନଙ୍କ ସହିତ ଜୀବନ ଶକ୍ତିରେ ସଂଗ୍ରାମ। ବିଶ୍ୱାସ କର, ବିଶ୍ୱାସ କର ଇନ୍ଦ୍ରଜିତ, ଟିକକ ପରେ ସବୁ ଶାନ୍ତ ହୋଇଯିବ।
0: ବିଶ୍ୱାସ ତ କରିବି,
1: ସନ୍ଦେହ କରନା, ହୁଏତ ଏହା କ୍ଷୁଧାର ମନ୍ଥନ ହୋଇପାରେ। ଇନ୍ଦ୍ରଜିତ ତମେ ଖାଇବାକୁ ଆରମ୍ଭ କର, ଇନ୍ଦ୍ରଜିତ ଖାଇବାକୁ ଆରମ୍ଭ କର, ଖାଇବାକୁ ଆରମ୍ଭ କର।
2: ତାପରେ ମୁଁ ଖାଇଲି। ନିଦରୁ ଉଠି କୁମ୍ଭକର୍ଣ୍ଣ ଭୋଜନ କଲା ଭଳି ପ୍ରଚୁର ପ୍ରଚୁର।
3: ଖାଇବା ପରେ ଯନ୍ତ୍ରଣା କମିଗଲା?
2: ହଁ, କ୍ରମଶଃ ମୁଁ ସୁସ୍ଥ ଅନୁଭବ କଲି, ଦେହରେ ବଳ ଶକ୍ତି ଫେରିପାଇଲି। ଯନ୍ତ୍ରଣା ବେଳେ ଜନ୍କୁ ଅକଥା କହିଥିଲି ବୋଲି କ୍ଷମା ମାଗିଦେଲି। ଜନ୍ କିନ୍ତୁ ଥିଲେ ଖୁସି, ତାଙ୍କ ଉଠରେ ଥିଲା ଏକ ବିଜୟୀର ସ୍ମିତ ହାସ୍ୟ।
3: ତାପରେ
2: ସୋଫିଆକୁ ପୁନର୍ଜୀବନ ଦେବା ପାଇଁ ଉଦ୍ୟମ।
3: କେମିତି ପୁନର୍ଜୀବନ ଦେଲେ ମୋତେ କୁହନ୍ତୁ ନା ବାବା।
2: ପ୍ରଥମେ ପାପୁଲରେ କିଛି ପାଣି ଧରିଲି, ପାଣିରେ ଭିଜିଗଲା ବିନ୍ଦୁଟି, ସେହି ପାଣିରେ କିଛି ଲଘୁ ଦ୍ରବଣ ମିଶାଇଲେ ଜନ୍, ସୂର୍ଯ୍ୟ କିରଣ ଝଲମଲ ହୋଇଥାଏ, ଆମେ ଦୁହେଁ ଚାହିଁଥାଉ। କ୍ରମେ ବିନ୍ଦୁଟିର ଆକାର ବଢ଼ିଲା, ତାହେଲେ ଏକ କ୍ଷୁଦ୍ର କୀଟ ପରି ଆହୁରି ବଦଳିଲା ଆକାର। କ୍ରମେ କ୍ରମେ ମୋ ପାପୁଲି ଉପରେ ଠିଆ ହୋଇ ପଡ଼ିଲା ଛୋଟ ଗୋଟିଏ କଣ୍ଢେଇ ଆକୃତି ନାରୀ, କ୍ରମେ ତାହାର ଆକାର ବଢ଼ିଲା, ଯୁଗ ଯୁଗର ରିତ୍ରା ପରେ ଯେପରିକି ପାଖୁଡ଼ା ଖୋଲି ଫୁଟି ଉଠିଲା ପଦ୍ମ ଫୁଲ, ପୂର୍ଣ୍ଣାଙ୍ଗ ହୋଇ ମୋ ପାପୁଲି ଉପରେ ଠିଆ ହେଲା ସୋଫିଆ ଏକ ଅପୂର୍ବ ଲୀଳାୟିତ ଭଙ୍ଗୀରେ।
3: ତୁମ ହାତ ଉପରେ ତାଙ୍କର ଆବିର୍ଭାବ ବୋଲି ତାଙ୍କୁ ହସ୍ତଜା ବୋଲି କୁହନ୍ତି ନା ବାବା?
2: ମୁଁ ଆନନ୍ଦରେ ସୋଫିଆକୁ ଦୁବଘାସର ଆସ୍ତରଣ ଉପରେ ଠିଆ କରିଥିଲି, ଜନ୍ ତାକୁ ବଟକା ଖୁଆଇଥିଲେ ଏବଂ ସାଙ୍ଗେ ସାଙ୍ଗେ ସେ ଯନ୍ତ୍ରଣାରେ ଆକୁଳ ହେଉଥିଲା, ଶୋଷ ଫୁକ ଠିକ ପରି ପରି। ତାପରେ ଅସୁରୁଣୀ ପରି ସେ ଖାଇ ଚାଲିଲା, ଶାନ୍ତ ହେବା ପରେ ସେ ଆମକୁ ପ୍ରଥମେ ଚିହ୍ନି ପାରିଲା ନାହିଁ, ଖାଲି କାନ୍ଦିବାକୁ ଲାଗିଲା। ତମେ ଠିକ ସେଇଠି ଯୋଉଠିକୁ ତମେ ଆସିବା ପାଇଁ ଚାହିଁଥିଲ,
4: କିନ୍ତୁ ତମେ କହି କିଏ, କୁଆଡେ ମୋତେ ନେଇ ଆସିଛ?
1: ମୁଁ ଜନ୍।
2: ମୁଁ ଇନ୍ଦ୍ରଜିତ।
4: ଜନ୍, ଇନ୍ଦ୍ରଜିତ।
1: କ୍ରମେ କ୍ରମେ ତମର ସ୍ମୃତି ଫେରି ଆସିବ, ଆମେ ନୂତନ ଗ୍ରହରେ କୋଇଲିର ଡାକ ଶୁଣିପାରୁନ? ଦେଖ ହରିଣ ହରିଣୀ ମୟୂର ମୟୂରୀ କେମିତି ତମ ସହିତ ଖେଳିବେ ବୋଲି ଚାହିଁ ରହିଛନ୍ତି।
4: ଆରେ ସତେ ତ, ତମେ ଦୁହେଁ ମିଶି ମତେ ଗୋଟେ ଆମ୍ବତୋଟାକୁ ନେଇ ଆସିଛ।
2: ବହୁ ଲକ୍ଷ ବର୍ଷ ଧରି ନିଘୋଟ ନିଦରେ ତମେ ଶୋଇ ପଡ଼ିଥିଲ ସୋଫିଆ,
4: କିନ୍ତୁ ନିଦ ଭାଙ୍ଗିଲେ ଏମିତି ଏକ ବିଚିତ୍ର ଉଦ୍ୟାନ ଦେଖିବେ ବୋଲି ତମେ ଭାବିନଥିଲି। ଆରେ ଏଠାରେ ବି ତ ଗୋଟେ ସୂର୍ଯ୍ୟ ଅଛି ନା?
1: ଅଛି ଅଛି ସୋଫିଆ, କିନ୍ତୁ ଚନ୍ଦ୍ର ନାହିଁ।
4: ନାହିଁ,
1: ମୁଁ ଏବେ ଯାଏ ଇନ୍ଦ୍ରଜିତ, ତମେ ସୋଫିଆକୁ ଗପ ଶୁଣା।
4: କୁଆଡେ ତମେ ଯିବ ଜନ?
1: ସୁବର୍ଣ୍ଣ ବସୁଧାକୁ, ସେଇଠି ଅଛି ସମୁଦ୍ରରେ।
2: କଣ କରିବ ସେଠି?
1: ବସି ବସି ଏ ଗ୍ରହର ମାନଚିତ୍ର ଆଙ୍କିବି, ଜନ୍ମତତ୍ତ୍ୱ ବିଷୟରେ ଅନୁସନ୍ଧାନ କରିବି। ତା ଛଡ଼ା ଆମେ ଯେ ଏଠାରେ ବସବାସ କଲେଣି, ଏ ଖବର ମୋତେ ଶୂନ୍ୟରେ ବିଛାଇ ଦେବାକୁ ହେବ। କେଉଁଠି ନା କେଉଁଠି, କେବେ ନା କେବେ, କେହି ନା କେହି ତ ଜାଣିବ ଆମ ଏ ସଫଳତାର କାହାଣୀ।
4: ତମେ ଯିବ ତାହେଲେ ଜନ୍?
1: ତମେ ଦୁହେଁ ରହିବ ପାହାଡ଼ର ଗୁମ୍ଫାରେ, ଯୋଉଦିନ ତମ ଗର୍ଭରୁ ଜାତ ହେବ ପ୍ରଥମ ମାନବ ସନ୍ତାନ ସେଇଦିନ ମୁଁ ଆସିବି। ତା ପୂର୍ବରୁ ମୋତେ ଖୋଜିବନି ଇନ୍ଦ୍ରଜିତ।
2: ତେବେ
1: ବ୍ୟସ୍ତ ହୁଅ ନା, ସୁବର୍ଣ୍ଣ ବସୁଠାରେ ରହି ମୁଁ ତମର ସବୁ ଖବର ଜାଣିପାରିବି। ସୋଫିଆ, ତମେ ଏଇ ଗ୍ରହର ଏକମାତ୍ର ଜନନୀ, ତମ ଉପରେ ମାନବ ଜାତି ରହିବା ନ ରହିବା ନିର୍ଭର କରୁଛି। ମୁଁ ଚାଲିଲି ଇନ୍ଦ୍ରଜିତ, ସୋଫିଆ ତମକୁ ଲାଗିଲା।
4: ଇତିହାସର ଏକ ଠିକଣାହୀନ ଗର୍ଭ ଭିତରୁ ଆମେ ଆସିଛେ, କିନ୍ତୁ କଣ ଏଇ ଗ୍ରହର ଠିକଣା?
1: ସେ କଥା ମୁଁ ଅନୁଧ୍ୟାନ କରିବି ସୁବର୍ଣ୍ଣ ବସୁଠାରେ।
2: ଯାଅ ଜନ୍, ତମର ଉଦ୍ୟମ ସଫଳ ହଉ।
4: ଜନ୍ ଜି ଠିକ କଣ ତା ମୁଁ ବୁଝିପାରୁନି, ଦାର୍ଶନିକ
2: ନା? ତାଠାରୁ ଆହୁରି ବଡ, ବହୁତ ବହୁତ ବଡ ଜଣେ ମଣିଷ। ଛାଡ଼, ଆସ ଆମର ନବରୂପିତ ଅରଣ୍ୟ ଦେଖି

0: ଆସିବ।
1: ଚାଲ, କହୁଥିଲେ ପରା ଗପ ଶୁଣେଇବ। କି ଗପ?
0: ବହୁତ ଲମ୍ବା ସେ ଗପ, ପରେ ଶୁଣିବ। ଚାଲ,
1: ଏ ଅରଣ୍ୟ, ଏ ଆଖି ଝଲସା ପାହାଡ, ଏ ଫୁଲ ଫଳ, ପୁଣି ତମେ ଆଉ ମୁଁ, ଏସବୁ ମାୟା ନୁହେଁ ତ?
0: ନା ସୋଫିଆ, କିଛି ହେଲେ ମାୟା ନୁହେଁ।
1: ମତେ ତ ଏସବୁ ଇନ୍ଦ୍ରଜାଲ ଭଳି ଲାଗୁଛି।
0: ସ୍ପର୍ଶ କରି ଦେଖ, ମୁଁ ଛାୟା ନୁହେଁ, ପୃଥିବୀର ମଣିଷ।
1: ଏଇ ପାପୁଲିରେ ତମେ ମତେ କେଇ ଲକ୍ଷ ବର୍ଷ ଧରି ରଖିଥିଲ ନା? ଆରେ, ଇଏ କଣ ହେଲା? ହଠାତ୍ ଏମିତି କଠିନ ହେଇଗଲ?
0: ତମେ ଜଣେ ବାସ୍ତବ ନାରୀ ସୋଫିଆ।
1: ସବୁ ପୁରୁଷ ତମ ପରି ନାରୀର ଲୋଭରେ ଆପଣା ସଂସାର, ଆପଣା ପୃଥିବୀ ମଧ୍ୟ ଛାଡ଼ି ଆସନ୍ତି।
0: ମିଛ ନୁହେଁ, ତମେ ତ ମୋ ପାଇଁ ପୃଥିବୀ।
1: କଣ ମିଳିବ ସେ ପୃଥିବୀରୁ?
0: ଆକାରରେ ରେଣୁକୁଣା ପରି ହେଲେ ବି ସେ ଅଛି, କୋଉଠି ନା କୋଉଠି କେବେ ନା କେବେ ସାକ୍ଷାତ ହେଇପାରେ ତା ସହିତ, କିନ୍ତୁ ସେତେବେଳକୁ ତମେ ଓ ମୁଁ ହୁଏତ ରେଣୁକୁଣାରେ ପରିଣତ ହେଇ ସାରିଥିବା।
1: ତା ଠିକ, କିନ୍ତୁ ପୃଥିବୀ ରେଣୁକୁ ସୋଫିଆ ରେଣୁ ଚିହ୍ନି ପାରିବ ତ ଏଇ ଅନନ୍ତ ବ୍ରହ୍ମାଣ୍ଡରେ?
0: ଚିହ୍ନିଲେ ଦେଖିବ, ତମ ଭିତରେ ଓ ପୃଥିବୀ ଭିତରେ କିଛି ହେଲେ ତଫାତ ନାହିଁ, ଉପାଦାନ ସମାନ।
1: ତଫାତ ନାହିଁ
0: ନା? ତମେ ପୃଥିବୀ ଏବଂ ତାପରି କୋଟି କୋଟି ଗ୍ରହ ସବୁ ଏକା ଉପାଦାନରେ ଗଢ଼ା, ଏକା ଶକ୍ତି, ମାର ଶକ୍ତି।
1: ତେବେ ମୋ ଭିତରେ ମୋ ମା, ମୁଁ ସେଇ ପୃଥିବୀ, ଏ ତ କମ୍ ଆଶ୍ଚର୍ଯ୍ୟର କଥା ନୁହେଁ।
0: ହଁ, ତୁମେ ହିଁ ମାତା, ପୃଥିବୀର ଅନ୍ୟ ରୂପ।
1: ତା ମାନେ ମୁଁ ସେଇ ଯାହାର ଗର୍ଭରୁ ତରୁ, ଲତା, ପଶୁ, ପକ୍ଷୀ, କୀଟ ପତଙ୍ଗ ଆଦିର ସୃଷ୍ଟି?
0: ସନ୍ଦେହ ନାହିଁ, ତୁମେ ସେଇ ମାତୃଶକ୍ତି।
1: ଆଉ ତୁମେ ପୁରୁଷ, ତୁମରି ଔରସରୁ ମୁଁ, ପୁଣି ମୋରି ଗର୍ଭରୁ ତୁମେ।
0: ପ୍ରଥମେ ଏକ,
1: ଏକ ହେଇଛି ଦୁଇ, ଶୂନ୍ୟ ଓ ବସ୍ତୁ,
0: ପୁରୁଷ ଓ ନାରୀ।
1: ବସ୍ତୁର ଗର୍ଭରେ, ଆଲୋକର ଆଲିଙ୍ଗନରେ ବସ୍ତୁ, ବସ୍ତୁର ଗର୍ଭରୁ ବସ୍ତୁ, ବସ୍ତୁର ଗର୍ଭରୁ ଆଲୋକ। ମୁଁ ମୋର ମା, ମୁଁ ମୋର କନ୍ୟା।
0: ଶୂନ୍ୟର ଆଲୋକ, ଶୂନ୍ୟର ତେଜ, ମୁଁ ମୋର ପିତା, ମୁଁ ମୋର ପୁତ୍ର, ସେଇ ଏକ, ସେଇ ଏକରୁ ଦୁଇ,
1: ଇନ୍ଦ୍ରଜିତ ଆଉ ସୋଫିଆ, ସ୍ୱର୍ଣ୍ଣାଭରଶ୍ମି ଆଉ ସବୁଜ ପତ୍ର। ରୁହ ଇନ୍ଦ୍ରଜିତ, ଠିଆ ହୁଅ, ମୁଁ ତମକୁ ଟିକେ ପ୍ରାଣ ଭରି ଦେଖେ। କଳ୍ପ କଳ୍ପ ଧରି ମୁଁ ତମକୁ ଦେଖି ନାହିଁ। ପୋଷାକ ପିନ୍ଧିଲେ ନାରୀ ଯେମିତି, ପୁରୁଷ ବି ସେମିତି ଦିଶେ। ଓଃ, ମୁଁ ତ ଅଣନିଶ୍ୱାସ ହେଇ ପଡ଼ିଥିଲି।
0: ଏ ନୂଆ ଜୀବନ କେମିତି ଲାଗୁଛି?
1: ଏଠି ସବୁ ଭଲ, କାହା ପାଇଁ ବ୍ୟଥାରେ ଆଉଟି ହେବାକୁ ନାହିଁ, କାହାର ସେବା କରିବାକୁ ନାହିଁ, ନାହିଁ କାହାର କଟକଣା, କାହାକୁ ଦୁଆର ବନ୍ଦ କରିବାକୁ ନାହିଁ, ଜଣେ ବି ନାହିଁ ଈର୍ଷା କରିବାକୁ। ଏଠି ଖାଲି ମୁକ୍ତି ଆଉ ମୁକ୍ତିର ଆନନ୍ଦ, ସବୁ ଖୋଲା, ଅଥଚ କିଛି ହରେଇବାର ଭୟ ନାହିଁ। ମୁଁ ଏଠି ଯାହା ଇଚ୍ଛା କରିପାରିବି। ଏଠି କୌଣସି ଫଳ ନିଷିଦ୍ଧ ନୁହଁ ତ ଇନ୍ଦ୍ରଦେବ?
0: ତମ ପାଇଁ ନିଷିଦ୍ଧ ପୁଣି କଣ?
1: ତେବେ ଦିଅ, ଦିଅ ନା ସେ ଲାଲ ଅଶୋକର ସ୍ତବକରୁ ଗୋଟିଏ, ମତେ ସନ୍ତୁଷ୍ଟ କର। ମୁଁ ଆଜି ନକ୍ଷତ୍ର ଗଣିବାକୁ ଚାହେଁ ନା, ଚାହେଁ ଶୂନ୍ୟର ତେଜ, ଅନ୍ଧକାରର ସମ୍ବେଗ, ଆଲୋକର ଆଲିଙ୍ଗନ।
0: ସୋଫିଆ, ନିଅ ଏ ଫୁଲ ତମ ପାଇଁ।

0: ତାହେଲେ ଏଇ ଅରଣ୍ୟ ପଶୁପକ୍ଷୀ ସବୁକିଛିରେ ତୁମର ସେଇ ପୃଥିବୀ ମିଶି ରହିଛି? ଏ ଗ୍ରହର ନିଜସ୍ୱ ପୁଣି କଣ?
1: ଏ ବିଶ୍ୱ ବ୍ରହ୍ମାଣ୍ଡରେ କାହାର କିଛି ନିଜସ୍ୱ ନାହିଁ ବା, ସବୁ ବିଶ୍ୱର।
0: ଆଚ୍ଛା ବାବା, ଜନ ତାପରେ କୁଆଡେ ଗଲେ କହିଲନି ତ?
1: ସେ ସୁବର୍ଣ୍ଣ ବସୁଧା ଭିତରେ ନାନା ପ୍ରକାରର ପରୀକ୍ଷା ଭିତରେ ବୁଡ଼ି ରହିଲେ। ଏହି ଗ୍ରହରେ ବର୍ଷା ହେଉଥିଲା କ୍ୱଚିତ, ଏକ ରାସାୟନିକ ଚାପ ସୃଷ୍ଟି କରି ସେହି ଗ୍ରହର ବାୟୁମଣ୍ଡଳରେ ପରିବର୍ତ୍ତନ ଆଣିବା ପାଇଁ ପରୀକ୍ଷା ଚଳେଇଲେ। ଏକ ଆନ୍ତର୍ଗ୍ରହ ପରୀକ୍ଷା କେନ୍ଦ୍ର ସ୍ଥାପନ କରିବା ଥିଲା ତାଙ୍କର ଲକ୍ଷ୍ୟ, ସେଥିପାଇଁ ବହୁ ପରୀକ୍ଷା ନିରୀକ୍ଷାରେ ବୁଡ଼ି ରହିଥିଲେ ସେ। ଆଉ ଆମେ ଲାଗିପଡ଼ିଲୁ ନୂତନ ଉଦ୍ୟାନ ଓ ଶସ୍ୟକ୍ଷେତ୍ର ତିଆରିରେ, ନୂଆ ନୂଆ ଗୁମ୍ଫା ଆବିଷ୍କାରରେ।
0: ତାପରେ
1: ଯେଉଁଦିନ ସୋଫିଆର ଗର୍ଭରୁ ପ୍ରଥମେ ଦୁଇଟି ଚମଚ ସନ୍ତାନ ଜନ୍ମ ହେଲେ, ସେଦିନ ଆନନ୍ଦରେ ପାଗଳ ହୋଇ ଧାଇଁ ଆସିଲେ ଜନ୍ ଏବଂ କହିଲେ,
2: ମଣିଷ ଜାତି ଆଜି ବଞ୍ଚିଛି, ତମେ ବଞ୍ଚେଇଛ।

0: ନା ଜନ୍, ମୁଁ ନୁହେଁ। ତମର ଦୂରଦୃଷ୍ଟି ବଳରେ ମଣିଷ ଜାତି ବଞ୍ଚିଛି, ପୃଥିବୀର ସ୍ମୃତି ରହିଛି। ନିଅ, କୋଳକୁ ନିଅ।
1: ନା ରୁହ, ମୁଁ ଏବେ ଏ ମହାଶୂନ୍ୟର ପୋଷାକଟା ଖୋଲି ପକାଏ, ଆଉ କିଛି ଦରକାର ନାହିଁ।
2: ନା ଜନ୍, ସେ ଭୁଲ ତମେ କରନା।
1: ଭୟ କରନା, ମୁଁ ଏତେ ଶୀଘ୍ର ମରୁନି।
2: ନା ନା ଜନ୍, ତମକୁ ଆମେ ହରାଇବାକୁ ଚାହୁଁନା,
1: କିନ୍ତୁ ମୋର ବି ତ ଏ ଆନନ୍ଦରେ ଅଧିକାର ଅଛି ଇନ୍ଦ୍ରଜିତ। ମତେ ମତେ ଏ ସୌଭାଗ୍ୟରୁ ବଞ୍ଚିତ କରନା।
3: ଉପାୟ ନଥିଲା, ଜନ୍ଙ୍କ ଚିତ୍ ରହିଲା। ସେ ପୋଷାକ ଖୋଲି ପିଲା ଦୁଇଟିଙ୍କୁ କୋଳରେ ଧରିଲେ ଏବଂ ଥରୁ ଥରୁ,
4: କଣ ହେଲା ବାବା, ତୁମେ ଏମିତି ଅସ୍ଥିର ହେଉଛ କାହିଁକି?
3: ଆଖିର ପଲକରେ ଜନ୍ ବୁଢା ହେଇଗଲେ ମା, ଚକ୍ଷୁ ହେଇଗଲା କୋଠର ଗତ, ଏତେ ବଡ଼ ବିଶାଳ ଶରୀର ହେଇଗଲା କଙ୍କାଳ ପ୍ରାୟ। ମୁଁ ତ କାନ୍ଦି ଉଠିଲି, ସୋଫିଆ ଚଡ଼ ପାଲଟିଗଲା। ମୁହୂର୍ତ୍ତକ ମଧ୍ୟରେ ଜନ୍ଙ୍କ ଦେହରୁ ସମସ୍ତ ଶକ୍ତି କୁଆଡ଼େ ଉଭେଇଗଲା ମା।
4: କିନ୍ତୁ ସେ ବଞ୍ଚିଥିଲେ?
3: ହଁ ବଞ୍ଚିଥିଲେ, କଥା କହିଥିଲେ, କିନ୍ତୁ ଠିଆ ହେବାର ଶକ୍ତି ନଥିଲା। ମୋର ହାତ ଧରି ସେ କହିଲେ,
1: ମନକୁ ଦୃଢ଼ କର, ତୁମକୁ ଆହୁରି ଅନେକ ସନ୍ତାନର ପିତା ହେବାକୁ ପଡ଼ିବ। ଗୋଟିଏ ଗ୍ରହର ଦାୟିତ୍ୱ ତମ ଦୁହିଁଙ୍କ ଉପରେ।
2: ଜନ୍, ତମକୁ ଚାହି ହଉନି, କୁହ ମୁଁ କଣ କରିପାରିବି?
1: ମୃତ୍ୟୁକୁ କେହି ଏଡ଼େଇ ଦେଇପାରେନି ଇନ୍ଦ୍ରଜିତ, ଦିନେ ତମକୁ ବି ଛାଡ଼। ଚାଲ, ମତେ ମୋର ସୁବର୍ଣ୍ଣ ବସୁତାକୁ ନେଇ ଚାଲ, ଭୁଲି ଯାଅ ନା। ମୋର ଶରୀର ଅକ୍ଷମ ହେଲେ ବି ମୋର ମସ୍ତିଷ୍କ କାମ କରିବ ଏବଂ ମୁଁ ମୋର ପରୀକ୍ଷା ପୂର୍ଣ୍ଣ କରିପାରିବି।
0: ଜନ୍, ତୁମେ ଏତେ ମହତ।
1: ଯେଉଁଦିନ ପ୍ରଚୁର ବର୍ଷା ହେବ ସେଦିନ ଜାଣିବ ମୋର ପରୀକ୍ଷା ସଫଳ ହୋଇଛି, ତାପରେ ମୋର ମସ୍ତିଷ୍କକୁ ନେଇ ସୁବର୍ଣ୍ଣ ବସୁଧା ଚାଲିଯିବ ସମୁଦ୍ରର ଅତଳ ଗର୍ଭକୁ।
0: ସମୁଦ୍ରର ଅତଳ ଗର୍ଭକୁ କାହିଁକି ଜନ୍?
1: ପ୍ରାୟଶ୍ଚିତ କରିବି ସେଇଠି।
2: ପ୍ରାୟଶ୍ଚିତ?
1: ଦେଖୁନ, ଦେଖ, ସମୁଦ୍ରଟା କେଡ଼େ ଫାଙ୍କା, ଗୋଟାଏ ବି ଜଳଚର ଜୀବ ଆମେ ଆଣିନେ, ତେଣୁ ମୋରି ଦେହର ଉପାଦାନରୁ ଜଳଚର ଜୀବ ସୃଷ୍ଟି ପାଇଁ ଚେଷ୍ଟା କରିବ ମୋର ମସ୍ତିଷ୍କ।
2: କିନ୍ତୁ
1: ଏଥିରେ କିନ୍ତୁ କିଛି ନାହିଁ, ଚାଲ ମତେ ଟିକେ ଧର।
2: ଆସ ଆସ, ବେଶ ଠିଆ ହେଇପାରୁଛ, ମୁଁ ତ କାନ୍ଧରେ ନେଇଯିବି।
1: ଆଉ ଗୋଟେ ଅନୁରୋଧ ତମ ଦୁହିଁଙ୍କୁ,
2: କୁହ
0: କୁହ, ଯାହା ହେଲେ ମୁଁ ରକ୍ଷା କରିବି।
1: ଯେଉଁଦିନ ସମୁଦ୍ରରେ ଏକ ମାଛ ଦେଖିବ ସେଇଦିନ ତମେ ତମର ଶେଷତମ କନ୍ୟାକୁ ସମୁଦ୍ରକୁ ଦାନ କରିବ, ଦାନ କରିବ, ଦାନ କରିବ, ଦାନ କରିବ।
3: ବଡ଼ କରୁଣ ଜନ୍ଙ୍କର ସେଇ ଶେଷତମ ଅନୁରୋଧ ମା,
0: ଆଉ ମୁଁ ତମର ସେଇ ଶେଷତମ କନ୍ୟା ମଧୁକରା।
3: ମତେ କ୍ଷମା କର ମା, ବଡ଼ ନିଷ୍ଠୁର ସେ ଅନୁରୋଧ।
0: ଏଇ ଗ୍ରହର ଆଦିପିତା ତୁମେ, ଜନ୍ଙ୍କର ବନ୍ଧୁ, ମାନବ ଜାତିର ଭାଗ୍ୟ ବିଧାତା, ତୁମେ ଏଠି ଦୁର୍ବଳ କାହିଁକି ବାବା? ମୁଁ ଖୁବ୍ ଖୁସି ବାବା, ଜନ୍ ମତେ ହିଁ ମାଗି ଯାଇଛନ୍ତି, ଏ ତୁମର ସୌଭାଗ୍ୟ।
3: ମଧୁକରା,

0: ତମର ମୂର୍ତ୍ତି ଗଢା ସରିବ ନାହିଁ ନା କଣ?
1: କିଏ? ଓ ସୋଫିଆ, ଆସ, ମନେ ମନେ ତମକୁ ହିଁ ଖୋଜୁଥିଲି।
0: କାହିଁକି, କଣ ହେଲା?
1: ଜନଙ୍କ ମୁହଁକୁ ଟିକେ ଚାହତ।
0: ଠିକ ଏମିତି ହସ ହସ ଅଥଚ ଚିନ୍ତାଯୁକ୍ତ ମୁହଁ, କିନ୍ତୁ ତାଙ୍କର ତ ତିନୋଟି ଆଖି ନଥିଲା।
1: ଥିଲା, କିନ୍ତୁ ଉପରକୁ ଦିଶୁନଥିଲା। ସେଇ ତୃତୀୟ ଆଖିଟି ବଳରେ ସେ ମାନବ ଜାତିକୁ ରକ୍ଷା କରିଛନ୍ତି।
0: ସତ କଥା, କାଳ କାଳକୁ ଜନ୍ ଏକ ମିଥ୍ ହେଇ ରହିଯିବେ। ଆଚ୍ଛା, ମଧୁକରା ତମ ପାଖକୁ ଆସିନି?
1: ନା, ଗପ ଶୁଣିବା ପରଠାରୁ ସେ ଆଗକୁ ଏଠିକି ଆସୁଛି, ବସୁଛି ଯେ ସମୁଦ୍ର କୂଳରେ।
0: କାହିଁକି ତମେ ତାକୁ କହିଲ?
1: ନ କହିଥିଲେ କଣ ଲାଭ ହେଇଥାନ୍ତା ସୋଫିଆ? ଦିନେ ନା ଦିନେ ତ,
0: କିନ୍ତୁ
1: ଜନ୍ଙ୍କର ସବୁ ପରୀକ୍ଷା ସଫଳ ହେଇଛି, ଦେଖିଲ ତ? ତାଙ୍କରି ପରୀକ୍ଷା ଯୋଗୁଁ ପ୍ରଚୁର ପୃଷ୍ଟି ହେଲା, ନଈ ପୋଖର ସୃଷ୍ଟି ହେଲା।
0: ହଁ,

0: ମନେ ପଡୁଛି ତା ପରଦିନ ସକାଳ ଠାରୁ ସୁବର୍ଣ୍ଣ ବସୁଧା ଅନ୍ତର୍ଧାନ, ସେଇ ଦିନରୁ ଦେଖା ନାହିଁ।
1: ପ୍ରାୟ 9 ବର୍ଷ ହେଇଗଲାଣି। ୟା ଭିତରେ ପୁଅ ଝିଅ ନାତି ନାତୁଣୀରେ ଭରିଗଲାଣି ଏ ଗ୍ରହ, ଅଥଚ ଫେରିଲା ନାହିଁ ସୁବର୍ଣ୍ଣ ବସୁଧା।
0: ବିବର୍ତ୍ତନ ତା ନିଜ ସମୟ ନବ,
1: କିନ୍ତୁ ଆମେ କେତେଦିନ ବଞ୍ଚିବା? ଆମର ଶେଷତମ କନ୍ୟା ମଧୁକରା, ତାକୁ ତ ଏବେ 30 ଛୁଇଁଲାଣି। ମୁଁ ତାକୁ କହିଛି ଯେଉଁଦିନ ଗୋଟେ ଆଶ୍ଚର୍ଯ୍ୟଜନକ ଜୀବ ସେ ଦେଖିବ ସମୁଦ୍ରରେ, ସେଇଦିନ ମୋତେ ଖବର ଦେବ।
0: କିନ୍ତୁ ଇନ୍ଦ୍ରଜିତ, ତମେ କୁହ, ଏମିତି ନିଷ୍ଠୁର କାମ ଆମେ କଣ କରିପାରିବା?
1: ଜନଙ୍କର ଶେଷ ଅନୁରୋଧ ଆମକୁ ରକ୍ଷା କରିବାକୁ ପଡିବ ସୋଫିଆ।
0: ଗୋଟାଏ ଅସମ୍ଭବ ସଂସ୍କୃତି ତମେ ଆରମ୍ଭ କରିଛ, ଏ ବିବାହ ପଦ୍ଧତି, ଏଇ ସୀମିତ ବ୍ୟକ୍ତିଙ୍କ ମଧ୍ୟରେ ବିବାହ।
1: ସଭ୍ୟତା ତ ନିଜ ବାଟରେ ଆଗେଇଯିବ ସୋଫିଆ।
0: ଅଥଚ ମଧୁକରା ପାଇଁ ବର ନାହିଁ,
1: 20 ଜଣ ପୁରୁଷଙ୍କୁ 21 ଜଣ କନ୍ୟା, ଜଣେ ଝିଅ ଅବିବାହିତା ରହିବା ସ୍ୱାଭାବିକ।
2: କିଏ କହିଲା ମୁଁ ଅବିବାହିତା?
0: ଜନଙ୍କ ସହିତ ମୋର ବିବାହ ହେଇଯାଇଛି ମା। ହଁ, ମୁଁ ତ ତାଙ୍କରି ବାଗଦତ୍ତା।
2: ମା ମଧୁକରା, ମୋ ସୁନା ଝିଅଟା।
0: ମୁଁ ସବୁ ଜାଣିଛି ମା, ସବୁ ଶୁଣିଛି, ତୁମେ ବ୍ୟସ୍ତ ହୁଅନି। ସମୁଦ୍ରରେ ମୁଁ ଆଜି ଗୋଟେ ଅପୂର୍ବ ଦୃଶ୍ୟ ଦେଖିଛି। ତୁମେ ଦୁହେଁ ସମୁଦ୍ର କୂଳକୁ ଆସ, ମୁଁ ଜାଣିପାରୁନି ସେଟା କଣ।
1: ଅପୂର୍ବ ଦୃଶ୍ୟ ଦେଖିଲୁ? ମୁଁ ଜାଣି, ଜନଙ୍କ ପରୀକ୍ଷା କେବେ ନିଷ୍ଫଳ ହବ ନାହିଁ। ଚାଲ ସୁଫିଆ ଚାଲ, ତମେ ଆଉ ଡେରି କରନା, ଯଦି ପାରୁଛ ଅନ୍ୟ ପୁଅ ଝିଅଙ୍କୁ ଖବର ଦିଅ, ଡାକ ହରିଣ ହରିଣୀ ମୟୂର ମୟୂରୀ କୋଇଲି ହଳଦୀ ବସନ୍ତ ମାନଙ୍କୁ। ମୁଁ ଚାଲିଲି, ମୁଁ ଚାଲିଲି ସମୁଦ୍ର କୂଳ।
3: ମୋତେ ନିଅ ବାବା, ମୋତେ ସାଙ୍ଗରେ ନିଅ।

0: ଗୋଟେ ସୁନ୍ଦର ଲାଲ ରଙ୍ଗର ମାଛ କେମିତି ସୁବର୍ଣ୍ଣ ବସୁଧାକୁ କୂଳକୁ ଟାଣି ଟାଣି ଆଣୁଛି।
1: ସେଇ ଜୀବଟି ତେବେ ମାଛ? ତେବେ ମୋର ପ୍ରତୀକ୍ଷା ସଫଳ ହେଇଛି ବାବା। ଜନ ମାଛ ରୂପରେ ଆସିଛନ୍ତି ଆମକୁ ଦବା ପାଇଁ ମାନବର ସଭ୍ୟତା ସୁବର୍ଣ୍ଣ ବସୁଧା। ମୋତେ ଏବେ ବିଦାୟ ଦିଅ ମା। ମଧୁକରା ମାମୁର ନାମା, ଏ ମୋର ସୌଭାଗ୍ୟ। ମୋରି ଦେହର ସାରାଂଶରେ ପୂର୍ଣ୍ଣ ହବ ଏ ସମୁଦ୍ର, ଏହା ହିଁ ତ ମୋ ଜୀବନର ସାର୍ଥକତା।
0: ଜନ ଜନ ମୁଁ ବଞ୍ଚିଛି, ଜନ ମାନବର ସଭ୍ୟତା ବଞ୍ଚିଛି। ଏଇ ମୋ ଶେଷ ତମ କନ୍ୟା ମଧୁକରା, ତମେ ତାକୁ ଗ୍ରହଣ କର। ଜନ ଜନ ଜନ।

ଆପଣମାନେ ଶୁଣୁଥିଲେ ନାଟକ ସୁବର୍ଣ୍ଣ ବସୁଧା। ମୂଳ ନାଟକ ରଚନା ଡକ୍ଟର ପ୍ରସନ୍ନ କୁମାର ମିଶ୍ର, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଜନ୍ ଅକ୍ଷୟ କୁମାର ମହାନ୍ତି, ଇନ୍ଦ୍ରଜିତ୍ ବୀରେନ୍ଦ୍ର ପ୍ରସାଦ ମହାନ୍ତି, ମଧୁକରା ଜୟଶ୍ରୀ ବ୍ରାଉନ୍ ଏବଂ ସୋଫିଆ ମାଳବିକା ରାୟ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ଶିଳ୍ପୀ ଅକ୍ଷୟ କୁମାର ମହାନ୍ତି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆମ ଗୀତରେ ଶୁଣିପାରିବେ କେତୋଟି ଆଧୁନିକ ଗୀତ। ଆଜି ଦିନ 11:10 କଣ୍ଠଶିଳ୍ପୀ ସିଦ୍ଧାର୍ଥ ମିଶ୍ର ଏବଂ ଝୁଙ୍କି ରଥ। ଦିନ 11:30 ଲୋକଗୀତରେ ପ୍ରଚାର କରିବୁ ଓଡ଼ିଶୀ କୀର୍ତ୍ତନ। ପରିବେଷଣ କରିବେ ଦୁର୍ଗାଚରଣ ମାର୍ଥା ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳା ମଧ୍ୟାହ୍ନ ପ୍ରଚାର କରିବୁ ଆଜି ଦିନ 12। ଲୋକସଙ୍ଗୀତରେ ତେଲିଙ୍ଗୀ ବାଦ୍ୟ ପ୍ରଚାର କରିବୁ ଦିନ 1:10। ପରିବେଷଣ କରିବେ ନବକିଶୋର ନାୟକ ଏବଂ ସାଥୀ। ନାରୀମହଲ ଦିନ 1:20। ଏଥିରେ ଉପନିଷଦରେ ନାରୀ ବିଷୟରେ ଆଲୋଚନା କରିବେ ବୀଣାପାଣି ପଣ୍ଡା।

ଓଡ଼ିଆ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45 ହିନ୍ଦୀ ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ପ୍ରଚାର କରିବୁ ଦିନ 3:00। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4:00। ଦେଶଭକ୍ତି ଗୀତ ଅପରାହ୍ନ 4:55।

ଓଡ଼ିଆ ଆଲବମ୍ ଗୀତ ପ୍ରଚାର କରୁ ଅପରାହ୍ନ ପାଞ୍ଚଟାରେ ଯୁବବାଣୀରେ ଆଇନା ସନ୍ଧ୍ୟା ପାଞ୍ଚଟା ବାଜି ତିରିଶ ମିନିଟ୍ରେ ଏଥିରେ ଶୁଣିବେ ନାଟକ ମଧୁମାଷ୍ଟ୍ରେଙ୍କ ଗଛ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର ଚଉରାଳିଶତମ ଭାଗ ପ୍ରଚାର କରିବ ଆଜି ସନ୍ଧ୍ୟା ଛଅଟା ବାଜି ଦଶ ମିନିଟ୍ରେ। କେନ୍ଦୁଝର ଆକାଶବାଣୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ସନ୍ଧ୍ୟା ଛଅଟା ବାଜି

ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55 ଓଡ଼ିଆ କଥା ଚିତ୍ରଗୀତ ପ୍ରଚାର କରିବୁ ରାତି 7:02। ରାତି 7:25 ଜିଲ୍ଲା ହାଲଚାଲ ଏଥିରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। କୃଷି ସନ୍ଧ୍ୟାରେ ରାତି 7:30 ଏଥିରେ ଧାନତଳୀର ଯତ୍ନ ସମ୍ପର୍କରେ କୁମାର ସମ୍ଭବ ଗିରିଙ୍କ ସହିତ ଶୁଣିବେ ଆଲୋଚନା। ରାତି 8:02 ହିନ୍ଦୀ ଚଳଚ୍ଚିତ୍ର ଗୀତ କନ୍ନଡ଼ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା ପ୍ରଚାର କରିବୁ ରାତି 8:02। ରାତି 9:30 ଚର୍ଚ୍ଚାକା ବିଷୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଓ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:00। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ରାତି 10:35। ଶୁଣୁଥିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିବା ସହିତ କାଳବୈଶାଖୀର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସ୍ଥାନୀୟ ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମ ଗୀତରେ ପ୍ରସାର କରୁଛୁ କେତୋଟି ଆଧୁନିକ ଗୀତ। ଆଜିର ଶିଳ୍ପୀ ସିଦ୍ଧାର୍ଥ ମିଶ୍ର ଏବଂ ଝୁମ୍କି ରଥ।

ଶିଳ୍ପୀ ସିଦ୍ଧାର୍ଥ ମିଶ୍ର ଗାଇଛନ୍ତି ବସନ୍ତ କୁମାର ଦାସଙ୍କ ରଚନାରୁ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ହେଇଗଲା ବନ୍ଦୋବସ୍ତ
4: କାହାର? କୁଟୀର ଫିସ୍ର ଦେଖା, 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି? ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି। ହେଇଗଲା ବନ୍ଦୋବସ୍ତ, ଦରମା ଆଡଭାନ୍ସରେ ପଠେଇଛି।
5: ଆର୍ବିଆଇ କହେ
4: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
6: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
7: ଠିକ ଲାଗୁନି, ସ୍କାମ ବି ହେଇପାରେ।

ଜ୍ଞାନୀ ବିଦୁଷ କଦମ୍ବ ମୁଁ ଯେଉଁ ବିଷୟ ପରିପ୍ରକାଶ କରିବାକୁ ଆପଣଙ୍କ ପାଖରେ ପ୍ରୟାସ କରିଛି ସେ ରାଜ୍ୟଟିର ନାମ ହେଉଛି ଅବନ୍ତୀ ରାଜ୍ୟ। ଅବନ୍ତୀ ରାଜ୍ୟର ରାଜା ହେଉଛନ୍ତି ଆଜ୍ଞା ପଦ୍ମସେନ। ଦୁର୍ଭାଗ୍ୟବଶତଃ ରାଜାଙ୍କର ସ୍ତ୍ରୀ ଆଜ୍ଞା ନାହିଁ, ଏକମାତ୍ର କନ୍ୟା ପଦ୍ମାବତୀ ଯାହାର ହେଉଛି ନାମ। ସେଇ ପଦ୍ମାବତୀ

ରାଜା ସତ୍ୟ ଶାନ୍ତି ଦୟା କ୍ଷମାରେ ଯିଏ ଆଜ୍ଞା ନିପୁଣ ରାଜାଙ୍କର କୀର୍ତ୍ତି ଯଦି ତିନି ଭୁବନକୁ ମାଡିଛି ରାଜାଙ୍କର କୀର୍ତ୍ତି ଗୋଟିଏ ପଦ କବି ହେଲେ ନିଧି ମହାରଣା ଛେନ।

ଏଭଳି ଯେ ଧର୍ମପରାୟଣ ରାଜା ସିଏ ହେଉଛନ୍ତି ପଦ୍ମସେନ। ରାଜା ଥରେ ବିଚାର କଲେ, ଏ ମନ୍ତ୍ରୀ ଆମେ ଟିକେ ଜଙ୍ଗଲ ପରିକ୍ରମା କରିବା ପାଇଁ ଯିବା, ରାଜାମାନଙ୍କର ସଉକ ଆଜ୍ଞା ମୃଗବଦ୍ଧ କରିବା ପାଇଁ, ତେଣୁ ମୃଗବଦ୍ଧ କରିବା ପାଇଁ ଆଜ୍ଞା ରାଜା ବାହାରି ପଡିଲେ ଜଙ୍ଗଲକୁ। ଯେତେବେଳେ ଆଜ୍ଞା ଜଙ୍ଗଲରେ ରଥ ନେଇ ପହଞ୍ଚି ଗଲେ, ରାଧାନାଥ ରାୟ ସେଇଥିପାଇଁ ପ୍ରମାଣ କଲେ, ମହାଘୋର ବନ ପଶିବାକୁ ନାହିଁ।

ନିତ ବର୍ଗର ରାଜା ପଦ୍ମସେନଙ୍କର ଲକ୍ଷ୍ୟ ପଡିଗଲା, ମୃଗଟିଏ ଆଜ୍ଞା ଘାସ ଚରବଣ କରୁଛି, ସେଇଥିପାଇଁ ଆପଣ ମାନଙ୍କର କାଳିଦାସ ଗୋଟିଏ ପଦ ପ୍ରମାଣ କଲେ ଅଭିଜ୍ଞାନ ଶକୁନ୍ତଳାମ କାବ୍ୟରେ।

ଛାତା ଆଜ୍ଞା ବେକ ବେକକୁ ଟେକି ମୃଗଟି ଶ୍ରବଣ କରୁଛି ଆଜ୍ଞା। ଏତିକି ବେଳେ ରାଜାଙ୍କର ସ୍ୱର ଆଜ୍ଞା ଚଳେଇବା ପାଇଁ ଆରମ୍ଭ କଲେ। ରାଜା ଆକନ ପର୍ଯ୍ୟନ୍ତ ସ୍ୱର ଟାଣିଛନ୍ତି। ଏତିକି ବେଳେ କେହି ଜଣେ ମନା କରୁଛନ୍ତି, ହେ ରାଜା।

ଗଲା, ରାଜା ଆଉ ଧୈର୍ଯ୍ୟ ଧରି ପାରିଲେ ନାହିଁ। ସୈନ୍ୟ ସାମନ୍ତ ସମସ୍ତଙ୍କୁ ଧରି ରାଜ୍ୟକୁ ବାହୁଡ଼ି ଆସିଲେ। ରାଜ୍ୟରେ ଅଛି ଏକ ମାତ୍ର ଅଲି ଅଳି କନ୍ୟା, ଯାହାର ନାମ ହଉଛି ଆଜ୍ଞା ପଦ୍ମାବତୀ। ପଦ୍ମାବତୀ ଦେଖିଲା ମୋର ବାପାଙ୍କରକୁ ଏ ଦୁର୍ଦ୍ଦଶାରେ ପକେଇଛି କିଏ। ସମସ୍ତ କଥା ଜାଣିବା ପରେ ଋଷିଙ୍କର ମୃଗକୁ ବଦ୍ଧ କରିଥିବାରୁ ଋଷି ଭରଦ୍ୱାଜ ଆଜ୍ଞା।

ହଉନା କାହିଁକି ବାପାଙ୍କୁ ଏଥିରୁ ମୁକ୍ତି କରିବା ପାଇଁ ଭରଦ୍ୱାଜ ଋଷିଙ୍କ ଆଶ୍ରମକୁ ପଦ୍ମାରାତି ଅଧରେ ଲୁଚି ଲୁଚି ଗଲା କାହିଁକି ନା ଭାଗବତରେ ଜଗନ୍ନାଥ ଦାସ କହିଲେ କହିଲେ ସେବା କାର୍ପୁଣ୍ୟ ଦେବା ଫଳେ କିବା ଅସାଧ୍ୟ ମହିତଳେ।

ଯଦି ପ୍ରତ୍ୟେକ ଦିନ ରାତି ନ ପାଇବା ପୂର୍ବରୁ ପଦ୍ମାବତୀ ଆଶ୍ରମର ସେବା କରିଦେଇ ଫେରି ଆସେ ଗୃହକୁ କିଛି ଦିନ ଏଭଳି ଆଜ୍ଞା ଭରଦ୍ୱାଜ ଜାଣିଲେ ମୋ ଆଶ୍ରମରେ ଆସି ସେବା କରୁଛି କିଏ ସେ ରାତି ଅଧରେ ଲୁଚିକିରି ଭରଦ୍ୱାଜ ବସିଲେ।

ଆଜି ଆ ଋଷି ଭରଦ୍ୱାଜ ଦେଖିବାକୁ ପାଇଲେ ଅନିଦ୍ୟ ସୁନ୍ଦରୀ ଝିଅଟିଏ ଆସି ଆଶ୍ରମର ସେବା କରିବାର ଅଭିପ୍ରାୟ କଣ? ଓ ଏପରି ସୁନ୍ଦର ଝିଅ ଆପଣ ମାନଙ୍କର ଲୋକନାଥଙ୍କର ଗୋଟିଏ ପଦ ପ୍ରମାଣ କଲେ କହିଲେ

ଋଷି ପ୍ରବର ଝିଅ ନିକଟରେ ପହଞ୍ଚି ପଚାରନ୍ତେ, ପରିଚୟ ପାଇଲେ ପଦ୍ମସେନ ରାଜାଙ୍କ ଝିଅ ପଦ୍ମାବତୀ। ଋଷି ଝିଅର ଭକ୍ତି ଦେଖି କହିଲେ, ମା ତୁ ଯଦି ରାତି ଅଧରେ ଆସି ଆଶ୍ରମ ପରିଷ୍କାର କରୁଛୁ, କଣ ପାଇଁ ପରିଷ୍କାର କରୁଛୁ ମା? ହସ୍ତ ଦୁଇଟିକି ଯୋଡ଼ି ଦେଲା ପଦ୍ମାବତୀ, କାନ୍ଦି କାନ୍ଦି କହିଲା, ହେ ଋଷି ପ୍ରବର, ଆପଣଙ୍କର ମୃଗକୁ ମୋ ବାପା ବଦ୍ଧ କରିଥିବାରୁ ଆପଣ ଅଭିଶାପ ଦେଇ ମୋ ବାପା

ଆପଣଙ୍କର ବାପାଙ୍କର ପୂର୍ବ ରୂପକୁ ଫେରେଇ ନେବା ପାଇଁ ଆପଣଙ୍କୁ ବିନତି କରୁଛି। ଋଷି କହିଲେ ମାରେ ଋଷି ମାନେ ଯୋଉ ଅଭିଶାପ ଦେଇଥାନ୍ତି ଆଉ ଫେରିପାରେ ନା, ମୁଁ ତାର ଉପାୟ ବତେଇ ଦଉଛି, କାହିଁକିନା ତୋ ଭକ୍ତିରେ ମୁଁ ସନ୍ତୁଷ୍ଟ। କହିଲେ ନାଗ ଜ୍ୟୋତି।

ପତି ଋଷିଙ୍କ ଠାରୁ ବିଦାୟ ନେଇ ଘଞ୍ଚ ଅରଣ୍ୟରେ ଭଗବାନଙ୍କ ପାଦ ପଦ୍ମରେ ମନୋନିବେଶ କରି ଡାକୁଛି ଗୋଟିଏ ପଦ। ସେଇଥିପାଇଁ ଆପଣ ମାନଙ୍କର ଖଣ୍ଡପଡାର କବି ମାଧବ ଚନ୍ଦ୍ର ସାମନ୍ତରାୟ ଗୋଟିଏ ପଦ କହିଲେ, ଝିଅ ପଦ୍ମା ଡାକୁଛି ହେ ଠାକୁର ବିଶ୍ୱ

କାମ୍ଦି କାମ୍ଦି ଭକ୍ତି ପୁତ୍ର ଚିତ୍ତରେ ଭଗବାନଙ୍କ ପାଖରେ ଲୟ ଲଗାଇ ଡାକୁଛି ହେ ପ୍ରଭୁ ନାଗ ଜ୍ୟୋତି ମୁଁ ପାଇବି କେମିତି। ଏଭଳି ବସିଥିବା ଅବସ୍ଥାରେ ଗୋଟିଏ ଶିକାରୀ ଜଙ୍ଗଲକୁ ଶିକାର କରିବା ପାଇଁ ଛର ଧରି ବୁଲୁଛି। ଏତିକି ବେଳେ ସେ ଶିକାରୀ କିଏ ବବ୍ରୁବା।

ଗୁରୁବାହନ ପୁଅ ହବିଓ ବାହନ ଝିଅକୁ ଦେଖି ପରିଚୟ ପଚାରିଲା, ପରିଚୟ ପାଇଲା ଯେ ଇଏ ପଦ୍ମସେନ ରାଜାଙ୍କ ଝିଅ ନାମ ହେଉଛି ପଦ୍ମାବତୀ। କହିଲା ନାଗଜ୍ୟୋତି ମୁଁ ଦେବି, ମୁଁ ତୁମକୁ ଦେବି ଯେ ତା ବଦଳରେ ପ୍ରତିବ

କହିଲା ପାତାଳପୁରକୁ ଯାଇ ନାଗଜ୍ୟୋତି ଆଣିବି ଯେ ହେଲେ ଗୋଟିଏ ସର୍ତ୍ତ ତା ବଦଳରେ ତୁମକୁ ମୁଁ ବିବାହ କରିବି। ରାଜି ହେଇଗଲେ ପଦ୍ମାବତୀ। ବାପାଙ୍କର ଦୁର୍ଦ୍ଦଶାକୁ ଫେରେଇବା ପାଇଁ ଯଦି ମୋ ଜୀବନ ଦବା ପାଇଁ ପଡିବ ତଥାପି ପଶ୍ଚାତପଦ ହେବି ନାହିଁ। ଆଚ୍ଛା ଆଚ୍ଛା, ଏତିକି ବେଳେ କଳେ ବେଳେ କୌଶଳେ ପାତାଳପୁରରେ ଯାଇ ପହଞ୍ଚି ଗଲେ ହବ୍ୟ ବାହନ। କଳେ ବେଳେ କୌଶଳେ ପାତାଳପୁରରେ ଶଙ୍ଖଚୂଡ ରାଜାଙ୍କ ଝିଅ ମୋହିନୀ ସହିତ ମିଛରେ ଆଜ୍ଞା ପ୍ରଲୋଭନା କରି ବିବାହ ହେବା ପାଇଁ ପ୍ରତିଶ୍ରୁତି ଦେଇ ନାଗଜ୍ୟୋତି।

ସାତ ବର୍ଷର ପୁଅ ଅମୁଆ ଦେଉଳ ଅଛି ପାତାଳପୁରରେ, ଅମୁଆ ଦେଉଳକୁ ଉନ୍ମୁକ୍ତ କରି ମା ପାଦୁକ ନେଇ ତମ ଉପରେ ଛିଞ୍ଚିଲେ କୁଷ୍ଠ ରୋଗ ଏବଂ ଆଖି ଖୋଲିଯିବ। ହେଲେ ଗୋଟିଏ ସର୍ତ୍ତ, ଆଉ କାହା ପୁଅ ହେଲେ ଚଳିବ ନାହିଁ, କମରୀୟ ଉଷରୁ ଜନ୍ମ ହେଇଥିବ।

ଶେଷ ହେଲା ଓଡ଼ିଶୀ କୀର୍ତ୍ତନ, ପରିବେଷଣ କଲେ ଦୁର୍ଗାଚରଣ ମାର୍ଥା ଏବଂ ସାଥୀମାନେ ହେଲେ କାହ୍ନୁଚରଣ ସାହୁ, ରବୀନ୍ଦ୍ର ସସମଲ ଏବଂ ପ୍ରଶାନ୍ତ କୁମାର ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଶ୍ରୋତାବନ୍ଧୁ, ଏଠି କହି ରଖୁଛୁ, ବୈଷୟିକ ତ୍ରୁଟି ପାଇଁ ଆମେ ଆଜି ଆପଣମାନଙ୍କର ଏସ୍ଏମ୍ଏସ୍କୁ ସାମିଲ କରିପାରୁନାହୁଁ, ସେଥିପାଇଁ ଦୁଃଖିତ। ତେଣୁ ପ୍ରଚାର କରୁଛୁ କେତୋଟି ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର କାର୍ଯ୍ୟକ୍ରମ। ପ୍ରଥମେ କଥାଚିତ୍ର ମୀରାକା ମୋହନ, ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ୍।

କଥାଚିତ୍ର ତୁମ ଆରମ୍ଭ ତୁମ ଶେଷ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ବାବୁଲ ସୁପ୍ରିୟ ଏବଂ ଇରା ମହାନ୍ତି।

ପରବର୍ତ୍ତୀ କଥାଚିତ୍ର ତୁ ଏକା ମ ସାହା ଭରସା ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଇରା ମହାନ୍ତି।

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ବାଜେ ଭଇଁସି ନାଚେ ଘୁଙ୍ଗୁର। ଗୀତଟିକୁ ଗାଇଛନ୍ତି ବୁଦ୍ଧ ପ୍ରସାଦ ରାଓ।

ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଏଥର ଶୁଣନ୍ତୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା। ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10ଟାରୁ 11ଟା ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏ କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712301346 ଏବଂ 06712301349 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

ପ୍ରଜାର ଗୁରୁଜୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ଆଜି ଏଥିରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ବୋଲ ରାଧା ବୋଲ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସୁରେଶ ୱାଡେକର ଏବଂ ସାଧନା ସରଗମ।

ପରବର୍ତ୍ତୀ କଥାଚିତ୍ର ତିବର ଗୀତଟିକୁ ଗାଇଛନ୍ତି ରିତୁ ପାଠକ, ସବାବ ସବିର ଏବଂ ଦାନିଶ ସବିର।